ଆକାଶବାଣୀ ଜୟପୁର, ଆଜି ରବିବାର 1948 ଶତାବ୍ଦ, ଆଷାଢ଼ ଷୋହଳ ଦିନ, 2026 ମସିହା ଜୁନ୍ ମାସର 28 ତାରିଖ। ଆପଣମାନଙ୍କୁ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଟ୍ଜ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ 5:57 ମାଙ୍ଗଳିକ।

0: ଯେଉଁମାନେ ଯଥାର୍ଥରେ ସମର୍ଥ ଏବଂ ଶକ୍ତିଶାଳୀ ସେମାନେ ସର୍ବଦା ଶାନ୍ତ ରହିଥାନ୍ତି। ଯେଉଁମାନେ ଦୁର୍ବଳ କେବଳ ସେହିମାନଙ୍କୁ ହିଁ ଅସ୍ଥିର ହେବାର ଦେଖାଯାଏ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 6 ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं फरहत नास।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ସୁନ୍ଦର ସକାଳର ଶୁଭ ମୁହୂର୍ତ୍ତ ସମଗ୍ର ବାତାବରଣରେ ଖେଳିଯାଉଛି ଅପୂର୍ବ ଶିହରଣ ଭଗବାନଙ୍କ ଅପର କରୁଣାରୁ ସମସ୍ତ ଜୀବଜଗତ ଚଳଚଞ୍ଚଳ ସୃଷ୍ଟିର ପ୍ରତି କୋଣ ଅନୁକୋଣରେ ତାଙ୍କର ସତ୍ତା ବିରାଜମାନ ଏପରି ଏକ ମଙ୍ଗଳମୟ ବେଳାରେ ସୂର୍ଯ୍ୟ ନାରାୟଣଙ୍କର ସ୍ତୁତିଗାନ କରି ଆରମ୍ଭ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା କାର୍ଯ୍ୟକ୍ରମର ପ୍ରଥମେ ଶୁଣନ୍ତୁ ସଂସ୍କୃତ ବନ୍ଦନା କଣ୍ଠଶିଳ୍ପୀ ଜଗନ୍ନାଥ ପାଣିଗ୍ରାହୀ ଗାଇଛନ୍ତି ପୁରାତନ ରଚନାରୁ।

ଏ ଶାଶ୍ୱତମୟ ସୃଷ୍ଟିରେ ସବୁକିଛି ନିଆରା। ଆମେ ନୀତି ପ୍ରତିଦିନ ଯାହା ଦେଖୁ ସବୁକିଛି ଭଗବାନଙ୍କ ରଚନା। ତାଙ୍କ ସୃଷ୍ଟିର କାରିଗର ସେ ନିଜେ। ତାଙ୍କୁ ପାଇବା ପାଇଁ ଅନ୍ତରର ସହ ପୂଜା ଉପାସନା କଲେ ଆମେ ଖୁବ୍ ସହଜରେ ତାଙ୍କର ନିକଟତର ହୋଇପାରିବା। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ରୀନା ମହାପାତ୍ର ଗାଇଛନ୍ତି ଅଶୋକ ପଟ୍ଟନାୟକ ରଚନାରୁ।

କରୁଣାର ସାଗର, ଭକ୍ତର ଭାବରେ ବନ୍ଧା, ଭକ୍ତ ପାଇଁ ବନ୍ଧୁ ସଖା ସହଦର ସବୁକିଛି ହୋଇଯାଆନ୍ତି ସେ। ଭକ୍ତଟି ସବୁବେଳେ ଅନ୍ତରରେ ଭକ୍ତିଭାବ ରଖି ତାର ପ୍ରାଣପ୍ରିୟ ପ୍ରଭୁଙ୍କର ନାମ ଉଚ୍ଚାରଣ କରୁଥାଏ। ଭକ୍ତବତ୍ସଳ ଭଗବାନ ମଧ୍ୟ ସବୁବେଳେ ତତ୍ପର ତାଙ୍କ ପ୍ରିୟ ଭକ୍ତର ସହାୟତା ପାଇଁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଗୋପୀନାଥ ମହାପାତ୍ର ଗାଇଛନ୍ତି ପରୀକ୍ଷିତ ସାହୁଙ୍କ ରଚନାରୁ।

ସକଳ ସୃଷ୍ଟିର ଆଧାର ଭଗବାନ ସବୁବେଳେ ଆମ ସହିତ ଆମ ହୃଦୟରେ ବିରାଜମାନ କରୁଛନ୍ତି। ହୃଦୟର ଦ୍ୱାର ଖୋଲି ତାଙ୍କୁ ଅନ୍ତରର ସହ ପ୍ରାର୍ଥନା କଲେ ସେ ନିଶ୍ଚୟ ଆମକୁ ସହାୟକ ହେବେ। କାର୍ଯ୍ୟକ୍ରମର ଶେଷରେ ନିରୁପମା ଦାସ ଗାଇଛନ୍ତି ଭବାନୀ ଶଙ୍କର ମହାଲିଙ୍ଗଙ୍କ ରଚନାରୁ।

0: ସୃଷ୍ଟିକର୍ତ୍ତାଙ୍କ ସୃଷ୍ଟି ଅତି ସୁନ୍ଦର। ଏଇଠି ପ୍ରେମ, ଭକ୍ତି, ଶାନ୍ତି, ସମର୍ପଣ ସବୁକିଛି ପରିପୂର୍ଣ୍ଣ। ସେହି ସୃଷ୍ଟିକର୍ତ୍ତାଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରଖି ସମୟର ପାହାଚରେ ଆଗକୁ ଆଗେଇ ଯାଇ ସଂସାରର ମଙ୍ଗଳ କାମନା ସହ ଏଇଠି ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଜଗନ୍ନାଥ ପାଣିଗ୍ରାହୀ ରୀନା ମହାପାତ୍ର, ଗୋପୀନାଥ ମହାପାତ୍ର ଏବଂ ନିରୁପମା ଦାସ। ଗୀତଗୁଡ଼ିକ ଥିଲା ପୁରାତନ ରଚନାରୁ ଅଶୋକ ପଟ୍ଟନାୟକ, ପରୀକ୍ଷିତ ସାହୁ ଏବଂ ଭବାନୀ ଶଙ୍କର ମହାଲିଙ୍ଗଙ୍କ ରଚନାରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 61ତମ ଭାଗ।
1: ଏପିସୋଡ 61।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 61ତମ ଭାଗ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ନରେନ୍ଦ୍ରନାଥ ପଟ୍ଟନାୟକ।

ନମ୍ରତା ମଣିଷର ସବୁଠୁ ବଡ଼ ଆଭୂଷଣ। ଏହା ଆମ ସ୍ୱଭାବକୁ ଅନ୍ୟମାନଙ୍କ ପାଇଁ ସୁନ୍ଦର ଭାବରେ ପ୍ରକାଶ କରିବାରେ ସହାୟକ ହୁଏ। ବିନୟୀ ସ୍ୱଭାବର ବ୍ୟକ୍ତିବିଶେଷ ଯାହା ବି କୁହନ୍ତି ତାକୁ ଶୁଣିବା ପାଇଁ ସଭିଙ୍କ ମନରେ ଆଗ୍ରହ ଜନ୍ମେ। ଲୋକେ ସେଭଳି ବ୍ୟକ୍ତିଙ୍କୁ ନିଜର ମନେ କରି ଯେକୌଣସି ସମସ୍ୟାର ସମ୍ମୁଖୀନ ହେଲେ ତାର ସମାଧାନର ବାଟ ସେହିଭଳି ବ୍ୟକ୍ତିଙ୍କୁ ହିଁ ପଚାରି ବୁଝନ୍ତି। ବିନମ୍ର ସ୍ୱଭାବର ବ୍ୟକ୍ତିଙ୍କ ବିଚାର ବୁଦ୍ଧି ଯେହେତୁ ସ୍ଥିର ରହେ, ସେହିଭଳି ବ୍ୟକ୍ତି ଉପଯୁକ୍ତ ସମାଧାନର ପନ୍ଥା ମଧ୍ୟ ଦେଖାଇପାରନ୍ତି। ତେବେ ଗୁଣୀ ଲୋକ ହିଁ ବିନମ୍ର ହୋଇପାରନ୍ତି। ଯେଉଁଭଳି ଗଛଟିଏ ଫଳରେ ପରିପୂର୍ଣ୍ଣ ହେଲେ ହିଁ ନଇଯାଏ, ଠିକ୍ ସେହିଭଳି ସୁଗୁଣରେ ସମ୍ପନ୍ନ ହେଲେ ହିଁ ବ୍ୟକ୍ତି ନମ୍ର ହୋଇପାରନ୍ତି। ବିଦ୍ୟା ଦଦାତି ବିନୟମ୍ ବିନୟାତ୍ୟାତି ପାତ୍ରତାମ୍। ପ୍ରକୃତରେ ଯେ ବିଦ୍ୟା ପ୍ରାପ୍ତ ହୁଅନ୍ତି ତାଙ୍କ ମନରୁ ଭ୍ରମରୂପକ ଅନ୍ଧକାର ଦୂର ହୋଇ ଅହଙ୍କାରର ଆବରଣ କ୍ରମେ ନଷ୍ଟ ହୋଇପାରେ। ଅହଙ୍କାର ମୁକ୍ତ ହେଲେ ବ୍ୟକ୍ତି ଅନ୍ୟକୁ ବୁଝିବା ପାଇଁ ଆଗ୍ରହୀ ହୁଅନ୍ତି। ଯେହେତୁ ଏଭଳି ଅବସ୍ଥା ଭାବ ବିନିମୟ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିପାରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଭାବର ଆଦାନ ପ୍ରଦାନ ପ୍ରକ୍ରିୟା ସମ୍ଭବ ହୁଏ। ଜଣେ ଅପରର ସମସ୍ୟା ବୁଝିଗଲେ

ସମାଧାନର ପନ୍ଥା ଖୋଜିବାରେ ସେମାନେ ଏକତ୍ର ପ୍ରୟାସ କରିବା ସହଜ ହୁଏ। ବିଦ୍ୟାର୍ଜନ କରି ଯୋଗ୍ୟ ହେଲେ ଧନପ୍ରାପ୍ତିର ମାର୍ଗ ପ୍ରଶସ୍ତ ହୁଏ। ତେବେ ଧନ ଅର୍ଜନ କରି କେବଳ ନିଜ ସୁଖ ସ୍ୱାଚ୍ଛନ୍ଦ୍ୟ ଭିତରେ ବୁଡ଼ି ରହିଲେ ଆମ ବିଦ୍ୟାର ପ୍ରୟୋଜନୀୟତା ରହେ ନାହିଁ। ଯେଉଁ ବୃହତ୍ତର ସ୍ୱାର୍ଥ ପାଇଁ ଆମେ ବିଦ୍ୟାର୍ଜନ କରିଥାଉ, ସେହି ଦିଗ ପ୍ରତି ଆମେ ଉଦାସୀନ ରହିଯିବା ଆମକୁ ସମୟକ୍ରମେ ରୁକ୍ଷ କରିଦିଏ। ଅନ୍ୟର ସୁଖ ଦୁଃଖର ଭାଗୀ ହେବାର ଯେଉଁ କୋମଳ ଭାବ ଆମକୁ ଆମର ଜ୍ଞାନ ଶିଖାଇଥାଏ, ତାକୁ ଅଣଦେଖା କରି ନିଜ ସୁଖକୁ ଅଧିକ ଗୁରୁତ୍ୱ ଦେବାର ଇଚ୍ଛା ଆମକୁ ସମୟକ୍ରମେ ସ୍ୱାର୍ଥାନ୍ଧ କରିପକାଏ। ଏଣୁ ଶାସ୍ତ୍ର କହିଛି, ଧନ ଅର୍ଜନ କରି ଧର୍ମ କରିବାର ଆବଶ୍ୟକତା ରହିଛି। ପାତ୍ରତ୍ୱାତ୍ ଧନମ ଆପ୍ନୌତି ଧନାତ୍ ଧର୍ମମ୍ ତତଃ ସୁଖମ୍। ଧନ ଅର୍ଜନ କରି ଧର୍ମ କରିପାରିଲେ ମନକୁ ଯେଉଁ ଶାନ୍ତି ମିଳେ, ସେହି ଶାନ୍ତି ହିଁ ବାସ୍ତବରେ ସୁଖ। କେବଳ ମୁଁ ଖାଇପିଇ ଭଲରେ ରହିବି ଭାବିବା ଅଳ୍ପ ସମୟ ପାଇଁ ହୁଏତ ଠିକ୍ ଲାଗିପାରେ, କିନ୍ତୁ ଟିକେ ଗଭୀର ଭାବରେ ବିଚାର କଲେ ଏହି କଥା ସ୍ପଷ୍ଟ ହୋଇଯିବ ଯେ ନିଜ ପାଇଁ ନିଜେ ବଞ୍ଚିବା ଆମ ଜୀବନକୁ ପଶୁତୁଲ୍ୟ ଜୀବନରେ ପରିଣତ କରିପକାଏ। ଟିକିଏ ଉଚ୍ଚତର ଭାବନା ନେଇ ସୁଖର ଅସଲ ଅର୍ଥ ଖୋଜିଲେ ଅନ୍ୟକୁ ସୁଖୀ କରିପାରିବାର ଆନନ୍ଦକୁ ଅନୁଭବ କରିହୁଏ। ଏହି ଅନୁଭବକୁ ଅଧିକ ସମୟ ପାଇଁ ଉପଭୋଗ କରି ରଖିବାକୁ ହେଲେ ନିରନ୍ତର ଏହି ସତ୍କର୍ମରେ ନିଜକୁ ନିୟୋଜିତ ରଖିବାକୁ ହେବ। ନିଜେ ଏହିଭଳି ଏକ ବିନମ୍ର ଭାବର ଅଧିକାରୀ ହୋଇପାରିଲେ, ତେଣିକି ଏଭଳି ବିନମ୍ର ବ୍ୟକ୍ତିବିଶେଷଙ୍କ ବାକ୍ୟର ସୁଦୂରପ୍ରସାରୀ ପ୍ରଭାବ ରହିବ। ତାଙ୍କ କଥାକୁ କାଟିବା ଉଚିତ ହେବ ନାହିଁ ବୋଲି ସାଧାରଣରେ ଏକ ବିଚାର କ୍ରିୟାଶୀଳ ହେବ। ଏଭଳି ବିନମ୍ର ବୁଦ୍ଧି ବିଚାର ସମ୍ପନ୍ନ ବ୍ୟକ୍ତିଙ୍କ ପାଇଁ ଅନେକ ଲୋକଙ୍କ ମୁଣ୍ଡ ଆପେ ନଇଯିବ। ସମାଜ ସେମାନଙ୍କ ବିଚାରକୁ କାର୍ଯ୍ୟରେ ପରିଣତ କରିବା ଦିଗରେ ପାଦେ ପାଦେ ଆଗେଇ ପାରିଲେ ସମାଜରେ ସୁଖ ବିରାଜିତ ହେବ। ପରୋପକାର ଭଳି ଏକ ବିଚାର ବାସ୍ତବରେ ସମାଜକୁ ପରିବର୍ତ୍ତନ କରିବାରେ ସମର୍ଥ ହେବ। ବିଚାର ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ସମାଜକୁ ଦିଗ୍ଦର୍ଶନ ଦେବାକୁ ଆଗଭର ହେଲେ ତା'ର ସୁପ୍ରଭାବ ସୁଦୂର ପ୍ରସାରୀ ହେବା ସହ ଖୁବ୍ ଫଳପ୍ରଦ ମଧ୍ୟ ହେବ।

0: ଶୁଣିଲେ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କଲେ ନରେନ୍ଦ୍ରନାଥ ପଟ୍ଟନାୟକ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଚାଷବାସ କଥା।
1: ଆଜିର ଚାଷବାସରେ ଜାଣିବା ଗୋପାଳନ ସମ୍ପର୍କରେ। ଗୋପାଳନ ହେଉଛି ଆମ କୃଷି ପ୍ରଧାନ ଓଡ଼ିଶା ତଥା ଭାରତର ଏକ ଅଭିନ୍ନ ଅଙ୍ଗ। ପୁରାଣ କାଳରୁ ଗାଈକୁ ଆମ ସମାଜରେ ମାଆର ଆଖ୍ୟା ଦିଆଯାଇଛି। କେବଳ ଧାର୍ମିକ ଦୃଷ୍ଟିକୋଣରେ ନୁହେଁ, ବରଂ ଅର୍ଥନୈତିକ ଏବଂ ପରିବେଶ ସନ୍ତୁଳନ ରକ୍ଷା କରିବାରେ ଗୋପାଳନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୋପାଳନରୁ ଆମେ ବିଭିନ୍ନ ପ୍ରକାରର ସୁବିଧା ପାଇଥାଉ, ଯେମିତିକି କ୍ଷୀର ଓ ଦୁଗ୍ଧଜାତ ଦ୍ରବ୍ୟ। ଗାଈ କ୍ଷୀର ଏକ ସୁଷମ ଖାଦ୍ୟ, ଏଥିରୁ ଦହି, ଛେନା, ଘିଅ ଓ ମିଠା ପ୍ରସ୍ତୁତ କରାଯାଇ ଭଲ ରୋଜଗାର ମଧ୍ୟ କରାଯାଇପାରିବ। ଜୈବିକ ସାର, ଗୋବର ଓ ଗୋମୂତ୍ରରୁ ଉତ୍କୃଷ୍ଟ ମାନର ଖତ ଓ ଜୈବିକ ସାର ପ୍ରସ୍ତୁତ ହୁଏ, ଯାହା ମାଟିର ଉର୍ବରତା ବୃଦ୍ଧି କରିଥାଏ। କୃଷି କାର୍ଯ୍ୟ, ବଳଦମାନଙ୍କୁ ହଳ କରିବା ଓ ଶଗଡ଼ ଟାଣିବା ଭଳି କାର୍ଯ୍ୟରେ ବ୍ୟବହାର କରାଯାଏ। ସେହିପରି ଜୈବ ଗ୍ୟାସ, ଗୋବରରୁ ବାୟୋଗ୍ୟାସ ପ୍ରସ୍ତୁତ କରି ରନ୍ଧନ ଗ୍ୟାସ ଓ ବିଦ୍ୟୁତ୍ ଶକ୍ତିର ଆବଶ୍ୟକତା ପୂରଣ କରାଯାଇପାରେ। ଯଦି ଆମେ ବ୍ୟବସାୟିକ ଭିତ୍ତିରେ ଗୋପାଳନ କରିବାକୁ ଚାହିଁବା, ତେବେ ଅନେକ ବିଷୟଗୁଡ଼ିକ ଉପରେ ଧ୍ୟାନ ଦେବା ଆବଶ୍ୟକ, ଯେପରିକି ଗାଈ ବଂଶ ଚୟନ। ଲାଭଦାୟକ ଗୋପାଳନ ପାଇଁ ସଠିକ୍ ପ୍ରଜାତିର ଚୟନ ଜରୁରୀ। ଓଡ଼ିଶାର ଜଳବାୟୁ ଅନୁସାରେ ବିଞ୍ଛାପୁରୀ ବା ଖରିଆର ଭଳି ଦେଶୀ ଗାଈ ଉପଯୁକ୍ତ। ଅଧିକ କ୍ଷୀର ପାଇଁ ଜର୍ସି କିମ୍ବା ହଲଷ୍ଟନ୍ ଫ୍ରିଜିଆନ୍ ଶଙ୍କର ଜାତୀୟ ଗାଈ ପାଳନ କରାଯାଇପାରେ। ତେବେ ଗୋପାଳନ ଦ୍ୱାରା ଆମେ ଅନେକ ପ୍ରକାରର ଉପକାରିତା ତ ପାଇଥାଉ, ସେହିପରି ଗୋବର ସାହାଯ୍ୟରେ ବାୟୋଗ୍ୟାସ ପ୍ଲାଣ୍ଟ ପ୍ରସ୍ତୁତ କରାଯାଇପାରିବ। ଏହା

0: ଜଳରେ ରନ୍ଧନ ଗ୍ୟାସ୍ ଓ ବିଦ୍ୟୁତ୍ର ଆବଶ୍ୟକତା ପୂରଣ କରିବା ସହ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିଥାଏ। ରାସାୟନିକ ମୁକ୍ତ ଚାଷ ଯେମିତିକି ଗୋପାଳନ ଦ୍ୱାରା ପ୍ରାକୃତିକ କୃଷି ବା ନ୍ୟାଚୁରାଲ ଫାର୍ମିଂକୁ ପ୍ରୋତ୍ସାହନ ମିଳେ, ଯାହା ରାସାୟନିକ ସାରର ବ୍ୟବହାର କମାଇ ମାଟି ଓ ଜଳକୁ ସୁରକ୍ଷିତ ରଖିଥାଏ। ତା ସହିତ ଗୁହାଳ ନିର୍ମାଣ, ଗାଈମାନଙ୍କ ପାଇଁ ଏକ ସ୍ୱଚ୍ଛ ପରିଷ୍କାର ଏବଂ ବାୟୁ ଚଳାଚଳ କରୁଥିବା ଘର ଆବଶ୍ୟକ। ଗୁହାଳର ଚଟାଣ ସାମାନ୍ୟ ଢାଲୁ ହେବା ଉଚିତ, ଯେପରି ଗୋମୂତ୍ର ସହଜରେ ନିଷ୍କାସିତ ହୋଇପାରିବ। ଗାଈଙ୍କୁ ମଶା ମାଛି ଓ ଅତ୍ୟଧିକ ଶୀତ ବା ଗରମରୁ ରକ୍ଷା କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ମଧ୍ୟ ରହିବା ଦରକାର। ତା ସହିତ ଆମେ ଖାଦ୍ୟ ଓ ପାନୀୟ ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଗାଈଙ୍କୁ ସବୁଜ ଘାସ, ଶୁଖିଲା କୁଟା ଏବଂ ଦାନା ଯେପରିକି ଚକଡ଼, ପିଡ଼ିଆ, ମକାଗୁଣ୍ଡ ଏସବୁ ସଠିକ୍ ପରିମାଣରେ ଦେବା ଉଚିତ। ଶରୀରରେ ଖଣିଜ ଲବଣର ଅଭାବ ପୂରଣ କରିବା ପାଇଁ ମିନେରାଲ ମିକ୍ସଚର ଦେବା ଆବଶ୍ୟକ। ସବୁବେଳେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଜରୁରୀ। ଗୋପାଳନରେ ରୋଗ ନିୟନ୍ତ୍ରଣ ଏକ ସମସ୍ୟା ଦେଖାଯାଇଥାଏ। ନିୟମିତ ବ୍ୟବଧାନରେ ଗାଈମାନଙ୍କୁ ଟିକା ଦେବା ଆବଶ୍ୟକ। ଏହା ସହିତ ଗୋରୁଙ୍କୁ କୃମିନାଶକ ଔଷଧ ଦେବା ମଧ୍ୟ ଅତ୍ୟନ୍ତ ଜରୁରୀ। ଗୋପାଳନରୁ ଆର୍ଥିକ ଉନ୍ନତି ବହୁତ ସାରା ରହିଛି, ଯେପରିକି ଆଜିକାଲି ଗୋପାଳନ କେବଳ ଏକ ପାରମ୍ପରିକ କାର୍ଯ୍ୟ ହୋଇ ରହିନାହିଁ, ଏହା ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି। ଓଡ଼ିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଗୋପାଳନ ପାଇଁ ସବ୍ସିଡି ବା ରିହାତି ବ୍ୟାଙ୍କ ଋଣ ସୁବିଧା ମିଳୁଛି। ଅନେକ ସଂସ୍ଥା ମାଧ୍ୟମରେ କ୍ଷୀର ବିକ୍ରୟ ପାଇଁ ମଧ୍ୟ ଏକ ସୁଦୃଢ଼ ବଜାର ବ୍ୟବସ୍ଥା ରହିଛି। ଗୋପାଳନ ଆମ ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ। ଯଦି ଆଧୁନିକ ଜ୍ଞାନକୌଶଳ ଓ ସଠିକ୍ ଯତ୍ନ ସହିତ ଗୋପାଳନ କରାଯାଏ, ତେବେ ଏହା ଚାଷୀଙ୍କ ପାଇଁ କେବଳ ଭରସା ନୁହେଁ, ବରଂ ଏକ ସ୍ଥାୟୀ ରୋଜଗାରର ପନ୍ଥା ହୋଇପାରିବ। ସଂକ୍ଷେପରେ କହିବାକୁ ଗଲେ, ଗୋପାଳନ କେବଳ ଏକ ଛୋଟ ବ୍ୟବସାୟ ନୁହେଁ, ଏହା ଗ୍ରାମୀଣ ଜୀବନର ବିକାଶ ଓ ଆତ୍ମନିର୍ଭରଶୀଳ ହେବାର ଏକ ସରଳ ମାଧ୍ୟମ।
1: ଶୁଣିଲେ ଚାଷବାସ କଥା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୁଳି। ଆଜି ଏଥିରେ ପରଜା ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ଦୁର୍ଲଭ ମୁଦୁଲି ଏବଂ ସାଥୀମାନେ।
2: ସାଧାରଣତଃ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପରଜା ସମ୍ପ୍ରଦାୟର ଆଦିବାସୀ ଭାଇ ଭଉଣୀମାନେ ବସବାସ କରିଥାନ୍ତି। ଯେହେତୁ ଚାଷ ପରଜା ସମ୍ପ୍ରଦାୟର ମୁଖ୍ୟ ଜୀବିକା, ତେଣୁ ଚାଷ ଜମି ସେମାନଙ୍କର ମୁଖ୍ୟ କର୍ମକ୍ଷେତ୍ର। ଏମାନେ ଜମିରେ କାମ କଲାବେଳେ ଅନେକ ଗୀତ ଗାଇଥାନ୍ତି, ସେଥିମଧ୍ୟରୁ ଆସନ୍ତୁ ଶୁଣିବା ପରଜାମାନଙ୍କର ଚାଷ ବିଷୟରେ ଗୀତଟିଏ। ପରିବେଷଣ କରୁଛନ୍ତି ମାଲକାନଗିରି ଜିଲ୍ଲାର ବନୁଗୁଡ଼ା ଗ୍ରାମର ଦୁର୍ଲଭ ମୁଦୁଲି ଏବଂ ସାଥୀ।

ମୃଦଙ୍ଗ ଗିନି ଓ ଡୁଡୁଙ୍ଗା ବଜାଇ ଧାଙ୍ଗଡ଼ା ଧାଙ୍ଗଡ଼ିମାନେ ଜଣେ ଅନ୍ୟ ଜଣଙ୍କୁ ଆକ୍ଷେପ କରି ଗୀତ ଗାଇଥାନ୍ତି। ଆସନ୍ତୁ ଶୁଣିବା ଧାଙ୍ଗଡ଼ା ଧାଙ୍ଗଡ଼ି ଗୀତଟିଏ। ପରିବେଷଣ କରୁଛନ୍ତି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବନୁଗୁଡ଼ା ଗ୍ରାମର ଦୁର୍ଲଭ ମୁଦୁଲି ଏବଂ ସାଥୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାରେ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ପୂର୍ବ ପ୍ରସ୍ତୁତି ଅନୁସାରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ଆଜି ଅପରାହ୍ନ 2:00 ପର୍ଯ୍ୟନ୍ତ ବନ୍ଦ ରହିବ। ସ୍ନାନ ପୂର୍ଣ୍ଣିମା ପହଣ୍ଡି ପୂର୍ବରୁ ଦୈତାପତି ସେବକମାନେ ମହାପ୍ରଭୁଙ୍କର ବାହୁଟ କଣ୍ଟ ଓ ସେନାପଟା ଲାଗି ନୀତି ସମ୍ପନ୍ନ କରିଛନ୍ତି। ସେନାପଟା ଲାଗି ନୀତି ଶ୍ରୀମନ୍ଦିରରେ ଏକ ଗୁପ୍ତ ନୀତି ଯୋଗୁଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର, ଜିଲ୍ଲା ଓ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ଲାଗି ଉଭୟ ରାଜ୍ୟର ବୈଷୟିକ ଦଳ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଟ୍ରିବ୍ୟୁନାଲ୍ରେ ସମୀକ୍ଷା କରାଯାଇଥିଲା। ଉଭୟ ରାଜ୍ୟରେ ପ୍ରବାହିତ ମହାନଦୀର କେଉଁ ସ୍ଥାନରେ କେତେ ପରିମାଣର ପାଣି ରହିଛି ତା'ର ରିପୋର୍ଟ ପ୍ରଦାନ କରିବାକୁ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ମାସ 11 ତାରିଖରେ ଟ୍ରିବ୍ୟୁନାଲ୍ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲାରେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ପ୍ରୋହାହିତ ଏବଂ ସଶକ୍ତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ କେସିଙ୍ଗାସ୍ଥିତ କୁଲ୍ଲୁପଡ଼ାଠାରେ ଏମ୍ଏସ୍ଏମ୍ଇ ପାର୍କର ଉଦ୍ଘାଟନ କରିଛନ୍ତି। 48 ଏକରରୁ ଉର୍ଦ୍ଧ୍ୱ ପରିମିତ ସ୍ଥାନରେ ଏହି ପାର୍କ 10 କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଏହାଦ୍ୱାରା ଜିଲ୍ଲାରେ ଶିଳ୍ପାୟନ ଓ ନବ ଉଦ୍ୟୋଗୀମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶବ୍ୟାପୀ ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଆଜିଠାରୁ ଅନୁଷ୍ଠିତ ହେଉଛି। ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବା।

0: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଡାକ୍ତରଖାନାଗୁଡ଼ିକ ବ୍ୟତୀତ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବିଭିନ୍ନ ସ୍ଥାନରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି। ପୋଲିଓ ବୁନ୍ଦା ଆଜି ଦେଇନଥିବା ଶିଶୁମାନଙ୍କୁ ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱେଚ୍ଛାସେବୀମାନେ ଘରକୁ ଘର ଯାଇ ପୋଲିଓ ବୁନ୍ଦା ଖୁଆଇବେ। ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଆଜି ଶେଷ ହେବ। ରାଜ୍ୟର ସମସ୍ତ ଜିଲ୍ଲାରେ ପରିଗଣନା ଫର୍ମର ଡିଜିଟାଇଜେସନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ମାସ 5 ତାରିଖରେ ଚିଠା ତାଲିକା ପ୍ରସ୍ତୁତ ହେବ। କନ୍ଧମାଳ ଜିଲ୍ଲାରେ 100% ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଭି କୀର୍ତ୍ତିବାସନଙ୍କ ଅଧ୍ୟକ୍ଷତାରେ ଏସ୍ଆଇଆର୍ ସମ୍ପର୍କିତ ସମୀକ୍ଷା ବୈଠକରେ ଡିଜିଟାଇଜେସନ କାର୍ଯ୍ୟ ଏଏସ୍ବି ତାଲିକା ପ୍ରସ୍ତୁତି ଏବଂ ସମସ୍ତ ତ୍ରୁଟିର ସୁଧାର ନିମନ୍ତେ ସମୀକ୍ଷା କରାଯାଇଛି। ନବରଙ୍ଗପୁର ଜିଲ୍ଲାର ଉମରକୋଟ ସ୍ଥିତ ପିଏମ୍ ଶ୍ରୀ ସରକାରୀ ଉନ୍ନୀତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପକ୍ଷରୁ ଶକ୍ତି ସଂରକ୍ଷଣ ଏବଂ ଏହାର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଆନୁକୂଲ୍ୟରେ ପ୍ରସ୍ତୁତ ସତର୍କତାମୂଳକ ପ୍ରଚାରପତ୍ରଗୁଡ଼ିକୁ ବିଭିନ୍ନ ସ୍ଥାନରେ ବଣ୍ଟନ କରାଯାଇଛି। ଭଦ୍ରକ ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମିର ବିକାଶ ନିମନ୍ତେ ସ୍ଥାନୀୟ ନେହେରୁ ଷ୍ଟାଡିୟମ୍ର ଉନ୍ନୟନ ଓ ଆଧୁନିକୀକରଣ କାର୍ଯ୍ୟ ନିମନ୍ତେ 23,50,00,000 ଟଙ୍କା ବିନିଯୋଗ କରାଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ ଏ ସମ୍ପର୍କିତ ସରକାରୀ ପତ୍ର ଜାରି କରିଛନ୍ତି। ଜଣେ ବ୍ୟକ୍ତି ଓ ପରିବାରକୁ ଅପ୍ରତ୍ୟାଶିତ ଆର୍ଥିକ ଅସୁବିଧାରୁ ରକ୍ଷା କରିବାରେ ବୀମା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବୀମାର ଗୁରୁତ୍ୱକୁ ଉପଲବ୍ଧି କରିବା ସହିତ ଏହାକୁ ପ୍ରୋହାହିତ କରିବା ଲକ୍ଷ୍ୟ ନେଇ ଜାତୀୟ ବୀମା ସଚେତନତା ଦିବସ ପାଳନ କରାଯାଉଛି। ସ୍ୱାସ୍ଥ୍ୟ ବୀମାଠାରୁ ଆରମ୍ଭ କରି ପେନ୍ସନ୍ ବୀମା ପର୍ଯ୍ୟନ୍ତ ଅନେକ ପ୍ରକାରର ବୀମା ଲୋକମାନଙ୍କୁ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ଦ୍ୱାରା ଯୋଗାଇ ଦିଆଯାଇଥାଏ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରଭାବରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଦକ୍ଷିଣ ଭାଗର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ସୂଚନା ଅନୁସାରେ କନ୍ଧମାଳ କୋରାପୁଟ ଓ ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ଆଜି ମଧ୍ୟମରୁ ପ୍ରବଳ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ବୁଧବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ବାର୍ଦ୍ଧକ୍ୟରେ ପରିସ୍ରା ଜନିତ ସମସ୍ୟା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଲକ୍ଷ୍ମୀକାନ୍ତ ସାହୁ।
2: ବାର୍ଦ୍ଧକ୍ୟରେ ପରିସ୍ରା ଜନିତ ସମସ୍ୟା ଏକ ସାଧାରଣ କଥା। ଏଗୁଡ଼ିକ ମଧ୍ୟରୁ ପ୍ରୋଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧି ଜନିତ ସମସ୍ୟା ଏକ ମୁଖ୍ୟ ସମସ୍ୟା। ପ୍ରୋଷ୍ଟେଟ୍ ଗ୍ରନ୍ଥି ଗୋଟା ଗୁଆ ଆକାରର ଗ୍ରନ୍ଥି। ଏହା କେବଳ ପୁରୁଷମାନଙ୍କଠାରେ ହିଁ ଅବସ୍ଥିତ। ଏହି ଗ୍ରନ୍ଥିଟି ମୂତ୍ରମାର୍ଗର ପ୍ରଥମ 3 ସେଣ୍ଟିମିଟର ଅଂଶ ଚାରିପଟେ ଗୁଡ଼େଇ ହୋଇ ରହିଥାଏ। ସାଧାରଣତଃ 50 ବର୍ଷ ବୟସ ପରେ ପ୍ରୋଷ୍ଟେଟ୍ ଗ୍ରନ୍ଥିଟି ଆକାରରେ ବୃଦ୍ଧି ପାଇବା ଆରମ୍ଭ କରେ, ଫଳରେ ବିଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଏ। ରୋଗର ପ୍ରଥମ ଅବସ୍ଥାରେ ରୋଗୀଙ୍କୁ ବାରମ୍ବାର ପରିସ୍ରା ଲାଗେ, ବିଶେଷ କରି ରାତିରେ। ପରବର୍ତ୍ତୀ ସମୟରେ ଉଭୟ ଦିନ ଓ ରାତିରେ ଘନ ଘନ ପରିସ୍ରା ହୁଏ। ଏହାଦ୍ୱାରା ରାତିରେ ନିଦ୍ରାରେ ବ୍ୟାଘାତ ଘଟିବା ସଙ୍ଗେ ସଙ୍ଗେ ରୋଗୀଙ୍କର ଦୈନନ୍ଦିନ କାର୍ଯ୍ୟପ୍ରଣାଳୀ ପ୍ରଭାବିତ ହୋଇଥାଏ। ମୂତ୍ରାଶୟର ଜୀବାଣୁ ସଂକ୍ରମଣ ଘଟି ପରିସ୍ରା ଜଳାପଡ଼ା ହୁଏ ଓ ସ୍ଥଳବିଶେଷରେ ପରିସ୍ରାରେ ରକ୍ତ ମଧ୍ୟ ପଡ଼ିପାରେ। ପ୍ରୋଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧି ଯୋଗୁଁ ମୂତ୍ରମାର୍ଗ ସଙ୍କୁଚିତ ହୋଇଯାଏ ଏବଂ ରୋଗୀ କୁନ୍ଥାଇ କୁନ୍ଥାଇ ଅତି ପତଳାଧାରରେ ପରିସ୍ରା କରନ୍ତି। ପରିସ୍ରା କରିବା ପାଇଁ ଶୌଚାଳୟରେ 5-10 ମିନିଟ୍ ପର୍ଯ୍ୟନ୍ତ ସମୟ ଲାଗିଯାଏ। ପରିସ୍ରା କରିସାରିବା ପରେ ପେଟରେ କିଛି ପରିସ୍ରା ରହିଗଲା ପରି ଲାଗେ। ସ୍ଥଳବିଶେଷରେ ପରିସ୍ରା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ ଏବଂ ରୋଗୀ ଯନ୍ତ୍ରଣାରେ ଛଟପଟ ହୁଅନ୍ତି। ଏ କ୍ଷେତ୍ରରେ କୃତ୍ରିମ ମୂତ୍ରନଳୀର ପ୍ରୟୋଗରେ ଜମି ରହିଥିବା ମୂତ୍ରକୁ ବାହାର କରିଦେବାର ଆବଶ୍ୟକ ପଡ଼ିଥାଏ। ଏ ରୋଗର ନିରୂପଣ ଅତି ସହଜ। ବିଜ୍ଞାନର ଅଗ୍ରଗତି ସଙ୍ଗେ ସଙ୍ଗେ ଅନେକଗୁଡ଼ିଏ ନୂଆ ନୂଆ ଔଷଧର ଉଦ୍ଭାବନ ପ୍ରୋଷ୍ଟେଟ୍ ଗ୍ରନ୍ଥି ଆକାର ବୃଦ୍ଧିଜନିତ ରୋଗ ଚିକିତ୍ସାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି। ତେବେ ଔଷଧ ଚିକିତ୍ସା ସମୟ ସାପେକ୍ଷ ଓ ବ୍ୟୟବହୁଳ। ଅପରପକ୍ଷରେ ଶଲ୍ୟ ଚିକିତ୍ସା ଦ୍ୱାରା ରୋଗୀ ସବୁଦିନ ପାଇଁ ସୁସ୍ଥ ହୋଇଯାଆନ୍ତି। ଅସ୍ତ୍ରୋପଚାରର 4 ଦିନ ପରେ ରୋଗୀ ଡାକ୍ତରଖାନାରୁ ଘରକୁ ଫେରିଆସନ୍ତି। ପ୍ରୋଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ଅନ୍ୟ ଏକ ବାର୍ଦ୍ଧକ୍ୟଜନିତ ସାଧାରଣ ମୂତ୍ର ରୋଗ। ଏହା ସାଧାରଣତଃ 60-80 ବର୍ଷ ମଧ୍ୟରେ ହୋଇଥାଏ। କର୍କଟ ରୋଗଗ୍ରସ୍ତ ହେଲେ ପ୍ରୋଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧି ପାଏ। ତେଣୁ ଏ ରୋଗର ଲକ୍ଷଣଗୁଡ଼ିକ ସାଧାରଣ ପ୍ରୋଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧିଜନିତ ଲକ୍ଷଣ ସହିତ ସମାନ। ଏହାଛଡ଼ା କର୍କଟ ରୋଗ ଅଣ୍ଟା

0: ମେରୁ ହାଡ଼ ଓ କଟିର ହାଡ଼କୁ ମାଡ଼ିଯିବା ଫଳରେ ଭୀଷଣ ଅଣ୍ଟା ବିନ୍ଧା ହୁଏ। ତେଣୁ ବୃଦ୍ଧ ବୟସରେ ଅଣ୍ଟା ବିନ୍ଧା ସାଧାରଣ ଚିକିତ୍ସାରେ ଉପଶମ ନ ହେଲେ ପ୍ରୋଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ। ପ୍ରୋଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ପାର୍ଶ୍ୱବର୍ତ୍ତୀ ମୂତ୍ରାଶୟ ଓ ମଳମାର୍ଗକୁ ବ୍ୟାପିଯିବା ଫଳରେ ମଳ ଓ ମୂତ୍ରରେ ରକ୍ତ ପଡ଼ିପାରେ। କର୍କଟ ରୋଗଗ୍ରସ୍ତ ପ୍ରୋଷ୍ଟେଟ୍ ଗ୍ରନ୍ଥିର ରୋଗ ନିରୂପଣ ସହଜ ସାପେକ୍ଷ। ପ୍ରୋଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ଆରମ୍ଭ ଅବସ୍ଥାରୁ ଜଣାପଡ଼ିଲେ ଅସ୍ତ୍ରୋପଚାର ଦ୍ୱାରା ପ୍ରୋଷ୍ଟେଟ୍ ଗ୍ରନ୍ଥିକୁ ସମ୍ପୂର୍ଣ୍ଣ ରୂପେ ବାହାର କରିଦିଆଯାଏ। ରୋଗୀ ଅନେକ ବର୍ଷ ଏକ ସକ୍ରିୟ ଜୀବନ ଯାପନ କରନ୍ତି, କିନ୍ତୁ ରୋଗର ବିଳମ୍ବ ଅବସ୍ଥାରେ ରୋଗ ନିରୂପଣ ହେଲେ ଅଣ୍ଡକୋଷ ଦୁଇଟିକୁ ଅସ୍ତ୍ରୋପଚାର କରି କାଢ଼ି ଦିଆଯାଏ। ଏହାଦ୍ୱାରା କର୍କଟ ରୋଗକୁ ଆୟତ୍ତ ଅବସ୍ଥାକୁ ଅଣାଯାଏ। ରୋଗୀ ଯନ୍ତ୍ରଣାମୁକ୍ତ ହୋଇ ଏକ ସାଧାରଣ ଜୀବନ ଯାପନ କରନ୍ତି। ମୂତ୍ରାଶୟ ମାଂସପେଶୀର ଅତ୍ୟଧିକ କାର୍ଯ୍ୟପ୍ରବଣତା ଜନିତ ମୂତ୍ରରୋଗ ବା ଓଭର ଆକ୍ଟିଭ ବ୍ଲାଡର ବାର୍ଦ୍ଧକ୍ୟରେ ଏକ ଅତି ସାଧାରଣ ମୂତ୍ରରୋଗ। 60 ବର୍ଷ ବୟସରୁ ଉର୍ଦ୍ଧ ଶତକଡ଼ା 40% ଉଭୟ ପୁରୁଷ ଓ ସ୍ତ୍ରୀ ଏ ରୋଗରେ ଭୋଗିଥାନ୍ତି। ଏହା ମୂତ୍ରାଶୟର ଏକ ସ୍ନାୟବିକ ଦୁର୍ବଳତା ଜନିତ ରୋଗ, ଯାହାଫଳରେ ମୂତ୍ରାଶୟରେ ଅଳ୍ପ ପରିସ୍ରା ଜମିଗଲେ ମଧ୍ୟ ମୂତ୍ରାଶୟ ମାଂସପେଶୀ ଅନିୟନ୍ତ୍ରିତ ଭାବେ ଘନ ଘନ ସଙ୍କୁଚିତ ହୋଇଉଠେ, ଫଳରେ ରୋଗୀଙ୍କୁ ଘନ ଘନ ପରିସ୍ରା ଲାଗେ, ଅତର୍ଛିଆ ପରିସ୍ରା ଲାଗେ। ପରିସ୍ରା ଲାଗିଲେ ଶୌଚାଳୟକୁ ତୁରନ୍ତ ଯିବାର ଆବଶ୍ୟକ ପଡ଼େ, ଏପରିକି ପରିସ୍ରା ଯାଉ ଯାଉ ଟିକିଏ ବିଳମ୍ବ ହେଲେ ବାଟରେ କିଛି ପରିସ୍ରା ବାହାରି ଆସି ଲୁଗାପଟା ଓଦା ହୋଇଯାଏ। ଏ ରୋଗର ସଠିକ ରୋଗ ନିରୂପଣ ହୋଇପାରିଲେ କେବଳ ଔଷଧ ସେବନ ଦ୍ୱାରା ରୋଗୀ ସୁସ୍ଥ ହୋଇ ଏକ ସାଧାରଣ ଜୀବନ ବିତାଇ ପାରନ୍ତି। ବାର୍ଦ୍ଧକ୍ୟରେ ପରିସ୍ରାଜନିତ ସମସ୍ୟା ବାର୍ଦ୍ଧକ୍ୟକୁ ଦୁର୍ବିସହ କରିଦେଇପାରେ, ସେଗୁଡ଼ିକୁ ବୟସର ପ୍ରଭାବ ବୋଲି ଧରିନେଇ ସହିଯିବା ଉଚିତ ନୁହେଁ। ଉପଯୁକ୍ତ ଚିକିତ୍ସା ଦ୍ୱାରା ରୋଗୀ ସୁସ୍ଥ ହୋଇ ଏକ ସାଧାରଣ ଜୀବନ ବିତାଇ ପାରିବେ।
1: ଅମର ସୁସ୍ଥ କାର୍ଯ୍ୟକ୍ରମରେ ଶୁଣୁଥିଲେ ବାର୍ଦ୍ଧକ୍ୟରେ ପରିସ୍ରା ଜନିତ ସମସ୍ୟା, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଲକ୍ଷ୍ମୀକାନ୍ତ ସାହୁ। ଆକାଶବାଣୀ କଟକ, ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସେସେଲ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। ଘରୋଇ ଟୁର୍ ଅପରେଟରଙ୍କ ମାଧ୍ୟମରେ କୈଳାଶ ମାନସରୋବର ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶବଳୀ ଜାରି କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 1430କୁ ବୃଦ୍ଧି ଏବଂ ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗ ଫାଇନାଲ୍ରେ ପହଞ୍ଚିଲେ ଭାରତର କିଦାମ୍ବି ଶ୍ରୀକାନ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 135ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ ହେବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସେସେଲ୍ସର ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କ ସହ ଆଲୋଚନା କରିବେ। ଦ୍ୱିପାକ୍ଷିକ ସହଯୋଗ ତଥା ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ଶ୍ରୀ ମୋଦି ସେସେଲ୍ସରେ ଜାତୀୟ ସଂସଦକୁ ଆଜି ସମ୍ବୋଧନ କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ସେ ଭାବ ବିନିମୟ କରିବେ। ସେସେଲ୍ସର ରୋଚେ କଇମାଲ୍ଠାରେ ସ୍ୱାଧୀନତା ଦିବସ ସମାରୋହରେ ଶ୍ରୀ ମୋଦି ଅଂଶଗ୍ରହଣ କରିବେ। ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ପ୍ରତିରକ୍ଷା ବାହିନୀର ଏକ ଦଳ ଏବଂ 2 ଭାରତୀୟ ନୌସେନା ଜାହାଜ ଏହି ସମାରୋହରେ ଅଂଶଗ୍ରହଣ କରିବେ। ସେସେଲ୍ସର ଐତିହାସିକ ଏହି 50ତମ ସ୍ୱାଧୀନତା ଦିବସ ସମାରୋହରେ ଶ୍ରୀ ମୋଦି ସମ୍ମାନିତ ଅତିଥି ଭାବେ ଯୋଗଦେବେ। ସେଠାକାର ଜାତୀୟ ଦିବସ ସମାରୋହରେ ଅତିଥି ଭାବେ ଯୋଗଦେବାରେ ଶ୍ରୀ ମୋଦି ହେବେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ। ସେସେଲ୍ସକୁ ଶ୍ରୀ ମୋଦିଙ୍କର ଏହି 3-ଦିନିଆ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଉଭୟ ପକ୍ଷଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି। ଗୁଜରାଟକୁ ତିନିଦିନିଆ ଗସ୍ତରେ ଥିବା ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ

ଅମିତ ଶାହା ଆଜି ସନ୍ଧ୍ୟାରେ ଗାନ୍ଧୀନଗରଠାରେ ପ୍ରଧାନମନ୍ତ୍ରୀ ପରିବାର ଯତ୍ନ ଟ୍ରାକର ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କରିବେ। ପରିବାର ପାଇଁ ସ୍ୱାସ୍ଥ୍ୟସେବା କ୍ଷେତ୍ର ଚିହ୍ନଟ ଏବଂ ସୁଗମ ଚିକିତ୍ସାକୁ ଅଧିକ ବ୍ୟବସ୍ଥିତ କରିବା ଏହି ନୂତନ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ଅହମ୍ମଦାବାଦଠାରେ ଶ୍ରୀ ଶାହା ଆଜି ପୂର୍ବାହ୍ନରେ ଦଳୀୟ ସ୍ୱତନ୍ତ୍ର ଚିନ୍ତନ ଶିବିରରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ତୃଣମୂଳ ସ୍ତରରେ ଦଳୀୟ ରଣନୀତି ପ୍ରସ୍ତୁତି ନେଇ କର୍ମକର୍ତ୍ତାଙ୍କ ସହ ସମୀକ୍ଷା ଏବଂ ଆଲୋଚନା କରିବାର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି ଗତ 12 ବର୍ଷ ମଧ୍ୟରେ ଭାରତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖ

ରଣନୀତି ପ୍ରସ୍ତୁତି ନେଇ କର୍ମକର୍ତ୍ତାଙ୍କ ସହ ସମୀକ୍ଷା ଏବଂ ଆଲୋଚନା କରିବାର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଭାରତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଏକ ଘରୋଇ ଗଣମାଧ୍ୟମ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଗତକାଲି ଯୋଗଦେଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି, ପ୍ରତ୍ୟେକ ନାଗରିକଙ୍କ ପାଖରେ ସୁଲଭ ଏବଂ ଗୁଣବତ୍ତା ସମ୍ପନ୍ନ ସ୍ୱାସ୍ଥ୍ୟସେବା ପ୍ରଦାନ ଲକ୍ଷ୍ୟ ନେଇ ସାର୍ବଜନୀନ ସ୍ୱାସ୍ଥ୍ୟବୀମା କ୍ଷେତ୍ରକୁ ବ୍ୟାପକ କରାଯାଉଛି। ଆୟୁଷ୍ମାନ ଭାରତ ଜନଆରୋଗ୍ୟ ଯୋଜନା ଉପରେ ଆଲୋକପାତ କରି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ପ୍ରାୟ 62 କୋଟି ଲୋକ ଏହାର ସୁଫଳ ପାଉଛନ୍ତି। ଏହି ପଦକ୍ଷେପ ପରିବାରଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହଜ ଏବଂ ଗୁଣବତ୍ତା ସମ୍ପନ୍ନ ସେବା ପ୍ରଦାନ କରିପାରୁଛି। ଦେଶରେ ଏବେ ପ୍ରାୟ 1,84,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ରହିଛି। ତୃଣମୂଳ ସ୍ତରରେ ପ୍ରାଥମିକ ସ୍ୱାସ୍ଥ୍ୟସେବାକୁ ଏହା ସଶକ୍ତ କରୁଛି ବୋଲି ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି। ତେବେ ମଧୁମେହ, ରକ୍ତଚାପ ଏବଂ କେତେକ କର୍କଟ ରୋଗର ବର୍ଦ୍ଧିତ ସଂଖ୍ୟା ଜନସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏକ ଚିନ୍ତାର ପ୍ରସଙ୍ଗ ପାଲଟିଛି। ସେ କହିଛନ୍ତି, ସମୟୋଚିତ ପରୀକ୍ଷଣ ଏ କ୍ଷେତ୍ରରେ ଆର୍ଥିକ ଚାପ ହ୍ରାସ କରିବାରେ ସହାୟକ ହୋଇପାରିଛି। ଆକାଶବାଣୀର ପ୍ରକୃତି କେ ବାଦ୍ ଆକାଶବାଣୀ କେ ସାଥ୍ ଧାରାବାହିକ କାର୍ଯ୍ୟକ୍ରମରେ ଆଜି ଛତିଶଗଡ଼ର କୋଡେଞ୍ଜ କାଫେ ଉପରେ ଆଲୋଚନା ପ୍ରସାରଣ କରାଯିବ। ଅମ୍ବିକାପୁର ମହାନଗର ନିଗମ ଦ୍ୱାରା ପରିଚାଳିତ ଏହି କାଫେ ପ୍ଲାଷ୍ଟିକ୍ ଅଳିଆ ବଦଳରେ ଖାଦ୍ୟ ପ୍ରଦାନ କରୁଛି। କାର୍ଯ୍ୟକ୍ରମରେ କାଫେର କାର୍ଯ୍ୟକାରୀ ମୁଖ୍ୟ ରିତେଶ ସୈନୀଙ୍କ ସହ ଆଲୋଚନା କରାଯିବ। 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ଏହି କାର୍ଯ୍ୟକ୍ରମ ସକାଳ 9:10 ପ୍ରସାରଣ କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଘରୋଇ ଟୁର୍ ଅପରେଟରଙ୍କ ଦ୍ୱାରା କୈଳାସ ମାନସରୋବର ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ପରାମର୍ଶବଳୀ ଜାରି କରିଛି। ଯାତ୍ରା ପାଇଁ ସମସ୍ତ ଆବଶ୍ୟକୀୟ କାଗଜପତ୍ର ସାଙ୍ଗରେ ରଖିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଦସ୍ତାବିଜ୍ ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ଭାରତରୁ ଯାତ୍ରା ଆରମ୍ଭ ନ କରିବାକୁ କୁହାଯାଇଛି, ଅନ୍ୟଥା ଯାତ୍ରାପଥରେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏପରିକି ଘରୋଇ ଟୁର୍ ଅପରେଟରଙ୍କ ପଞ୍ଜୀକରଣ ଏବଂ କୈଳାସ ମାନସରୋବର ଯାତ୍ରା ପାଇଁ ସେମାନେ ଅଧିକୃତ କି ନୁହଁ ତାହାର ମଧ୍ୟ ଯାଞ୍ଚ କରିବା ପାଇଁ ମନ୍ତ୍ରଣାଳୟ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦେଇଛି। କୈଳାସ ମାନସରୋବର ଯାତ୍ରା କରୁଥିବା ପ୍ରାୟ 52 ଜଣ ଭାରତୀୟ ନାଗରିକ ଏବେ ଆବଶ୍ୟକ ନଥିପତ୍ର ଅଭାବରୁ ନେପାଳର କାଠମାଣ୍ଡୁଠାରେ ଅଟକି ରହିଛନ୍ତି। ସୁରକ୍ଷିତ ପରବର୍ତ୍ତୀ ଯାତ୍ରା ପାଇଁ ସେମାନେ ଜରୁରୀ ସହାୟତା ଆବଶ୍ୟକ କରୁଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ କୈଳାସ ମାନସରୋବର ଯାତ୍ରାର ପ୍ରଥମ ତୀର୍ଥଯାତ୍ରୀ ଦଳ ଗତ 20 ତାରିଖରେ ନଥୁଲା ପଥ ଦେଇ ଭାରତ ଚୀନ୍ ସୀମା ଅତିକ୍ରମ କରି ଚୀନ୍ରେ ପ୍ରବେଶ କରିଛନ୍ତି। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 1,430କୁ ବୃଦ୍ଧି ପାଇଛି। ଦକ୍ଷିଣ ଆମେରିକୀୟ ଏହି ଦେଶରେ ଗତ ବୁଧବାର ଦିନ ଲଗାତାର 2 ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା 7.2 ଏବଂ 7.5 ରହିଥିଲା। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ 68,900ରୁ ଅଧିକ ଲୋକ ନିଖୋଜ ଥିବା ସେମାନଙ୍କର ନିକଟ ସମ୍ପର୍କୀୟ ରିପୋର୍ଟ କରିଛନ୍ତି। ଲା ଗୁୟାଇରା ପ୍ରଦେଶ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଫାଉଣ୍ଡେସନ ଫର ସିସ୍ମୋଲୋଜିକାଲ ରିସର୍ଚ୍ଚ ପ୍ରତିଷ୍ଠାନ ଦେଇଥିବା ରିପୋର୍ଟ ଅନୁଯାୟୀ ଦେଶର କେନ୍ଦ୍ରୀୟ ଅଞ୍ଚଳରେ ପୁଣି 1.1 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ବିଜ୍ଞାନ ସଂସ୍ଥା ଦେଇଥିବା ସୂଚନା ଅନୁଯାୟୀ ଏହାର କେନ୍ଦ୍ରସ୍ଥଳ ଲା ଗୁଆଇରାଠାରୁ 35 କିଲୋମିଟର ପଶ୍ଚିମରେ ରହିଥିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ଇରାନ୍ର ବିଭିନ୍ନ ଅଞ୍ଚଳରେ ଆକ୍ରମଣ କରାଯାଇଥିବା ନେଇ ଆମେରିକା ସେନା ସ୍ୱଷ୍ଟ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆମେରିକାର କେନ୍ଦ୍ରୀୟ କମାଣ୍ଡ କହିଛି, ଗତ ଶୁକ୍ରବାର ଦିନ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣର ଜବାବରେ ଆମେରିକା ଆକାଶମାର୍ଗରୁ ଇରାନ୍ର ସାମରିକ ଭିତ୍ତିଭୂମି, ଯୋଗାଯୋଗ ବ୍ୟବସ୍ଥା, ବାୟୁ ପ୍ରତିରକ୍ଷା ସ୍ଥଳ ଏବଂ ଡ୍ରୋନ୍ ସଂରକ୍ଷଣ କ୍ଷେତ୍ର ଆଦିକୁ ଲକ୍ଷ୍ୟ କରି ଆକ୍ରମଣ କରିଛି। କେନ୍ଦ୍ରୀୟ କମାଣ୍ଡ କହିଛି, ଇରାନୀ ସେନା ଡ୍ରୋନ୍ ମାଧ୍ୟମରେ ହର୍ମୁଜ୍ ପ୍ରଣାଳୀ ଦେଇ ଗତି କରୁଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିଲା। ଏହି ଜାହାଜରେ 2 ନିୟୁତ ବ୍ୟାରେଲ୍ରୁ ଅଧିକ ଅଶୋଧିତ ତୈଳ ପରିବହନ କରାଯାଉଥିଲା। ଆମେରିକା ସହ ଯୁଦ୍ଧବିରତି ଚୁକ୍ତିକୁ ପାଳନ କରିବା ପାଇଁ ଇରାନ୍ ପାଖରେ ସୁଯୋଗ ରହିଥିବା ବେଳେ ଏହାକୁ ଅମାନ୍ୟ କଲେ ଇରାନ୍ ଏଭଳି ଆକ୍ରମଣ କରିଥିବା ଆମେରିକା ସେନା କହିଛି। ଅନ୍ୟପକ୍ଷରେ ହର୍ମୁଜ୍ ପ୍ରଣାଳୀର ଉତ୍ତର ଭାଗରେ ଏକ ସ୍ଥାନରେ ବିସ୍ଫୋରଣ ଘଟିଥିବା ନେଇ ଇରାନ୍ର ସରକାରୀ ଟେଲିଭିଜନ ସଂସ୍ଥା ସୂଚନା ପ୍ରଦାନ କରିଛି। ଉତ୍ତରପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 2 ମହିଳାଙ୍କ ସମେତ 3 ମୃତ୍ୟୁ ହୋଇଛି। କୁଶିନଗର ଜିଲ୍ଲା ଅନ୍ତର୍ଗତ ଅହିରୁଳି ବଜାର ଥାନା ଅଞ୍ଚଳରେ ହଟ୍ପ୍ରିପ୍ରାଇଚ୍ ରାସ୍ତାରେ ଏକ କାର୍ ଏବଂ ମୋଟରସାଇକେଲ୍ ମୁହାଁମୁହିଁ ଧକ୍କା ହୋଇଥିଲା। ପୁଲିସ୍ ଦେଇଥିବା ସୂଚନା

ଘଟଣାସ୍ଥଳରେ ମୋଟରସାଇକେଲରେ ତିନି ଜଣ ଯାକ ଆରୋହୀଙ୍କର ମୃତ୍ୟୁ ହୋଇଛି। ଅଭିଯୁକ୍ତ କାର୍ ଚାଳକକୁ ଅଟକ ରଖାଯାଇଥିବା ପୁଲିସ୍ କହିଛି। ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର କିଦାମ୍ବି ଶ୍ରୀକାନ୍ତ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପୁରୁଷ ଏକକ ବର୍ଗ ମ୍ୟାଚ୍ରେ ଶ୍ରୀକାନ୍ତ ଜାପାନ ପ୍ରତିପକ୍ଷ ୟୁଦାଇ ଓକିମୋଟୋଙ୍କୁ 22-10, 15-21 ଏବଂ 21-19 ସେଟ୍ରେ ପରାସ୍ତ କରିଛନ୍ତି। ଭାରତର ରୌନକ ଚୌହାନ ଆଜି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଚାଇନିଜ୍ ତାଇପେଇର ସୁ ଲି ୟାଙ୍ଗ୍ଙ୍କୁ ଭେଟିବେ। ଅନ୍ୟପକ୍ଷରେ ମହିଳା ଏକକ ବର୍ଗରେ ଭାରତର ଦେବିକା ସିହାଗ ସେମିଫାଇନାଲ୍ ପର୍ଯ୍ୟାୟରେ ଡେନମାର୍କର ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପରାଜିତ ହୋଇଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଇଂଲଣ୍ଡ ବିଜୟୀ ହୋଇଛି। ଆମେରିକାର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପାନାମାକୁ 2-0 ଗୋଲ୍ରେ ଇଂଲଣ୍ଡ ପରାସ୍ତ କରିଛି। ଗ୍ରୁପ୍ ପର୍ଯ୍ୟାୟରେ ଅନ୍ୟ ଏକ ମ୍ୟାଚ୍ରେ କ୍ରୋଏସିଆ ଘାନାକୁ 2-1 ଗୋଲ୍ରେ ପରାସ୍ତ କରିଛି। ଚେସ୍ ଖେଳରେ ଗୋଆର 14-ବର୍ଷୀୟ ଅନ୍ତର୍ଜାତୀୟ ମାଷ୍ଟର ଇଥାନ ଭାଜ ଭାରତର 96ତମ ଚେସ୍ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। ବୋସ୍ନିଆ ହର୍ଜଗୋଭିନାରେ ଅନୁଷ୍ଠିତ ସାରାଜେଭୋ ଜିଏମ୍ଏ ମିକ୍ସ ଟୁର୍ଣ୍ଣାମେଣ୍ଟରେ ତୃତୀୟ ତଥା ଅନ୍ତିମ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରି ଶ୍ରୀ ଭାଜ ଏହି ସଫଳତା ପାଇଛନ୍ତି। ଇଥାନ ଅନୁରାମ ମାହାମଲ ଏବଂ ଲିଓନ ମେଣ୍ଡନକାଙ୍କ ପରେ ଶ୍ରୀ ଭାଜ ଗୋଆର ତୃତୀୟ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସେସେଲ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। ଘରୋଇ ଟୁର୍ ଅପରେଟରଙ୍କ ମାଧ୍ୟମରେ କୈଳାସ ମାନସରୋବର ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶବଳୀ ଜାରି କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଭେଞ୍ଜୁଆଲ ଭୂକମ୍ପରେ ମୃତ୍ୟୁ ସଂଖ୍ୟା 1,430 ବୃଦ୍ଧି।

ଶୁଣିଲେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଟିକି ରାଇଜ କାର୍ଯ୍ୟକ୍ରମ ଉପସ୍ଥାପନା କରିଛନ୍ତି ସୁରଭି ମହାପାତ୍ର ଏବଂ ରଞ୍ଜନ କୁମାର ବେହେରା। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ। ଆଜି ଏଥିରେ ମୁଁ ଯେବେ ଛୋଟ ଥିଲି କ୍ରମରେ ଶୁଣନ୍ତୁ କମଳାକୃଷ୍ଣ ରଥଙ୍କ ସହ ସାକ୍ଷାତକାର।

0: ନମସ୍କାର ପିଲାମାନେ।
1: ପିଲାମାନେ, ଜନ୍ମଦିନ ହେଲେ ତମମାନଙ୍କର ମନ ଭାରି ଖୁସି, କାହିଁକି ନା ଘରେ ତମମାନଙ୍କର ସାଙ୍ଗସାଥି ଆସିବେ, ନୂଆ ପୋଷାକ ପିନ୍ଧିବ, ପିଠାପଣା ପୁଣି କେକ୍ କଟାଯିବ, ସେଥିପାଇଁ ତମମାନଙ୍କର ମନ ଆନନ୍ଦରେ ନାଚି ଉଠେ। ହଁ ପିଲାମାନେ, ପ୍ରତ୍ୟେକ ଶିଶୁ ବା ପ୍ରତ୍ୟେକ ମଣିଷ ନିଜର ଜନ୍ମଦିନକୁ ନିଶ୍ଚୟ ମନେ ରଖନ୍ତି। ଆଜି ସେମିତି ଜଣଙ୍କର ଜନ୍ମଦିନ, କହିପାରିବ କାହାର ଜନ୍ମଦିନ?
0: ଭାଇ, ମୁଁ ତ ଜାଣିନି, ଏମିତି କିଏ ସେ ଅଜଣା, ତା ବିଷୟରେ ଆପଣ କହୁଛନ୍ତି?
1: ହଁ ପିଲାମାନେ, ବର୍ତ୍ତମାନ ଯେମିତି ତମେ ଆମର ଭଏସ୍ ବା ଆମର ସ୍ୱର ଯାହା ମାଧ୍ୟମରେ ଶୁଣିପାରୁଛ, ଯିଏ ତୁମକୁ ଦିନ ରାତି ସବୁବେଳେ ସୂଚନା, ମନୋରଞ୍ଜନ, ଶିକ୍ଷା ଏମିତି ଅନେକ କିଛି ଦେଇପାରୁଛି, ସେ ହେଉଛି ଆକାଶବାଣୀ। ଆଉ ଆକାଶବାଣୀ ଆମ ଭାରତବର୍ଷରେ ଯେତିକି ଅଛି ତା ଭିତରୁ ଆକାଶବାଣୀ ଜୟପୁର, ତମମାନେ ସବୁ ଆକାଶବାଣୀ ଜୟପୁର କହିଲେ ଆମ କେନ୍ଦ୍ରକୁ ବୁଝ। ତେବେ ପିଲାମାନେ, ଆଜି ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରର ଜନ୍ମଦିନ ବା ପ୍ରତିଷ୍ଠା ଦିବସ।
0: ବା ବା ବା, ତାହେଲେ ତ ନିଶ୍ଚିତ ଭାବେ ଆମ ଆକାଶବାଣୀରେ ମଧ୍ୟ କେକ୍ କଟା ହବ।
1: ତମମାନେ ସବୁ ପିଲାମାନେ ଜାଣିଦେଲ ଯେତେବେଳେ ଆକାଶବାଣୀ ଜୟପୁରର ଆଜି ଜନ୍ମଦିନ, ନିଶ୍ଚୟ ଶୁଭେଚ୍ଛା ବାର୍ତ୍ତା ପଠାଇବ। ହଁ ପିଲାମାନେ, 1964 ଜୁନ୍ ମାସର 28 ତାରିଖରେ ଆକାଶବାଣୀ ଜୟପୁରର ଜନ୍ମ ବା ଆକାଶବାଣୀ ଜୟପୁର ପ୍ରତିଷ୍ଠା ଲାଭ କରିଥିଲା। ତେବେ ପିଲାମାନେ, ଆକାଶବାଣୀ ଜୟପୁର ବର୍ଷା, ଶୀତ, ଖରା ଏମିତି ବିଭିନ୍ନ ଋତୁ ଦେଇ ଆଜି ପର୍ଯ୍ୟନ୍ତ ଚାଲିଆସିଛି, ଚାଲୁଥିବ ମଧ୍ୟ।

0: ଯେମିତିକି ପିଲାମାନେ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଭିନ୍ନ ବିଭାଗ ରହିଛି, ଶିଶୁ ବିଭାଗ ହେଲା କି ମହିଳା ବିଭାଗ ହେଲା କି ତମର କୃଷି ବିଭାଗ ହେଲା ଯୁବବାଣୀ ହେଲା, ଏମିତି ନାନା ପ୍ରକାର ଯେଉଁ ବିଭାଗ ରହିଛି ଯେଉଁ କାର୍ଯ୍ୟକ୍ରମ ରହିଛି ସବୁ କାର୍ଯ୍ୟକ୍ରମ ଆମେ ପ୍ରଚାର କରୁଛୁ। ବିଶେଷ କରି ତମମାନଙ୍କର କାର୍ଯ୍ୟକ୍ରମ ଶିଶୁ କାର୍ଯ୍ୟକ୍ରମ ଟିକି ରାଇଜ ଆମେ ପ୍ରତି ରବିବାର ପ୍ରଚାର କରୁଛୁ, ଯେମିତିକି ବର୍ତ୍ତମାନ ଆମେ ଦୁଇ ଜଣ ତମ ସାମ୍ନାରେ ବସିଛୁ।
1: ଆଉ ସବୁଠୁ ବଡ଼ କଥା ହେଲା ବଡ଼ ଭାଇ, ଯେ ଯେଉଁ ଯେଉଁ କାର୍ଯ୍ୟକ୍ରମ ଆମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାରିତ ହେଉଛି, ସବୁ କାର୍ଯ୍ୟକ୍ରମରେ କିଛି ନା କିଛି ଲୋକଙ୍କର ଉପକାର ଆସୁଥିବା କାର୍ଯ୍ୟକ୍ରମ ହିଁ ପ୍ରଚାର ହେଉଛି। ତା ସହିତ ପିଲାମାନେ ଯିଏ ଗୀତ ଶିଖିବାକୁ ଭଲ ପାଇବେ, କିଏ ଖେଳିବାକୁ ଭଲ ପାଇବ ବା କିଏ ନାଚିବାକୁ ଭଲ ପାଇବ, ଏଇ ଜିନିଷ ସବୁ ମଧ୍ୟ ଏଇ ଆକାଶବାଣୀ ଜୟପୁରର ବିଭିନ୍ନ କଳାକାର ବିଭିନ୍ନ ଖେଳାଳି ସମସ୍ତଙ୍କ ବିଷୟରେ ସେମାନେ ଶୁଣିକି ନିଜକୁ ପ୍ରସ୍ତୁତ କରିଥାନ୍ତି। ତେଣୁ କରିକି କହିବାକୁ ଗଲେ ପିଲାମାନେ ଆକାଶବାଣୀ ଜୟପୁର କେନ୍ଦ୍ରର ଯାହା ଯାହା ଆମେ ପ୍ରଚାର କରୁଛୁ, ଯେଉଁ ଉପକାର କରୁଛି ଲୋକମାନଙ୍କୁ, ପ୍ରକୃତରେ କହିବାକୁ ଗଲେ ଏଇ ଜୟପୁର କେନ୍ଦ୍ର ପାଇଁ ସେମାନେ ଋଣୀ।

0: କେବଳ ଅବିଭକ୍ତ କୋରାପୁଟ ଜିଲ୍ଲା ନୁହଁ ପିଲାମାନେ, କେବଳ ଓଡ଼ିଶାରେ ନୁହଁ, କେବଳ ଭାରତରେ ନୁହଁ, ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ଆକାଶବାଣୀ ଜୟପୁର ସୁନାମ ଅର୍ଜନ କରିଛି ତାହାର କାର୍ଯ୍ୟକ୍ରମ ପାଇଁ। ତାହେଲେ ପିଲାମାନେ, ଆଜି ଗୋଟିଏ ପବିତ୍ର ଦିନ, ଖୁସିର ଦିନ। ଆମେ ସମସ୍ତେ ଆକାଶବାଣୀ ଜୟପୁରକୁ ଶୁଭେଚ୍ଛା ଜଣାଇବା ଯେ ଆକାଶବାଣୀ ଜୟପୁର ସବୁବେଳେ ଲୋକଙ୍କର ସେବା କରୁଥାଉ ଆଉ ଲୋକଙ୍କୁ ଶିକ୍ଷା, ସୂଚନା, ମନୋରଞ୍ଜନ ଯୋଗାଉଥାଉ।
1: ହ୍ୟାପି ବର୍ଥଡେ ଆକାଶବାଣୀ ଜୟପୁର।

ପ୍ରତ୍ୟେକ ମଣିଷ ଗୋଟେ ବୟସ ଦେଇ ଅତିକ୍ରମ କରେ ପିଲାମାନେ। ତମମାନେ ଏବେ ଛୋଟ ଅଛ, ଆସ୍ତେ ଆସ୍ତେ ବଡ଼ ହେବ, ପୁଣି ବୟସ ହୋଇଗଲେ ତମମାନେ ସବୁ ଅଜା କି ଜେଜେବାପା କି ଜେଜେମା ଆଉ ଆଇ ହୋଇଯିବ। ସେମିତି ପିଲାମାନେ ସେଇ ଅଜା ଆଇ ଜେଜେମା ଜେଜେବାପାଙ୍କର କଥା ଶୁଣିବାକୁ

0: ଭାରି ମଜା ଲାଗେ। କାରଣ ତାଙ୍କର ପାକୁଆ ପାଟିରେ କାହାଣୀ ବା ପୁରୁଣା କଥା ଶୁଣିଲେ ମନ ଆନନ୍ଦ ଲାଗେ। ତେବେ ଆମର ଏଇ ଟିକିରାଇଜ କାର୍ଯ୍ୟକ୍ରମରେ ଆମେ ପ୍ରଚାର କରିଥାଉ ମୁଁ ଯେବେ ଛୋଟ ଥିଲି, ମାନେ ଅଜା କିମ୍ବା ଆଈ କି ଜେଜେବାପା କି ଜେଜେମା ତାଙ୍କ ଛୋଟ ସମୟରେ କେମିତି ଥିଲେ, ତମମାନଙ୍କ ଭଳିଆ ଶାନ୍ତଶିଷ୍ଟ ଥିଲେ ନା ଦୁଷ୍ଟାମୀ କରୁଥିଲେ ନା ଆଉ କ'ଣ କରୁଥିଲେ। ଆସ ଆଜି ଆମ କାର୍ଯ୍ୟକ୍ରମରେ ଶୁଣିବା ମୁଁ ଯେବେ ଛୋଟ ଥିଲି।
1: ହଁ ଭାଇ, ତାହେଲେ ଅଜାଙ୍କ ନାଁଟି କହିଦେବା। ଅଜାଙ୍କ ନାଁ ହେଲା କମଳା କୃଷ୍ଣ ରଥ।
0: ମନ ଦେଇ ଶୁଣ।

0: ଅଜୟ ନମସ୍କାର, ଟିକି ରହିଛ କାର୍ଯ୍ୟକ୍ରମକୁ ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ।
1: ମୁଁ ଯେବେ ଛୋଟ ଥିଲି, ଆପଣ ଯେବେ ଛୋଟ ଥିଲେ, ଆପଣଙ୍କର ଅନେକ ଗୁଡିଏ ଘଟଣା ଏମିତି ଘଟିଯାଇଥିବ, ଆପଣଙ୍କୁ ଯେତେବେଳେ ବି ବସିଲେ ମନେ ପଡ଼ିଲେ ହୁଏତ କେତେବେଳେ ଏକା ଏକା ଆପଣ ହସି ଦେଉଥିବେ, ଆଉ କେତେବେଳେ କେତେବେଳେ ଆଖିରେ ଲୁହ ବି ଜକେଇ ଆସୁଥିବ। କଣ ଥିଲା ସେଦିନ? ହଁ ଆଜ୍ଞା, ଆମେ ଟିକେ ସେ ଅତୀତକୁ ପଳେଇ ଯିବା।

0: ଆମେ ଛୋଟ ଥିଲାବେଳକୁ ଆପଣ ଯୋଉଠି ଜନ୍ମଗ୍ରହଣ କରିଥିଲେ, ଯୋଉଠି ବଡ଼ ହେଇଥିଲେ, ସ୍କୁଲ ପାଠପଢା ଆରମ୍ଭ ହେଇଥିଲା, କେମିତି ଥିଲା ସେ ବିଷୟରେ ଟିକେ ଆମକୁ କୁହନ୍ତୁ।
1: ସେ ତ ବହୁତ ଅନୁଭୂତିର କଥା ବାଣ୍ଟିବାକୁ ଚାହିଁବି ମୋର କୁନି କୁନି ପିଲାମାନଙ୍କ ପାଇଁ। ତାହେଲେ ମୋର ଜନ୍ମ କଟକ ସହରରେ ହେଇଥିଲା, ସ୍କୁଲ କଲେଜ ମୋର କଟକ ସହରରେ। ସ୍କୁଲ ଯିବା ପୂର୍ବର ଅନୁଭୂତି, ଘରେ ସାଙ୍ଗସାଥି ଭିତରେ, ସ୍କୁଲର ପରିବେଶ ସାଙ୍ଗସାଥି, କଲେଜର ପରିବେଶ ସାଙ୍ଗସାଥି, ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ହେବା, ଚାକିରି କରିବା, ଏସବୁ ବହୁତ ଗୁଡ଼ିଏ ଅନୁଭୂତି ରହିଛି। ତା ଭିତରୁ ଅନେକ ସୁଖ ଦେଇଛି, ଅନେକ ଦୁଃଖ ଦେଇଛି। ସେସବୁ ଜିନିଷ ଆଜି ଭାବିଲେ, କିଛି ଜିନିଷ ବି ଯାହା ଆମେ କରିଛୁ ଛୋଟବେଳେ, ତାହାକୁ ମନେ ପକେଇଲେ ବି ବେଳେବେଳେ ଲାଗେ କି ଏତେ ଦୁଃସାହସିକ କାମ ବି ଆମେ କରିସାରିଛେ। ସାଙ୍ଗସାଥୀ ମାନଙ୍କର ମେଳରେ ଯୋଉ ଆମର ସମୟ କଟିଛି, ତା ହୁଏତ କେବେ ବି ଭୁଲି ହେବନି, ଅଭୁଲା ସ୍ମୃତି ସେସବୁ।

0: ଆପଣଙ୍କ ସମୟରେ ସେଇଭଳିଆ କଣ ସ୍କୁଲର ଘର ଥିଲା କି?
1: ନା ନା ନା, ଆମ ସମୟରେ ଏମିତି ଏତେ ବଡ଼ ବଡ଼ କୋଠାବାଡି ତ ନଥିଲା, ସ୍କୁଲ ତ ଦୂରର କଥା, ଆଜବେଷ୍ଟସ ଛପର ଘର ଥିଲା ସେତେବେଳର, ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ହଉଥିଲା ସେଠି।
0: ଆପଣ ଯେତେବେଳେ ପାଠ ପଢିବାକୁ ଯାଉଥିଲେ, କୁନି କୁନି ପିଲାମାନଙ୍କ ମନରେ ତ ଚଗଲା ମନୋବୃତ୍ତି ରହିଥିବ ନିଶ୍ଚିତ ଭାବରେ। ଆପଣଙ୍କର ସ୍କୁଲ ସମୟରେ ଏମିତି କିଛି ସାଙ୍ଗମାନଙ୍କ ସହିତ ଘଟଣା ଘଟିଛି କି?
1: ହଁ, ସେମିତି ତ ବହୁତ କିଛି ଘଟଣା ଘଟିଛି। ପ୍ରକୃତରେ କହିବାକୁ ଗଲେ ମୋ ଘରେ ସାନ ପୁଅ ହିସାବରେ ଟିକେ ବେଶୀ ଚଗଲା ଥିଲି କିମ୍ବା ଦୁଷ୍ଟ ଥିଲି କହିବାକୁ ଗଲେ। ମୋ ସାଙ୍ଗସାଥି ମାନଙ୍କ ସାଙ୍ଗରେ ଆମେ ଖେଳିବାକୁ ଯାଉ, ସ୍କୁଲରୁ ଲୁଚିକିରି କ୍ଲାସକୁ ନ ଯାଇକିରି ଆମେ ବଜାରରେ କୋଉଠି ଗୁପଚୁପ ଖାଇବା କିମ୍ବା ଦହିବରା ଖାଇବା ଏ କାମ ବି କରୁଥିଲୁ। ବହୁତ ସମୟରେ ଆମେ ଶିକ୍ଷକ ମାନଙ୍କ ଠାରୁ ଶାସ୍ତି ମଧ୍ୟ ପାଇଛୁ।
0: ଗୁପଚୁପ ଖାଉଥିଲେ କି ଦହିବରା ଖାଉଥିଲେ, ପଇସା ଆପଣଙ୍କୁ ଦିଆଯାଉଥିଲା ନା କେତେବେଳେ କେମିତି ମା କୋଉ କାଗଜ ତଳେ ରଖିଥାନ୍ତୁ ବା କେତେବେଳେ କେମିତି ମା ପଇସା ରଖିକି ଭୁଲି ଯାଆନ୍ତି, ସେ ସମୟରେ କେତେବେଳେ କେମିତି ସେଇଠୁ ଟଙ୍କା ପଇସା କିଛି ଉଠେଇକି ଏମିତି କିଛି ଦୁଷ୍ଟାମୀ କାମ କରିଥିଲେ କି?
1: ସତ କହିବାକୁ ଗଲେ ସେହା ହିଁ ପ୍ରକୃତ ଆମର ଜୀବନ ଶୈଳୀ ଥିଲା କହିବାକୁ ଗଲେ ଗୋଟେ ପ୍ରକାର। କାହିଁ ସାଙ୍ଗସାଥି ମେଳରେ ବିଭିନ୍ନ ପ୍ରକାର ଦୁଷ୍ଟାମୀ କରୁଛେ, ସେ ଭିତରେ ଆମେ କେତେବେଳେ କେମିତି ପଇସା ମାଗିଲେ ବି ଘରେ କିଛି ଦଉଥିଲେ। ସେତେବେଳର ପଇସା କହିଲେ ଆପଣ ମାନେ ବୁଝିବେ, ଆମେ ଜାଣିବାରେ ପାଞ୍ଚ ପଇସାରେ ଆମେ ଖାଇଲେ ପେଟ ପୁରି ଯାଉଥିଲା। ମୁଁ ମୋ ଜୀବନ କାଳରେ ସ୍କୁଲ ସମୟ କଲେଜ ସମୟ ପର୍ଯ୍ୟନ୍ତ କିଛି ପଇସା ଲୁଚେଇକିରି ବି ନେଇଛି, ମିଛ କାହିଁ କହିବି।
0: ଏମିତି ତ ଛୋଟବେଳେ ଆମେ ଏମିତି କାମ କରିଥାଉ, କାରଣ ଖାଇବାର ଗୋଟେ ଲୋଭ ଥାଏ, ଆଉ ବାହାର ଖାଇବା ଏବେ ବି ପିଲାମାନଙ୍କର ଅଜା ଭାରି ପସନ୍ଦ। ମା ଘରେ ଯେତେ ସୁନ୍ଦର ରୋଷେଇ କରନ୍ତୁ ନା କାହିଁକି, ବାହାର ଜିନିଷ ତାଙ୍କୁ ବହୁତ ଭଲ ଲାଗେ। ଆଚ୍ଛା ଅଜା, ସେଇ ସମୟରେ ଆପଣଙ୍କର ପାଠପଢା କଥା ଆଡକୁ ଟିକେ ଯିବା। ଏବେ ଯେମିତି ଆପଣ ଦେଖୁଛନ୍ତି ପିଲାମାନେ ଯୋଉଭଳିଆ ବେଗ ବୋହିକି ବଙ୍କା ହେଇଯାଉଛନ୍ତି, ଏବଂ ସକାଳୁ ରାତି ପର୍ଯ୍ୟନ୍ତ ଆପଣ ଦେଖୁଥିବେ ବାପା ମା ବି ଥକୁଛନ୍ତି, ପିଲାମାନେ ବି ଥକି ଯାଉଛନ୍ତି, ନା ଖେଳ ବୁଲ ନା ବ୍ୟାୟାମ ନା ସାଙ୍ଗସାଥୀଙ୍କ ସହିତ ଆଉ କିଛି ଭଲ ମନ୍ଦ, ଅଜା ଆପଣଙ୍କର ସମୟରେ କଣ ଏମିତି ପାଠପଢା ଥିଲା?
1: ନା ନା ନା, ବର୍ତ୍ତମାନର ପାଠପଢାର ଶୈଳୀ ଆମ ସମୟର ଶୈଳୀ ବହୁତ ଭିନ୍ନ। ଆମ ସମୟରେ ଏତେ ବହି ଖାତା ନଥିଲା, ମୋର ଯାହା ମନେ ପଡୁଛି 6ଟି କି 7ଟି ଆମର ବିଷୟ ରହୁଥିଲା, ଆଉ ସେଇ 6ଟି ଖାତା 6ଟି ବହି, ସେତିକି ଆମର ପ୍ରାଥମିକ ହାଇସ୍କୁଲ ପର୍ଯ୍ୟନ୍ତ। ହାଇସ୍କୁଲରେ ଟିକେ ବଢିଲା, ଯୋଉ ଟେଷ୍ଟ ପେପର କି ଅନ୍ୟ ଜିନିଷ ବିଷୟବସ୍ତୁ ଠାରୁ ଭିନ୍ନ କିଛି ପୁସ୍ତକ ଆମକୁ ନେବାକୁ ପଡୁଥିଲା। ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଆମେ ଗୋଟିଏ ବହି ଗୋଟିଏ ଖାତା ହିସାବରେ 5ଟି କି 6ଟି ବହି ଖାତା ଧରି ଯାଉଥିଲୁ।
0: ପାଠପଢା ସହିତ ଅଜା ସେ ସମୟରେ ଆପଣ ସବୁ କଣ ସବୁ ଖେଳା ଖେଳି କରୁଥିଲେ?
1: ଖେଳିବା ତ ସ୍କୁଲରେ ଆମେ କବାଡି ଖେଳୁଥିଲୁ, ବହୁ ଚୋରି ଖେଳୁଥିଲୁ, ଆମେ ଦୌଡ଼ା ଦୌଡ଼ି ଖେଳୁଥିଲୁ, ଲୁଚକାଳି ଖେଳୁଥିଲୁ, ଏଇ ଟାଇପ୍ର ରୁମାଲ ଚୋରି ଖେଳିବା ଏସବୁ ଖେଳ ଖେଳୁଥିଲୁ। ଆଉ ସାଙ୍ଗସାଥି ମେଳରେ କିଏ ବଡ ହେଲା ପରେ ଆମେ କିଛି ବ୍ୟାଡମିଣ୍ଟନ ଖେଳିଛୁ, ତାପରେ ଘର ଭିତରେ ବି ଆମେ କ୍ୟାରମ କିଛି ଖେଳିଛୁ, ଚେସ୍ ଖେଳ ଶିଖିଛୁ।
0: ସେଇ ସମୟରେ ଏବେ ଯେମିତି ଦେଖୁଛନ୍ତି ରାସ୍ତାଘାଟ ସବୁଆଡେ ଦେଖୁଥିବେ ପିଚୁ ରାସ୍ତା ଆମର ହେଇଗଲାଣି, ସେ ସମୟରେ ପିଚୁ ରାସ୍ତା ଥିଲା ନା ସେମିତି କାଁ ଭାଁ କୋଉଠି ମାଟି ରାସ୍ତା ବି ଥିଲା?
1: ହଁ, ବହୁତ ସ୍ଥାନରେ ମାଟି ରାସ୍ତା ଥିଲା, ପିଚୁ ବହୁତ କମ ଥିଲା, ରାସ୍ତାଘାଟ ଏତେ ଉନ୍ନତ ମାନର ନଥିଲା। ଲୋକମାନେ ତ ବିଶେଷ ଭାବରେ ଚାଲିକିରି ସାଇକେଲ ଆଉ ସାଇକେଲ ରିକ୍ସା ଏତିକିରେ ସୀମିତ ଥିଲା।
0: ଆପଣଙ୍କ ସମୟରେ ଆପଣ କେମିତି ସମୟକୁ ବିତାଉଥିଲେ ପାଠପଢା ସହିତ?
1: ଇଏ ଗୋଟେ ସୁନ୍ଦର ଜିନିଷ ଉପସ୍ଥାପନ କରିବାକୁ ଯିବା। ଆଜିର ସମୟରେ ପିଲାମାନେ ଏତେ ମାତ୍ରାରେ ବ୍ୟସ୍ତ ଯେ ସେମାନେ ବାପା ମାଙ୍କ ସାଙ୍ଗରେ କଥା ହେବା ପାଇଁ କିମ୍ବା ପାଖରେ ବସିବା ପାଇଁ ବି ତାଙ୍କ ପାଖରେ ସମୟ ନାହିଁ କିମ୍ବା ଧୈର୍ଯ୍ୟ ନାହିଁ କିମ୍ବା ଆଗ୍ରହ ନାହିଁ। କିନ୍ତୁ ଆମ ସମୟରେ ଆମେ ମାନେ ଘର ଭିତରେ ଯେତେବେଳେ ବି ରହୁଥିଲୁ, ଭାଇ ଭଉଣୀ ବାପା ମା ବନ୍ଧୁ କୁଟୁମ୍ବ ଭିତରେ ଯୋଉମାନେ ଆସିଥିଲେ ସେମାନଙ୍କ ସହିତ ଆମେ ସମୟ କଟାଉଥିଲୁ।

0: ଯେତେବେଳେ ଆମକୁ ଖେଳିବା ପାଇଁ ସ୍କୁଲ ଯାଉଥିଲୁ କିମ୍ବା ଖେଳିବା ପାଇଁ ଆମକୁ ସମୟ ମିଳୁଥିଲା, ଆମେ ସାଙ୍ଗସାଥି ସାଙ୍ଗରେ ଖେଳୁଥିଲୁ। ଆଜିର ଯୁଗରେ କେବଳ ଇଲେକ୍ଟ୍ରୋନିକ୍ସ ମିଡିଆରେ ଆମେ ଏଇ ଯୋଉ ଟିଭି, ମୋବାଇଲ, ଲ୍ୟାପଟପ୍ ଏସବୁ ଧରିକିରି ପିଲାମାନେ ଆଜିକାଲି ସମୟ ଏମିତି ଭାବରେ କଟାଉଛନ୍ତି ଯାହାକି ଆମକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି, ସେମାନେ ଏତେ ଏକା ଏକା କେମିତି ରହିପାରୁଛନ୍ତି। ଆମେ ତ ରହିପାରୁନଥିଲୁ, ଏକା କେବେ ହେଲେ ଆମେ ଭାବି ପାରୁନଥିଲୁ ଯେ ଏକା ରହିପାରିବି, ଏକା ରହିବା କଥା ଚିନ୍ତା ବି କରିପାରୁନୁ।
1: ଛୋଟବେଳେ ତ ନିଶ୍ଚିତ ଭାବେ ଆପଣ ସବୁ କାମ ଭିତରେ ହଉ, ବ୍ୟସ୍ତତା ଜୀବନ ଭିତରେ ହଉ, କେତେବେଳେ କେମିତି ଗୀତ ଗୁଣୁଗୁଣୁ ହେଇକି ଗାଉଥିବେ, କେତେବେଳେ ଗୀତଟି ରେଡିଓରେ ଶୁଣୁଥିବେ, ତ ଆପଣଙ୍କୁ ଗୀତ ଗାଇବାକୁ କି ଶୁଣିବାକୁ ପସନ୍ଦ କି ନାହିଁ?
0: ନିଶ୍ଚୟ ନିଶ୍ଚୟ, ଗୀତ ଶୁଣିବା ଗୋଟେ ସଉକ ଥିଲା। ସେତେବେଳେ ସମୟରେ ତ ଟିଭି ମୋବାଇଲ ନଥିଲା, ରେଡିଓ ହିଁ ଏକମାତ୍ର ସାଧନ ଥିଲା ଯାହାକି ଆମକୁ କିଛିଟା ମନୋରଞ୍ଜନ ସାଙ୍ଗରେ ଶିକ୍ଷା ମଧ୍ୟ ଦଉଥିଲା। ଆଜି ମଧ୍ୟ ରେଡିଓ ଆମକୁ ସେଇ ଧାରାରେ ଯା ଆମ ପାଖରେ ଅଛି। ସେତେବେଳେ ଗୀତ ଶୁଣିବା ପାଇଁ ବହୁତ ଆଗ୍ରହୀ ଥିଲୁ। ମୋର ମନେ ପଡୁଛି ଅଲ୍ ଇଣ୍ଡିଆ ରେଡିଓର ଚିତ୍ରମାଳା ଗୋଟେ ସେ ଆସୁଥିଲା, ତାପରେ ବିନାକା ଗୀତମାଲା ଆସୁଥିଲା ରେଡିଓ ସିଲନର, ଏସବୁ ସଙ୍ଗୀତ କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ଆମେ ଅପେକ୍ଷା କରି ରହୁଥିଲୁ।
1: ତାହେଲେ ଅଜା, ଆପଣଙ୍କ ସମୟର ଗୋଟେ ସୁନ୍ଦର ଗୀତ ଆମେ ଶୁଣୋଉଛୁ।

0: ସମୟ ତ ସବୁଠୁ ବଡ଼ ବଳବାନ। ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଅଜା ଆପଣଙ୍କର ସେଇ ଆଶୀର୍ବାଦ ରୂପକ କିଛି ଉପଦେଶ ଏଇ ଆମ କାର୍ଯ୍ୟକ୍ରମ ମାଧ୍ୟମରେ ନାତି ନାତୁଣୀଙ୍କୁ ପଦେ କହିବେ ବୋଲି ଅନୁରୋଧ କରୁଛୁ।
1: ପିଲାମାନେ ବାପା ମା ହୁଅନ୍ତୁ କିମ୍ବା ଅଜା ଆଈ ଜେଜେ ବାପା ଜେଜେ ମା, କେହି ତୁମର କୌଣସି ପ୍ରକାର କ୍ଷତି କିମ୍ବା ଅମଙ୍ଗଳ କେବେ ଚିନ୍ତା କରିନାହାନ୍ତି କି କରିବେ ନାହିଁ। ତୁମେମାନେ ଆଜିକାଲି ଏତେ ମାତ୍ରାରେ ବାହ୍ୟ ଜଗତ ସାଙ୍ଗରେ ସଂଶ୍ଲିଷ୍ଟ ହେଇଯାଇଛ ଯେ ତମମାନଙ୍କୁ ଆଉ ଘରର ପରିବେଶ, ଘରର ଖାଦ୍ୟ, ଘର ତମକୁ ଭଲ ଲାଗୁନି। ତମମାନେ ଘରଠାରୁ ବହୁତ ଦୂରକୁ ପଳଉଛ ବହୁତ ଛୋଟ ବୟସରେ। ଆମକୁ ତ ଯିବାକୁ ପଡିବ, ଯେତେବେଳେ ଆମେ ଉଚ୍ଚତର ଶିକ୍ଷା ଗ୍ରହଣ କରିବା ପାଇଁ ବାହାରକୁ ଯିବା, ଆମେ ଚାକିରି କରିବା ପାଇଁ ବାହାରକୁ ଯିବା, ଆମେ ରୋଜଗାର କରିବା ପାଇଁ ବାହାରକୁ ଯିବା, କୌଣସି ନା କୌଣସି କାର୍ଯ୍ୟ ପାଇଁ ଆମକୁ ବାହାରକୁ ଯିବା, ଘରକୁ ଛାଡିକିରି ଦୂରକୁ ଯିବା। କିନ୍ତୁ ଯେଉଁ ବୟସରେ ଘରେ ଆମେ ରହୁଛେ, ବିଶେଷ କରି 10th କ୍ଲାସ ପର୍ଯ୍ୟନ୍ତ ଆମେ ଘରେ ରହୁଛେ, ଘରର ପରିବେଶ ସହିତ ନିଜକୁ ସମ୍ପୃକ୍ତ କରିକି ରଖ ପିଲାମାନେ। ଆଉ ମୋର ଅନୁଭୂତି ଦେଖୁଛି ମୁଁ, ଛୋଟ ଛୋଟ କଥାରେ ପିଲାମାନେ ତ ବିରକ୍ତି ପ୍ରକାଶ ତ ଡେଇଁକିରି ଆଗକୁ ଆହୁରି ପଳେଇଲେଣି, ବର୍ତ୍ତମାନ ତାଙ୍କ ମନରେ ରାଗ ଆସୁ, ସେ ରାଗ ରଖନି ପିଲାମାନେ। ତମମାନଙ୍କ ପାଇଁ ହିଁ ଯାହା ବି କିଛି ବାପା ମା ଗୁରୁଜନ ମାନେ ଯାହା ବି କିଛି କରୁଛନ୍ତି, ବହୁତ କଷ୍ଟ କରି ତମମାନଙ୍କୁ ମଣିଷ କରିକିରି ତମମାନଙ୍କୁ ନିଜ ଗୋଡରେ ଛିଡା କରିବା ପାଇଁ କଷ୍ଟ କରୁଛନ୍ତି। ଆଉ ଯାହା ବି କହୁଛନ୍ତି ସେଇ ତମମାନଙ୍କ ଭଲ ପାଇଁ କହୁଛନ୍ତି। ମଣିଷ ହବାକୁ ଚେଷ୍ଟା କର, ସଂସାରକୁ ବୁଝିବାକୁ ଚେଷ୍ଟା କର। ଏତିକି କହି ମୁଁ ତମଠୁ ଆଶା କରିବି ତମମାନେ ଆଜିର କାର୍ଯ୍ୟକ୍ରମରେ କିଛି ନା କିଛି ଶିକ୍ଷା ଲାଭ କରିଥିବ, ଯାହାକି ତମମାନଙ୍କୁ ଭବିଷ୍ୟତ ଜୀବନରେ ସହାୟକ ହବ।
0: ବହୁତ ଧନ୍ୟବାଦ ଅଜା, ଆରୋଗ୍ୟ କାମନା କରିକି ଅଜା ଆପଣଙ୍କ ପାଖରୁ ଆମେ ବିଦାୟ ନେଉଛୁ। ନମସ୍କାର।
1: ନମସ୍କାର, ଧନ୍ୟବାଦ।

0: ହଁ ପିଲାମାନେ, ତମମାନେ ବି ବର୍ତ୍ତମାନ ଏଇ ବୟସରୁ ଭଲ ଗୁଣ ସବୁ ଶିଖିବା ଦରକାର। ଆସନ୍ତାକାଲି ମାନେ ସୋମବାର 29 ତାରିଖ ଗୋଟେ ପର୍ବ, ମାନେ ଆମ ଓଡ଼ିଶାର ପ୍ରଭୁ ବଳଭଦ୍ର ଜଗନ୍ନାଥ ଦେବୀ ସୁଭଦ୍ରାଙ୍କର ସ୍ନାନ ଯାତ୍ରା।
1: ହଁ ପିଲାମାନେ, ତିନି ଠାକୁର ଭକ୍ତମାନଙ୍କ ମେଳକୁ ଆସିବେ, ସ୍ନାନ ବେଦୀରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ସେ ଦର୍ଶନ ଦେବେ। ଆଉ ସବୁଠାରୁ ବଡ଼ କଥା ହେଲା ପିଲାମାନେ, ସ୍ନାନ କରିସାରିବା ପରେ ଯେ ସୁନ୍ଦର ଭାବରେ ତିନି ଠାକୁରଙ୍କୁ ସଜାଯାଏ ନା ପିଲାମାନେ, ଆଖି ଲାଖିଯାଏ। ତା ସହିତ ଭଗବାନ ଗଜ ବା ହାତୀ ବିଷ ହୁଅନ୍ତି। ହଁ ପିଲାମାନେ, ତାର ଗୋଟେ ସୁନ୍ଦର କାହାଣୀ ବି ରହିଛି, କେତେବେଳେ ସମୟ ସୁବିଧା ଦେଖିକି ଆମେ ନିଶ୍ଚୟ ତମମାନଙ୍କୁ କହିବୁ। ପିଲାମାନେ, ଏଇ ଯେଉଁ ସ୍ନାନ ପୂର୍ଣ୍ଣିମାରେ ସମସ୍ତେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଯିବ, ଗହଳି ହେଇଥିବ, ଜାଗ୍ରତରେ ଯିବ, ବାପା ମାଙ୍କ ହାତ ଛାଡ଼ିବନି, ଆଉ ଦେଖିବ ସେ ଅପରୂପ ରୂପକୁ।

ଶୁଣିଲେ ଟିକିରାଇଜ କାର୍ଯ୍ୟକ୍ରମ। ଉପସ୍ଥାପନା କଲେ ସୁରଭି ମହାପାତ୍ର ଏବଂ ରଞ୍ଜନ କୁମାର ବେହେରା। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଆଜି ଏଥିରେ ମୁଁ ଯେବେ ଛୋଟ ଥିଲି କ୍ରମରେ ଶୁଣିଲେ କମଳାକୃଷ୍ଣ ରଥଙ୍କ ସହ ସାକ୍ଷାତକାର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 8:30 ଶୁଣିବେ ସୁରଲହରୀ କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ଜିତେନ୍ଦ୍ର ପଟ୍ଟନାୟକ ଏବଂ ମଧୁମିତା ମହାନ୍ତି। ସୁଗମ ସଙ୍ଗୀତ ପ୍ରଚାର କରିବ ସକାଳ 8:45। ଶିଳ୍ପୀମାନେ ହେଲେ ନିବେଦିତା, ବାବୁଲ ସୁପ୍ରିୟ ଏବଂ ଇରା ମହାନ୍ତି। ସକାଳ 9:00 ଶୁଣିବେ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହାଲୋ ମୋ ପସନ୍ଦ, ଉପସ୍ଥାପନା ସନ୍ତୋଷ ପଣ୍ଡା। ପୂର୍ବାହ୍ନ 10:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ହାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:30। ଦିନ 11:00 ଶୁଣିବେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଜାତି ଉଦ୍ଦେଶ୍ୟରେ ବାର୍ତ୍ତାର 135ତମ ସଂସ୍କରଣ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

0: mango exports from India seen rising 30% this season, notes the Economic Times. And with that, it's back to you, Naresh.
1: Thank you, Shagun. And now before we end the bulletin, the headlines once again. Prime Minister Narendra Modi to hold talks with President of Seychelles, Patrick Hermini, today to also address Seychelles National Assembly and interact with members of Indian diaspora. Prime Minister to share his thoughts in Mann Ki Baat program on Akashvani at 11 this morning. Ministry of External Affairs asks Indian citizens not to undertake Kailash Mansarovar Yatra without all required travel documents. U.S. military strikes multiple targets in Iran for second day at the direction of President Donald Trump. Death toll in Venezuela's earthquakes rises to 1,430 as rescuers continue search for survivors. And India's Kidambi Srikanth enters final of men's singles event at U.S. Open Badminton in California. And with that, we end the morning news. Have a nice day.
2: ପ୍ରଥମେ ସମାଚାର ପ୍ରଭାତ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ଜୁନ୍ ମାସ 28 ତାରିଖ ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। ଏ ସମ୍ପର୍କରେ ଆପଣ ଜୁନ୍ ମାସ 28 ତାରିଖ ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ଘର ହେଲା 0685423069 0। ବିଷୟଟି ପୁଣି ଥରେ କହି ରଖୁଛୁ, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। ଆମର ଫୋନ୍ ନମ୍ଘର ହେଲା 0685423069 0। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟି ଏଠି ଶେଷ ହେଲା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ସୁର ଲହରୀ କାର୍ଯ୍ୟକ୍ରମ। ଆଜିର ଶିଳ୍ପୀମାନେ ହେଲେ ଜିତେନ୍ଦ୍ର ପଟ୍ଟନାୟକ ଏବଂ ମଧୁମିତା ମହାନ୍ତି। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଜିତେନ୍ଦ୍ର ପଟ୍ଟନାୟକ ଗାଇଛନ୍ତି ହରେକୃଷ୍ଣ ମିଶ୍ରଙ୍କ ରଚନାରୂପ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ମଧୁମିତା ମହାନ୍ତି ଗାଇଛନ୍ତି ହରେକୃଷ୍ଣ ମିଶ୍ରଙ୍କ ଅନ୍ୟ ଏକ ରଚନାରୁ।

ଶୁଣିଲେ ସୁରଲହରୀ କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଜିତେନ୍ଦ୍ର ପଟ୍ଟନାୟକ ଏବଂ ମଧୁମିତା ମହାନ୍ତି। ଗୀତଗୁଡ଼ିକ ଥିଲା ହରିକୃଷ୍ଣ ମିଶ୍ରଙ୍କ ରଚନାରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନିବେଦିତା ଗାଇଛନ୍ତି ଦେବୀଦତ୍ତ ମହାନ୍ତିଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ଶରତ ନାୟକ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ବାବୁଲ ସୁପ୍ରିୟ ଗାଇଛନ୍ତି ବିଜୟ ମଲ୍ଲଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରେମ ଆନନ୍ଦ।

ଶୁଣିଲେ ସୁଗମ ସଙ୍ଗୀତ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ନିବେଦିତା, ବାବୁଲ ସୁପ୍ରିୟ ଏବଂ ଇରା ମହାନ୍ତି। ଗୀତଗୁଡ଼ିକ ଥିଲା ଦେବୀଦତ୍ତ ମହାନ୍ତି, ବିଜୟ ମଲ୍ଲ ଏବଂ ନିଜାମଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଥିଲେ ଶରତ ନାୟକ, ପ୍ରେମ ଆନନ୍ଦ ଏବଂ ଅଭିଜିତ ମଜୁମଦାର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହାଲୋ ମୋ ପସନ୍ଦ। ଉପସ୍ଥାପନା କରିଛନ୍ତି ସନ୍ତୋଷ ପଣ୍ଡା।

0: କାହିଁକି ନା ଏହି କାର୍ଯ୍ୟକ୍ରମରେ ସିଧାସଳଖ ଆପଣ ଯୋଡ଼ି ହୋଇପାରୁଛନ୍ତି ଫୋନ୍ ମାଧ୍ୟମରେ। ଆମର ଏହି କାର୍ଯ୍ୟକ୍ରମରେ ନିଜ ମନପସନ୍ଦର ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବା ପାଇଁ ଆପଣଙ୍କୁ ଡାଏଲ୍ କରିବାକୁ ହେବ 0685423690 ତେବେ ଆଜି ବି କିଛି ଶ୍ରୋତା ଆମ ସହିତ ଫୋନ୍ ମାଧ୍ୟମରେ ଯୋଡ଼ି ହେବା ପାଇଁ ଡାଏଲ୍ କରିବା ଆରମ୍ଭ କରିସାରିଲେଣି। ଚାଲନ୍ତୁ କଥା ହେବା ଆମର ପ୍ରଥମ କଲରଙ୍କ ସହିତ।
1: ହ୍ୟାଲୋ,
0: ମୋ ପସନ୍ଦ
1: ଭାଇ ନମସ୍କାର।
0: ନମସ୍କାର ଭଉଣୀ, କିଏ କହୁଛନ୍ତି ଆପଣ? କୋଉଠି କହୁଛନ୍ତି? ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ। ହ୍ୟାଲୋ ମୋ ପସନ୍ଦ କାର୍ଯ୍ୟକ୍ରମରେ ପ୍ରଥମେ ଆପଣଙ୍କ ମନପସନ୍ଦର ଗୀତ କୁହନ୍ତୁ, ତାପରେ ଅନ୍ୟ କଥା ହେବା ଆମେ।
1: ଅନ୍ନାଡ଼ି ଫିଲ୍ମର ଗୋଟେ ଗୀତ ଦିଅନ୍ତୁ।
0: ଆପଣ ଗୋଟେ ଶୁଭ ଦିନରେ ଫୋନ୍ କରିଛନ୍ତି। ଆପଣ ଜାଣିଛନ୍ତି 28 ଜୁନ୍ ମାସର ଆମ କେନ୍ଦ୍ରର ପ୍ରତିଷ୍ଠା ଦିବସ? ହଁ, ଆକାଶବାଣୀ ଜୟପୁରର ଇତିହାସ ବିଷୟରେ ଆପଣ କଣ ଜାଣିଛନ୍ତି ସେ କଥା କୁହନ୍ତୁ।
1: ଭାଇ ଦେଖନ୍ତୁ, ସବୁ ଆର୍ଯ୍ୟ ମାନଙ୍କୁ ମୋର ସମସ୍ତଙ୍କୁ ମୋର ଥ୍ୟାଙ୍କ ୟୁ ଆଶୀର୍ବାଦ ସମସ୍ତଙ୍କୁ। ଆଉ ଆଗକୁ ଆଗକୁ ଭାଇ ସମସ୍ତେ ଭଲ ପ୍ରୋଗ୍ରାମ ଏମିତି କରୁଥାନ୍ତୁ। ଆଉ ଆମେ ବି ଆପଣଙ୍କ ପାଖକୁ ଏମିତି ଡାଇଲିଙ୍ଗ ଗୀତ ସବୁଥର ଯୋଉ ପ୍ରୋଗ୍ରାମ ଶୁଣୁଥିବୁ, ଆପଣଙ୍କୁ ବି ଆମେ ଡାଇଲିଙ୍ଗ ଗୀତ ସବୁବେଳେ ଏମିତି ଫୋନ କରିଥାଉ। କିନ୍ତୁ ଭାଇ ସବୁ ପ୍ରୋଗ୍ରାମ ଭଲ ଲାଗୁଛି, କାହିଁକି ନା ଯେତେବେଳେ ମୁଁ ନଥାଏ ଝିଅ ନଥାଏ ମା ପରେ ଶୁଣିପାରେନି, କିନ୍ତୁ ମୁଁ ସବୁ ପ୍ରୋଗ୍ରାମ ଶୁଣେ। ଝିଅ ନଥିଲା ଟାଇମ୍ ବି ମୁଁ ଗୋଟେ ଗୋଟେ ପ୍ରୋଗ୍ରାମ ମିସ୍ କରିଦିଏ, କିନ୍ତୁ ଭଲ ପ୍ରୋଗ୍ରାମରେ ବହୁତ ଭଲ ଲାଗୁଛି। ଆମ ଏତିକି ଠାକୁରଙ୍କୁ ପ୍ରାର୍ଥନା କରୁଛି, ଆଗକୁ ଆଗକୁ ଆହୁରି ଆପଣ ମାନେ ଏମିତି ଭଲ ପ୍ରୋଗ୍ରାମ କରୁଥାନ୍ତୁ, ଆଉ ଆମକୁ ଏମିତି ଭଲ ଭଲ ପ୍ରୋଗ୍ରାମ ଶୁଣାଉଥାନ୍ତୁ।
0: ନାଇଁ ସେଇଟା ତ ଚାଲିଥିବ, ଆପଣଙ୍କର ଯେତେ ଦିନ ପର୍ଯ୍ୟନ୍ତ ଆମ ପ୍ରତି ଭଲ ପାଇବା ଥିବ, ଆମେ ସବୁ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ କରିଚାଲୁଥିବୁ। କିନ୍ତୁ ଆକାଶବାଣୀ ଜୟପୁର କେନ୍ଦ୍ର ଯୋଉ ପ୍ରତିଷ୍ଠା ହେଇଥିଲା, କେବେ ହେଇଥିଲା ସେ କଥା ଆପଣ ଜାଣିଛନ୍ତି? ସେଇଟା ଆପଣଙ୍କୁ ଜଣେଇ ଦେବାକୁ ଚାହିଁବି, ଏବଂ ଶ୍ରୋତାମାନଙ୍କୁ ବି ଏଇଠି ଦ୍ୱିପଦ ମୁଁ କହିବା ପାଇଁ ଚାହିଁବି। 1964 ଜୁନ୍ ମାସର 28 ପ୍ରଥମ କରି ଆମ କୋରାପୁଟ ଜିଲ୍ଲାରେ ଏଇ ଜୟପୁର ସହରରେ ଆରମ୍ଭ ହୋଇଥିଲା ଆକାଶବାଣୀ ଜୟପୁର କେନ୍ଦ୍ର, ଏବଂ ସେତେବେଳେ ସମ୍ପୂର୍ଣ୍ଣ ନିର୍ଭରଶୀଳ କେନ୍ଦ୍ର ଭାବରେ, କଟକ ଉପରେ ନିର୍ଭରଶୀଳ କେନ୍ଦ୍ର ଭାବରେ ଆମ ଆକାଶବାଣୀ ଜୟପୁର କିଛି ବର୍ଷ କାମ କରିଥିଲା। ଯାହାବି ହଉ ଭଉଣୀ, ଆପଣ ଏମିତି ଶୁଣୁଥାନ୍ତୁ, ଆମ କାର୍ଯ୍ୟକ୍ରମ ସବୁକୁ ଭଲ ପାଉଥାନ୍ତୁ। ଆମ କେନ୍ଦ୍ରର ଇତିହାସ ବହୁତ ଅଛି, ଆମ ଆକାଶବାଣୀ ଜୟପୁର କେନ୍ଦ୍ର ବହୁତ ଗୌରବର ସମୟ ଦେଇକି ଗତି କରିଛି, ଅନେକ ଗୌରବ ଆଣିଛି ଆମ କେନ୍ଦ୍ର। ଏବଂ ଆପଣ ଯୋଉ ଏବେ ଆକାଶବାଣୀ ଜୟପୁର ଏଇ ସ୍ଥାନରେ ପହଞ୍ଚିଛି, ଆମର ପୁରୁଣା କିଛି କଳାକାରମାନଙ୍କର, ପୁରୁଣା କିଛି ଉଦ୍ଘୋଷକ ଉଦ୍ଘୋଷିକାମାନଙ୍କର ଯୋଉ ଡେଡିକେସନ ସେଇ ଜିନିଷ ଲାଗି, ଏବଂ ସେମାନେ ନିଜର ସବୁକିଛିକୁ ଏଇଠି ଆକାଶବାଣୀ ପାଇଁ ଅର୍ପଣ କରିଦେଇଥିଲେ, ଏବଂ ସେମାନେ ଯୋଉ କାର୍ଯ୍ୟକ୍ରମ ସବୁ କରିକି ଗୌରବ ଆଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରର, ସେଇଥିପାଇଁ ଆଜି ସମସ୍ତେ ଆପଣମାନେ ଭଲ ପାଉଛନ୍ତି ଆକାଶବାଣୀ ଜୟପୁରକୁ। ଠିକ୍ ଅଛି ଭଉଣୀ, ଆପଣଙ୍କ ମନପସନ୍ଦର ଗୀତ ଶୁଣିବା ଅନାଡ଼ି ଚଳଚ୍ଚିତ୍ରରୁ।

0: ହ୍ୟାଲୋ ମପସନ୍ଦ।
1: ହ୍ୟାଲୋ, ଶୁଭ ସକାଳ ଭାଇ। ନମସ୍କାର।
0: ନମସ୍କାର, ଶୁଭ ସକାଳ ଭାଇ। ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା, ଅଭିନନ୍ଦନ। ହ୍ୟାଲୋ ମପସନ୍ଦ କାର୍ଯ୍ୟକ୍ରମରେ
1: ଆପଣଙ୍କୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା। ମା ଗାଁକେ ପାଠନ୍ତୁ, ଆପଣ ଭଲରେ ଥାନ୍ତୁ, ଖୁସି ଥାନ୍ତୁ। ମା ସାରା ଘଣ୍ଟ ଗୋଟେ ରଖିଥାନ୍ତୁ। ଆସମାନ ମେ ତାରେ ବହୁତ ହେ, ଲେକିନ ଚାନ୍ଦ ଜୈସା ନାହିଁ। ଓଡ଼ିଶା ମେ ବହୁତ ରେଡିଓ ଷ୍ଟେସନ୍, ଲେକିନ ଜୟପୁର ଜୈସା ରେଡିଓ ଷ୍ଟେସନ୍ ନାହିଁ। ମୁନା ଭାଇଜାନ କୋଟିଲା କନପୁର ଜଗତସିଂହପୁର କହୁଥିଲି।
0: ମୁନା ଭାଇ, ପ୍ରଥମେ ଆପଣ ଆପଣଙ୍କ ପସନ୍ଦର ଗୀତ କୁହନ୍ତୁ, ତାପରେ ଅନେକ କଥା।
1: ଗୀତ ଦିଅନ୍ତୁ, ଫିଲ୍ମ ନାଁ ହେଉଛି ବନ୍ଦିଶ, ଆଉ ଗୀତଟା ହେଲା ରଙ୍ଗ ଘରେ ମୌସମ ସେ ରଙ୍ଗ ଚୁରାକ। ଗୀତଟା ଦେଢ଼ କଦେ ପଙ୍କଜ ମିଶ୍ର, ସୁଶାନ୍ତ ଖିଲାର, ଆଶ୍ର ମହାନ୍ତି, ଜଳଘଣ୍ଟ ଶାଶ୍ୱତ ମହାପାତ୍ର, ମୋହନ ଆଚାରୀ, ଆଉ ଯେତେ ଶ୍ରୋତା ଭାଇ ଭଉଣୀ ରହିଲେ ସମସ୍ତଙ୍କୁ, ଏବଂ ଆପଣଙ୍କ ଆପଣ ପୁରା ଟିମ୍କୁ, ଏବଂ ଆକାଶବାଣୀ ଜୟପୁର ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା, ଶୁଭକାମନା। ମାଙ୍କ ଆଗେ ପ୍ରାର୍ଥନା କରୁଛି। ଆକାଶବାଣୀ ଜୟପୁର ସାରା ଓଡ଼ିଶାରେ ନମ୍ବର ୱାନ୍ ହେଇକି ଅଛି, ନମ୍ବର ୱାନ୍ ହେଇକି ଥାଉ, ଏତିକି ମାଙ୍କ ଆଗେ ପ୍ରାର୍ଥନା।
0: ଆକାଶବାଣୀ ଜୟପୁର କେନ୍ଦ୍ରର ଇତିହାସ ବିଷୟରେ କିଛି କୁହନ୍ତୁ। ଆପଣ ଯଦି ଆରମ୍ଭ କଲେଣି କଥା, ଆମର ଯୋଉ ଆକାଶବାଣୀ ଜୟପୁରର ପ୍ରତିଷ୍ଠା ଦିବସ ଆମେ ପାଳନ କରୁଛେ ଆଜି, ପ୍ରତିଷ୍ଠା ଦିବସ କେବେ ପ୍ରତିଷ୍ଠା ହେଇଥିଲା ଏବଂ କିଭଳି ଭାବରେ ଆକାଶବାଣୀ ଜୟପୁର ଗତି କରିଛି ସେ ବିଷୟରେ ଆପଣ ଜାଣିଛନ୍ତି?
1: ଦେଖନ୍ତୁ, ମୋର ଯେତିକି ମନେ ପଡ଼ୁଛି ବୋଧେ 1963 ମସିହା ଆଜିର ଦିନରେ,
0: 1964 ମସିହା ଜୁନ ମାସର 28 ତାରିଖ ଦିନ ପ୍ରଥମ କରି କୋରାପୁଟ ଜିଲ୍ଲାରେ ଆକାଶବାଣୀ ଜୟପୁରର।
1: ଆଉ ଦେଖନ୍ତୁ, ମୁଁ ଯେବେ ଆକାଶବାଣୀ ଜୟପୁର ଯୋଡ଼େଇଲି 2022 ଅଗଷ୍ଟ 9 ତାରିଖ ମଙ୍ଗଳା ଦିନ ପ୍ରଥମ ମୁଁ ଫୋନ୍ କରିଥିଲି ଆପଣଙ୍କ ଆମ ଗୀତରେ, ଦୀର୍ଘ 4 ବର୍ଷ ପାଖାପାଖି ହେଇଗଲାଣି। ଆକାଶବାଣୀ ଜୟପୁର ସାଙ୍ଗେ ଜଡିତ, ଏତେ ସୁନ୍ଦର ସୁନ୍ଦର ପ୍ରୋଗ୍ରାମ କରୁଛନ୍ତି, ସୁନ୍ଦର ସୁନ୍ଦର ଆଜେ, କାହିଁକିନା ଏ କାଜୁଆଲ ଆଜେ ଏବଂ ଶ୍ରୋତା ଏବଂ ଆପଣମାନଙ୍କର ସହଯୋଗରେ ଦେଖନ୍ତୁ ଆକାଶବାଣୀ ଜୟପୁର ଏମିତିକି ଆକାଶବାଣୀ କତଳୁ ପତଳୁ କହିଲେ ନମ୍ବର ୱାନ୍ରେ ଅଛି, ଆଉ ବହୁତ ସୁନ୍ଦର ପ୍ରୋଗ୍ରାମ କରୁଛି। ପ୍ରୋଗ୍ରାମ ହେଉଛି ବର୍ଣ୍ଣାଳୀ, ସେଥିରେ ସୁରଭି ସବୁ ବାର ଦେଇକି ଯେମିତି, ସୋମବାର ସୁରଭି, ମଙ୍ଗଳାର ମଲ୍ଲାର, ବୁଧରେ ବିବିଧା, ଗୁରୁବାର ଗବାକ୍ଷ, ଶୁକ୍ରବାରରେ ସଂଯୋଗ, ଶନିବାର ସମ୍ଭାବନା, ରବିବାରେ ଟିକି ରାଇଦ, ତାପରେ ଲାଇଭ ଆକାଶବାଣୀ ତର୍ବା ପ୍ରୋଗ୍ରାମ ଗୋଟେ ହଉଛି 12:40 ମୁଁ ଶୁଣିଛି, ତ ବହୁତ ଭଲ ଲାଗେ। ଶୈତି ଜନ, ଘର ଘରଣୀ, ଯୁବାଣୀ, ଏମିତି ବିଭିନ୍ନ ପ୍ରୋଗ୍ରାମ ହଉଛି, ଆଉ ସବୁ ପ୍ରୋଗ୍ରାମ ବହୁତ ଭଲ ଲାଗେ, ଶିକ୍ଷଣୀୟ ବି ହୁଏ, ଏବଂ ସୂଚନା ସାଙ୍ଗରେ ମୂର୍ଚ୍ଛନା ଥାଏ। ଆଉ ଆକାଶବାଣୀ ଜୟପୁର ମୁଁ ଯେତିକି ସମ୍ମାନ ପାଇଛି ବୋଧେ ଅନ୍ୟ ସତା ପାଇନଥିଲି, କାହିଁକିନା ବହୁତ ମାନ ସମ୍ମାନ ମୋତେ ଆକାଶବାଣୀ ଜୟପୁର ଦେଇଛି, ଏବଂ ବହୁତ ଭଲ ଭଲ ଆର୍ଯ୍ୟ ଅଛନ୍ତି, ସସ୍ମିତା ରାୟ ହୁଅନ୍ତୁ, ଆପଣ ହୁଅନ୍ତୁ, ତାପରେ ଲୀନାନନ୍ଦ ଗୀତା ପାଢି, ଅରୁଣା ମ୍ୟାଡାମ, ସଙ୍ଗୀତା ମ୍ୟାଡାମ, ପ୍ରତୀକ ଶର୍ମା, ରଞ୍ଜନ ଭାଇ, ଏମିତି ବହୁତ ଆର୍ଯ୍ୟ ଅଛନ୍ତି ଯାହାକି ସେବା ଦିଅନ୍ତି, ସେମାନେ ସେବା ଦେଉଛନ୍ତି। ଦେଖନ୍ତୁ ଆପଣଙ୍କ ବହୁତ ଆର୍ଯ୍ୟ ବାସୁଛନ୍ତି, କାହିଁକିନା ସେବା ଗୋଟେ ବାସେ, ଆପଣମାନଙ୍କର ସେବା ମନଉଛି ନେଇକି ଆଜି ଆକାଶବାଣୀ ଜୟପୁର ନମ୍ବର ୱାନ୍ ହେଇଛି। ଆକାଶବାଣୀ କଟକ ବି ତା ପାଖରେ ସମସ୍ତଙ୍କ ହେଇପାରିବେନି, କାରଣ ଏତେ ସୁନ୍ଦର ପ୍ରୋଗ୍ରାମ କରୁଛି
0: ଆକାଶବାଣୀ ଜୟପୁର। ଏଇ ଯୋଉ ଗୌରବ ଆଗରୁ ପାଇଛି ଭାଇ, ସେଇଠି ପାଇଁ ସେ ଗୌରବକୁ ଆମେ ବଞ୍ଚେଇକି ରଖିବାକୁ ଚେଷ୍ଟା କରୁଛୁ। ଆମେ ବି ଆମର ଯୋଉ ପୁରୁଣା ଉଦ୍ଘୋଷକ ଉଦ୍ଘୋଷିକା ମାନେ, ଆମର ପୁରୁଣା ଯୋଉ ଉପସ୍ଥାପକ ଉପସ୍ଥାପିକା ମାନେ, ଆମର ଯୋଉ ପୁରୁଣା କଳାକାର ମାନେ କୋରାପୁଟ ଜିଲ୍ଲାର, ଏଇ ଯୋଉ ଲୋକ କଳା ସବୁ ଆମ କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଉ ଲୋକଙ୍କ ପାଖରେ ପହଞ୍ଚି ପାରିଛି, ସେ ଯୋଉ ସମ୍ମାନ ଅର୍ଜନ କରିପାରିଛି ଆକାଶବାଣୀ ଜୟପୁର, ସେଇଟାକୁ ବଞ୍ଚେଇ ରଖିବା ପାଇଁ ଆମମାନଙ୍କର ପ୍ରୟାସ ସବୁବେଳେ ଜାରି ରହିଛି। ଅତି ପୁରୁଣା
1: ଦେଖନ୍ତୁ, ଆପଣମାନଙ୍କ ସକାଶ ଆଜି ଆକାଶବାଣୀ ଜୟପୁର ସବୁ ଶ୍ରୋତାଙ୍କ ହୃଦୟ ରାଜ କରି ଦେଖନ୍ତୁ, ସାରା ଓଡ଼ିଶାରୁ କଲ୍ ଆସି ପ୍ରୋଗ୍ରାମ ଶୁଣୁଛନ୍ତି, ମତାମତ ବି ଦେଉଛନ୍ତି, ବିଭିନ୍ନ ପ୍ରଶଂସା କରୁଛନ୍ତି, ଅଭିଯୋଗ କରୁଛନ୍ତି। ଆଉ ଆକାଶବାଣୀ ଜୟପୁର କାହାର ପ୍ରଶଂସା କରୁଛନ୍ତି, ଅଭିଯୋଗ କରୁଛନ୍ତି, ଅଭିଯୋଗ କରି ତାର ତ୍ରୁଟି ଭୁଲ ସୁଧାର ନାହିଁ, ସେଥିପାଇଁ ଆଜି ଆକାଶବାଣୀ ଜୟପୁର ସବୁ ଶ୍ରୋତା ମାନଙ୍କ ହୃଦୟ ରାଜ କରୁଛନ୍ତି, ଏବଂ ଆପଣମାନଙ୍କ ପରିଶ୍ରମ ଯାହାକି ଆଜି ଏତେ ବାଟ ପହଞ୍ଚାଇଛି, ସେଥିପାଇଁ ଆପଣଙ୍କୁ ମୁଁ ଧନ୍ୟବାଦ ଦେବି। ଯାହା ଏତେ ପରିଶ୍ରମ କରି ମାନ ସମାନ 1964 ମସିହାରେ ଆଜି ପର୍ଯ୍ୟନ୍ତ ପୁରୁଣା ହୁଅନ୍ତୁ ନୂଆ ହୁଅନ୍ତୁ, ତାଙ୍କ ମନ ତାଙ୍କ ମୂଳ ଦ୍ୱାର କଳା ସଂସ୍କୃତି ଆକାଶବାଣୀ ଜୟପୁର ଏତେ ପରିପୂର୍ଣ୍ଣ ଅଛି, ଯାହାକି ମୋତେ ଆକର୍ଷଣ ଏତେ ଲାଗେ ମୁଁ ଗୋଟାଏ ଦିନ ନ ଶୁଣିବାକୁ ମୁଁ ରହିପାରେନି।
0: ଏବେ ତ

0: ଡିଜିଟାଲ ହେଇଗଲା ଭାଇ, ସବୁ ସହଜ ହେଇଯାଉଛି। କମ୍ପ୍ୟୁଟର ମାଧ୍ୟମରେ ଆମେ ସବୁ କାର୍ଯ୍ୟକ୍ରମ ଏଡିଟ୍ କରିଦେଉଛୁ ବା ବିଭିନ୍ନ କଥା ହେଇପାରୁଛି ସହଜରେ, କଟିଂ ଏଡିଟିଂ ସବୁ କଥା ହେଇପାରୁଛି। କିନ୍ତୁ ଦିନ ଥିଲା ଯେତେବେଳେ କି ଗ୍ରାମୋଫୋନ୍ ମାଧ୍ୟମରେ ଗୀତ ବାଜୁଥିଲା ଏବଂ ଟେପ୍ ମାଧ୍ୟମରେ କାର୍ଯ୍ୟକ୍ରମ ସବୁ ପ୍ରସ୍ତୁତ କରାହଉଥିଲା। ସେତେବେଳେ ଯୋଉ ପୁରୁଣା ସମୟରେ ଆମର ଯୋଉ ଉପସ୍ଥାପକ ଉପସ୍ଥାପିକାମାନେ ଯୋଉ ଏଡିଟ୍ କରୁଥିଲେ କାର୍ଯ୍ୟକ୍ରମକୁ, ଟେପ୍କୁ ହାତରେ ଗୁଡ଼େଇକି ମାନେ ପଛଘୁଞ୍ଚା ଦେବାକୁ ପଡୁଥିଲା। କୋଉ ଗୋଟେ ଜାଗାରେ ଯଦି ଛୋଟିଆ ଗୋଟେ ଭଏସ୍ ଗୋଟେ ଶବ୍ଦ ଯୋଡ଼ିବାର ଥାଏ, ସେହି ସମୟରେ ଯୋଉ କଷ୍ଟ ପଡୁଥିଲେ, ସେଇ ଯୋଉ ଡେଡିକେସନ୍ ସେମାନଙ୍କର, ଆମର ଯୋଉ ବୟୋଜ୍ୟେଷ୍ଠ ମାନେ ଯୋଉମାନେ ଥିଲେ ସେମାନଙ୍କର ଡେଡିକେସନ୍ ଆଜି ଆମକୁ ଏଇ ଜାଗାରେ ପହଞ୍ଚି ପାରିଛି ଆକାଶବାଣୀ ଜୟପୁରକୁ।
1: ସେତେବେଳେ ତ ବହୁତ ପରିଶ୍ରମ କରିଥିଲେ, ଏବେ ସିନା ଡିଜିଟାଲ ହେଇଗଲା ସହଜ ହେଇଗଲା, କିନ୍ତୁ ଏତିକି ଜୟପୁର ସବୁକିଛି ସମୟ ତାଳ ସାଙ୍ଗେ ଦେଇକି ଯାଇଛି, ଆଗକୁ ବଦଳିଛି, କିନ୍ତୁ ତା ମୌଳିକତା ଭୁଲିନି, ତା ସଂସ୍କୃତି ଭୁଲିନି, ତା ଶାଳୀନତା ଭୁଲିନି, ଯାହାକି ଜୟପୁର ହେଲେ ଏତେ ସମ୍ମାନ ପାଇବାର ଯୋଗ୍ୟ।
0: ଏଇ ଯୋଉ ପ୍ରଥମ ଶବ୍ଦ ଆକାଶବାଣୀ ଜୟପୁର ପ୍ରଥମ କରି ଗୁଞ୍ଜରିତ ହେଇଥିଲା 1964 ମସିହାର ଜୁନ୍ ମାସର 28 ତାରିଖ ଦିନ ଷ୍ଟେସନ। ଏଠି ମୁଁ ସମସ୍ତ ଶ୍ରୋତାଙ୍କୁ ବି ଜଣାଇଦେବାକୁ ଚାହିଁବି, ଆମର ଷ୍ଟେସନ, ଆମ କେନ୍ଦ୍ର ଆକାଶବାଣୀ ଜୟପୁର କେନ୍ଦ୍ର ଯେବେ ପ୍ରଥମ କରି ସୃଷ୍ଟି ହେଇଥିଲା ସୂର୍ଯ୍ୟମହଲ ଭିତରୁ, ଆମର କିଛି ବର୍ଷ ସେଇଠି ଗୋଟିଏ ଅଧିବେଶନ କେବଳ, ସେଇଟା ବି ଆକାଶବାଣୀ କଟକ କେନ୍ଦ୍ରରୁ ମାନେ ରିଲେ ସେଣ୍ଟର ଟାଇପ୍ର କାମ କରିଥିଲା କିଛି ବର୍ଷ ଏଇଠି କଲା ପରେ। ପୁଣି ରଣ୍ଡାପାଲିରେ ଆମର ଯୋଉ ଟ୍ରାନ୍ସମିସନ୍ ସେଣ୍ଟର ଅଛି ସେଠି କିଛି ପରିମାଣରେ କାର୍ଯ୍ୟକ୍ରମ ତିଆରି ହେଲା ଯେତେବେଳେ କି ଆମର।
1: ସେଥିପାଇଁ ଗୋଟେ କଥା ସବୁବେଳେ କୁହେ, ଆସମାନ ତାରେ ବହୁତ ଟ୍ରାନ୍ସଦେଶନ ହେଇ ଓଡ଼ିଶା ଆମେ ବହୁତ ରେଡିଓ ଷ୍ଟେସନ, ଆକାଶବାଣୀ ଜୟପୁର ଦେଶ ନାହିଁ, ଦେଖନ୍ତୁ ଆକାଶବାଣୀ ଜୟପୁର କୋରାଡ ଅଭିବ୍ୟକ୍ତ କୋରାଡ ଅଞ୍ଚଳର ଆଦିବାସୀ, ଦେଖନ୍ତୁ ଏତେ ସୁନ୍ଦର ସୁନ୍ଦର ପ୍ରୋଗ୍ରାମ କରୁଛି ସାରା ଓଡ଼ିଶା, ଓଡ଼ିଶା ବାହାରେ ବି କଲା ଅଛି ମତାମତ ଦଉଛନ୍ତି, ଏତେ ସୁନ୍ଦର ପ୍ରୋଗ୍ରାମ, ତାହେଲେ ଆପଣମାନେ ଏତେ ପରିଶ୍ରମ କରୁଛନ୍ତି, ଆଗରୁ ନମ୍ବର ୱାନ୍ ଥିଲା ଏବେ ଅଛି, ଭବିଷ୍ୟତ ସେମିତି ରହିବ, ଏତିକି ମାଗା ଆଗେ ପ୍ରାର୍ଥନା କରୁଛି, ଆକାଶବାଣୀ ଜୟପୁରକୁ ସବୁବେଳେ ପାଇଁ ଘଣ୍ଟ ଘୋଡ଼େଇ ରଖିଥାଉ, ଏତିକି ମାଗା ଆଗେ ପ୍ରାର୍ଥନା କରୁଛି।
0: ବହୁତ ବହୁତ ଧନ୍ୟବାଦ ଭାଇ, ଚାଲନ୍ତୁ ଆପଣଙ୍କ ପସନ୍ଦର ଗୀତ ଶୁଣିବା।
1: ରହୁଛି, ନମସ୍କାର।
0: ନମସ୍କାର।

0: ଶୁଭେଚ୍ଛା ଶୁଭକାମନା।
1: ପ୍ରତିଷ୍ଠା କେବେ ହେଇଥିଲା ଆକାଶବାଣୀ ଜୟପୁର ସେ ବିଷୟରେ କିଛି ଧାରଣା ଅଛି?
0: ପ୍ରତିଷ୍ଠା ତ ଟିକେ ମୁଁ ଜାଣିନାହାନ୍ତି, କିନ୍ତୁ ମୁଁ ଜାଣିଛି ଯେ ପ୍ରତ୍ୟେକ ବର୍ଷ ଜୁନ ମାସର 28 ତାରିଖ ତଥା ଆଜି ହେଉଛି ରବିବାର ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରତିଷ୍ଠା ଦିବସ ବୋଲି ମୁଁ ଜାଣିଛି।
1: ବହୁତ ବହୁତ ଧନ୍ୟବାଦ, ଆପଣ ଏତିକି ମନେ ରଖିଛନ୍ତି। କିନ୍ତୁ ଏଠି ଆପଣଙ୍କୁ ଏବଂ ଆମ ସମସ୍ତ ଶ୍ରୋତା ଯେଉଁମାନେ କି ଆକାଶବାଣୀ ଜୟପୁର କେନ୍ଦ୍ରରେ ନୂଆ ନୂଆ କରି ଯୋଡ଼ି ହୋଇଛନ୍ତି ସମସ୍ତଙ୍କୁ ଜଣାଇଦେବା ପାଇଁ ଚାହିଁବି, 1964 ମସିହାରେ ଆମ କେନ୍ଦ୍ର ସ୍ଥାପିତ ହୋଇଥିଲା ଏଇ ଜୟପୁର ସହରରେ। 1975 ମସିହାରୁ ଆମର ଯେ ଏଇ ଯେଉଁ ଷ୍ଟୁଡିଓ ଯେଉଁଠି ବସିକି ଆମେ କାର୍ଯ୍ୟକ୍ରମ କରୁଛୁ, ବିଭିନ୍ନ ଡିଜିଟାଲ ମେସିନ୍ ନେଇକି ଆମେ କାମ କରୁଛୁ, ଏଇ ଯେଉଁ

0: ଚକାର ମାନେ କଳାକାରମାନେ ଯେଉଁମାନେ କି ଉଦ୍ଘୋଷକ ଉପସ୍ଥାପିକାମାନେ ଥିଲେ, ସେତେବେଳକୁ ଆମର ସୂର୍ଯ୍ୟମହଲରେ ପ୍ରଥମେ ଆରମ୍ଭ ହୋଇଥିଲା, ତାପରେ ରଣ୍ଡାପାଲିରେ ଆମର ଟ୍ରାନ୍ସମିଶନ ସେଣ୍ଟର, ସେଠି କିଛି ଦିନ କିଛି ବର୍ଷ କାର୍ଯ୍ୟକ୍ରମ ପ୍ରସାରିତ ହେଉଥିଲା। ପ୍ରଥମ କରି ଆମ କାର୍ଯ୍ୟକ୍ରମ ପ୍ରସାରିତ ହେଉଥିଲା ଆକାଶବାଣୀ ଜୟପୁର କେନ୍ଦ୍ରରୁ କଟକରୁ ରିଲେ ସେଣ୍ଟର ଭାବରେ, ଏବଂ ଗୋଟିଏ ଅଧିବେଶନ ଆମକୁ ପରମିଶନ ମିଳିଥିଲା ଟ୍ରାନ୍ସମିଶନ କାର୍ଯ୍ୟକ୍ରମ କରିବା ପାଇଁ। ଧୀରେ ଧୀରେ ଆପଣ ସମସ୍ତଙ୍କର ଭଲ ପାଇବା, ଆମର କାର୍ଯ୍ୟକ୍ରମର ଆମର ଯେଉଁ ପୁରୁଣା କଳାକାରମାନଙ୍କର ଡେଡିକେସନ, ପୁରୁଣା କଳାକାରମାନଙ୍କର କଳାଶୈଳୀ ଯେଉଁଟାକି ସମସ୍ତ ଶ୍ରୋତାଙ୍କୁ ଭଲ ଲାଗିଥିଲା ଏବଂ ସେଇଟା ସମସ୍ତଙ୍କ ପାଖରେ ପହଞ୍ଚିଥିବାରୁ ଆମକୁ ତିନୋଟି ଟ୍ରାନ୍ସମିଶନ କରିବାର ସୁଯୋଗ ବା ଅଧିକାର ମିଳିପାରିଥିଲା ଏବଂ ଆମକୁ ଗୋଟିଏ ସୁନ୍ଦର ଭବ୍ୟ ଷ୍ଟୁଡ଼ିଓ ବି ମିଳିପାରିଥିଲା। 1979 ଆମେ ଏହି ଷ୍ଟୁଡ଼ିଓରେ କାର୍ଯ୍ୟକ୍ରମ କରିଆସୁଛୁ। ଠିକ ଅଛି,
1: ଯାହା ବି ତମେ ଆଉ ଗୋଟେ କଥା ଖୁସି ଲାଗିଲା ଯେ ଯାହା ବି ଆପଣଙ୍କ ଆକାଶବାଣୀ ଜୟପୁର କେବେ ଅଛି ବୋଲି ଜାଣିଥିଲ, କିନ୍ତୁ କାର୍ଯ୍ୟକ୍ରମ ଶୁଣିବାକୁ ଟିକେ ମିଳୁନଥିଲା। ଯୋଉ ଟାଇମରେ ପ୍ଲେ ଷ୍ଟୋର ଆସିଲା, ଯୋଉ ଟାଇମରେ ଆମ ମାଧ୍ୟମରେ ଆସିଲା, 2022-23 ମସିହାରୁ ଆପଣଙ୍କ ଯୋଉ ଟାଇମରେ ପ୍ଲେ ଷ୍ଟୋର ଆଭେଲେବୁଲ ହେଲା, ସେଥିପାଇଁ ଆମେ ଜାଣିଲୁ ଯେ ଆକାଶବାଣୀ ଜୟପୁର କେନ୍ଦ୍ର ଭଲ ଭଲ କାର୍ଯ୍ୟକ୍ରମ ଦଉଛି। ଆମେ ବିଶେଷ କିଛି ଜାଣିବାକୁ ପାଇଲୁ ଯେ 2022-2026 ମସିହା ମଧ୍ୟରେ ଅନେକ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ର ହାତକୁ ନେଇଛି, ଅନେକ କାର୍ଯ୍ୟକ୍ରମ ପ୍ରସାରଣ କରିଛି, ପ୍ରଚାର ପ୍ରସାର କରିଛି, ବହୁତ ଖୁସି ଲାଗିଛି। ତା ସହିତ 2025-26 ମସିହାରେ ବିଶେଷ କରି ମୁଁ ଯୁଗବାଣୀ କାର୍ଯ୍ୟକ୍ରମ ଶୁଣେ, ଯୁଗବାଣୀ କାର୍ଯ୍ୟକ୍ରମ ନୂତନ ଉପସ୍ଥାପକ ଉପସ୍ଥାପିକା ଏବଂ ଯେତେ ବି ଆନାଉନ୍ସର ବି ନୂତନ ଉଦ୍ଘୋଷକ ଉଦ୍ଘୋଷିକା ବି ଆକାଶବାଣୀ ଜୟପୁର କେନ୍ଦ୍ର ଯୋଗଦାନ ଦେଲେ, ସେଟା ବିଶେଷ କରି ବହୁତ ଖୁସି ଲାଗିଲା। ଏବଂ ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ବି ଅନେକ କାର୍ଯ୍ୟକ୍ରମ ନୂଆ ନୂଆ କାର୍ଯ୍ୟକ୍ରମ ହାତକୁ ଆଣିଛି, ନୂଆ ନୂଆ କାର୍ଯ୍ୟକ୍ରମ ପ୍ରଚାର ପ୍ରସାର କରିଛି, ସେଟା ହଉଛି ବହୁତ ଶିକ୍ଷଣ କଥା। ଯଦି ଇଏ ଯଦି ଆପ୍ରେ ବାହାରି ନଥାନ୍ତା କି ଆପ୍ ଯଦି ଆସିନଥାନ୍ତା, ତାହେଲେ ଆକାଶବାଣୀ ଜୟପୁର କେନ୍ଦ୍ର ଶୁଣିବା ତ ଅସମ୍ଭବର କଥା, କିନ୍ତୁ ଆକାଶବାଣୀ ଜୟପୁର କେନ୍ଦ୍ର ଶୁଣିବାକୁ ମିଳିଲା। ତା ସହିତ ଏଇ ବିଶେଷ ପ୍ରସାରଣ ଦିବସ ଉପଲକ୍ଷେ ବି ଆମର ଅତି ପରିଚିତ ଆର୍ଯ୍ୟ ସନ୍ତୋଷ ଭାଇ ଆମର କାର୍ଯ୍ୟକ୍ରମ କରୁଛନ୍ତି, ସେଟା ଗୋଟେ ସବୁଠାରୁ ବହୁତ ଖୁସିର କଥା।
0: ଏବେ ଆପଣ ଯୋଉ କଥା କହିଲେ, ଆପଣ ଡିଜିଟାଲ ହେଲା ପରେ ଯାଇକି ଆପଣ ଶୁଣୁଛନ୍ତି ଏବଂ ଆପଣ ଡିଜିଟାଲି ବହୁତ ସୁନ୍ଦର ଭାବରେ ଶୁଣିପାରୁଛନ୍ତି, ସେଟା ଠିକ କଥା। କିନ୍ତୁ ଆମ କେନ୍ଦ୍ର ମିଡିୟମ ୱେଭ୍ରେ, ଯେତେବେଳେ କି ମାନେ ସାଧନ ନଥିଲା, 10 କିଲୋୱାଟର ମେସିନ୍କୁ ନେଇକି ଆମ କେନ୍ଦ୍ର ସ୍ଥାପିତ ହୋଇଥିଲା, ସେତେବେଳେ ବି ଆମର ଗୁଡ଼ାଏ ଶ୍ରୋତା ଯୋଡ଼ି ହୋଇଥିଲେ ଆମ କେନ୍ଦ୍ର ସହିତ ରେଡିଓ ମାଧ୍ୟମରେ। ଏବେ ଡିଜିଟାଲ ହେଇଗଲା, ଫୋନ୍ ମାଧ୍ୟମରେ ଆପଣ ସମସ୍ତେ ଶୁଣିପାରୁଛନ୍ତି, ଯୋଉଠି ଥିଲେ ବି ଆପଣଙ୍କର ନେଟୱାର୍କ ଥିଲେ ଆପଣ ରେଡିଓ ଶୁଣିପାରୁଛନ୍ତି, ଏବେ ସବୁ ସହଜ ହେଇଗଲା। କିନ୍ତୁ ସେତେବେଳେ ବହୁତ କଷ୍ଟ ଥିଲା, ଯେତେବେଳେ କି ମିଡିୟମ ୱେଭ୍ରେ ଏବଂ ସର୍ଟ ୱେଭ୍ରେ ଆମ କାର୍ଯ୍ୟକ୍ରମ ସବୁ ପ୍ରସାରଣ ହେଉଥିଲା।
1: କିନ୍ତୁ ଆକାଶବାଣୀ ଜୟପୁର କେନ୍ଦ୍ର ସର୍ଟ ମାଧ୍ୟମ ତ ଏବେ କାର୍ଯ୍ୟକ୍ରମ ଜାରି ହେଉନାହାନ୍ତି, କେବଳ ମିଡିୟମ ୱେଭ୍ରେ, ଏଫ୍ଏମ୍ ମାଧ୍ୟମରେ, ତା ସହିତ ଆମ ମାଧ୍ୟମରେ ଜାରି ରହିଛି।
0: ହଁ, ସର୍ଟ ୱେଭ୍ଟା ବନ୍ଦ ହେଇଯାଇଛି ଏବେ କାଳକ୍ରମେ, କିନ୍ତୁ ପ୍ରଥମ ଆମ ଷ୍ଟେସନ ହେଉଛି ସବୁଠୁ ଓଡ଼ିଶାର ଏକମାତ୍ର ସର୍ଟ ୱେଭ୍ ଷ୍ଟେସନ ଭାବରେ କାମ କରୁଥିଲା ସେଇ ସମୟରେ।
1: ହଁ, ତାପରେ ଆଉ ଗୋଟେ କଥା ଦେଖନ୍ତୁ ଭାଇ, ମୁଁ ସିଧାସଳଖ କାର୍ଯ୍ୟକ୍ରମ ମାଧ୍ୟମରେ କହି ରଖୁଛେ ଯେ ଆମେ ଯାହିଁ ଜିନିଷ ତାହିଁ ଶୁଣିଲେ ଭଲ ଲାଗିବ, ଏଚେନ୍ ଯଦି ଟିଭିର ଜିନିଷ ଟିଭିରେ ଦେଖିଲେ ଭଲ ଲାଗିବ, ମୋବାଇଲ ଜିନିଷ ମୋବାଇଲରେ ଦେଖିଲେ ଭଲ ଲାଗିବ, ରେଡିଓ ଜିନିଷ ରେଡିଓରେ ଶୁଣିଲେ ଭଲ ଲାଗିବ। ଆମେ ଯଦି ଯାହିଁ ଜିନିଷ ଯଦି ତାହିଁ ଶୁଣିବା, ତାହେଲେ କେମିତି ଖୁସି ଲାଗିବ? ରେଡିଓଟା ମୋବାଇଲରେ ଶୁଣିବା, ମୋବାଇଲଟା ରେଡିଓରେ ଶୁଣିବା, ଟିଭିରଟା ମୋବାଇଲରେ ଶୁଣିବା, ମୋବାଇଲ ଟିଭିରେ ଦେଖିବା, ତାହେଲେ କିଛି ଲାଭ ଦେବ ନାହିଁ। ସେଥିପାଇଁ ଯାହିଁ ଜିନିଷ ଯଦି ତାହିଁ ଯଦି ଶୁଣିବେ, ଆପଣ କେମିତି ଗୋଟେ ଖୁସି ଅନୁଭବ ନିହାତି କରିପାରିବେ?
0: ସେଇ ସମୟରେ ବହୁତ ଦୂରର ଶ୍ରୋତାମାନେ ମଧ୍ୟ ଆମ ସହିତ ଯୋଡ଼ି ହେଇପାରୁଥିଲେ ଏବଂ ବିଭିନ୍ନ ଜାଗାରୁ ଆମ ପାଖକୁ ଚିଠି ମଧ୍ୟ ଆସୁଥିଲେ।
1: ଦେଖନ୍ତୁ ଭାଇ, ଆଉ ଗୋଟେ କଥା ବି, ଏବେ ଯୋଉ ରେଡିଓର କଥା, ଏବେ କଣ ହଉଛି, ଅନେକ ଜନସଂଖ୍ୟା ବୃଦ୍ଧି ବେଶୀ ହେଇଗଲା, ଏବେକା ଅନେକ ବର୍ତ୍ତମାନ ଯାନବାହନ ଆସିଗଲା, ଅନେକ ବର୍ତ୍ତମାନ ବସ୍ତି ଟିକେ ସହର ଠୁକିନି ଗାଁ ରୁ ଠୁକିନି ଟାଉନ୍ ଠୁ ଅନେକ ଘର ଦ୍ୱାର 5 ମହଲା 10 ମହଲା 20 ମହଲା ହେଇଗଲା, ସେଥିପାଇଁ ରେଡିଓ କୋଉଠୁ ଆସିବ? ସେଥିପାଇଁ ଏବେ ରେଡିଓ ଟିକେ ଶୁଣିବା ପାଇଁ ଟିକେ ମିଳୁନାହାନ୍ତି, ତା ସହିତ ବଜାରରେ ଟିକେ ମିଳୁନାହାନ୍ତି, କିନ୍ତୁ ରେଡିଓ ଚାହିଦା ଏବେ ବି ଅଛି। ଯଦି ଆପଣ ଯଦି ରେଡିଓରେ ଶୁଣିବେ, ତାର ଗୋଟେ ମଜା କେମିତି ପାଇବେ, ତା ସହିତ ମୋବାଇଲରେ ଗୋଟେ ମଜା କେମିତି ଶୁଣିପାରିବେ?
0: ହଁ ହଁ, ନିହାତି ଭାବରେ ରେଡିଓ ରେଡିଓ ହିଁ ରେଡିଓ କଥା କହିଲେ ତାର ଭଲ ଲାଗେ। ଏବେ ଡିଜିଟାଲ ମାଧ୍ୟମରେ ଆମେ ତ ଫୋନ ମାଧ୍ୟମରେ ସବୁ କଥା ଉପଭୋଗ କରୁଛେ ଫୋନରେ, କିନ୍ତୁ
1: ତାପରେ ଆଜି ଯାହା ବି ଆଜି ତ ହଉଛି ରବିବାର, ଆଜି ତ ସକାଳ 9ଟା, କିନ୍ତୁ ଆଜି ଯେହେତୁ ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରତିଷ୍ଠା ଦିବସ ପଡୁଛି, ଏଇ ପ୍ରତିଷ୍ଠା ଦିବସ ଉପଲକ୍ଷେ ବି ଆପଣମାନେ କିଛି ନୂଆ ନୂଆ କାର୍ଯ୍ୟକ୍ରମ ମାନେ କରନ୍ତୁ, ତା ଟିକେ ନିହାତି ଭାବରେ ଖୁସି। କାରଣ ଯଦି ଆମେ ଯଦି ଜନ୍ମଦିବସ ଏଠାରେ ଯାହାର ବି ବାର୍ଥଡେ ଆସୁଛି, କି ଯାହାର ଗୋଟେ ମଣିଷର ଯେହେତୁ ଜନ୍ମଦିବସ ହେଉଛି, ସେ ଯେମିତି ନୂଆ ନୂଆ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛି, କି ସେ ପୁରା ଗୋଟେ ଢଙ୍ଗ ଭାବରେ ନିଆରା ଭାବରେ କାର୍ଯ୍ୟକ୍ରମ କରୁଛି, କିନ୍ତୁ ଆପଣମାନେ ବି ଯେମିତି ଆମକୁ ଭେଟି ଦେବା ପାଇଁ ଗୋଟେ ଏମିତି ନୂଆ ନୂଆ କାର୍ଯ୍ୟକ୍ରମ ଆଜି ଭେଟନ୍ତୁ। ଆଉ ଯେମିତି ସକାଳ 5:55 ରୁ ରାତି 11:10 ପର୍ଯ୍ୟନ୍ତ ଯେମିତି ଆକାଶବାଣୀ ଜୟପୁର କେନ୍ଦ୍ର ପୁରା ଖୁସି ଲାଗିବ, ଏମିତି ମୁଁ ଆଶା ବିଶ୍ୱାସ କରିଛି।
0: ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ ସହିତ କଥା ହେଇ ବହୁତ ଖୁସି ଲାଗିଲା।
1: ଓକେ, ରହିଲି ଭାଇ, ନମସ୍କାର।

0: ହ୍ୟାଲୋ ମୋ ପସନ୍ଦ।
1: ଆଜ୍ଞା ନମସ୍କାର।
0: ନମସ୍କାର ଭାଇ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଲକ୍ଷ୍ମୀ ନାରାୟଣ ମହା ଗ୍ରାମ କେନ୍ଦ୍ର ଜିଲ୍ଲା ସୁବର୍ଣ୍ଣପୁରରୁ କହୁଛି।
0: ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା, ଅଭିନନ୍ଦନ। ହ୍ୟାଲୋ ମୋ ପସନ୍ଦ କାର୍ଯ୍ୟକ୍ରମରେ ଆପଣ ପ୍ରଥମେ ଆପଣଙ୍କ ପସନ୍ଦର ଗୀତ ପ୍ରଥମେ କୁହନ୍ତୁ, ତାପରେ ବହୁତ କଥା ବାକି ଅଛି।
1: ଦେବେ ଆଜ୍ଞା, ଗୋଟେ ଆଜି ଆସିକି ରାଧେ ଆଜ୍ଞା ଗୀତ କିଏ ହଉଛି, ଧୀରେ ଧୀରେ ସେ ମେରି ଜିନ୍ଦଗି ମେ ଆନା, ଧୀରେ ଧୀରେ ସେ ଦିଲ କୋ ଚୁରାନା।
0: ଠିକ ଅଛି ଭାଇ, ଆପଣଙ୍କ ଠିକ ଅଛି, ଆପଣଙ୍କ ମନ ପସନ୍ଦର ଗୀତ ତ ଶୁଣିବା ନିଶ୍ଚୟ, କିନ୍ତୁ ଆଜି ଆମେ ପାଳନ କରୁଛୁ ଆମର ପ୍ରତିଷ୍ଠା ଦିବସ, ଆକାଶବାଣୀ ଜୟପୁର କେନ୍ଦ୍ରର ପ୍ରତିଷ୍ଠା ଦିବସ। ପ୍ରଥମେ ଆପଣ କୁହନ୍ତୁ, ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରର ପ୍ରତିଷ୍ଠା ଦିବସ ଉପରେ କଣ କହିବେ?
1: ମୁଁ ତ ପ୍ରତିଷ୍ଠା ଦିବସ ଉପରେ କହିବାକୁ ଯାଉଛି, ଶୁଣନ୍ତୁ ଆଜ୍ଞା, କଣ ହଉଛି ଆମର ଯେଉଁ ପ୍ରତିଷ୍ଠା, ଆମର ଜୟପୁରରେ ଯେତେ କାର୍ଯ୍ୟକ୍ରମ ବାଜୁଛି ସବୁ ବଢିଆ ପ୍ରୋଗ୍ରାମ, ମାନେ ସବୁ ବହୁତ ବଢିଆ, ସବୁ ଭଲ ଲାଗୁଛି।
0: ବାକି ଆମ ଆମ କେନ୍ଦ୍ର ବିଶେଷ କରି ଆମ କୋରାପୁଟିଆ ଦେଶିଆ ଭାଷାର କାର୍ଯ୍ୟକ୍ରମକୁ ନେଇକରି ଆମ କେନ୍ଦ୍ର ବହୁତ ଗୌରବାନ୍ୱିତ ହୋଇଛି। ପ୍ରଥମ କରି ଦେଶିଆ ଭାଷାକୁ ଜାତୀୟ ସ୍ତରରେ ନେଇକରି ପହଞ୍ଚେଇ ପାରୁଥିବା କେନ୍ଦ୍ର ହେଉଛି ଆମ କେନ୍ଦ୍ର, ଆକାଶବାଣୀ ଜୟପୁର କେନ୍ଦ୍ର। ଏ ଅଞ୍ଚଳର ପରିଚୟ, ଏ ଅଞ୍ଚଳର ସଂସ୍କୃତିର ବାହକ, ଏହି ଦେଶିଆ ଭାଷାର ଆବେଦନ କେତେ ସୁଦୂର ପ୍ରସାରି ସେହି କଥା ଏବେ ଅନେକ ଉପଲବ୍ଧି କରିସାରିଛନ୍ତି। ଯେପରିକି ୟୁନିସେଫ, PFI ଭଳି କିଛି ଆନ୍ତର୍ଜାତୀୟ ସଂଗଠନ ଏହି ଭାଷା ମାଧ୍ୟମରେ ଜନସାଧାରଣଙ୍କ ନିକଟତର ହେବାର ପ୍ରୟାସ କଲେଣି, ଜାଣିଛନ୍ତି।

0: ତ ଏଇ ଭାଷାକୁ ମୁଖ୍ୟତଃ ଗୁରୁତ୍ୱ ଦେଇକରି ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରାୟ ଆଗେଇ ଚାଲିଛି, ନୁହଁ କି? ଆମ କେନ୍ଦ୍ରର ଗୋଟେ କାର୍ଯ୍ୟକ୍ରମ ଚୈତି ଜହ୍ନ, କେବେ ଆରମ୍ଭ ହେଇଥିଲା ଚୈତି ଜହ୍ନ କହିଲେ? 1983 ମସିହାରେ ଗୋଟିଏ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଆମ କେନ୍ଦ୍ର ତରଫରୁ, ଯାହାର ନାଁ ରଖାଯାଇଥିଲା ଚୈତି ଜହ୍ନ। ସେଇଟା ନାଁକୁ ବଦଳା ଯାଇନି, ଆଜି ପର୍ଯ୍ୟନ୍ତ ସେଇ ଚୈତି ଜହ୍ନ ନାଁରେ ପ୍ରସିଦ୍ଧ। ଆଜି ସମସ୍ତଙ୍କର ହୃଦୟରେ ଘର କରିବାରେ ସଫଳ ହେଇପାରିଛି ଆମର ସେଇ କାର୍ଯ୍ୟକ୍ରମ, ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ଆପଣ ଶୁଣିନାହାନ୍ତି କେବେ ଚୈତି ଜହ୍ନ? ଶୁଣୁଛନ୍ତି ନା? ଦେଶିଆ ଭାଷାରେ ଆମର ସବୁ ବହୁତ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ସବୁ ହଉଛି ଦେଶିଆ ଭାଷାରେ। ଆମର ଆକାଶବାଣୀ ଜୟପୁରକୁ ଗୌରବାନ୍ୱିତ କରିଛି ଆମର ଦେଶିଆ ଭାଷାର କାର୍ଯ୍ୟକ୍ରମ ସବୁ। ଦେଶିଆ ଭାଷାରେ ପ୍ରସ୍ତୁତ ହେଇଥିବା ଗୋଟେ ସୁନ୍ଦର ନାଟକ ଥିଲା ଗୋରୁ, ପ୍ରଥମ ଥର ପାଇଁ ଆକାଶବାଣୀ ଜୟପୁରକୁ ଭାରତର ଜାତୀୟ ମାନଚିତ୍ରରେ ଚିହ୍ନି ଦେଇଥିଲା 1992 ମସିହାରେ। ଏହି ଅଞ୍ଚଳର କଥାକୁ ଦେଶିଆ ଭାଷା ଭିନ୍ନ ଅନ୍ୟ କୌଣସି ଭାଷାରେ ଏତେ ନିଖୁଣ ଭାବରେ ଉପସ୍ଥାପିତ କରିବା କେବେ ବି ସମ୍ଭବ ନଥିଲା। ଆମର ଅଞ୍ଚଳର କଥାକୁ ଦେଶିଆ ଭାଷାରେ ହିଁ ଠିକ୍ ଭାବରେ ସମସ୍ତଙ୍କର ହୃଦୟକୁ ଛୁଇଁଲା ଭଳିଆ ଶବ୍ଦ ସବୁ ଦେଇହେବ, ଏ କଥା ଚିନ୍ତା କରିକି ଆମ କେନ୍ଦ୍ର ଦେଶିଆ ଭାଷାରେ ଗୋଟେ ସୁନ୍ଦର ନାଟକ ପରିବେଷଣ କରିଥିଲା ଗୋରୁ। ଠିକ୍ ଅଛି, ଆପଣ ଆପଣ ଏମିତି ଶୁଣୁଥାନ୍ତୁ, ଆପଣଙ୍କ ମନ ପସନ୍ଦର ଗୀତକୁ ଆମେ ଶୁଣିବା।
1: ନମସ୍କାର ଆଜ୍ଞା।
0: ନମସ୍କାର।

0: ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ।
1: ଯେଉଁଠି ପହଞ୍ଚିନି ପବନ ପାଣି ସେଇଠି ପହଞ୍ଚେ ଆକାଶବାଣୀ।
0: ବିୟୁଟିଫୁଲ,
1: ଆମେ ଯେତେ ଦୂରରେ ଆଉ ନା କାହିଁକି ଆକାଶବାଣୀଟା ଆମ ନିକଟକୁ ନିଶ୍ଚୟ ପହଞ୍ଚିବ,
0: ପହଞ୍ଚିଯିବ। ବାସ୍ ମନ ଭିତରେ ଭଲ ପାଇବା ରହିବା ଜରୁରୀ। ଏମିତି ଆପଣ ଭଲ ପାଉଥାନ୍ତୁ, ଆକାଶବାଣୀକୁ ଶୁଣୁଥାନ୍ତୁ, ସମସ୍ତ କାର୍ଯ୍ୟକ୍ରମକୁ ଉପଭୋଗ କରୁଥାନ୍ତୁ।
1: ଆଜ୍ଞା ଆଜ୍ଞା,
0: ଠିକ ଅଛି, ଆପଣଙ୍କ ଗୀତ ଶୁଣିବା।
1: ଆଜ୍ଞା ନମସ୍କାର।
0: ନମସ୍କାର।

0: ହ୍ୟାଲୋ ମୋ ପସନ୍ଦ
1: ହ୍ୟାଲୋ ସାର୍ ନମସ୍କାର
0: ନମସ୍କାର ଭାଇ କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ଛତିଶଗଡ଼ ସେ ମାଖନ ବର୍ମା ବୋଲ ରହ ସାର୍
0: ଆପକା ସ୍ୱାଗତ ହେ ହ୍ୟାଲୋ ମୋ ପସନ୍ଦ କାର୍ଯ୍ୟକ୍ରମ ପହିଲେ ଆପ ବୋଲ ଦିଜେ
1: ଧନ୍ୟବାଦ ସାର୍
0: ଆପକା ଗାନା କୌନ ସା ସୁନନା ଚାହେଁଗେ ପହିଲେ ଓ ବୋଲ ଦିଜେ
1: ଫିଲ୍ମ ଗାଇଡ କା ସୁନା ଦିଜିଏ ସାର୍ କାଟୋ ସେ ଖିଚ କେ ସାର୍
0: ଜି ଜି ୟେ ଗାନା ତ ସୁନେଙ୍ଗେ ଜରୁର ଲେକିନ ଉସସେ ପହିଲେ ମେ ଆପକୋ ବତାନା ଚାହୁଁଗା କି ଆଜ ହମ ଲୋଗ ପାଳନ କର ରହେ ହେ ହମ ଲୋଗ ମନା ରହେ ହେ ଅପନା ଷ୍ଟେସନ କା ସ୍ଥାପନା ଦିବସ
1: ଜି ସାର୍
0: ଉସକେ ବାରେ ମେ କୁଛ ବୋଲିଏ ଜୁନ 28 ତାରିଖ ସନ 1964 ମେ ହମାରା ଷ୍ଟେସନ କା ସ୍ଥାପନା ହୁଆ ଥା ତୋ ଉସକେ ବାରେ ମେ କୁଛ ବୋଲିଏ
1: ଜି ସାର୍ ଆକାଶବାଣୀ ଜୟପୁର ଓଡ଼ିଶା କା ସ୍ଥାପନା ଦିବସ କି ପୁରା ଆକାଶବାଣୀ ପରିବାର ଓ ହମାରେ ଜିତନେ ଶ୍ରୋତା ଭାଇ ବହେନ ଉନ ଲୋଗୋଙ୍କୁ ହାର୍ଦ୍ଦିକ ବଧାଇ ହେ ସାର୍
0: ଜି ଜି ଆପକୋ ଭି ବହୁତ ବହୁତ ବଧାଇ ହୋ ଆକାଶବାଣୀ ଜୟପୁର ସୁନନେ କେ ଲିଏ କିତନେ ସାଲ ସେ ଆପ ସୁନ ରହେ
1: ହେ କି ସୂଚନା ମନୋରଞ୍ଜନ ଔର ଜ୍ଞାନବର୍ଦ୍ଧକ କି ସୁନେ କୋ ମିଲତା ସାର୍ ଆକାଶବାଣୀ ଜୟପୁର ଓଡ଼ିଶା ସେ
0: ଓଡ଼ିଶା ସେ ଯୋ କେନ୍ଦ୍ର ଆପକେ ଦିଲୋଁ ତକ ପହଞ୍ଚତା ହେ ଓଡ଼ିଆ ଭାଷା କା କେନ୍ଦ୍ର ହେ ଆକାଶବାଣୀ ଜୟପୁର ଓଡ଼ିଆ ଦେଶିଆ ସୌରା କନ୍ଧର ଡିଫରେଣ୍ଟ ଲାଙ୍ଗୁଏଜ କା ଡିଫରେଣ୍ଟ କାର୍ଯ୍ୟକ୍ରମ କରକେ ଆଜ ସବ ଶ୍ରୋତା କେ ଦିଲୋଁ ତକ ପହଞ୍ଚ ଚୁକା ହେ ଆକାଶବାଣୀ ଜୟପୁର 1964 ସେ ଲେକର ଆଜ ତକ କି ଯୋ ଲମ୍ବୀ ଯାତ୍ରା ଆପ ସଭି କେ ପ୍ୟାର କେ କାରଣ ହୋ ଚୁକା ହେ
1: ଜି ସାର୍
0: ଆପ ଲୋଗ ଏସେ ହି ପ୍ୟାର କରତେ ରହିଏ
1: ସାର୍ ଶ୍ରୋତା ରହେଗେ ତଭି ତୋ ଆକାଶବାଣୀ କେ ଚଲ ପାଏଗା ସାର୍
0: ବିଲକୁଲ
1: ଶ୍ରୋତା ନହିଁ ରହେଗା ତୋ ଆକାଶବାଣୀ କହାଁ ଚଲେଗା
0: ବିଲକୁଲ ଶ୍ରୋତା କେ ଦିଲୋ ତକ ପହଞ୍ଚନେ କେ ଲିଏ ଯୋ କାର୍ଯ୍ୟକ୍ରମ ଶ୍ରୋତା ଚାହତେ ହେ ହମାରା ଯୋ ଶ୍ରୋତା ଯୋ ଜୈସା ଟାଇପ କା କାର୍ଯ୍ୟକ୍ରମ ପସନ୍ଦ କରତେ ହେ ୱେସି କାର୍ଯ୍ୟକ୍ରମ ହମ ଲୋଗ ୟହାଁ ପ୍ରସ୍ତୁତ କରନା ପସନ୍ଦ କରତେ
1: ଜି ସାର୍ ବହୁତ ସୁନ୍ଦର ପ୍ରସ୍ତୁତି ହୋତା ହେ ସାର୍ ଆପକେ ଜୟପୁର ଓଡ଼ିଶା କା
0: ଆପ ଏସେ ହି ଫୋନ କରତେ ରହିଏଗା ବାତ କରତେ ରହେଗେ ଔର କାର୍ଯ୍ୟକ୍ରମ ସୁନତେ ରହିଏଗା ଠିକ ହେ
1: ଜି ସାର୍ ହମାରେ ଫୋନ କଲ ସାମିଲ କରନେ କେ ଲିଏ ଆପକୋ ବହୁତ ବହୁତ ଧନ୍ୟବାଦ ସାର୍
0: ଠିକ ହେ

0: ହ୍ୟାଲୋ
1: ମୋ ପସନ୍ଦ
2: ହ୍ୟାଲୋ
0: ଜନ୍ମଦିନ ଅଛି
1: ହଁ
0: ଆଜ୍ଞା
1: ଆପଣ ପ୍ରଥମେ ଆମେ କଥା ହେବା ସେ ବିଷୟରେ ଆମେ କଥା ହେବା କିନ୍ତୁ ପ୍ରଥମେ ଆପଣଙ୍କର ପସନ୍ଦର ଗୀତଟା କହିଦିଅନ୍ତୁ
0: ଗୀତ ଗୋଟେ ସମ୍ବଲପୁରୀ ଗୀତ ମୋ ପସନ୍ଦ ଦେଇଦେବ ଯେମିତି ସମସ୍ତ ଭାଇ ଭଉଣୀ ମାନଙ୍କୁ ଭଲ ଲାଗିବ ଶୁଣିବା
1: ଭାଇ ଏଇଠି ଆପଣଙ୍କୁ ଜଣାଇ ଦେବାକୁ ଚାହିଁବି ଏହି କାର୍ଯ୍ୟକ୍ରମ ହାଲୋ ମୋ ପସନ୍ଦ କେବଳ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବା ସେଥିପାଇଁ ଗୋଟେ ସୁନ୍ଦର ହିନ୍ଦୀ ଚଳଚ୍ଚିତ୍ରର ଗୀତ ଖାସ୍ ଆପଣଙ୍କ ପାଇଁ ଶୁଣିବା ନିଶ୍ଚୟ ଏବେ କୁହନ୍ତୁ ଜୟପୁରର ପ୍ରତିଷ୍ଠା ଦିବସ ଉପରେ ଆପଣ କଣ କହୁଥିଲେ
0: ଜନ୍ମଦିନ ଅଛି ଗୋଟେ ଛୋଟିଆ ସାଇରିଟା ମୁଁ କହୁଛି ସାରେ ଆପଣ ମାନଙ୍କୁ ସବୁ ଶ୍ରୋତା ଭାଇ ମୋଡି ମାନଙ୍କୁ ପସନ୍ଦ ଆସିବ
1: ନିଶ୍ଚୟ
0: ଖୁସିଆ ମିଲେ ହଜାର ଆକାଶବାଣୀ ଜନ୍ମଦିନ ପର ଖୁସିଆ ମିଲେ ହଜାର ଆକାଶବାଣୀ ଜନ୍ମଦିନ ପର ଉନକେ ଜୀବନ ମେ ଆଏ ବାହାର ଉନକେ ଜନ୍ମଦିନ ପର ଆର ସାରେ ଶ୍ରୋତା ଅର ସାରେ ଆର୍ଜେ ସାରେ ଶ୍ରୋତା ଅର ସାରେ ଆର୍ଜେ କୁ ଢେର ସାରା ପ୍ୟାନ ମିଲେ ଉନକେ ଜନ୍ମଦିନ ପର ମୁଁ ଗରିବ ଖାନ କହୁଥିଲି କଟକ ଜୋବରାରୁ ଆଜ୍ଞା
1: ବଢିଆ ବଢିଆ ଆପଣ ବହୁତ ସୁନ୍ଦର ସାଇରିଟେ ଶୁଣେଇଲେ ହିନ୍ଦୀରେ ବହୁତ ବଢିଆ ଲାଗିଲା
0: ଆଜ୍ଞା ଧନ୍ୟବାଦ
1: କେବେଠୁ ଆପଣ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରକୁ
0: ଦେଖନ୍ତୁ ବହୁତ ଦିନ ହେଲା ଶୁଣୁଛି ମଝିରେ ମୁଁ କମେଇ ଦେଇଥିଲି ଦେଖନ୍ତୁ ଆମର ଜୟପୁର ରେଡିଓ ସେଣ୍ଟର ଅଛି ସେଥିରେ ମତେ ଯୋଉ ଟାଇମରେ ବି ମୁଁ ରେଡିଓ ଖୋଲେ ଶୁଣେ ଭଲ ଭଲ ସୁନ୍ଦର ସୁନ୍ଦର ଗୀତ ସବୁ ବଜାନ୍ତି ଓଡିଆ ଗୀତ ହିନ୍ଦୀ ଗୀତ ତାପରେ ଚାଷୀ ଉପରେ ଯୋଉ ସବୁ ଦଉଛନ୍ତି କହୁଛନ୍ତି ମତେ ବହୁତ ଭଲ ଲାଗେ ସେତିକି ପାଇଁ ମୁଁ ଯେମିତି ବି କରି ଅଧଘଣ୍ଟା ସମୟ ବାହାର କରି ଜୟପୁର ଷ୍ଟେସନ ରେ ଲଗେଇକିନା ଶୁଣେ ଚେଷ୍ଟା କରେ କି ସବୁଦିନ ଯେମିତି ଅଧଘଣ୍ଟା ଘଣ୍ଟେ ଶୁଣିପାରିବି ବହୁତ ସୁନ୍ଦର ସୁନ୍ଦର କଥାବାର୍ତ୍ତା ଦେଖନ୍ତୁ ଯେମିତି ଆମର କିଛି ଫୌଜି ମାଇ ମାନେ କିଛି ଦେଶର ବନ୍ଧୁମାନେ ଆମର ଓଡ଼ିଶା ଛାଡି ଅଲଗା ଦେଶରେ ଅଛନ୍ତି ସେଇ ଏଇ ରେଡିଓ ମାଧ୍ୟମରେ କେତେ କଥା ଶୁଣିପାରୁଛନ୍ତି କହିପାରୁଛନ୍ତି ବୁଝିପାରୁଛନ୍ତି ବୁଝେଇପାରୁଛନ୍ତି କାହିଁକିନା ତାଙ୍କର ମା ବାପା ପିଲା ଛୁଆ ଭାଇ ବନ୍ଧୁ କୁଟୁମ୍ବକୁ ଛାଡିକିନା ଆଉ ଗୋଟେ ଦେଶରେ ଯାଇକିନା ଆଉ ଗୋଟେ ବର୍ଡରରେ ଯାଇକିନା ପଡ଼ିଛନ୍ତି ରେଡିଓ ଗୋଟେ ହେଉଛି ଜୀବନ ସାଥୀ କାହିଁକିନା ଦୁନିଆରେ ସବୁ କିଛି ବନ୍ଦ ହେଇଯିବ ଟିଭି ବନ୍ଦ ହେଇଯିବ ପେପର ପଢା ବନ୍ଦ ହେଇଯିବ ସବୁ
1: କିନ୍ତୁ ରେଡିଓ ବନ୍ଦ ହେବ ନାହିଁ
0: ହେଇପାରେ କହିପାରିବି ନାହିଁ କିନ୍ତୁ ରେଡିଓ ଗୋଟେ ବଡ଼ି ଜିନିଷ ଦିଟା ବ୍ୟାଟେରୀରେ ଚାଲେ ଆଉ ଲୋକଙ୍କୁ ଗୋଟେ ଖୋରାକ ଯୋଗେଇଲା ଭଳିଆ ସବୁ ସୂଚନା ଯୋଗାଏ କୋଉଠି କଣ ଅସୁବିଧା ହେଲା କୋଉଠି ବାତି ହେଇଗଲା କୋଉଠି ମରୁଡି ହେଇଗଲା କୋଉଠି କୋଉ ଜାଗାରେ ଗୋଟେ ଦେଶରେ ଏମିତି ଗଣ୍ଡଗୋଳ ହେଇଗଲା କଣ ହେଇଗଲା କଣ ନାହିଁ ଆମେ ରେଡିଓ ମାଧ୍ୟମରେ ଶୁଣିପାରୁଛୁ ବୁଝିପାରୁଛୁ ଜାଣିପାରୁଛୁ ଆଉ ପରିବାର ସାଙ୍ଗରେ ବି ଟାଇମ ପଡିଲେ କଥାବାର୍ତ୍ତା ରେଡିଓ ମାଧ୍ୟମରେ ବି ହେଇଯାଏ ଏଇଟା ସବୁଠୁ ବଡ଼ କଥା
1: ବହୁତ ବଢିଆ ବହୁତ ବଢିଆ କଥା କହିଲେ ଭାଇ ରେଡିଓ ସମସ୍ତଙ୍କ ପାଖରେ ପହଞ୍ଚିବାର ଗୋଟେ ସୁନ୍ଦର ମାଧ୍ୟମ ରେଡିଓ ଦ୍ୱାରା ଆମେ ବହୁତ କଥା ଜାଣିପାରୁ ଆମ ଲୋକ କଳା ଆମ ସଂସ୍କୃତି ଆମ ଆମ ଅଞ୍ଚଳର କଥାକୁ ଆମେ ସମସ୍ତଙ୍କ ପାଖରେ ପହଞ୍ଚେଇ ପାରୁ
0: ଆଜ୍ଞା ଆଜ୍ଞା ରହିଲି ନମସ୍କାର
1: ବହୁତ ବହୁତ ଧନ୍ୟବାଦ

ଦେଖୁ ଦେଖୁ ସରିଆସିଲାଣି ସଞ୍ଚିତ ଓ ନିର୍ଦ୍ଧାରିତ ସମୟ। ତେବେ ପୁଣି ଥରେ ଭିନ୍ନ ଏକ କାର୍ଯ୍ୟକ୍ରମରେ ଆପଣଙ୍କ ସହ ଭେଟିବାର ପ୍ରତିଶ୍ରୁତି ସହିତ ସନ୍ତୋଷ ପଣ୍ଡା ଆଜି ପାଇଁ ବିଦାୟ ଚାହୁଁଛି। ନମସ୍କାର।

ଶୁଣିଲେ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦ ଉପସ୍ଥାପନା କଲେ ସନ୍ତୋଷ ପଣ୍ଡା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ।

0: ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ଆପଣ କିଡନୀ ସମସ୍ୟା ହେଉ ବା ପେଟ ରୋଗ ପାଇଁ ଚିନ୍ତିତ କି,
2: ସମ୍ ହସ୍ପିଟାଲ ବ୍ରହ୍ମପୁର 24 ଘଣ୍ଟା ଅତ୍ୟାଧୁନିକ ଡାୟାଲିସିସ୍ ସେବା ଯୋଗାଇବା ସହ ନେଫ୍ରୋଲୋଜି, ୟୁରୋଲୋଜି ଏବଂ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିର ଉନ୍ନତ ଓ ସଠିକ୍ ଚିକିତ୍ସା ପ୍ରଦାନ କରିଥାଏ।
1: କିଡନୀ ଷ୍ଟୋନ୍, ଲିଭର ରୋଗ ବା ଡାୟାଲିସିସ୍ ସମସ୍ତ ଜଟିଳ ରୋଗର ସଫଳ ଚିକିତ୍ସା ପାଇଁ ଏଠାରେ ଅଭିଜ୍ଞ ଡାକ୍ତର ଓ ବିଶେଷ ଟିମ୍ ସର୍ବଦା ଉପଲବ୍ଧ।
2: ଉନ୍ନତ ଜ୍ଞାନକୌଶଳ ଏବଂ ଉତ୍ତମ ସେବା ପାଇଁ ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରକାରିଣୀ ରୋଡ ବ୍ରହ୍ମପୁର। ସୁଲଭ ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ନମସ୍କାର, ସ୍ୱାସ୍ଥ୍ୟ ଭିତ୍ତିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏରେ ସ୍ୱାଗତ କରୁଛି ଆପଣଙ୍କୁ ମୁଁ ପୁଷ୍ପିତା ପଟ୍ଟନାୟକ। ଶ୍ରୋତା ବନ୍ଧୁ, ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମରେ ଏଥର ବିଷୟବସ୍ତୁ ରଖାଯାଇଥିଲା ଶିଶୁ ରୋଗ ଏବଂ ତାର ଚିକିତ୍ସା। ଏ ସମ୍ପର୍କରେ ଆପଣ 24 ଦିନ ଫୋନ୍ ଯୋଗେ ଆମ ପାଖକୁ ଯେଉଁ ସବୁ ପ୍ରଶ୍ନ କରିଥିଲେ ତାର ଉତ୍ତର ଦେବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ଥିଲେ ଶିଶୁ ରୋଗ ବିଶେଷଜ୍ଞ ଡକ୍ଟର ମୀନାକ୍ଷୀ ସାହୁ। କାର୍ଯ୍ୟକ୍ରମରେ ମ୍ୟାଡାମଙ୍କୁ ସ୍ୱାଗତ କରୁଛୁ। ମ୍ୟାଡାମ ନମସ୍କାର।
3: ନମସ୍କାର ମ୍ୟାଡାମ।
0: ଆମେ ଜାଣିଛୁ ଶରୀର ଅଛି ମାନେ ତ ରୋଗ ନିହାତି ଭାବରେ ହେବ, କିନ୍ତୁ ଶିଶୁମାନଙ୍କର କଥା ଯେତେବେଳେ ଉଠୁଛି ଅଭିଭାବକମାନେ ସବୁବେଳେ ମାନେ ସତର୍କ ହେଇକି ରହନ୍ତି ନାଇଁ କି? ତ ପ୍ରଥମେ ଆମେ ଜାଣିବାକୁ ଚାହିଁବୁ ଯେ ପିଲାକୁ ଜ୍ୱର ହେଲା ବା ଥଣ୍ଡା ହେଲା ଯେକୌଣସି ପ୍ରକାର ରୋଗ ହେଉ ନା କାହିଁକି, କେତେବେଳେ କେଉଁ ପରିସ୍ଥିତିରେ ଆମେ ଡକ୍ଟରଙ୍କୁ ଦେଖେଇବା କଥା?
3: ଆଜ୍ଞା ମ୍ୟାଡାମ, ଧନ୍ୟବାଦ ଏହି ପ୍ରଶ୍ନ ପଚାରିଥିବାରୁ। ଯେମିତି ଆପଣ କହିଲେ ବଡ଼ ଲୋକଙ୍କୁ ରୋଗ ହେଲେ କିମ୍ବା କିଛି ବି ଅସୁବିଧା ହେଲେ ଏତେ ବ୍ୟସ୍ତ ହେଉନା, କିନ୍ତୁ ଶିଶୁମାନଙ୍କୁ ରୋଗ ହେଲେ ଆମେ ବହୁତ ବ୍ୟସ୍ତ ହୋଇଯାଉ। କାରଣ ହେଉଛି ଶିଶୁ କିଛି କହିପାରେନି, କିଛି ବି ସେ କହିପାରିବନି, ତ ଆମେ ବି ବେଳେବେଳେ ରୋଗକୁ ଦେଖିକି ଆମେ ଜାଣିପାରିବାନି ଯେ ଛୁଆର କ'ଣ ହେଇଛି, ମାନେ ଛୁଆକୁ ଦେଖିକି ତ ବାପା ମା ହିସାବରେ ଆମେ ଜାଣିପାରିବା ନାହିଁ। ତ ସେଇଥିପାଇଁ ତ ପେଡିଆଟ୍ରିସିଆନ ମାନେ ଅଛନ୍ତି, ତ ପେଡିଆଟ୍ରିସିଆନ ମାନେ ଦେଖିକି ଡାଇଗ୍ନୋସିସ୍ କରନ୍ତି, ନା ଯେ ଛୁଆ କହିବ ସେ ଡାଇଗ୍ନୋସିସ୍ କରିବେ। ତ ଫାର୍ଷ୍ଟ କଥା ହେଲା ଛୁଆ କୁ କ'ଣ ହେଲେ, କ'ଣ ସିମ୍ପଟମ୍ସ ଆସିଲେ ଆମେ
0: ହସ୍ପିଟାଲ,
3: ବିଭିନ୍ନ ରୋଗ ପାଇଁ ବିଭିନ୍ନ ଲକ୍ଷଣ ଅଛି। ତ ମୋଷ୍ଟଲି ଆମେ କହିପାରିବା ଯେ କିଛିଟା ମୁଁ ଆପଣଙ୍କୁ କହିବି, ସେହିସବୁ ଲକ୍ଷଣ ଯଦି ହୁଏ ତାହେଲେ ବାପା ମା ମାନେ ନିହାତି ଡକ୍ଟରଙ୍କ ପାଖକୁ ଯିବେ କିମ୍ବା ହସ୍ପିଟାଲକୁ ଯିବେ। ଫାର୍ଷ୍ଟ ହେଲା ଅତ୍ୟଧିକ ଜ୍ୱର, ଏତେ ଜ୍ୱର ହେବ ଯେ ଛୁଆ ବିଲକୁଲ ଅନେଇ ପାରିବ ନାହିଁ, ଦେଖିପାରିବ ନାହିଁ, ଖାଇବାକୁ ଜମା ଇଚ୍ଛା କରିବ ନାହିଁ, ଅତ ପରିମାଣରେ ବାନ୍ତି ହେବା, ବାରମ୍ବାର ବାନ୍ତି ହେବା, କିମ୍ବା ଫିଟ୍ସ ମାରିବା, ଫିଟ୍ସ ମାନେ ବାତ ମାରିବ, ଛୁଆର ବାତ ମାରିବ ଯଦି ବି ନିହାତି ଆପଣ ଡକ୍ଟରଙ୍କୁ ପରାମର୍ଶ କରିବେ, କୋଉ ପ୍ରକାର ବାତ କ'ଣ ହେଇଛି ସେଇଆ ସବୁ ଜାଣିବାର ଅଛି। କିମ୍ବା ଛୁଆକୁ ନିଶ୍ୱାସ ନେବାରେ କଷ୍ଟ ହୁଏ ଯଦି, କିମ୍ବା ଛୁଆ ଅଚେତ ହୋଇପଡ଼େ, ଛୁଆ ଯଦି ଅଚେତ ହେଇଗଲା, କିମ୍ବା ଛୁଆର ଡାଇରିଆ ପାଇଁ ତାର ଡିହାଇଡ୍ରେସନ ହେଇଗଲା, ଜଳୀୟ ଅଂଶ ଦେହରେ ପୁରା କମିଗଲା, ଏହିସବୁ ଯଦି ଲକ୍ଷଣ ଥାଏ ଆମେ ନିହାତି ଛୁଆକୁ ନେବାକୁ ପଡିବ ହସ୍ପିଟାଲକୁ।
0: ଆପଣ ଯେମିତି କହିଲେ ଯେ ଅତ୍ୟଧିକ ଜ୍ୱର ଥିଲେ ଆମେ ହସ୍ପିଟାଲ ନବା, ତ ଏଇ ଯୋଉ ଜ୍ୱର ହୁଏ ପ୍ରାଥମିକ ଭାବରେ ଆମେ ଘରେ କ'ଣ କରିପାରିବା?
3: ହଁ ଦେଖନ୍ତୁ, ଛୁଆମାନଙ୍କୁ ତ ଜ୍ୱର ବହୁତ ସମୟରେ ହୁଏ, କାହିଁକି ନା ଆମେ କହିପାରିବା ଭାଇରାଲ ଇନଫେକ୍ସନ ପେଡିଆଟ୍ରିକ୍ ଏଜ୍ ଗ୍ରୁପରେ ବହୁତ କମନ, ତ ଭାଇରାଲ ଇନଫେକ୍ସନ କମିବାକୁ ବେଳେବେଳେ କୋଉ କୋଉ ପିଲାର 3 କମିଯାଏ, କୋଉ କୋଉ ପିଲାର 5 ଲାଗେ, କୋଉ କୋଉ ପିଲାର ବେଳେବେଳେ 7-10 7-10 ବି ଲାଗେ। ତ ଏହି କମନ ଭାଇରାଲ ଫିଭର ପାଇଁ ବୋଲି ଆମେ ୟୁଜୁଆଲି ଡେ 1 ମୁଁ ତ କହିବି କେବେ ବି ଡକ୍ଟରଙ୍କ ପାଖକୁ ଯିବା ଦରକାର ନାହିଁ। ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଉଛି ଆପଣ ଟେମ୍ପରେଚର, ଫାର୍ଷ୍ଟ ଛୁଆକୁ ଜ୍ୱର ଆସିଲେ ଆପଣ ଟେମ୍ପରେଚର ରେକର୍ଡ କରିବେ, ଆପଣ ଡିଜିଟାଲ ଥର୍ମୋମିଟର ନେବେ, ତାହାକୁ କାଖ ତଳେ ମାନେ ଆର୍ମପିଟ୍ରେ ଆପଣ ଦେଇକି ତାକୁ ରେକର୍ଡ କରିବେ। ଯଦି ଆପଣଙ୍କର ଜ୍ୱର 100 ଡିଗ୍ରୀ ଫାରେନହାଇଟ୍ ପହଞ୍ଚୁଛି ତାହେଲେ ଆପଣ ଓଜନ

0: ଭାବରେ ଡାକ୍ତରଙ୍କ ପରାମର୍ଶ ପୂର୍ବରୁ ପାଇଥିବା ହେଉ କିମ୍ବା କିଛି ସେହି ପାଖାପାଖି ରେଞ୍ଜରେ ଆପଣ ପାରାସିଟାମଲ ଦେଇପାରିବେ। ପାରାସିଟାମଲ ହେଉଛି ପୁରା ସେଫ, ଆପଣ ତାକୁ ପ୍ରତି 4-4 ଘଣ୍ଟାକୁ ଥରେ ବି ଦେଇପାରିବେ, ଇଭେନ 6 ଘଣ୍ଟାକୁ ଥରେ। ହେଲା, ଜ୍ୱର ଆସିଲେ ଆପଣ ପାରାସିଟାମଲ ଦେଇ ଚାଲିବେ, ଡିହାଇଡ୍ରେସନରୁ ଛୁଆକୁ ରକ୍ଷା କରିବେ। ଯେମିତିକି ଅତ୍ୟଧିକ ତରଳ ଖାଦ୍ୟ କିଛି ଦେଲେ କିମ୍ବା ସଫିସିଏଣ୍ଟ ପାଣି ପିଇବାକୁ ଦେଲେ, ଏମିତି କରି ତାକୁ ଡିହାଇଡ୍ରେସନରୁ ରକ୍ଷା କରିବେ ଏବଂ ପାରାସିଟାମଲ ଦେବେ। ସ୍ପଞ୍ଜିଂ କରିବେ ମାନେ ଓଦା କପଡ଼ାରେ ପୁରା ବଡି ପୋଛିବେ। ଏହା ହେଉଛି ଜ୍ୱର ପାଇଁ ଆପଣଙ୍କର ପ୍ରାଥମିକ ମାନେ
1: ଜ୍ୱରଟା ତ ଏମିତି ଖାଲିରେ ଜ୍ୱର ହୁଏନି, ଯେମିତି ବି ସର୍ଦ୍ଦି କାଶଟା ତା ସହିତ ଲାଗିକି ଥାଏ। ଆଜ୍ଞା, ସେଥିପାଇଁ ଆମକୁ କ'ଣ କରିବାକୁ ପଡିବ?
0: ସର୍ଦ୍ଦି କାଶ ଯଦି ବି ହେଲା ଆପଣ ଭୟ ହେବା ଦରକାର ନାହିଁ। କାଶ ହେଉଛି ଆମର ଗୋଟେ ପ୍ରୋଟେକ୍ଟିଭ ମେକାନିଜମ, ଆମର ଯେଉଁ ଫ୍ଲେଗମ୍ ହୁଏ ସେ ଫ୍ଲେଗମ୍କୁ ସେ ବାହାର କରିବା ପାଇଁ ଆମର କାଶ ହୁଏ। ତ ଏହା ଗୋଟେ ବଡିର ପ୍ରୋଟେକ୍ଟିଭ ମେକାନିଜମ, ଏହା ପାଇଁ ଆମେ ସବୁବେଳେ ମେଡିସିନ ଦେବାଟା ଦେବା କଥା ନୁହଁ, ଠିକ୍ କଥା ନୁହଁ। ତ ସେଥିପାଇଁ ଆପଣ, ସେଥିରେ ବି ମୁଁ କହିବି ହାଇଡ୍ରେସନ ହିଁ ଦରକାର। ହାଇଡ୍ରେସନ ଯଦି ଆପଣ ମେଣ୍ଟେନ୍ କରୁଛନ୍ତି, ବେଳେବେଳେ ମୋ ପାଖକୁ ପେସେଣ୍ଟମାନେ ଆସନ୍ତି, ପଚାରନ୍ତି ମ୍ୟାଡମ୍ ବେଳେବେଳେ ଗୋଟେ ଥର ଖାସୁଛି, ମୁଁ ଭାବେ ମୁଁ ସେମାନଙ୍କୁ ବି କୁହେ କାହିଁକି ଆସିଲେ ଆପଣ, ଦରକାର ନାହିଁ। ଗୋଟେ ଥର ଦିନରେ କେତେବେଳେ ଗୋଟେ ଥର କାଶିଲା, ତ ତା ପାଇଁ ଆପଣଙ୍କୁ ଡକ୍ଟର ପାଖକୁ ଯିବା ଆବଶ୍ୟକ ଟିକେ ବ୍ୟସ୍ତ ହେଇଯାଆନ୍ତି। ମୁଁ ସେମାନଙ୍କୁ ବୁଝାଇ ଦିଏ, କାଉନ୍ସିଲିଂ କରେ ଯେ ଏମିତି ବେଳେବେଳେ କାଶ ହେଲେ ଆସିବା ଦରକାର ନାହିଁ। କାଶ ଲାଗି ରହିଲା ଆପଣଙ୍କର ଘଣ୍ଟା ଘଣ୍ଟା ଧରି କାଶ ଲାଗି ରହିଲା, କାଶ ଛୁଆ କାଶି କାଶି ବାନ୍ତି କରିଦେଲା କିମ୍ବା ଶ୍ୱାସ ନେବାରେ କଷ୍ଟ ହେଲା, ଏହିସବୁ ହେଲେ ଆପଣ ଦରକାର ହୁଏ ଡକ୍ଟରଙ୍କ ପାଖକୁ ଯିବା, କାହିଁକିନା ଆମେ ଦେଖୁ ଆଉ କିଛି କାଶ ସହିତ ଅଲଗା କିଛି ପ୍ରୋବ୍ଲେମ୍ ଅଛି କି, ମାନେ କଫ ଜମିଛି କି, ଛାତିରେ କଫ ଜମିଛି କି, ସେତେବେଳେ ସେସବୁ ଆସେ। ସାଧାରଣ କାଶ ଆଉ ଥଣ୍ଡା ପାଇଁ ଆପଣଙ୍କୁ ଡକ୍ଟର ପାଖକୁ ଯିବା ଆବଶ୍ୟକତା ନାହିଁ, ବୁଝିପାରିଲେ?
1: ଏଇ ଯୋଉ କହିଲେ ଯୋଉ ଜ୍ୱର ଅଧିକ ହୁଏ, ଜ୍ୱର କମିଯାଏ, ଆମେ ପ୍ରାଥମିକ ଚିକିତ୍ସା କରିବା ଜୋର ଜ୍ୱର ହେଲେ, ଏ ଯୋଉ ନିମୋନିଆଟା ଆମେ ଜାଣିଛେ ଯେ ପ୍ରାୟତଃ ମାନେ ସାଧାରଣ କୁହନ୍ତି ଯେ ନିମୋନିଆଟା ଡେଞ୍ଜରସ, ତାର ଲକ୍ଷଣଟା କ'ଣ ଆମେ ଲକ୍ଷଣ ଦେଖିଲେ ଜାଣିବା ଯେ ହଁ ଏଟା କଲେ ନିମୋନିଆର ଡକ୍ଟର ପାଖକୁ ଯିବା?
0: ଆଜ୍ଞା, ଦେଖନ୍ତୁ ନିମୋନିଆ ଗୋଟେ କିଛି ଦିନ କିଛି ବର୍ଷ ତଳେ ଥିଲା, ଏହା ଗୋଟେ ଡେଞ୍ଜରସ ଡିଜିଜ୍ ଥିଲା ବିଲୋ 5 ଇୟର୍ ଚିଲ୍ଡ୍ରେନ୍ ମାନଙ୍କର, କାହିଁକିନା ଏଥିରେ ଡେଥ୍ ରେଟ୍ ବହୁତ ଅଧିକା ଥିଲା। ଏହାର କାରଣ ଥିଲା, ଏକ ତ ମୁଁ ଯେମିତି କହିଲି ଛୁଆମାନେ ସେମାନେ କିଛି କହିପାରିବେନି, ବାପା ମା ବି ଜାଣିପାରୁନଥିଲେ, କିନ୍ତୁ ଏବେ ଧୀରେ ଧୀରେ ସଚେତନତା ବଢ଼ିଲାଣି, ବାପା ମା ବି ସଚେତନ ହେଲେଣି ନିମୋନିଆ ପାଇଁ। ନିମୋନିଆ କ'ଣ? ନିମୋନିଆ ହେଉଛି ଆପଣଙ୍କର ଲଙ୍ଗସରେ ମାନେ ଫୁସ୍ଫୁସ୍ର ଇନ୍ଫେକ୍ସନ ସଂକ୍ରମଣ, ଯେକୌଣସି କାରଣରୁ ହେଇପାରେ, ଭାଇରସ୍ ବି ହେଇପାରେ, ବ୍ୟାକ୍ଟେରିଆଲ ଇନ୍ଫେକ୍ସନ ବି ହେଇପାରେ। ତ ଏହି ରୋଗର ଲକ୍ଷଣ କ'ଣ ହୁଏ ଆମେ ଜାଣିବା ଦରକାର। ନିମୋନିଆ ଲଙ୍ଗସରେ ଇନ୍ଫେକ୍ସନ ଜାଣିଲେ, କିନ୍ତୁ କ'ଣ ଲକ୍ଷଣ ହେଲେ ଆମେ ସସ୍ପେକ୍ଟ କରିବା ଯେ ନିମୋନିଆ ବୋଲି। ତ ମେନ୍ଲି ଏହାର ସିମ୍ପଟମ୍ସ ହେଉଛି ଜ୍ୱର ହେବା, ବହୁତ ହାଇ ଗ୍ରେଡ୍ ଫିଭର ଆସିବ, କାଶ ହେବ, ଆଉ ଶ୍ୱାସ ନେବାରେ କଷ୍ଟ ହେବ, ଛୁଆ ଶ୍ୱାସ ନେଇପାରିବନି, ଧଇଁସ ହିଁ ହେବ।
1: ଆମେ ଛାତି ଭିତରକୁ ଖାଇବା, ଏଠି ଗୋଟେ କଲ୍ ଆସେ।
0: ଆଜ୍ଞା ଆଜ୍ଞା,
1: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ, ନମସ୍କାର। ଆପଣଙ୍କ ନାଁଟା କହିଲେ? ଦୋଳ ଗୋବିନ୍ଦ ବାବୁ, ଭଲ ଅଛନ୍ତି କି ଆପଣ?
2: ଭଲ ଅଛି, ଭଲ ଅଛି ମ୍ୟାଡମ।
1: ଝାରସୁଗୁଡ଼ାରୁ ଆପଣ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି?
2: ଶୁଣୁଛି ମ୍ୟାଡମ, କିନ୍ତୁ ଆପଣ ପ୍ରୋଗ୍ରାମରେ ନାଇଁ କହିବା ନା ଘୋଷଣା ଆଗରୁ, ସେଇଟା ଟିକେ ଅସୁବିଧା ହେଉଛି ବାରବାର।
1: ନା ନା ନା, ଆମର କାର୍ଯ୍ୟକ୍ରମରେ ଆମେ ଜଣେଇଥିଲୁ, ବୋଧହୁଏ ଆପଣ ଜାଣିପାରି ନାହାନ୍ତି। ଆଜି ଆମ ପାଖରେ ଶିଶୁ ବିଶେଷଜ୍ଞ ଅଛନ୍ତି, ଯୋଉ ପେଡିଆଟ୍ରିକ୍ ଆମେ କହୁଛୁ, ସେଇ ପିଲାମାନଙ୍କର ରୋଗକୁ ନେଇକି ଯୋଉ ଡକ୍ଟର ଅଛନ୍ତି। ଆଜି ମ୍ୟାଡମ୍ ଆସିଛନ୍ତି, ମୀନାକ୍ଷୀ ମ୍ୟାଡମ୍। ଆପଣଙ୍କର କ'ଣ ସମସ୍ୟା ରହିଛି, ନା ଜାଣିବାକୁ ଚାହୁଁଛନ୍ତି, ନା ପରାମର୍ଶ ନେବାକୁ ଚାହୁଁଛନ୍ତି, କଥା ହୁଅନ୍ତୁ, ଶୁଣୁଛନ୍ତି ମ୍ୟାଡମ୍?
2: ମ୍ୟାଡମ୍ ନମସ୍କାର।
0: ନମସ୍କାର
2: ମ୍ୟାଡମ୍, ସେ ମୋର ଗୋଟେ 5 ବର୍ଷର ଗୋଟେ ଝିଅ ଅଛି,
0: ତାର
2: କଣ ହଉଛି ନା ଏବେ ଠିକ ଥଣ୍ଡା ଆରମ୍ଭ ହେବ କି, ମାନେ ଏବେ ତାର ଦେହଟା ପୁରା ପୁରି ଥଣ୍ଡା ହେଇଯାଉଛି, ଆଉ ନାକରୁ ପାଣି
0: ସେଟା କଣ କେମିତି କରିବ? ପ୍ରବଳ ଥଣ୍ଡା ହେଇଛି, ଆପଣ କହୁଛନ୍ତି ଆପଣଙ୍କର 5 ବର୍ଷର ଛୁଆକୁ ପ୍ରବଳ ଥଣ୍ଡା ହେଇଛି,
1: ଦେହ ପୁରା ଥଣ୍ଡା ରହିଯାଉଛି ତାଙ୍କର, ନାକରୁ ପାଣି ବାହାରୁଛି ସେଟା?
0: ଆଜ୍ଞା ଆଜ୍ଞା ଆଜ୍ଞା, ତ ପ୍ରଥମ ତ ହେଲା ତାର ଓଜନ କେତେ?
2: ତାର ଓଜନ ଅଛି, ଆମେ ଆମର ଛୁଆର କେତେ ଓଜନ ଅଛି? 13 କେଜି।
0: ହଁ ଦେଖନ୍ତୁ, 5 ବର୍ଷର ଛୁଆ ଯଦି 13 କେଜି ହେଲା, ମାନେ ମୁଁ କହିବି ବହୁତ କମ ଗ୍ରୋଥ, ବହୁତ ଖରାପ ଅଛି, କମ ଅଛି। ତ ତାର ଏମିତି ଥଣ୍ଡାଟା ବାରମ୍ବାର ହୁଏ କି? ପ୍ରତିବର୍ଷ ତ ଏହାକୁ ଆମେ କହୁ ଆଲର୍ଜିକ୍ ରାଇନାଇଟିସ, ବୁଝିପାରୁଛନ୍ତି? ମାନେ ଯୋଉଠିକି ଛୁଆ ପ୍ରୋନ୍ ଅଛି ସବୁ ଆଲର୍ଜି ପାଇଁ, ୟୁଜୁଆଲି ରେନି ସିଜନ୍ ଆରମ୍ଭ ହେଲା ପରେ ଏସବୁ ଅସୁବିଧା ଆରମ୍ଭ ହୁଏ। ଦେଖନ୍ତୁ

0: ଆପଣ ଘର ପାଖରେ କିଛି ଆଲର୍ଜି ପ୍ରୋନ୍ ଡଷ୍ଟ କିଛି ବେଶୀ ଅଛି କି? ଡଷ୍ଟ ଏରିଆ ଅଛି
1: ଆଖପାଖରେ ଆପଣଙ୍କର? ସ୍ୱଚ୍ଛତା ନାହିଁ କି?
0: ଶୁଣନ୍ତୁ, ଫାର୍ଷ୍ଟ ହେଲା ଆପଣ ତିନି ଚାରିଟା କଣ୍ଡିସନ ଦେଖିବେ ଯୋଉଥିରେ କି ଛୁଆର ଥଣ୍ଡା କାହିଁକି କମେନି। ପ୍ରଥମତଃ ହେଲା ଛୁଆ ଦୁର୍ବଳ ରହିବା, ଅତ୍ୟନ୍ତ ଦୁର୍ବଳ ହେବା ଯୋଗୁଁ, ୱେଟ୍ କମ୍ ରହିବା ଯୋଗୁଁ ତାର ରୋଗ ପ୍ରତିରୋଧକ ଶକ୍ତି କମିଯାଏ, ଯୋଉଥିରେ କି ବାରମ୍ବାର ଥଣ୍ଡା ଲାଗି ରୁହେ। ଦ୍ୱିତୀୟ ହେଲା ଆଉ କିଛି ଅଦର ଡିଜିଜ୍ ଅଛି କି, ଛୁଆର ଆଉ କିଛି ପ୍ରୋବ୍ଲେମ୍ ଅଛି କି। ତୃତୀୟ ହେଲା ପଲ୍ୟୁସନ, ପଲ୍ୟୁସନ ଯେମିତି ମୁଁ କହିଲି, ଏଇଦର ଇନ୍ଡୋର ପଲ୍ୟୁସନ ନହେଲେ ଆଉଟଡୋର ପଲ୍ୟୁସନ। ୟୁଜୁଆଲି କ'ଣ ହୁଏ, ଛୁଆ ପାଞ୍ଚ ବର୍ଷ ପରେ ସ୍କୁଲ ଗଲାଣି, ଛୁଆ ସ୍କୁଲ ଗଲାଣି, ହଁ, ତ ଛୁଆ ସ୍କୁଲ ଗଲେ ବି କ'ଣ ହୁଏ, ନିଜ ସାଙ୍ଗସାଥିଠୁ ବି ଇନଫେକ୍ସନ ନେଇକରି ଆସନ୍ତି ଘରକୁ, ତ ସେତେବେଳେ ବି ଛୁଆଙ୍କୁ ବାରମ୍ବାର ଭାଇରାଲ ଇନଫେକ୍ସନ ହବ, ବ୍ୟାକ୍ଟେରିଆଲ ଇନଫେକ୍ସନ ହବ, ତ ସେଥିରୁ ଥଣ୍ଡା ହୁଏ। ଥଣ୍ଡା ହେଲେ ସେଟା କିଛି ପ୍ରୋବ୍ଲେମ ନୁହଁ, ଯଦି ଅତ୍ୟଧିକ ଥଣ୍ଡା ହୁଏ ତାହେଲେ ଆପଣ କିମ୍ବା ଅଲଗା କିଛି ସିମ୍ପଟମ୍ସ ଆସେ, ଯେମିତିକି କାଶ, ରାତିରେ କାଶ ହବା, ଛୁଆ ଶୋଇ ନ ପାରିବା, ଧଇଁ ଶୋଇ ଲାଗିବା, କିମ୍ବା ଅଧିକ କିଛି ଜ୍ୱର ନ ଛାଡିବା, ମାସରେ ଦୁଇ ତିନି ଥର ଜ୍ୱର ଆସିବା, ଏସବୁ ପ୍ରୋବ୍ଲେମ ହେଲେ ଆପଣ ଡାକ୍ତରଙ୍କ ପାଖକୁ ତ ତାକୁ ଦେଖିବାକୁ ପଡିବ, ଆପଣ ଡକ୍ଟରଙ୍କ ପାଖକୁ ପରାମର୍ଶ ନେବାକୁ ପଡିବ, କିଛି ପ୍ରୋବ୍ଲେମ ରହୁଛି କି ଟିକେ ଦେଖିବାକୁ ପଡିବ, ହେଲା, ଆଲର୍ଜି ରହୁଛି କି ସାଇନୋସାଇଟିସ ରହୁଛି କି ଟିକେ ଦେଖିବାକୁ ପଡିବ।
1: ଯେହେତୁ ଆପଣଙ୍କର ଝିଅକୁ ବାର ବାର ଏମିତି ହଉଛି ଜଣାଉଛନ୍ତି, ତ ମ୍ୟାଡମଙ୍କ କହିବା ଅନୁସାରେ ଆପଣ ଆପଣଙ୍କ ନିକଟସ୍ଥ ଚିକିତ୍ସାଳୟକୁ ଯାଇକି ଥରେ ଡକ୍ଟରଙ୍କୁ ଦେଖେଇ ଦିଅନ୍ତୁ, ହେଲା। ଦେଖେଇ ଦେଇକି ଆପଣଙ୍କୁ କଣ ପାଇଁ ରୋଗଟା ଜଣାପଡି ଗଲେ ତାର ଚିକିତ୍ସାଟା ଆରମ୍ଭ କରିଦେବାଟା ଭଲ, ଆପଣଙ୍କ ପାଇଁ ଯେତେ ଜଲ୍ଦି କରିବେ ସେଟା ସେତେ ଭଲ। ରହିଲୁ, ନମସ୍କାର।
2: ଦୁର୍ଘଟଣା ହେଉ କିମ୍ବା ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା, ପ୍ରତିଟି ସେକେଣ୍ଡ ମୂଲ୍ୟବାନ।
3: ସମ ହସ୍ପିଟାଲ ବ୍ରହ୍ମପୁରର ଏମର୍ଜେନ୍ସି ଏବଂ ଟ୍ରମା କେୟାର ବିଭାଗ ଯେକୌଣସି ଜରୁରୀ ସମସ୍ୟା ପାଇଁ ସର୍ବଦା ପ୍ରସ୍ତୁତ। ଆମର ଅତ୍ୟାଧୁନିକ ଆଇସିୟୁ ଏବଂ ଏସ୍ଡିୟୁ କ୍ରିଟିକାଲ କେୟାର ମେଡିସିନ ୟୁନିଟ୍ ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଥାଏ। ଅଭିଜ୍ଞ ଡାକ୍ତର ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହିତ ଆମେ ଆପଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉ।
2: 24 ଘଣ୍ଟା ଜରୁରୀକାଳୀନ ଚିକିତ୍ସା ଓ ଟ୍ରମା କେୟାର ପାଇଁ ଭରସା କରନ୍ତୁ ସମ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ।
4: ହ୍ୟାଲୋ,
1: ନମସ୍କାର।
4: ନମସ୍କାର,
1: କିଏ କହୁଥିଲେ?
4: ମୁଁ ସୂର୍ଯ୍ୟସ୍ନାଥ ପଟ୍ଟନାୟକ କହୁଥିଲି, କୋରାପୁଟ ଜିଲ୍ଲା ସୁନାବେଡ଼ାରୁ।
1: ସୂର୍ଯ୍ୟସ୍ନାଥ ବାବୁ କୋରାପୁଟରୁ କହୁଛନ୍ତି, ଆପଣ ଆମର ଆପ୍ ମାଧ୍ୟମରେ କାର୍ଯ୍ୟକ୍ରମ ଶୁଣିଛନ୍ତି?
4: ଆଜ୍ଞା, ମୁଁ ଶୁଣେ ଆପଣଙ୍କର କାର୍ଯ୍ୟକ୍ରମ।
1: ଖୁସି ଲାଗିଲା। ଆପଣ ଜାଣିଥିବେ ତାହେଲେ ଆଜି ଆମ ପାଖରେ ଶିଶୁ ରୋଗ ବିଶେଷଜ୍ଞ ଡକ୍ଟର ମୀନାକ୍ଷୀ ମ୍ୟାଡମ୍ ଅଛନ୍ତି। ଆପଣ କ'ଣ ଜାଣିବାକୁ ଚାହୁଁଛନ୍ତି ନା ପରାମର୍ଶ ନେବାକୁ ଚାହୁଁଛନ୍ତି, କ'ଣ ସମସ୍ୟା ରହିଛି ପଚାରନ୍ତୁ, ମ୍ୟାଡମ୍ ଶୁଣୁଛନ୍ତି।
4: ନମସ୍କାର।
1: ନମସ୍କାର,
4: ଯେତେବେଳେ ମ୍ୟାଡମ୍ ଆସିଛନ୍ତି ପିଡିଆଟ୍ରିସିଆନ ସ୍ପେଶାଲିଷ୍ଟ, ଆଜିକା ଡେଟ୍ରେ ଯେ ନ୍ୟୁଲି ପ୍ୟାରେଣ୍ଟସ୍ ହେଉଛନ୍ତି, ବାପା ମା ମାନେ ନ୍ୟୁଲି ନ୍ୟୁଲି ପ୍ୟାରେଣ୍ଟସ୍ ହୁଅନ୍ତି, ସେମାନେ କ'ଣ ଏମିତି ଭୁଲ କରନ୍ତି ଯେଉଁଟାକି ପିଲାର ହେଲ୍ଥ ଉପରକୁ ଏଫେକ୍ଟ କରେ?
0: ହେଲ୍ଥ ଉପରକୁ ଏଫେକ୍ଟ କରେ, ଠିକ୍ ଅଛି, ବଢ଼ିଆ, ଧନ୍ୟବାଦ ଏ କ୍ୱେଶ୍ଚିନ୍ ପଚାରିବା ପାଇଁ। ଆଜିକାଲି ଦେଖନ୍ତୁ ସମସ୍ତଙ୍କ ଘରେ ଦେଖନ୍ତୁ ଗୋଟେ ଗୋଟେ ହିଁ ଛୁଆ ଥାଏ, ମୋଷ୍ଟଲି ଦେଖିବେ ଗୋଟେ ଛୁଆ ହିଁ ଥାଏ। ତ ବାପା ମା ଫାର୍ଷ୍ଟ ଛୁଆ ଜନ୍ମ ହେଲା ପରେ କ'ଣ କରନ୍ତି, ଫାର୍ଷ୍ଟ ଛୁଆ ଜନ୍ମ ହଉ ହଉ ମାଆର ଗୋଟେ ହିଁ ଟେନସନ୍ ଥାଏ ଯେ ଛୁଆ କେମିତି ଓଜନ ବଢିବ, ଫାର୍ଷ୍ଟ ଟେନସନ୍ ହେଲା ସେଟା, ମା ଭାବେ ମୋ ଛୁଆ କେମିତି କାଲିକି ହିଁ 5 କେଜି ହେଇଯିବ। ତ ପ୍ରଥମେ ଜନ୍ମ ପିଲାକୁ ଆମେ କ'ଣ କହୁ, କେବଳ ମା କ୍ଷୀର ଦେବ, ମା କ୍ଷୀର, ମା କ୍ଷୀର, ମା କ୍ଷୀର, ଜମା ଅଲଗା କ୍ଷୀର ଦିଆ ହେବ ନାହିଁ। କିନ୍ତୁ ସେ ମା କ'ଣ କରେ, ତାର ମା ମାନେ ଛୁଆର ଅଜା ଆଇ ଆଉ ଜେଜେମା ଜେଜେବାପା ସେମାନଙ୍କ କଥା ଶୁଣି ଡବା କ୍ଷୀର ଦେଇଦିଅନ୍ତି। ତ ସେଇଥିରେ ଯେତିକି ଇନଫେକ୍ସନ୍ ଆପଣଙ୍କର ହବ, ଡାଇରିଆ, ନିମୋନିଆ, ସେଇଟା ପ୍ରଥମ ଭୁଲ ମା ବାପା କରନ୍ତି। ଦ୍ୱିତୀୟ ଭୁଲ କ'ଣ କରନ୍ତି, ଯେତେବେଳେ ଧୀରେ ଧୀରେ ପିଲା 6 ମାସ ପରେ ଆମେ ଯେତେବେଳେ ଆମେ ଷ୍ଟାର୍ଟ କରୁ ବାହାର ଖାଦ୍ୟ ଷ୍ଟାର୍ଟ କରୁ, ସେମି ସଲିଡ୍ ଖାଦ୍ୟ ଷ୍ଟାର୍ଟ କରୁ, ସେତେବେଳେ କ'ଣ କରନ୍ତି, ପ୍ରପର ୱିନିଂ ଟାଇମ୍ ଯେତେବେଳେ ଆସେ ସେତେବେଳେ ପ୍ରପର ୱିନିଂ କରନ୍ତି ନାହିଁ, ସେଇ କ୍ଷୀର ଦେଇକି ରଖନ୍ତି ବର୍ଷେ ଯାଏ। ବର୍ଷେ ପରେ ଆସିବେ କହିବେ ମ୍ୟାଡମ୍ ଏବେ ଆମେ ଦେବୁ ବାହାର ଖାଦ୍ୟ, ତମେ 6 ମନ୍ଥରେ ନିୟମ ଅନୁସାରେ ଆପଣ 6 ମନ୍ଥ ପରେ ହିଁ ୱିନିଂ ଷ୍ଟାର୍ଟ କରିବେ। 6 ମନ୍ଥ ପରେ ଯଦି ଆପଣ ଯଦି 1 ଇୟର୍ ପରେ ଷ୍ଟାର୍ଟ କରୁଛନ୍ତି, ପିଲାର ଗ୍ରୋଥ ଫଲ୍ଟରିଂ ହବ, ଗ୍ରୋଥ ହବ ନାହିଁ, ଡେଭଲପମେଣ୍ଟରେ ବି ନାନାଦି ଅସୁବିଧା ହେବ। ତା ସହ ସେ ଥାର୍ଡ ଭୁଲ କ'ଣ କରୁଛନ୍ତି, ଥାର୍ଡ ଭୁଲ ଏଇଆ ହେଲା, ସେମାନେ ବିଲୋ 1 ଇୟର୍ ହିଁ ଛୁଆକୁ ସ୍କ୍ରିନ୍ ଏକ୍ସପୋଜର କରୁଛନ୍ତି, ମୋବାଇଲ, ଟିଭି ଏସବୁକୁ ଆଡାପ୍ଟ କରାଉଛନ୍ତି। ଆଉ ଆଜିକାଲି ତ ହାଇଜିନ୍ ଦେଖିବେ।

0: ଆଗେ ଆଗେ ଥିଲା ହାଇଜିନ୍ ମେଣ୍ଟେନ୍ କରୁନଥିଲେ, ପ୍ୟାରେଣ୍ଟସ୍ ମାନେ ହାଇଜିନ୍ ମେଣ୍ଟେନ୍ କରୁନଥିଲେ, କିନ୍ତୁ ଏବେ ଏଜୁକେଟେଡ୍ ପ୍ୟାରେଣ୍ଟସ୍ ଦେ ଆର୍ ଏବୁଲ୍ ଟୁ ମେଣ୍ଟେନ୍ ହାଇଜିନ୍, ସେମାନେ ହାଇଜିନ୍ ମେଣ୍ଟେନ୍ କରୁଛନ୍ତି, କିନ୍ତୁ ଏହି ଯେଉଁ ଭୁଲ ଗୁଡାକ
1: ଜାଣିପାରୁନାହାନ୍ତି ଗୋଟେ ବଡ଼ ଅସୁବିଧା ହେଉଛି ପିଲାଙ୍କ ହେଲ୍ଥ ଉପରେ।
0: ହଁ, ତ ଆଉ ବହୁତ ଥର ଏମିତି ହୁଏ ସେମାନେ ଛୁଆର ଡେଭଲପମେଣ୍ଟକୁ ଗୁରୁତ୍ୱ ଦେଉନାହାନ୍ତି, ଛୁଆର ଡେଭଲପମେଣ୍ଟ କେଉଁଥିରେ ଅଛି, ସେମାନଙ୍କୁ ଦରକାର ପ୍ଲେଫୁଲ୍ ଏନ୍ଭାୟରମେଣ୍ଟ, ପ୍ଲେଫୁଲ୍ ଏନ୍ଭାୟରମେଣ୍ଟ ଆଉ ସ୍ନେହମୟ ପରିବେଶ, ମାନେ ଯେମିତିକି ଫାଦରଲି ଲଭ୍ ପାଉଥିବେ ଜେଜେମା ଜେଜେବାପା ଆଇ ଅଜା ଗୋଟେ ଆମର ଜଏଣ୍ଟ ଫ୍ୟାମିଲିରେ, ହଁ ସେଇ ଫ୍ୟାମିଲିରେ ଯୋଉ ସ୍ନେହଟା ମିଳେ ସେଇ ମିଳିପାରୁନି ଛୁଆମାନଙ୍କୁ। ମୁଁ କହିବି ମୋଷ୍ଟଲି ଏହି ତିନିଟା ପ୍ରୋବ୍ଲେମ୍, ମାନେ ଓଭର ଫିଡିଂ ହେଉଛି, ସ୍କ୍ରିନ୍ ଏକ୍ସପୋଜର ବେଶୀ ହେଉଛି, ଟିଭି ମୋବାଇଲ ଏକ୍ସପୋଜର ଅଧିକ ହେଉଛି, ଆଉ ଯୋଉ ଫ୍ୟାମିଲିର ଲଭ୍ ଆଉ କେୟାରଟା କମ୍ ମିଳୁଛି, ଏଇ ତିନିଟା
1: ବୁଝିପାରିଲେ।
2: ମ୍ୟାଡମ୍ ଯୋଉ କହିଲେ ଯୋଉ ମଦର ମିଲ୍କ ଯୋଉଟା କି ସବୁଠୁ ଭଲ ଥାଏ ପିଲା ପାଇଁ, ଜିନିଷଟିକି ମୁଁ ଗୋଟେ ଆଉ ହାଇଲାଇଟ୍ କରିବା ପାଇଁ ଚାହୁଁଛି, ଆଜିକାଲି କିଛିଟା ଡକ୍ଟର୍ସ ଅଛନ୍ତି ରିଲ୍ସ କରନ୍ତି ମାନେ ଆୱେର୍ନେସ୍ ପାଇଁ, ସେକ୍ସୁଆଲ ଆୱେର୍ନେସ୍ ପାଇଁ, କଣ ଖାଦ୍ୟ ପାଇଁ ଭଲ କଣ ଖରାପ ନାହିଁ, ଯୋଉ ଆଜିକାଲି ଆସେ ଫର୍ମୁଲେଟେଡ୍ ମିଲ୍କସ ଆସେ ଯେ ପିଲାର ଆଠ ମାସ ଛଅ ମାସ ହିସାବରେ ବର୍ଷି ତାର ହିସାବରେ, ଆଉ ଯୋଉ ସର୍ଲେକ୍ ଆଉ ଯୋଉ ଆସେ ପିଲା ହିସାବରେ ଏଇଟା ଭଲ ହେଲା, ତାଠୁ ଯୋଉ ପାର୍କ ଯୋଉ ଆଗଗଣା କରୁଛନ୍ତି ସେ ପିଲାମାନଙ୍କୁ।
0: ହଁ, ମୁଁ କହିବାକୁ ଚାହୁଁଛି ଯେ ଅଲୱେଜ ଅଲୱେଜ ଅଲୱେଜ କେବଳ ମା କ୍ଷୀର ହିଁ ଦିଅନ୍ତୁ, ମା କ୍ଷୀର ସବୁଠୁ ବେଷ୍ଟ, ପ୍ରଥମ ଛଅ ମାସ, ପ୍ରଥମ ଛଅ ମାସ ଏକ୍ସକ୍ଲୁସିଭ ବ୍ରେଷ୍ଟ ଫିଡିଂ, ଏକ୍ସକ୍ଲୁସିଭ ଯୋଉ ମଦରର ଏମିତି ବହୁତ ସ୍ପେଶିଆଲ ଆଣ୍ଡ ରେୟର କଣ୍ଡିସନ ଯୋଉଥିରେ କି ଆପଣ ମା କ୍ଷୀର ଦିଆ ହେଇପାରେନି, ଯେମିତିକି ମଦରକୁ ଟିବି ହେଇଛି, ଟ୍ୟୁବରକୁଲୋସିସରେ କାହିଁକିନା ବେବିକୁ ଦେଇପାରିବେନି ଆପଣ, ତ ସେତେବେଳେ ଆପଣ ଫର୍ମୁଲା ମିଲ୍କ ଉପରେ ଡିପେଣ୍ଡେଣ୍ଟ ହେବେ, ଆଉ ବାକି କିମ୍ବା ଅଦର ମାନେ ଗାଈ କ୍ଷୀର ଦେଇପାରିବେ, କି ତଥାପି ଆମେ ଗାଈ କ୍ଷୀର ମନା କରୁ। ତ ସେକେଣ୍ଡ ହେଲା ଆପଣ ସବୁବେଳେ ଯଦି ମା କ୍ଷୀରର ବେନିଫିଟ୍ ତ ବହୁତ ସାରା ଅଛି, ବହୁତ ସାରା, ଯେମିତିକି ପିଲାର ଗ୍ରୋଥ ଡେଭଲପମେଣ୍ଟ ଆଉ ପିଲା ବହୁତ ସାରା ଇନଫେକ୍ସନରୁ ରକ୍ଷା ପାଏ, କିନ୍ତୁ ଯଦି ଯେତେବେଳେ ପିଲାକୁ ଛଅ ମାସ ହେଇଯାଏ ତାପରେ କ'ଣ ହୁଏ, ମାଆର କ୍ଷୀର ଧୀରେ ଧୀରେ କମି ଆସେ, କାହିଁକିନା ସେତିକି ସିକ୍ରେସନ ହିଁ ସେମିତି, ମାନେ ନେଚୁରାଲ ୱେଜ୍ ହିଁ ସେମିତି ଯେ ଛଅ ମାସ ପରେ ଆପଣଙ୍କର ଧୀରେ ଧୀରେ ମଦର ମିଲ୍କ କମିବା, ସିକ୍ରେସନ କମିବା ଷ୍ଟାର୍ଟ ହୁଏ, ମାନେ ଆଉ ବେଶୀ ହୁଏନି, ଯେତିକି ପିଲାର ଡିମାଣ୍ଡ ଥାଏ ତାର ଯେତିକି ନ୍ୟୁଟ୍ରିସନାଲ ରିକ୍ୱାୟାରମେଣ୍ଟ ଯେତିକି ଥାଏ ସେତିକି ଆଉ ହୁଏନି, ହୁଏ ତ ସେତେବେଳେ ଆପଣ ବେଳେ ବେଳେ ଦେଇପାରିବେ ଯଦି ମାଆର କ୍ଷୀର ସମ୍ପୂର୍ଣ୍ଣ ଭାବରେ। ଏବେ ଦେଖନ୍ତୁ କିଛି କିଛି ମା ଆସନ୍ତି କୁହନ୍ତି ନା ଆମର ପୁରା କମିଯାଇଛି, ବିଲକୁଲ ହଉନାହିଁ, ସେତେବେଳେ କ'ଣ ଆମେ ଛୁଆକୁ କିଛି ନ ଦେଇ ରଖିବା, ସେତେବେଳେ ଆମେ ଦେବାକୁ ପଡିବ, ୟୁ ହାଭ୍ ଟୁ ଗିଭ୍। ବେଳେ ବେଳେ ଲାକ୍ଟେସନ ଫେଲିୟର ନେଇକି ଆସନ୍ତି ମଦର, ଡ୍ୟୁ ଟୁ ଷ୍ଟ୍ରେସ, ୱାର୍କିଂ ମଦର୍ସ ଥିବେ ସେମାନଙ୍କର ଷ୍ଟ୍ରେସ ବହୁତ ହୁଏ, କାହିଁକିନା ଷ୍ଟ୍ରେସ ଏଇଟା କ'ଣ ହର୍ମୋନାଲ ସିକ୍ରେସନ, ତ ଷ୍ଟ୍ରେସରେ ଯଦି ମଦର ରହିଲା ତାହେଲେ ବି ଆପଣଙ୍କର ସିକ୍ରେସନଟା କମିଯିବ, ତ ସେତେବେଳେ ଆପଣଙ୍କୁ ବାଧ୍ୟ ହେବେ ଆପଣ ଡିପେଣ୍ଡ କରିବେ ଡବା କ୍ଷୀର ଉପରେ।
1: ଆଉ
0: ହେଲା ଛଅ ମାସ ପରେ,
1: ଛଅ
0: ମାସ ପରେର ଖାଦ୍ୟ, ଛଅ ମାସ ପରେର ଖାଦ୍ୟ ହେଉଛି ଦେଖନ୍ତୁ ମୁଁ କହିବି ସବୁ ହୋମମେଡ୍ ଦିଅନ୍ତୁ, ହଁ ସବୁବେଳେ ହୋମମେଡ୍ ଡାଏଟ୍ ଦିଅନ୍ତୁ, ଯେମିତିକି ଆପଣ ଛତୁଆ ଘରେ ବନେଇକି ଦେବେ, ସବୁ ପ୍ରକାର ମିଶେଇ ତାକୁ ଘରେ ନିଜେ ବନେଇବେ ଆଉ ଦେବେ, ତା ସହିତ ଖିଚିଡ଼ି ଦେବେ, ରୁଟି ଦେଇପାରିବେ, ରୁଟି କ୍ଷୀର ଦେଇପାରିବେ, ରାଗି ଦେଇପାରିବେ, ଦଲିଆ ଦେଇପାରିବେ, ଭେଜିଟେବୁଲ ସିଝା ଦେଇପାରିବେ, ସବୁ ଘର ତିଆରି ଜିନିଷ, ଫ୍ରୁଟ୍ସ ତ ନିହାତି ଦେଇପାରିବେ, ତ ଏସବୁ ହେଲା ଆପଣଙ୍କର ଘର ତିଆରି ଜିନିଷ ଉପରେ ବେଶୀ ଡିପେଣ୍ଡେଣ୍ଟ କରନ୍ତୁ। ଦେନ୍ ଆପଣ ପ୍ୟାକେଟ୍ ଫୁଡ୍, ପ୍ୟାକେଟ୍ ଫୁଡ୍କୁ କେହି ବି ରେକମେଣ୍ଡ କରିବେ ନାହିଁ, ଆଉ ଯିଏ କରୁଛନ୍ତି ସେ ଭୁଲ କରୁଛନ୍ତି ସବୁବେଳେ। ମୁଁ ତ କହିବି ଆପଣ 100% ମୁଁ କ'ଣ କହିବି, ଆମର IMNCA ଫୁଡ୍ ବକ୍ସ କହୁଛି ଯେ ଆପଣ ଘର ତିଆରି ଖାଦ୍ୟ ହିଁ ଦିଅନ୍ତୁ ଛୁଆକୁ।
1: ବହୁତ ବହୁତ ଧନ୍ୟବାଦ, ବଢିଆ କଥା ପଚାରିଲେ। ଆମେ ଭାବୁଛୁ ଶ୍ରୋତାବନ୍ଧୁମାନେ ଯୋଉ ଶୁଣିଥିବେ ନିହାତି ଭାବରେ ତାକୁ କାମରେ ଲଗାନ୍ତୁ, ଯାହାଫଳରେ କି ଆମେ ଆମ ଶିଶୁକୁ ସୁସ୍ଥ ରଖିପାରିବା।
0: ଆଜ୍ଞା,
1: ଆପଣ ଯୋଉ କହିଲେ ବି ଯେ କଥା ମଝିରେ ଯୋଉ ଟୀକାକରଣ ବିଷୟରେ କହୁଥିଲେ, ସେ ଟୀକାକରଣଟା କାହିଁକି ଜରୁରୀ?
0: ହଁ, ତ ଟୀକାକରଣ ମାନେ ଇମ୍ୟୁନାଇଜେସନ, ତ ଦେଖନ୍ତୁ ଇମ୍ୟୁନାଇଜେସନ ବହୁତ ଇମ୍ପୋର୍ଟାଣ୍ଟ ଛୁଆଙ୍କ ପାଇଁ। ଇମ୍ୟୁନାଇଜେସନରେ କ'ଣ ହୁଏ ନା, ଆମେ କିଛିଟା ନିର୍ଜୀବ ଜୀବାଣୁ ମାନେ କିଲ୍ଡ ବ୍ୟାକ୍ଟେରିଆ କିମ୍ବା ଭାଇରସ କିମ୍ବା ଲାଇଭ୍ ବ୍ୟାକ୍ଟେରିଆ ଅର୍ ଭାଇରସ ସେଇଟା ଆମେ ଶରୀର ଭିତରକୁ ଦେଉ, ତ ସେଥିରେ କ'ଣ ହୁଏ, ଆଣ୍ଟିବଡି ସିକ୍ରେସନ ବଢ଼େ, ବଡିର ଆଣ୍ଟିବଡି ସିକ୍ରେସନ ବଢ଼େ, ତ ସେଇ ଆଣ୍ଟିବଡି ସିକ୍ରେସନ ହେବା ଯୋଗୁଁ, ସିନ୍ଥେସିସ୍ଟା ବଢ଼ିବା ଯୋଗୁଁ, ଯେତେବେଳେ ଆମକୁ ଇନଫେକ୍ସନଟା ହୁଏ ସେତେବେଳେ ବଡି କ'ଣ କରେ, ଆଣ୍ଟିବଡି ରଖିଥାଏ, ତ ସିଏ ଆଟାକ୍ କରିବ ଆଉ

ଇନଫେକ୍ସନ କୁ ବଢିବାକୁ ବଢିକୁ ଦବ ନାହିଁ। ତ ଏହା ଠିକ ଏକ୍ଜାକ୍ଟ ଜିନିଷଟା ଆମେ ଟୀକାକରଣ ଦେଇ ଛୁଆମାନଙ୍କୁ ଆମେ ବିଭିନ୍ନ ରୋଗରୁ ରକ୍ଷା କରିପାରିବା। ଏବେ ଦେଖନ୍ତୁ ଡାଇରିଆ, ଯେମିତି ଡାଇରିଆ ପାଇଁ ରୋଟା ଭାଇରସ ଗଭର୍ଣ୍ଣମେଣ୍ଟ ଦେଉଛି, ମିଜିଲ୍ସ ପାଇଁ ଟୀକା ଦେଉଛି, ହେପାଟାଇଟିସ୍ ବି ପାଇଁ ଦେଉଛି, ଡିଫ୍ଥେରିଆ ପାଇଁ ଦେଉଛି, ତ ନାନାଦି ରୋଗ, ପୋଲିଓ ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଲା ପୋଲିଓ, ପୋଲିଓ ପାଇଁ ଟୀକା ଦେଇକି ଏବେ ତ ଇଣ୍ଡିଆରେ ପୋଲିଓ ଏଲିମିନେଟ୍ ବି ହେଇଗଲାଣି। ତ ଏସବୁ ହେଉଛି ଆମ ଟୀକାକରଣର ବେନିଫିଟ୍ସ। ଆମର ପଲ୍ସ ପୋଲିଓ ଇମ୍ୟୁନାଇଜେସନ୍ ପ୍ରୋଗ୍ରାମ ଅଛି, ଲାଷ୍ଟ ହେଇଥିଲା ଏଚ୍ପିଭି ଭ୍ୟାକ୍ସିନେସନ୍ର କ୍ୟାମ୍ପେନ୍। ଏହିସବୁ ଯେଉଁ କ୍ୟାମ୍ପେନ୍ ହେଇଛି, ଆମ ଗଭର୍ଣ୍ଣମେଣ୍ଟ ଟ୍ରାଏ କରୁଛି ସବୁବେଳେ ମୋର ଆଣ୍ଡ ମୋର।

0: ଜାଗାରେ ପ୍ୟାରେଣ୍ଟ ସଚେତନ ହେଉଛନ୍ତି ଆଉ ନିଜ ଛୁଆକୁ ଭ୍ୟାକ୍ସିନେସନ ଦେଉଛନ୍ତି।
1: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ।
2: ନମସ୍କାର।
1: ନମସ୍କାର, କିଏ କହୁଥିଲେ?
2: ମୁଁ ଶ୍ରଦ୍ଧାଞ୍ଜଳି ସାହୁ କହୁଥିଲି, ଚନ୍ଦ୍ରମା ସାହିରୁ।
1: ଶ୍ରଦ୍ଧାଞ୍ଜଳି ଭଉଣୀ, ଆପଣ ଜାଣିଛନ୍ତି ଆଜି ଆମ ଘରେ ଅଛନ୍ତି ପଡ଼ିଆଟିକ୍ ଡକ୍ଟର ମୀନାକ୍ଷୀ ମ୍ୟାଡମ। ଆପଣଙ୍କର କଣ ସମସ୍ୟା ରହିଛି ନା ପରାମର୍ଶ ନେବେ ନା କଣ ଜାଣିବାକୁ ଚାହୁଁଛନ୍ତି ପଚାରନ୍ତୁ।
2: ମୁଁ ଖାଲି ଜାଣିବା ପାଇଁ ଚାହୁଁଛି, ମୋର ଗୋଟେ 7 ମାସର ଛୁଆ ଅଛି।
0: ଆଜ୍ଞା।
2: କିନ୍ତୁ ସେ ମାନେ ଖାଇବା ପିଇବା ସବୁ ଠିକ ଠାକ ଅଛି। ମୁଁ ଗୋଟେ ଡକ୍ଟରଙ୍କ ପାଖକୁ ନେଇଥିଲି, ତାହାକି ସେମିତି ତମ ସହିତ ଜ୍ୱର ଟିକେ କହିଲେ ବହୁତ ଓଜନ ହେଇଯାଇଛି ପିଲାକୁ, ଆଉ ତାର ଖାଇବା ଆଣିକି କମ କରିଦିଅନ୍ତୁ। କିନ୍ତୁ ସେ ଯେହେତୁ ଖାଉଛି ତ ଖାଇବା କମ କଲେ ତାକୁ କିଛି ଅସୁବିଧା ହବ ବୋଲି ଭାବିକି ମୁଁ ଆଉ ତାକୁ କିଛି କମ ବି କରିନଥିଲି ଖାଇବାଟା।
0: ଆଚ୍ଛା, ଠିକ ଅଛି। ତ ଫାର୍ଷ୍ଟ କ୍ୱେଶ୍ଚିନ ହେଲା, 7 ମାସରେ ଓଜନ କେତେ ଅଛନ୍ତି? ହଁ, ତ ନିହାତି 7 ମାସରେ ପୁଅ ନା ଝିଅ? ପୁଅଟେ। ତ 7 ମାସରେ 11 କେଜି ମାନେ ନିହାତି ଅଧିକ ଅଛି, ଯୋଉଟା ଆମର 1 ଇୟର ବର୍ଷେ ପରେ ଯାଇକି ବି 11 କେଜି ଆସିବ। ମାନେ ବର୍ଷେ 1 ଇୟର କମ୍ପ୍ଲିଟ ବେଳେ ଗୋଟେ ପୁଅ ପିଲାର 10.6 କେଜି ଥାଏ, ଏଠି ଆପଣଙ୍କର 11 କେଜି ଅଛନ୍ତି 7 ମାସରେ ହିଁ। ତ ନିହାତି ଅଧିକ ଅଛି, ଆମର ଯୋଉ ଗ୍ରୋଥ ଆମେ ମନିଟର କରୁ ଛୁଆଙ୍କର, ତ ଏଇଟା ନିହାତି ବହୁତ ଉପରକୁ ପଳାଉଛି, +2 ଷ୍ଟାଣ୍ଡାର୍ଡ ଡେଭିଏସନରେ ପଳାଉଛି। ତ ଯୋଉ ବି ଡକ୍ଟର ଆପଣଙ୍କୁ କହିଛନ୍ତି ଯେ ଖାଇବା କମ କରନ୍ତୁ, ଭଲ କଥାଟେ କହିଛନ୍ତି, କିନ୍ତୁ ବେଳେବେଳେ ଆମର ଏଇ ଯୋଉ ଓଜନ ବଢିବାର କାରଣ କଣ, କାରଣ କଣ ପାଇଁ ଓଜନ ବଢେ, ତ ସେଟା ବି ଆମକୁ ଦେଖିବାକୁ ପଡ଼ିବ। ନାନାଦି କାରଣ ଥାଏ ଓଜନ ବଢିବାର, ଖାସ କରି ଦେଖନ୍ତୁ ଏଇ ବର୍ଷେ ତଳକୁ ଛୁଆର ଓଜନ ବଢିବାର ଅଲଗା କାରଣ ଥାଏ। ଆମେ ଯୋଉଟା ଆମେ କହୁ ମେଦବହୁଳତା ମୋଟାପଣ, ସେଟା ୟୁଜୁଆଲି ବଡ ଛୁଆଙ୍କୁ, 5 ବର୍ଷ ଉପରେ କିମ୍ବା 2 ବର୍ଷ ଉପରେ ଛୁଆଙ୍କୁ ଆମେ କହୁ ମେଦବହୁଳତା କିମ୍ବା ଓବେସିଟି, ଅଧିକ ସ୍ପାଇସ ମାନେ କ୍ୟାଲୋରି ଯୁକ୍ତ ଫୁଡ୍ ଖାଇବା ଯୋଗୁଁ ସେମାନଙ୍କର ଓଜନ ବଢେ। କିନ୍ତୁ ବର୍ଷେ ତଳ ଛୁଆ ୟୁଜୁଆଲି ଆପଣ ଫାର୍ଷ୍ଟ 6 ମାସ କୋଉ ତାକୁ ଫିଡିଂ କରେଇଥିଲେ, ବ୍ରେଷ୍ଟ ମିଲ୍କ ଦେଇଥିଲେ ନା ଆପଣ ତାକୁ? ଆପଣ 4 ମାସ ଯାଏ ମା କ୍ଷୀର ଦେଇଛନ୍ତି, ତାପରେ ଓଜନ ବଢିଛି, ଡବା କ୍ଷୀର ଦେଇଛନ୍ତି ଓଜନ ବଢିଛି। ତ ଏବେ ଏହା ଫାର୍ଷ୍ଟ ଆମେ ଦେଖିବା ଯେ ଛୁଆର ଓଜନ ବଢିବାର କାରଣ କଣ। ଫାର୍ଷ୍ଟ ହେଲା ଆପଣଙ୍କର ଥାଇରଏଡ୍ ସ୍କ୍ରିନିଂ କରିବା, ଅଲଗା ଟେଷ୍ଟ ସବୁ, ବ୍ଲଡ୍ ଟେଷ୍ଟ ସବୁ କରିବା, ବ୍ଲଡ୍ ଇନ୍ଭେଷ୍ଟିଗେସନ୍ କରିବା। ବେଳେବେଳେ କ'ଣ ହୁଏ, ଜେନେଟିକ୍ ଫ୍ୟାକ୍ଟର୍ସ ଥାଏ, ମାନେ ଯେମିତି ଘରେ ଯଦି କିଛି କାହାର ମେଦବହୁଳତା ଥାଏ ତ ଛୁଆ ବି ଜିନ୍ସର ଡିଫେକ୍ଟ ଯୋଗୁଁ ବି ବେଳେବେଳେ ଆସେ, ବହୁତ ରେୟର, କିନ୍ତୁ ସେଗୁଡ଼ାକ ବହୁତ ରେୟର ଥାଏ, ତଥାପି ଆମକୁ ଦେଖିବାକୁ ପଡ଼େ। ଆଉ ଦ୍ୱିତୀୟ ହେଲା, ଆପଣ ନିହାତି 6 ମାସ ପରେ ଆମେ ତ କହୁ ସୁଗର ରିଚ୍ ଫୁଡ୍ କମ୍ ହିଁ ଦେବେ, ଘର ତିଆରି ଆପଣ ଦେଖନ୍ତୁ ସେରେଲାକ୍ ଯୋଉ ଦେଇଦିଅନ୍ତି ମା ମାନେ, ସେରେଲାକ୍ ଦେଇଦିଅନ୍ତି, ସେରେଲାକ୍ରେ ସୁଗାର ଅଂଶ ବହୁତ ଥାଏ, କିମ୍ବା ଆପଣ ଚିନି ମିଶେଇ ଦିଅନ୍ତି, ବହୁତ ମଦର ମୁଁ ଦେଖିଛି ଚିନି ମିଶେଇ ଦିଅନ୍ତି, ମିଲ୍କରେ ଇଭେନ୍ ଛୁଆ କ୍ଷୀର ପିଉନି ସେ ଚିନି ମିଶେଇ ଦେବେ। ତ ଏଇ ଡିମେରିଟ୍ସ ଗୁଡାକ ରହୁଛି ଯୋଉଟା ୱିନିଂ କଲାବେଳେ, ତ ଆପଣ ଫାର୍ଷ୍ଟ ଏଗୁଡ଼ାକ ଏଭଏଡ୍ କରନ୍ତୁ, ଓଭର ଫିଡିଂ କରନ୍ତୁ ନାହିଁ, ସେଇଟା ବି ଗୋଟେ ରିଜନ୍ ରହୁଛି ଓଜନ ବଢିଯିବାର। ହଁ, ତ ମିନିମମ୍ ହଉଛି 6 ରୁ 7 ଥର ଆପଣ ଦେବେ, ମାନେ ସେଥିରେ 3 ଟାଇମ୍ସ ମିଲ୍କ ଦେବେ, ଆଉ 3-4 ଟାଇମ୍ସ ଆପଣ ସେମିସରିଲି ଡାଏଟ୍ ଦେବେ। ସେମିସରିଲି ଡାଏଟ୍ରେ ଖିଚିଡ଼ି ଦେବେ, ଖିଚିଡ଼ିରେ କ'ଣ କ'ଣ ଆଡ୍ କରିବେ, ଭେଜିଟେବଲ୍ସ, ରାଇସ୍ ଆଣ୍ଡ ଡାଲ୍, ଏ 3ଟା ଜିନିଷ ଆଡ୍ କରନ୍ତୁ। ଆପଣ ଘି ଆଡ୍ କରିପାରିବେ, ଚିନି କିମ୍ବା ଆଉ କିଛି ଆଡ୍ କରିବେ ନାହିଁ। ବାକି ଏଇସବୁ ମୁଁ କହିଲି, ଦଲିଆ ଦିଅନ୍ତୁ, ରାଗି ଦିଅନ୍ତୁ, ଭେଜିଟେବଲ୍ସ ସିଝା ଦିଅନ୍ତୁ, ଆପଲ୍ ପ୍ୟୁରେ, କ୍ୟାରଟ୍ ପ୍ୟୁରେ ଦିଅନ୍ତୁ, ରୁଟି କ୍ଷୀର ଦିଅନ୍ତୁ, ହେଲା। ତ ୱିନିଂ ଯଦି ପ୍ରପର କରିବେ ଆପଣ ଫାର୍ଷ୍ଟ, ଏବେ ଡାଏଟ୍ ଉପରେ ମୁଁ ଯେମିତି ବୁଝେଇଲି, ଆଇଡିଆଲ ଡାଏଟ୍ କ'ଣ, ତାକୁ ସେଇ ଡାଏଟ୍ ଗୁଡାକ ଦିଅନ୍ତୁ, ରେଦର ଆପଣ ବାରମ୍ବାର ମିଲ୍କ ପିଆଇବା, ଓଭର ଫିଡିଂ କରିବା ଟିକେ କମେଇବେ, ଦେଖିବା ପୁଣି ଫଲୋଅପ୍ କରିଲେ ଜଣାପଡ଼ିବ ଯେ ହଁ ଛୁଆ ଧୀରେ ଧୀରେ ନର୍ମାଲ ୱେଟ୍ କୁ ଆସିଲା, ତ ଠିକ୍ ଅଛି, ନାହିଁ ତ ଆମେ ଅଲଗା ରିଜନ୍ ଗୁଡାକ ଖୋଜିବା ଯେମିତି ମୁଁ କହୁଥିଲି ଆପଣଙ୍କୁ।
1: ବୁଝିପାରିଲେ ଶ୍ରଦ୍ଧାଞ୍ଜଳି ଭଉଣୀ? ଆପଣ ସେମିତି ଟିକେ କରନ୍ତୁ, ଖାଇବାରେ ଟିକେ ବାଧ୍ୟତାମୂଳକ ଇଚ୍ଛା ନଥିଲେ ବି ଟିକେ କମେଇ ଦିଅନ୍ତୁ, ପିଲାର ସ୍ୱାସ୍ଥ୍ୟ ପାଇଁ, ପିଲାର ସୁସ୍ଥତା ପାଇଁ, ହେଲା।
0: ଫାର୍ଷ୍ଟ ନର୍ମାଲ ଜିନିଷକୁ ଫୋକସ୍ କରିବା, ତାପରେ ଆମେ ରେୟର କଣ୍ଡିସନକୁ ଭାବିବା।
1: ନମସ୍କାର।
3: କାନ, ନାକ, ଗଳା, ଆଖି, ଦାନ୍ତ ଏବଂ ଡାଇବେଟିସ୍ ହରମୋନ୍ ସମସ୍ୟା ଆମର ପ୍ରତିଦିନ ଜୀବନକୁ ପ୍ରଭାବିତ କରିଥାଏ।
4: ସମ୍ ହସ୍ପିଟାଲ ବ୍ରହ୍ମପୁରରେ ENT, ଅପ୍ଥାଲମୋଲୋଜି, ଡେଣ୍ଟାଲ କେୟାର ଏବଂ ଏଣ୍ଡୋକ୍ରିନୋଲୋଜି ବିଭାଗ ମାଧ୍ୟମରେ ଶ୍ରବଣ, ଦୃଷ୍ଟି, ଦାନ୍ତ ଓ ଡାଇବେଟିସ୍ ଥାଇରଏଡ୍ ସମ୍ବନ୍ଧୀୟ ରୋଗର ସଠିକ୍ ନିର୍ଣ୍ଣୟ ଓ ଚିକିତ୍ସା ସେବା ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଉପଲବ୍ଧ।
3: ଚିକିତ୍ସା ଓ ଭରସା ଆମ ପ୍ରତିବଦ୍ଧ।

0: ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ ବ୍ରହ୍ମପୁର ସୁଲଭ ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ କିଏ କହୁଥିଲେ? ନମସ୍କାର।
2: ନମସ୍କାର,
1: ମୁଁ କହୁଛନ୍ତି। ପ୍ରଥମେ ଆପଣଙ୍କ ନାଁଟା ବଢିଆ ଲାଗିଲା, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ। ଆପଣ ଜାଣିଛନ୍ତି ଆଜି ଆମ ପାଖରେ ମ୍ୟାଡାମ ମୀନାକ୍ଷୀ ମ୍ୟାଡାମ ଅଛନ୍ତି, ଶିଶୁ ରୋଗ ବିଶେଷଜ୍ଞ। ଆପଣଙ୍କର କଣ ସମସ୍ୟା ରହିଛି ନା କଣ ଜାଣିବାକୁ ଚାହୁଁଛନ୍ତି ପଚାରନ୍ତୁ, ସେ ଶୁଣୁଛନ୍ତି।
3: ହଁ, ତ ୟୁଜୁଆଲି ଆଇରନ୍ ଆପଣ ଦଉଛନ୍ତି?
2: ଆଜ୍ଞା।
3: କେବେଠୁ ଷ୍ଟାର୍ଟ କରିଲେ?
2: ମୁଁ 6 ମନ୍ଥ ପରଠୁ ଷ୍ଟାର୍ଟ
3: କରିଛି,
2: 5 ଡେଜ୍ ହେଲାଣି ବନ୍ଦ କରିଦେଇଛି।
3: ବନ୍ଦ କରିଦେଇଛନ୍ତି? ବନ୍ଦ କଲା ପରେ ସେଟା କମିଛି? ଜଣାପଡ଼ୁନି। ମୋଷ୍ଟଲି ଏଇଟା ସେ ଆଇରନ୍ ସପ୍ଲିମେଣ୍ଟେସନ ପାଇଁ ନୁହଁ। ଆଗରୁ ଆପଣ ନୋଟିସ କରିଥିଲେ? ଆଚ୍ଛା, ତ ଏହା ମୋଷ୍ଟଲି ଭିଟାମିନ୍ ବି କମ୍ପ୍ଲେକ୍ସର ଅଭାବ ଯୋଗୁଁ ଏହା ହୋଇଥାଏ। ଏଟାକୁ ଜିଓଗ୍ରାଫିକ୍ ଟଙ୍ଗ୍ କୁହାଯାଏ। ତ ଆପଣ ବି କମ୍ପ୍ଲେକ୍ସ ଦିଅନ୍ତୁ ତାକୁ। ଦଉଛନ୍ତି ବି କମ୍ପ୍ଲେକ୍ସ?
2: ଆଜ୍ଞା।
3: ଠିକ୍ ଅଛି, ଠିକ୍ ଅଛି, ଠିକ୍ ଅଛି, ଦେଖିବେ ଧୀରେ ଧୀରେ ଧୀରେ ଧୀରେ ସେ କମି ଆସିବ।
1: ଠିକ୍ ଅଛି, ଧନ୍ୟବାଦ। ଆପଣ ଯୋଉ ଏବେ କହିଲେ ଯୋଉ ଚିନି ମିଶେଇକି ଦେଇ ଦଉଛନ୍ତି, କିନ୍ତୁ ଆମେ ଏବେ ଶୁଣିଛୁ, ଆଗ ତ ନଥିଲା, ଏବେ ଶୁଣିଛୁ ନୋ ସଲ୍ଟ ନୋ ସୁଗର, ସେଇଟା
3: 100% ଏବେ ଦେଖନ୍ତୁ, ସୁଗର ଇଜ୍ ଲାଇକ୍ ଏ ପଏଜନ୍। ଆପଣ ଜାଣିଛନ୍ତି ସୁଗର ଇଜ୍ ଲାଇକ୍ ଏ ପଏଜନ୍, ଏଭ୍ରିବଡି ଇଜ୍ ଟକିଂ ଆବାଉଟ୍ ଦିସ୍। ମାନେ ସମସ୍ତେ କହୁଛନ୍ତି ସୁଗର ରିଚ୍ ଫୁଡ୍ ଆଭଏଡ୍ କରନ୍ତୁ, ତ ୱାଇ ନଟ୍ ବିଲୋ 2 ଇୟର୍। ତ ଦେଖନ୍ତୁ ଛୁଆର କିଡ୍ନି ସେତିକି ମ୍ୟାଚ୍ୟୁର୍ ହେଇନଥାଏ କିଡ୍ନି, ତ ତା ଉପରେ ଏନି ସଲ୍ଟ ଲୋଡ୍, ଏନି ସଲ୍ଟରେ କ'ଣ ଆମର ସଲ୍ଟ ଲୋଡ୍ ହିଁ ବଢେ କିଡ୍ନି ଉପରେ, ସଲ୍ଟର ଲୋଡ୍ ବଢେ, ତ ଦାଟ୍ ସୁଡ୍ ବି ଏଭଏଡେଡ୍। କିଡ୍ନି ଉପରେ ଆମର ସଲ୍ଟର ମାତ୍ରାଟା ନ ବଢେଇବା ପାଇଁ, ପ୍ରେସର ନ ପକେଇବା ପାଇଁ, କାହିଁକିନା କିଡ୍ନି ମେଚ୍ୟୁର୍ ହେଇନଥାଏ, 2 ଇୟର୍ ପରେ ହିଁ ମେଚ୍ୟୁର୍ ହୁଏ, ସେଥିପାଇଁ ସଲ୍ଟ ଆଣ୍ଡ ସୁଗର ସୁଡ୍ ବି ଏଭଏଡେଡ୍।
1: ଏଠି ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ, ଯେହେତୁ କାର୍ଯ୍ୟକ୍ରମର ଅବଧି ସରିବାକୁ ଆସିଲାଣି, ଏହାର ଅବଶିଷ୍ଟାଂଶ ଆଗାମୀ ଅଧ୍ୟାୟରେ ଆମେ ପ୍ରଚାର କରିବୁ। ରହୁଛୁ, ନମସ୍କାର। ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ବ୍ରହ୍ମପୁର, ସୁଲଭ ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ସୁସ୍ଥ ମା ଓ ସୁସ୍ଥ ଶିଶୁ ପରିବାର ପାଇଁ ଏହା ହିଁ ସବୁଠୁ ବଡ ଖୁସି।
4: ସମ୍ ହସ୍ପିଟାଲ ବ୍ରହ୍ମପୁର ଆଣିଛି ମା ଏବଂ ଶିଶୁଙ୍କ ପାଇଁ ସୁରକ୍ଷିତ ମାତୃତ୍ୱ ଓ ଶିଶୁ ଚିକିତ୍ସା।
0: ହଁ, ସମ୍ ହସ୍ପିଟାଲ ବ୍ରହ୍ମପୁର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ପାଇବେ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଜଟିଳ ଗର୍ଭାବସ୍ଥାର ସଠିକ୍ ଚିକିତ୍ସା, ଏବଂ ଶିଶୁ ରୋଗ ବିଭାଗରେ ରହିଛି ନବଜାତ ଶିଶୁଙ୍କ ପାଇଁ ଅତ୍ୟାଧୁନିକ ଏନ୍ଆଇସିୟୁ ଏବଂ ବିଶେଷ ଯତ୍ନ।
4: ଅଭିଜ୍ଞ ଡାକ୍ତର ଏବଂ ସ୍ନେହୀ ନର୍ସଙ୍କ ଦ୍ୱାରା ଉତ୍ତମ ସେବା ପାଇଁ ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ ବ୍ରହ୍ମପୁର, ସୁଲଭ ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।

ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଜଗା ହାତରେ ପଘା ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଅନୁରାଧା ପୌଡ଼ଲ ଏବଂ ସାଥୀମାନେ। ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା ଅକ୍ଷୟ ମହାନ୍ତି।

ଏଥର ଶୁଣନ୍ତୁ ମା ମଙ୍ଗଳା ଚଳଚ୍ଚିତ୍ରରୁ ଗୀତଟିଏ। କଣ୍ଠଶିଳ୍ପୀ ଇରା ମହାନ୍ତି ଗାଇଛନ୍ତି ନିର୍ମଳ ନାୟକଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ବିଜୁ ସ୍ୱାଇଁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ହୀରାନୀଳା ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଦେବାଶିଷ ସ୍ୱରୂପ ଏବଂ ରାଧାରାଣୀ ଦେବୀ। ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା ସ୍ୱରୂପ ନାୟକ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଝିଲିମିଲି ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀ ହେଲେ ଏସ୍ ଜାନକୀ। ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା ଅକ୍ଷୟ ମହାନ୍ତି।

0: ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଜାତୀୟ ଉଦ୍ଦେଶ୍ୟରେ ବାର୍ତ୍ତାର 135ତମ ସଂସ୍କରଣ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ଶୁଣିବେ ଏହାର ଓଡ଼ିଆ ଭାଷାନ୍ତର। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସୂଚନା ବିରତି ପରେ।
1: ये आकाशवाणी दिल्ली है, कृपया हमारे विशेष कार्यक्रम की प्रतीक्षा कीजिए। ये आकाशवाणी है।
2: श्रीमद् भगवद गीता में कहा गया है, यदि व्यक्ति की बुद्धि शुद्ध हो तो अक्सर छोटे छोटे कर्मों की नैतिक योग्यता भी बड़े बड़े कर्म कर डालने में समर्थ होती है। बुद्धि तो एक तलवार के समान है। जीवन में जो कुछ भी इंसान

ଯଥାସମ୍ଭବ କିଛି ସମୟ ପାଇଁ ସୁନା କ୍ରୟ କରିବାରୁ ବିରତ ରୁହନ୍ତୁ। ଲୋକଙ୍କୁ କହିଥିଲି ଯେ ବିଦେଶରେ ଛୁଟି କଟାଇବାରୁ ନିବୃତ ରୁହନ୍ତୁ। ମୁଁ ଲୋକମାନଙ୍କୁ କାର୍ ପୁଲିଂକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରିଥିଲି। ମୁଁ ଚାଷୀମାନଙ୍କୁ କେମିକାଲ ମୁକ୍ତ ଚାଷ କରିବା ପାଇଁ, ଜମିକୁ ସୁରକ୍ଷିତ ରଖିବା ପାଇଁ ଏବଂ ପ୍ରାକୃତିକ ସାରର ଅଧିକରୁ ଅଧିକ ବ୍ୟବହାର ପାଇଁ ଅନୁରୋଧ କରିଥିଲି। ବନ୍ଧୁଗଣ, ମୁଁ ଦେଶର ପ୍ରତ୍ୟେକ ନାଗରିକ ପ୍ରତି କୃତଜ୍ଞ, କାରଣ ସେମାନେ କେବଳ ମୋ ଅନୁରୋଧ ପ୍ରତି ସମର୍ଥନ ପ୍ରକାଶ କଲେ ତାହା ନୁହେଁ, ବରଂ ଯଥାସମ୍ଭବ ସେଥିରେ ନିଜର ସହଯୋଗ କରୁଛନ୍ତି। ଅନେକ ପରିବାର ମୋତେ ବାର୍ତ୍ତାମାନ ପଠାଇ ନିଜର ଅନୁଭୂତି ବାଣ୍ଟୁଛନ୍ତି। ଅନେକ ପରିବାର ସ୍ଥିର କରିଛନ୍ତି ଯେ ଘରେ ବିବାହ କାର୍ଯ୍ୟ ଆଦିରେ ଏଥର ସୁନା କିଣିବେ ନାହିଁ। ଆବଶ୍ୟକ ପଡ଼ିଲେ ପୁରୁଣା ସ୍ୱର୍ଣ୍ଣ ଅଳଙ୍କାରରୁ ହିଁ ନୂଆ ଅଳଙ୍କାର ତିଆରି କରିଦେବେ। ଅନେକ ଲୋକେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଲେଖିଛନ୍ତି ଯେ କିଭଳି ସେମାନେ ଏଥର ବିଦେଶ ଯାତ୍ରାକୁ ଏଡ଼ାଇ ଦେଇଛନ୍ତି। ବନ୍ଧୁଗଣ, କାର୍ ପୁଲିଂକୁ ନେଇ ମଧ୍ୟ ଲୋକେ ଅନେକ ଅନୁଭୂତି ବାଣ୍ଟିଛନ୍ତି। ଯେଉଁମାନେ ପ୍ରତିଦିନ ଗୋଟିଏ ରାସ୍ତାରେ ହିଁ ନିଜ ନିଜ ଗାଡ଼ିରେ ଯାଉଥିଲେ, ଏବେ ସେମାନେ ଏକାଠି ମିଶି ଯାଉଛନ୍ତି। ଲୋକେ ଯଥାସମ୍ଭବ ବସ୍ ଏବଂ ମେଟ୍ରୋ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ସଞ୍ଚୟ ହୋଇପାରୁଛି। ସେହିଭଳି ଦେଶର ବିଭିନ୍ନ ଭାଗରେ ପ୍ରାକୃତିକ ସାରର ଚାହିଦା ବୃଦ୍ଧିର ମଧ୍ୟ ଖବର ମିଳୁଛି। ବନ୍ଧୁଗଣ, ଆମେ ଭାରତୀୟମାନେ ଏହି ବୈଶ୍ୱିକ ସଙ୍କଟର ଏକତ୍ରିତ ଭାବେ ମୁକାବିଲା କରିଥିବାରୁ ମୁଁ ଖୁସି ଅନୁଭବ କରୁଛି। ଜନଭାଗିଦାରୀର ଏହି ଶକ୍ତି ଆମକୁ ସୁଦୃଢ଼ କରିବ, ଆମକୁ ସଫଳ କରିବ ବୋଲି ମୋର ବିଶ୍ୱାସ। ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଜନ୍ମଦିନ, ବିବାହ ଆଦି ପାରିବାରିକ କାର୍ଯ୍ୟକ୍ରମ ହେବା ସଙ୍ଗେ ସଙ୍ଗେ ସାମାଜିକ ଉତ୍ସବ ମଧ୍ୟ ହୋଇଥାଏ। ପ୍ରତ୍ୟେକ ପରିବାର ଚାହେଁ ଯେ ସେମାନେ ନିଜ ଖୁସି ଅନ୍ୟମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ। ଲୋକେ ଅତିଥିମାନଙ୍କୁ ଉପହାର ମଧ୍ୟ ଦେଇଥାନ୍ତି। ବନ୍ଧୁଗଣ, ମହାରାଷ୍ଟ୍ରର ନାନ୍ଦେଡ଼ରେ ଗୋଟିଏ ପରିବାର ନିଜ ଖୁସି ବାଣ୍ଟିବା ପାଇଁ ଏଭଳି ଗୋଟିଏ କାମ କରିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ନାନ୍ଦେଡ଼ର ବାହାଦୁରପୁରା ଗାଁରେ ପେଟକର ପରିବାର ବାସ କରନ୍ତି। ଏହି ପରିବାର ଚିନ୍ତା କଲେ ଯେ ଯଦି ଖୁସି ବାଣ୍ଟିବା, ତେବେ ଏଭଳି କୌଣସି ବସ୍ତୁ କାହିଁକି ନ ଦେବା ଯାହା ଅସୁବିଧା ସମୟରେ କୌଣସି ପରିବାରର କାମରେ ଲାଗିବ। ନିଜ ଘରେ ବିବାହ ଅବସରରେ ଏହି ପରିବାର ଗାଁର ପ୍ରାୟ 3,500 ଲୋକଙ୍କ ପାଇଁ ଦୁର୍ଘଟଣା ବୀମା ବ୍ୟବସ୍ଥା କଲେ। ପ୍ରତ୍ୟେକ ବ୍ୟକ୍ତିଙ୍କୁ 1,00,000 ଟଙ୍କାର ବୀମା କଭର ଦିଆଗଲା। ଏହି ନୂତନ ଧାରା ପଛରେ ରହିଥିବା ଭାବନା ବହୁତ ହୃଦୟସ୍ପର୍ଶୀ। ଏହି ପରିବାର ଆଗରୁ ଦେଖିଥିଲେ ଯେ କୌଣସି ଦୁର୍ଘଟଣା ପରେ ଦୁର୍ଘଟଣାଗ୍ରସ୍ତ ପରିବାରକୁ ଅନେକ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଭଳି ସମୟରେ ଏକ ଛୋଟ ସହାୟତା ମଧ୍ୟ ବହୁତ ବଡ଼ ସମ୍ବଳ ପାଲଟିଯାଏ। ବନ୍ଧୁଗଣ, ସରକାର ଦେଶର କୋଟି କୋଟି ପରିବାରଙ୍କୁ ସୁରକ୍ଷା କବଚ ଉପଲବ୍ଧ କରିଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ କେବଳ ବାର୍ଷିକ 20 ଟଙ୍କା ପ୍ରିମିୟମ, ଅର୍ଥାତ୍ ମାତ୍ର ବର୍ଷକୁ 20 ଟଙ୍କା ପ୍ରିମିୟମରେ 2,00,000 ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ମିଳିଥାଏ। ଏଯାବତ୍ ଏହି ଯୋଜନାରେ 58 କୋଟିରୁ ଅଧିକ ଲୋକ ଯୋଡ଼ି ହୋଇସାରିଲେଣି। ଏଥିରୁ ପ୍ରାୟ 28 କୋଟି ହେଉଛନ୍ତି ଆମର ମା, ଭଉଣୀ, କନ୍ୟା ଏବଂ ମହିଳାମାନେ। ମିଳିଥିବା ହିସାବ ଅନୁଯାୟୀ ଏହି ଯୋଜନା ଅଧୀନରେ ଏଯାବତ୍ ପୀଡ଼ିତ ପରିବାରଙ୍କୁ 3,700 କୋଟି ଟଙ୍କାଠାରୁ ମଧ୍ୟ ଅଧିକ ସହାୟତା ପ୍ରାପ୍ତ ହୋଇସାରିଛି। ବନ୍ଧୁଗଣ, ସେହିଭଳି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ଏହି ଯୋଜନା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହି ଯୋଜନା କୌଣସି ବ୍ୟକ୍ତିର ଦୁଃଖଦ ମୃତ୍ୟୁ ହେବା ଘଟଣାରେ ତା'ର ପରିବାରକୁ 2,00,000 ଟଙ୍କାର ବୀମା କଭର ପ୍ରଦାନ କରୁଛି। ଏହାର ବାର୍ଷିକ ପ୍ରିମିୟମ ମାତ୍ର 436 ଟଙ୍କା, ଅର୍ଥାତ୍ ଦିନକୁ ଅତି ବେଶୀରେ 1.5 ଟଙ୍କା। ଏହି ଯୋଜନା ସହ ଏଯାବତ୍ 27 କୋଟିରୁ ଅଧିକ ଲୋକ ଜଡ଼ିତ ହୋଇଛନ୍ତି। ଏହା ଅନ୍ତର୍ଗତ ଦେଶର ପ୍ରାୟ 11,00,000 ପରିବାରଙ୍କୁ ପ୍ରାୟ 22,000 କୋଟି ଟଙ୍କାର ସହାୟତା ମିଳିସାରିଛି। ଏହି ରାଶିଗୁଡ଼ିକ ବହୁତ ବଡ଼। ଏହି ପରିସଂଖ୍ୟାନ ପଛରେ ରହିଛି 6,00,000 ପରିବାରର ନିଜ ନିଜ କାହାଣୀ। କେଉଁଠି କୌଣସି ମା'କୁ ନିଜ ପିଲାର ଶିକ୍ଷା ଜାରି ରଖିବା ପାଇଁ ସହାୟତା ମିଳିଗଲା, ତ କେଉଁଠି କୌଣସି ପତ୍ନୀକୁ ଘର

ଦାୟିତ୍ୱ ସମ୍ଭାଳିବାରେ ସାହାଯ୍ୟ ମିଳିଗଲା। ବନ୍ଧୁଗଣ, ଅନେକ ଥର ବହୁତ ବଡ଼ ସୁରକ୍ଷାର ଆରମ୍ଭ ବହୁତ ଛୋଟ ରାଶି ଏବଂ ଗୋଟିଏ ଛୋଟ ପଦକ୍ଷେପରୁ ହୋଇପାରେ। ଛୋଟ ନିଷ୍ପତ୍ତିଟିଏ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ଆଣିଦେଇପାରେ। ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଯେ ନିଜ ପରିବାରକୁ ଏହି ଯୋଜନାଗୁଡ଼ିକ ସମ୍ପର୍କରେ ନିଶ୍ଚିତ ଭାବେ ସୂଚନା ଦିଅନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ରେ ବର୍ତ୍ତମାନ ଏପରି ବିଷୟରେ କଥା ହେବା ଯାହା ହଜାର ବର୍ଷ ତଳର ପୁରୁଣା। ହଜାର ହଜାର ବର୍ଷ ଧରି ଏହା ମାନବ ସମାଜରେ ବସାବାନ୍ଧି ରହିଆସୁଛି। ଏ ବିଷୟ ହେଉଛି ଅନ୍ଧବିଶ୍ୱାସ। ଅନେକ ଥର ଦେଖାଯାଏ ଅନ୍ଧବିଶ୍ୱାସ କେବଳ ମାତ୍ର ଭ୍ରାନ୍ତ ଧାରଣା ନୁହେଁ, ତାହା ଡର ସୃଷ୍ଟି କରେ। ଆଉ ଯେବେ ଡର ମନ ଉପରେ ପ୍ରଭୁତ୍ୱ ବିସ୍ତାର କରେ, ସେତେବେଳେ ମଣିଷ ସତ୍ୟକୁ ଦେଖିବା ବନ୍ଦ କରିଦିଏ। ଅନ୍ଧବିଶ୍ୱାସରେ ବୁଡ଼ି ରହୁଥିବା ଲୋକମାନେ ବିନା ତର୍କରେ ସତ୍ୟ ନ ଜାଣି ଏପରି ନିଷ୍ପତ୍ତି ନିଅନ୍ତି, ଯାହା ବହୁତ କ୍ଷତିକାରକ ହୋଇଥାଏ। ଏପରି ସ୍ଥଳେ ସମାଜରେ ଏପରି ଲୋକ ବି ଅଛନ୍ତି ଯେଉଁମାନେ ବିଜ୍ଞାନ, ଅନୁଭବ ଓ ତର୍କ ଆଧାରରେ ଏହିସବୁ ଧାରଣାକୁ ଆହ୍ୱାନ ରୂପେ ସ୍ୱୀକାର କରନ୍ତି। ଅନ୍ଧବିଶ୍ୱାସରୁ ବିଶ୍ୱାସ ପର୍ଯ୍ୟନ୍ତ ଏହି ଯାତ୍ରା ସହଜ ସାଧ୍ୟ ନୁହେଁ। ଆଜି ମୁଁ ଏପରି ଏକ ସଫଳ ଯାତ୍ରା ସମ୍ପର୍କରେ ଆପଣମାନଙ୍କୁ ନିଶ୍ଚିତ ରୂପେ କହିବାକୁ ଚାହେଁ। ବନ୍ଧୁଗଣ, ଆସାମରେ ଏକ ପକ୍ଷୀ ଦେଖାଯାଏ। ସେହି ପକ୍ଷୀର ନାଁ ହେଲା ହାଡ଼ବିଳା ପକ୍ଷୀ। ଏହା ଏକ ଦୁର୍ଲଭ ପକ୍ଷୀ। ପରିବେଶକୁ ସଫାସୁତୁରା ରଖିବାରେ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ଦୀର୍ଘ ବର୍ଷ ଧରି ଆସାମର କିଛି ଅଞ୍ଚଳରେ ଏହି ପକ୍ଷୀକୁ ଅଶୁଭ ବୋଲି ବିବେଚିତ କରାଯାଉଥିଲା। ଲୋକମାନେ ଏହାକୁ ନିଜ ଆଖପାଖରେ ଦେଖିବାକୁ ପସନ୍ଦ କରୁନଥିଲେ। ଯେଉଁ ଗଛମାନଙ୍କରେ ହାଡ଼ଗିଳା ପକ୍ଷୀ ବସା ବାନ୍ଧେ, ଅନେକ ଥର ସେହି ଗଛଗୁଡ଼ିକୁ କାଟି ଦିଆଯାଏ। ଭାବନ୍ତୁ, ଏପରି ଏକ ପକ୍ଷୀ ଯାହା ପରିବେଶକୁ ପରିଷ୍କାର ରଖିବାରେ ସାହାଯ୍ୟ କରେ, ସେହି ହାଡ଼ଗିଳା ପକ୍ଷୀ ଲୋକମାନଙ୍କ ଭୟର ଶିକାର ହୋଇଥିଲା। ଏପରି ସ୍ଥିତିରେ ଜୀବବିଜ୍ଞାନୀ ପୂର୍ଣ୍ଣିମା ଦେବୀ ବର୍ମନ ଏସବୁ ଦେଖିଲେ। ସେ ଲୋକମାନଙ୍କ ମନରେ ବସା ବାନ୍ଧିଥିବା ଏହି ଭ୍ରାନ୍ତ ଧାରଣାକୁ ବଦଳାଇବା ପାଇଁ ସଂକଳ୍ପ ନେଲେ। ସେ ମହିଳାମାନଙ୍କ ସହ କଥାବାର୍ତ୍ତା କଲେ, ବିଜ୍ଞାନ ଆଧାରରେ ଲୋକମାନଙ୍କୁ ବୁଝାଇଲେ। ଧୀରେ ଧୀରେ ମହିଳାମାନେ ଏହି ଅଭିଯାନରେ ସାମିଲ ହେଲେ। ତାପରେ ଏକ ବଡ଼ ପରିବର୍ତ୍ତନର ଆରମ୍ଭ ହେଲା। ଯେଉଁ ପକ୍ଷୀକୁ ଦିନେ ଅଶୁଭ ଭାବି ଘୋଡ଼ାଇ ଦିଆଯାଉଥିଲା, ସେହି ପକ୍ଷୀ ଗାଁମାନଙ୍କ ପରିଚୟ ସାଜିଲା। ହଜାର ହଜାର ଗ୍ରାମୀଣ ମହିଳା ହାଡ଼ବିଳା ପକ୍ଷୀ ବଞ୍ଚାଇବା ପାଇଁ ଆଗକୁ ବାହାରିଲେ। ଆଜି ସେମାନେ ହରଗିଲା ଆର୍ମି ନାମରେ ପରିଚିତ। ଏହି ମହିଳାମାନେ ସମାଜ ସହ ସଂଘର୍ଷ କଲେ, ସମାଜକୁ ବୁଝାଇବା ପାଇଁ ଦିନରାତି କାମ କଲେ, ଆଉ ପରିଶେଷରେ ଅନ୍ଧବିଶ୍ୱାସକୁ ଦୂରେଇ ଦେଲେ। ସେମାନେ ସାବ୍ୟସ୍ତ କରିଦେଲେ ଯେ ଯେତେବେଳେ ସଠିକ୍ ତଥ୍ୟ ଜଣାପଡ଼ିଯାଏ, ସେତେବେଳେ ବର୍ଷ ବର୍ଷର ପୁରୁଣା ମାନସିକତା ମଧ୍ୟ ବଦଳିଯାଏ। ବନ୍ଧୁଗଣ, ମୁଁ ପ୍ରାୟତଃ କହେ, ଯିଏ ଖେଳେ ସେ ପ୍ରସ୍ଫୁଟିତ ହୁଏ। ଦେଶରେ ଏପରି ଯୁବକମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି, ଯେଉଁମାନେ ଖେଳୁଛନ୍ତି, ଉନ୍ନତି ମଧ୍ୟ କରୁଛନ୍ତି। ପୂର୍ବ ତୁଳନାରେ ବର୍ତ୍ତମାନ ବହୁ ସଂଖ୍ୟକ ଯୁବକ ଖେଳକୁ କ୍ୟାରିୟର ରୂପେ ଗ୍ରହଣ କରୁଛନ୍ତି। ନାଗାଲାଣ୍ଡର ଏପରି ଦୁଇଟି ପ୍ରଚେଷ୍ଟା ସମ୍ପର୍କରେ ମୋତେ ସୂଚନା ମିଳିଛି, ଯାହା ଖୁବ୍ ରୋମାଞ୍ଚକର। ପ୍ରଥମ ପ୍ରଚେଷ୍ଟାଟି ହେଉଛି ନାଗାଲାଣ୍ଡ ବେବି ଲିଗ୍। ନା ଶୁଣି ଆପଣମାନଙ୍କୁ ନିଶ୍ଚୟ ଲାଗୁଥିବ ଏହା ଖୁବ୍ ଛୋଟ ଛୋଟ ପିଲାମାନଙ୍କର କୌଣସି ସାଧାରଣ ଲିଗ୍ ହୋଇଥିବ, ମାତ୍ର ଏହା ସେପରି ନୁହେଁ। ଏହା 5-10-12 ବର୍ଷ ବୟସର ଛୋଟ ଛୋଟ ଫୁଲଠାରୁ କୋମଳ ପିଲାମାନଙ୍କର ଏକ ଅସାଧାରଣ ଲିଗ୍। ଆଉ ଏହି ପିଲାମାନଙ୍କୁ ନେଇ ଫୁଟବଲ ଖେଳାଳିମାନଙ୍କର ଏପରି ଏକ ଲିଗ୍ ହୋଇଛି, ଯେଉଁଠାରେ ସେମାନଙ୍କ ପ୍ରଗତି ଓ ପ୍ରତିଭାକୁ ବିକଶିତ କରୁଛନ୍ତି ଓ ସେମାନଙ୍କ ପରିଚୟ ସୃଷ୍ଟି କରୁଛନ୍ତି। ନାଗାଲାଣ୍ଡରେ ଅଧିକରୁ ଅଧିକ ପିଲାମାନଙ୍କୁ ଫୁଟବଲ ସହ ଯୋଡ଼ିବା ପାଇଁ ଏହା ଆରମ୍ଭ କରାଯାଇଥିଲା। 5-12 ବର୍ଷ ବୟସ ପର୍ଯ୍ୟନ୍ତ ପୁଅ ଝିଅମାନେ ଏଥିରେ ଭାଗ ନେଇପାରିବେ। ବର୍ତ୍ତମାନ ସୁଦ୍ଧା ଏହି ଲିଗ୍ 3 ବର୍ଷ ପୂରଣ କରିସାରିଲାଣି। ପିଲାମାନଙ୍କ ମନ ଉପରେ ଏହି ଲିଗ୍ର ଖୁବ୍ ଭଲ ପ୍ରଭାବ ପଡ଼ିଛି। ବନ୍ଧୁଗଣ, ନାଗାଲାଣ୍ଡରେ ଆଉ ଏକ ଭଲ ପ୍ରଚେଷ୍ଟା ହେଉଛି, ଏହାର ନାଁ ହେଲା ନାଗାଲାଣ୍ଡ ଓମେନ୍ ଫୁଟସାଲ୍ ଲିଗ୍। ହୋଇପାରେ ଆପଣମାନଙ୍କ ପାଇଁ

ଫୁଟସାଲ ଏକ ନୂଆ ନାଁ ହୋଇଥିବ। ମୁଁ ଆପଣମାନଙ୍କୁ କହୁଛି, ଶୁଣନ୍ତୁ, ଫୁଟସାଲକୁ ଇଣ୍ଡୋର ଫୁଟବଲ ବି କୁହାଯାଏ। ଏଥିରେ ଗୋଟିଏ ଟିମ୍ରେ ମାତ୍ର ପାଞ୍ଚ ଜଣ ଖେଳାଳି ଥାଆନ୍ତି। ଖେଳ ପଡ଼ିଆ ବି ଫୁଟବଲ ଖେଳ ପଡ଼ିଆଠାରୁ ବହୁତ ଛୋଟ ହୋଇଥାଏ। ଏଥିପାଇଁ ଖେଳାଳିମାନଙ୍କୁ ତୁରନ୍ତ ନିଷ୍ପତ୍ତି ନେବାକୁ ପଡ଼େ। ସେମାନଙ୍କୁ ତାଙ୍କ ଟେକ୍ନିକ୍ ଓ ସ୍କିଲ୍ର ସର୍ବଶ୍ରେଷ୍ଠ ଉପଯୋଗ କରିବାକୁ ପଡ଼ିଥାଏ। ନାଗାଲାଣ୍ଡର ଓମେନ୍ ଫୁଟସାଲ ଲିଗ୍ ଆମ ଝିଅମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଖୁବ୍ ସୁନ୍ଦର ସୁଯୋଗ ପ୍ରଦାନ କରୁଛି। ଏପରି ପ୍ରଚେଷ୍ଟା ପାଇଁ ମୁଁ ନାଗାଲାଣ୍ଡ ଲୋକମାନଙ୍କୁ ପ୍ରଶଂସା କରୁଛି। ଏପରି ପ୍ରଚେଷ୍ଟା ଦେଶର ଅନ୍ୟ ଅଞ୍ଚଳମାନଙ୍କୁ ମଧ୍ୟ ପ୍ରେରଣା ଦେଇଥାଏ। ବନ୍ଧୁଗଣ, ଏହା ହେଉଛି ଟେକ୍ନୋଲୋଜିର ଯୁଗ। ପ୍ରତିଦିନ ନୂଆ ନୂଆ ଗବେଷଣା ହେଉଛି, ନୂଆ ନୂଆ ଏଆଇ ଇନୋଭେସନ ସାମ୍ନାକୁ ଆସୁଛି। ଏପରି ସମୟରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା, ଲୋକମାନଙ୍କ କ୍ରିଏଟିଭିଟିକୁ କିପରି ସୁରକ୍ଷିତ ରଖାଯାଇପାରିବ। ନୂଆ ଟେକ୍ନୋଲୋଜି ସହ ଆଗକୁ ଅଗ୍ରସର ହେବା ସଙ୍ଗେ ସଙ୍ଗେ ଆମେମାନେ କିପରି ମୂଳ ସହ ଯୋଡ଼ି ହୋଇ ରହିପାରିବା, ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହି ପ୍ରଶ୍ନର ସମାଧାନ ଖୋଜି ବାହାର କରିଛି। ହଜାର ବର୍ଷର ପୁରୁଣା ଆମ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏବେ ନୂଆ ଅବତାରରେ ଭାରତର ଭାଗ୍ୟ ନିର୍ମାଣ କରୁଛି। ଦୁଇ ବର୍ଷ ତଳେ ମୋତେ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ ପରିସରକୁ ଲୋକାର୍ପଣ କରିବାର ସୁଯୋଗ ମିଳିଥିଲା। ନାଳନ୍ଦା ବିଶ୍ୱବିଦ୍ୟାଳୟ ପୁଣିଥରେ ଶାସ୍ତ୍ରାର୍ଥ କରିବାର ଆମ ପ୍ରାଚୀନ ପରମ୍ପରାକୁ ଜୀବନ୍ତ କରିଛି। ଶାସ୍ତ୍ରାର୍ଥ କେବଳ ମାତ୍ର ନିଜ କଥା ଉପସ୍ଥାପନ କରିବାର ମାଧ୍ୟମ ନୁହେଁ, ଏହା ହେଉଛି ତର୍କ ବିତର୍କ ଓ ମନ୍ଥନର ଏକ ଅନୁଶାସିତ ପ୍ରକ୍ରିୟା। ଏଥିରେ ତର୍କ ଓ ତଥ୍ୟ ସହ ନିଜର କଥା ରଖିବା ଆବଶ୍ୟକ, ଆଉ ଏଥିରେ ଆପଣଙ୍କର ଦକ୍ଷତା ଥିବା ଦରକାର। ଅନ୍ୟର ବିଚାରକୁ ଧୈର୍ଯ୍ୟର ସହ ଶୁଣିବା ଓ ବୁଝିବାର ଶିକ୍ଷା ମଧ୍ୟ ଏହି ଶାସ୍ତ୍ରାର୍ଥ ପ୍ରକ୍ରିୟାରେ ହିଁ ମିଳିଥାଏ। ମୁଁ ଖୁବ୍ ଆନନ୍ଦିତ ଯେ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହାକୁ ନିଜ ସମାବର୍ତ୍ତନ ସମାରୋହର ଅଂଶ ରୂପେ ଗ୍ରହଣ କଲା। ଏଥିରେ ଅଂଶଗ୍ରହଣ କରିଥିବା ପାଖାପାଖି ଅଧା ବିଦ୍ୟାର୍ଥୀ ଅନ୍ୟ ଦେଶରୁ ଆସିଥିଲେ। ଏକ ପ୍ରାଚୀନ ପରମ୍ପରାକୁ ଆଜିର ସମୟ ସହ ଯୋଡ଼ିବା ନିମନ୍ତେ ଏହା ହେଉଛି ଖୁବ୍ ପ୍ରଶଂସନୀୟ ପ୍ରଚେଷ୍ଟା। ଏଥିପାଇଁ ମୁଁ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ମୁଁ ଦେଶର ଅନ୍ୟ ବିଶ୍ୱବିଦ୍ୟାଳୟଙ୍କୁ ଆହ୍ୱାନ କରୁଛି ଯେ ସେମାନେ ଏପରି ନୂତନ ପଦକ୍ଷେପ ସମ୍ପର୍କରେ ବିଚାର କରନ୍ତୁ। ବନ୍ଧୁଗଣ, ମୂଳ ସହ ଯୋଡ଼ି ହୋଇ ଯୁବକମାନଙ୍କୁ ନୂଆ ଟେକ୍ନୋଲୋଜି ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଏକ ସୁନ୍ଦର ପ୍ରୟାସ ଜାରି ରହିଛି। ଦିଲ୍ଲୀରେ ଅବସ୍ଥିତ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡାଟା ସାଇନ୍ସରେ ବିଟେକ୍ ପ୍ରୋଗ୍ରାମ ଆରମ୍ଭ କରିବାକୁ ଯାଉଛି। ଏହା ଆଧୁନିକ ଟେକ୍ନୋଲୋଜିକୁ ଭାରତୀୟ ପାରମ୍ପରିକ ଜ୍ଞାନ ସହ ଯୋଡ଼ିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହାଦ୍ୱାରା ଭାରତୀୟ ଭାଷାମାନଙ୍କ ପାଇଁ ଏକ ନୂଆ ଏଆଇ ଟୁଲ୍ସ ପ୍ରସ୍ତୁତ କରିବା କ୍ଷେତ୍ରରେ ସହାୟତା ମିଳିବ। ଆମର ପ୍ରାଚୀନ ଗ୍ରନ୍ଥ ଓ ପାଣ୍ଡୁଲିପିମାନଙ୍କୁ ଡିଜିଟାଲ ରୂପେ ସଂରକ୍ଷିତ କରିବାର କାମ ମଧ୍ୟ ତ୍ୱରିତ ହେବ। ମୁଁ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟିକୁ ଏହି ପ୍ରଚେଷ୍ଟା ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି। ବନ୍ଧୁଗଣ, ଆଜି ଭାରତୀୟ ସଂସ୍କୃତି ବିଶ୍ୱର ଭିନ୍ନ ଭିନ୍ନ ଭାଗରେ ପହଞ୍ଚିବାରେ ଲାଗିଛି। ଆମ ଗୀତ, ସଙ୍ଗୀତ ଓ ଆଧ୍ୟାତ୍ମିକତାକୁ ସମଗ୍ର ବିଶ୍ୱର ଲୋକମାନେ ଜାଣୁଛନ୍ତି ଆଉ ଆପଣାଉଛନ୍ତି। ଭାରତଠାରୁ ହଜାର ହଜାର କିଲୋମିଟର ଦୂରରେ କାରବିଆନ ସାଗରରେ ଡୋମିନିକାନ ରିପବ୍ଲିକ ନାମରେ ଏକ ଦେଶ ଅଛି। ସେଠାରେ ଭାରତୀୟଙ୍କ ସଂଖ୍ୟା ପାଖାପାଖି ଶହେ, ବୋଧହୁଏ ତାଠାରୁ ବି କମ୍ ହେବ। ଏହାପରେ ବି ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତା ସହ ଜଡ଼ିତ ଏକ ସୁନ୍ଦର ପ୍ରଚେଷ୍ଟା ସେଠାରେ ହେଉଛି। ସେଠାରେ ସ୍ପାନିଶ କହୁଥିବା କିଛି ଲୋକ ଏକ ଟିମ୍ ତିଆରି କରିଛନ୍ତି। ଏହି ଟିମ୍ର ନାଁ ହେଉଛି ବ୍ରହ୍ମକମଳ ଡୋମିନିକାନା। ଟିମ୍ର ସଦସ୍ୟ ସମ୍ମିଳିତ ଭାବେ ବୈଦିକ ସାହିତ୍ୟର ଅଧ୍ୟୟନ କରନ୍ତି। ସେମାନେ ବୈଦିକ ମନ୍ତ୍ରର ଉଚ୍ଚାରଣ ମଧ୍ୟ ଶିଖୁଛନ୍ତି। ଏଥିପାଇଁ ସେମାନଙ୍କୁ କୌଣସି ଔପଚାରିକ ପ୍ରଶିକ୍ଷଣ ଦିଆଯାଏ ନାହିଁ, କିନ୍ତୁ ସେମାନେ ଅଡିଓ ରେକର୍ଡିଂ ଶୁଣି ଶୁଣି ବୈଦିକ ମନ୍ତ୍ରର ସଠିକ୍ ଉଚ୍ଚାରଣ ଶିଖିଛନ୍ତି।

ଆଜି ସେମାନେ ଅନେକ ମନ୍ତ୍ରକୁ ଖୁବ୍ ସୁନ୍ଦର ଭାବେ ଜପିପାରୁଛନ୍ତି। ଏଥିମଧ୍ୟରେ ପୁରୁଷ ସୂକ୍ତମ୍, ଶ୍ରୀ ସୂକ୍ତମ୍, ଶ୍ରୀ ରୁଦ୍ରମ୍, ଦୁର୍ଗା ସୂକ୍ତମ୍ ଓ ଦେବୀ ମହାତ୍ନୟମ୍ ଆଦି ରହିଛି। ଭାରତଠାରୁ ଏତେ ଦୂରରେ ରହି ଆମ ପରମ୍ପରାକୁ ଶିଖିବା ନିମନ୍ତେ ସେମାନଙ୍କର ଏହି ପ୍ରୟାସ ଖୁବ୍ ପ୍ରେରଣାଦାୟୀ। ମୁଁ ବ୍ରହ୍ମକମଳ ଡୋମିନିକାନାର ସମସ୍ତ ସଦସ୍ୟମାନଙ୍କୁ ସେମାନଙ୍କର ପ୍ରଚେଷ୍ଟା ପାଇଁ ଶୁଭକାମନା ଜଣାଉଛି। ମୁଁ ହୃଦୟରୁ ଏପରି ଲୋକମାନଙ୍କୁ ପ୍ରଶଂସା କରୁଛି ଯେଉଁମାନେ ଭାରତୀୟ ସଂସ୍କୃତିକୁ ସାରା ବିଶ୍ୱରେ ଲୋକପ୍ରିୟ କରିବା ନିମନ୍ତେ ନିରନ୍ତର ପ୍ରଚେଷ୍ଟା କରିଆସୁଛନ୍ତି। ମୋର ପ୍ରିୟ ଦେଶବାସୀଗଣ, ବାଦଲ ଓ ତାର ମନମୋହକ ଦୃଶ୍ୟ ହିଁ ମେଘାଳୟର ପରିଚୟ। ଯିଏ ମେଘାଳୟ ଯାଆନ୍ତି ତାଙ୍କୁ ସେଠାକାର ଲୋକମାନଙ୍କର ଆପଣାପଣ ମଧ୍ୟ ଦୀର୍ଘଦିନ ପର୍ଯ୍ୟନ୍ତ ମନେ ରହେ। କିନ୍ତୁ ମେଘାଳୟର ଆହୁରି ଗୋଟିଏ ବିଶେଷତ୍ୱ ଅଛି ଯାହା ଆଜି ମୁଁ ମନ୍ କି ବାତ୍ରେ ଆପଣମାନଙ୍କୁ ଜଣାଇବାକୁ ଚାହେଁ। ସେ ହେଲା ମେଘାଳୟର ରୁଟ୍ ବ୍ରିଜ୍। ରାସ୍ତାକୁ ବୁଝାଉଥିବା ରୁଟ୍ ନୁହେଁ, ମୂଳ ବା ଚେରକୁ ବୁଝାଉଥିବା ରୁଟ୍ କଥା କହୁଛି। ଏହି ରୁଟ୍ ବ୍ରିଜ୍ ଗୁଡ଼ିକ ଅତ୍ୟନ୍ତ ମନମୁଗ୍ଧକର। ଏହି ବ୍ରିଜ୍ ଗୁଡ଼ିକ କେତୋଟି ଦିନ ବା କେତୋଟି ବର୍ଷରେ ତିଆରି ହୋଇନଥାଏ। ଏଗୁଡ଼ିକ ତିଆରି ହେବା ପାଇଁ ଦଶନ୍ଧି ଦଶନ୍ଧି ଲାଗିଥାଏ। ରବର ଗଛର ମୂଳ ବା ଚେରକୁ ଧୀରେ ଧୀରେ ବାଟ କଢ଼େଇ ଗୋଟିଏ ଦିଗକୁ ମଡ଼େଇ ଦିଆଯାଏ। ଏହି ଚେରଗୁଡ଼ିକୁ ଜଳଧାରର ଆରପାରିକୁ ନେଇ ନିଆଯାଏ। ସମୟାନ୍ତରେ ସେହି ଚେରଗୁଡ଼ିକ ଗୋଟିଏ ଗୋଟିଏ ମଜବୁତ ବ୍ରିଜ୍ର ରୂପ ଧାରଣ କରନ୍ତି। ଏହି ବ୍ରିଜ୍ଗୁଡ଼ିକର ଆଉ ଗୋଟିଏ ବିଶେଷତ୍ୱ ହେଲା ଏଗୁଡ଼ିକ ଜୀବିତ ବ୍ରିଜ୍। ସମୟ ବିତିବା ସଙ୍ଗେ ଏଗୁଡ଼ିକ ଆହୁରି ମଜବୁତ ହୋଇଥାନ୍ତି। ଏଥିରେ ମେଘାଳୟର ଲୋକମାନଙ୍କର ସୃଜନଶୀଳତା ମଧ୍ୟ ଦେଖାଯାଏ। ଏହା ଲୋକମାନଙ୍କର ବର୍ଷ ବର୍ଷର ଧୈର୍ଯ୍ୟ ଏବଂ ପ୍ରକୃତି ପ୍ରତି ଗଭୀର ସମ୍ମାନର ଉଦାହରଣ। ମନୁଷ୍ୟ ପ୍ରକୃତି ସହିତ ମିଶି କେତେ ଅଭୂତ ବସ୍ତୁ ତିଆରି କରିପାରେ ଏହି ବ୍ରିଜ୍ଗୁଡ଼ିକ ତାର ନିଦର୍ଶନ। ଏଗୁଡ଼ିକ ଆମ ଦେଶର, ଆମ ପୃଥିବୀର ଐତିହ୍ୟ ଅଟନ୍ତି। ଏବେ ଭାରତ ମେଘାଳୟର ଏହି ରୁଟ୍ ବ୍ରିଜ୍ଗୁଡ଼ିକୁ ୟୁନେସ୍କୋ ୱାର୍ଲଡ ହେରିଟେଜ୍ ସାଇଟ୍ ନେଟୱାର୍କରେ ସାମିଲ କରିବା ପାଇଁ ଆବେଦନ କରିଛି। ବନ୍ଧୁଗଣ, ଜଳବାୟୁ ପରିବର୍ତ୍ତନ କାରଣରୁ ଏହି ରୁଟ୍ ବ୍ରିଜ୍ଗୁଡ଼ିକ ଏବେ କେତେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି। ଏଭଳି ସମୟରେ ମେଘାଳୟର ଲୋକମାନେ ଏହି ପ୍ରାକୃତିକ ଐତିହ୍ୟର ସଂରକ୍ଷଣର ଦାୟିତ୍ୱ ସୁନ୍ଦର ଭାବରେ ତୁଲାଇଛନ୍ତି। ଏହି ରୁଟ୍ ବ୍ରିଜ୍ଗୁଡ଼ିକର ସଂଖ୍ୟା କେତେ ପ୍ରଥମେ ତାହା ଜାଣିବା ସହଜ ନଥିଲା। ସ୍ଥାନୀୟ ଲୋକମାନେ ନିଜେ ଏଗୁଡ଼ିକର ଗଣତି ଆରମ୍ଭ କଲେ। ଏହାପରେ ସେଠାକାର ଜନସାଧାରଣ ଏହି ବ୍ରିଜ୍ଗୁଡ଼ିକର ସଂରକ୍ଷଣ ଦାୟିତ୍ୱ ବହନ କଲେ। ଆଜିକାଲି ସ୍ଥାନୀୟ ଲୋକମାନେ 120ରୁ ଅଧିକ ରୁଟ୍ ବ୍ରିଜ୍ଗୁଡ଼ିକର ଯତ୍ନ ନେଉଛନ୍ତି। କେତେକ ଗୋଷ୍ଠୀ ପ୍ରତିବର୍ଷ ଏହି ବ୍ରିଜ୍ଗୁଡ଼ିକର ସ୍ଥିତି ସମ୍ପର୍କରେ ଯାଞ୍ଚ କରୁଛନ୍ତି। କେତେକ ଲୋକ ଆଖପାଖ ଅଞ୍ଚଳକୁ ମଜବୁତ କରିବା ପାଇଁ ନର୍ସରୀ ମଧ୍ୟ ତିଆରି କରିଛନ୍ତି। ଏହିଭଳି ଭାବରେ ଏହି ବ୍ରିଜ୍ଗୁଡ଼ିକର ସଂରକ୍ଷଣ ପାଇଁ ଇକୋସିଷ୍ଟମ୍ ପ୍ରସ୍ତୁତ ହୋଇଯାଇଛି। ଆପଣ ଦେଖିଥିବେ ଏ ବର୍ଷ ହେଲି ବାରଜିଙ୍କୁ ପଦ୍ମ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି। ସେ ନିଜ ଜୀବନର 50ରୁ ଅଧିକ ବର୍ଷ ଏହି ରୁଟ୍ ବ୍ରିଜ୍ଗୁଡ଼ିକର ଯତ୍ନ ନେବାରେ ବିନିଯୋଗ କରିଛନ୍ତି। ତାଙ୍କର ସମର୍ପଣ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ବନ୍ଧୁଗଣ, ଆପଣ ଯଦି କେବେ ଏହି ରୁଟ୍ ବ୍ରିଜ୍ଗୁଡ଼ିକରେ ଯାତ୍ରା କରିଛନ୍ତି ତ ତାହାର ଚିତ୍ର ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ସେୟାର କରନ୍ତୁ। ଆପଣଙ୍କ ଫଟୋ ଅନ୍ୟ ଲୋକମାନଙ୍କୁ ମଧ୍ୟ ମେଘାଳୟର ଏହି ନିଆରା ଐତିହ୍ୟ ବିଷୟରେ ଜାଣିବାକୁ ଉତ୍ସାହିତ କରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଚାହୁଁ ଯେ ଆମ ଗାଁ ସଫାସୁତୁରା ହେଉ ଏବଂ ଆମ ସହର ସୁନ୍ଦର ଦେଖାଯାଉ। କିନ୍ତୁ ଆମେ ବୋଧହୁଏ କେତେବେଳେ ବି ଟିକେ ଅଟକି ରହି ଭାବିନଥିବା ଆମ ଆଖପାଖର ଏହି ଆବର୍ଜନାଗୁଡ଼ିକୁ କିଏ ସଫା କରୁଛି। ଅଧିକାଂଶ ଲୋକ ତ ଧରି ନେଇଥାନ୍ତି ଯେ ଏହା ଅନ୍ୟ କାହାର ଦାୟିତ୍ୱ ଏବଂ ସେ ହିଁ ଏହାକୁ ସଫା କରିବ। କିନ୍ତୁ ଆମ ଭିତରେ କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ ଚିନ୍ତାଧାରା ଦ୍ୱାରା ଆମକୁ ବହୁତ ପ୍ରଭାବିତ କରନ୍ତି। ମୋତେ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲା ବ୍ୟାବ୍ରା

କିଛି ଭଉଣୀମାନଙ୍କ ବିଷୟରେ ଜାଣିବାକୁ ମିଳିଲା। ସେମାନେ ନିଜ ଆଖପାଖରେ ପଡ଼ିଥିବା ପ୍ଲାଷ୍ଟିକ୍ ଆବର୍ଜନାଗୁଡ଼ିକୁ ସଫା କରିବାର ସଂକଳ୍ପ ନେଲେ। ସେମାନେ ଭାବିଲେ ନାହିଁ ଯେ ଆଉ କେହି ଆସି ଏଥିରେ ପରିବର୍ତ୍ତନ ଆଣିବ। ସେମାନେ ନିଜେ ସାରା ସହରରୁ ପ୍ଲାଷ୍ଟିକ୍ ଆବର୍ଜନା ଏବଂ ଖାଲି ବୋତଲ ଏକାଠି କରିବା ଆରମ୍ଭ କଲେ। ଧୀରେ ଧୀରେ ଏହି ପ୍ରଚେଷ୍ଟା ବଢ଼ି ଚାଲିଲା ଏବଂ ସେଥିରୁ ପ୍ଲାଷ୍ଟିକ୍କୁ ଇକୋ ବ୍ରିକ୍ସରେ ପରିଣତ କରାଗଲା। ଆଜିକାଲି ଏହି ଇକୋ ବ୍ରିକ୍ସର ଉପଯୋଗ ସାଧାରଣ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟକରଣ କାମରେ ଲଗାଯାଉଛି। ରାଜଗଡ଼ରେ ଗତ କିଛି ମାସରେ ଶହ ଶହ କିଲୋ ପ୍ଲାଷ୍ଟିକ୍କୁ ରିସାଇକେଲ କରି ସେଗୁଡ଼ିକର ଉତ୍ତମ ଉପଯୋଗ କରାଯାଉଛି। ଅର୍ଥାତ୍ ଯେଉଁ ପ୍ଲାଷ୍ଟିକ୍ ଆଗରୁ ସହରକୁ ପ୍ରଦୂଷଣ କରୁଥିଲା, ଆଜି ତାହା ଏହି ଭଉଣୀମାନଙ୍କ ପ୍ରୟାସ ଦ୍ୱାରା ସହରର ସୌନ୍ଦର୍ଯ୍ୟ ବର୍ଦ୍ଧନରେ ସହାୟକ ହୋଇପାରିଛି। ମୁଁ ବ୍ୟାବ୍ରାର ସମସ୍ତ ଭଉଣୀ ଏବଂ ଏହି ଅଭିଯାନରେ ଯୋଗ ଦେଇଥିବା ସାଥୀମାନଙ୍କୁ ଧନ୍ୟବାଦ ଜଣାଉଛି। ମୋର ପ୍ରିୟ ଦେଶବାସୀଗଣ, ଅନେକ ଲୋକ ମୋତେ ପତ୍ର ଲେଖି ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ କହିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ବିଷୟଟି ଗଣେଶ ଉତ୍ସବ ସହିତ ଜଡ଼ିତ। ଏମିତି ତ ଗଣେଶ ଉତ୍ସବ ପାଇଁ ଏବେ ଯଥେଷ୍ଟ ସମୟ ବାକି ଅଛି, କିନ୍ତୁ ଲୋକମାନେ ଅନୁରୋଧ କରିଛନ୍ତି ଯେ ସେ ବିଷୟରେ ଏବେ ହିଁ ଚର୍ଚ୍ଚା କରାଯିବା ଉଚିତ। ପ୍ରକୃତରେ ଗଣେଶଙ୍କ ମୂର୍ତ୍ତି ତିଆରିର କାମ ବହୁ ଆଗରୁ ଆରମ୍ଭ ହୋଇଥାଏ। ମୂର୍ତ୍ତି ତିଆରି କରିବା ଏବଂ ମୂର୍ତ୍ତି ବ୍ୟବସାୟ କରୁଥିବା ଲୋକମାନେ ଏବେଠାରୁ ସକ୍ରିୟ ହୋଇଉଠନ୍ତି। ତେଣୁ ମୋର ଆପଣ ସମସ୍ତଙ୍କୁ ଅନୁରୋଧ, ଆପଣମାନେ ଚେଷ୍ଟା କରନ୍ତୁ ଯେ ଆପଣଙ୍କ ଘର, ସୋସାଇଟି ଅଥବା ଆଖପାଖ ଜାଗାରେ ଗଣପତି ବପ୍ପାଙ୍କର ଯେଉଁ ମୂର୍ତ୍ତି ସ୍ଥାପିତ ହେବ ତାହା ଆମ ଦେଶର ମାଟିରେ ତିଆରି ହୋଇଥିବ। ତାହା ଆମ ନିଜ କୁମ୍ଭାର ଏବଂ ସ୍ଥାନୀୟ କଳାକାରମାନଙ୍କ ହାତରେ ତିଆରି ହୋଇଥିବ। ଯେଉଁ ଲୋକମାନେ ଗଣେଶଙ୍କ ମୂର୍ତ୍ତି ତିଆରି କରୁଛନ୍ତି ସେମାନଙ୍କୁ ମଧ୍ୟ ମୋର ଅନୁରୋଧ ଯେ ସେମାନେ ମାଟିର ମୂର୍ତ୍ତିକୁ ପ୍ରାଥମିକତା ଦିଅନ୍ତୁ। ଆଉ ଯେଉଁ ଲୋକମାନେ ମୂର୍ତ୍ତି କିଣୁଛନ୍ତି ସେମାନେ ମଧ୍ୟ ନିଶ୍ଚିତ ଦେଖନ୍ତୁ ଯେ ଗଣପତି ବପ୍ପାଙ୍କ ମୂର୍ତ୍ତି କେଉଁଥିରେ ତିଆରି ହୋଇଛି ଏବଂ କେଉଁ ଦେଶରେ ତିଆରି ହୋଇଛି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ତିଆରି ହୋଇଥିବା ମୂର୍ତ୍ତିଗୁଡ଼ିକୁ ଆଦୌ କିଣନ୍ତୁ ନାହିଁ। ବନ୍ଧୁଗଣ, ମାଟିର ମୂର୍ତ୍ତିଗୁଡ଼ିକ ପୂଜା ସରିବା ପରେ ସହଜ ଭାବରେ ପାଣିରେ ବିଲୀନ ହୋଇଯାଇଥାଏ। ଏହାଦ୍ୱାରା ଆମ ନଦୀ, ପୋଖରୀ ଏବଂ ପରିବେଶର ସୁରକ୍ଷା ହୋଇଥାଏ। ଆମ ଆସ୍ଥା ମଧ୍ୟ ବଞ୍ଚି ରହିଥାଏ ଏବଂ ପ୍ରକୃତି ପ୍ରତି ଆମର ଦାୟିତ୍ୱ ମଧ୍ୟ ପୂର୍ଣ୍ଣ ହୋଇଥାଏ। ଯେତେବେଳେ ଆମେ ସ୍ଥାନୀୟ କାରିଗରମାନଙ୍କଠାରୁ ମୂର୍ତ୍ତି କିଣୁ, ଆମେ ଭୋକାଲ ଫର୍ ଲୋକାଲର ସଂକଳ୍ପକୁ ମଧ୍ୟ ଦୃଢ଼ କରିଥାଉ। ମୋର ବିଶ୍ୱାସ ଯେ ଏଥର ଗଣେଶ ଉତ୍ସବରେ ଏବଂ ଏହିଭଳି ପ୍ରତ୍ୟେକ ଉତ୍ସବରେ ଆମେ ଏ ସମସ୍ତ କଥା ଉପରେ ନିଶ୍ଚୟ ଗମ୍ଭୀରତାର ସହିତ ଚିନ୍ତା କରିବା ଏବଂ ଦେଶ ହିତରେ ପଦକ୍ଷେପ ନେବା। ବନ୍ଧୁଗଣ, ଆମ ଦେଶରେ ସବୁଠାରୁ ବଡ଼ ଶକ୍ତି ହେଉଛନ୍ତି ଆମ ଦେଶର ଜନସାଧାରଣ। ଦେଶର ଭିନ୍ନ ଭିନ୍ନ ସ୍ଥାନରେ ହେଉଥିବା ଛୋଟ ବଡ଼ ପ୍ରଚେଷ୍ଟାଗୁଡ଼ିକରୁ ଆମକୁ ବହୁତ କିଛି ଶିଖିବାକୁ ମିଳେ। ଏହିଭଳି ପ୍ରୟାସ ଆମକୁ କହିଦିଏ ଯେବେ ମନରେ ସଂକଳ୍ପ ଥାଏ ଏବଂ ସମାଜର ସହଯୋଗ ମିଳେ, ତେବେ କୌଣସି ବି ବଡ଼ ପରିବର୍ତ୍ତନ ଅଣାଯାଇପାରେ। ଆପଣଙ୍କ ଆଖପାଖରେ ହେଉଥିବା ଏହିଭଳି ପ୍ରଚେଷ୍ଟାଗୁଡ଼ିକ ବିଷୟରେ ଆପଣମାନେ ମୋ ପାଖକୁ ନିଶ୍ଚୟ ଲେଖନ୍ତୁ। ଆପଣଙ୍କର ବିଚାର ଏବଂ ପରାମର୍ଶ ପଠାଇ ଚାଲନ୍ତୁ। ହୋଇପାରେ ଆପଣଙ୍କ ଆଖପାଖର ଗୋଟିଏ ଛୋଟିଆ ପ୍ରୟାସ ସାରା ଦେଶ ପାଇଁ ପ୍ରେରଣା ହୋଇପାରିବ। ଆସନ୍ତା ମାସରେ ଆମେ ପୁଣି ଭେଟିବା, ଦେଶବାସୀମାନଙ୍କ ପାଇଁ କିଛି ନୂତନ ପ୍ରୟାସର ଚର୍ଚ୍ଚା କରିବା। ସେ ପର୍ଯ୍ୟନ୍ତ ଆପଣ ନିଜର ଏବଂ ନିଜର ପରିବାରର ଧ୍ୟାନ ରଖନ୍ତୁ। ଆଉ ହଁ, ଜଳ ସଞ୍ଚୟ କରିବା ହିଁ କରିବା। ବର୍ଷା ପାଣିର ଗୋଟିଏ ଗୋଟିଏ ବିନ୍ଦୁକୁ ଆମକୁ ସଞ୍ଚୟ କରିବାକୁ ପଡ଼ିବ। କ୍ୟାଚ୍ ଦ ରେନ୍ ଅଭିଯାନକୁ ସାମାନ୍ୟ ମନ୍ଥର ହେବାକୁ ଦେବା ନାହିଁ। ମୋର ଅନୁରୋଧ, ବର୍ଷାର ବିନ୍ଦୁ ବିନ୍ଦୁ ଜଳ ଆମେ ମିଳିମିଶି ସଞ୍ଚିବା। ବହୁତ ବହୁତ ଧନ୍ୟବାଦ। ନମସ୍କାର।

0: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ଶ୍ରୋତାବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଦିନ 11:00 ସମୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଆଜି ରାତି 8:00।
1: ଶୁଣିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତାର 135ତମ ସଂସ୍କରଣ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ଶୁଣିଲେ ଏହାର ଓଡ଼ିଆ ଭାଷାନ୍ତର ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏହି ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଶୁଣିବେ ଆଜି ରାତି 8:00। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆଚ୍ଛା ତମର ସବୁ ରିପୋର୍ଟ ଦେଖେଲ, ଏଚ୍ଆଇଭି ଟେଷ୍ଟ ହେଇଛି?
6: ନାଇଁ ଡାକ୍ତର ବାବୁ, ସେଇଟା କଣ ନିହାତି ଜରୁରୀ?
7: ଆଜ୍ଞା ହଁ, ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର ଏଚ୍ଆଇଭି ପରୀକ୍ଷା କରେଇ ନେଇ ଅଜଣା ଆତଙ୍କଠୁ ଦୂରେଇ ରୁହନ୍ତୁ।
8: ଯଦି ରିପୋର୍ଟ ପଜିଟିଭ ଆସେ ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା ଶିଶୁ ଉଭୟ ଏଡ୍ସ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରନ୍ତୁ।
9: ମନେ ରଖନ୍ତୁ, ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ।
8: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ।
9: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ମେନେ ପ୍ୟାର କ୍ୟୁଁ କିୟା ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଆଲକା ୟାଗ୍ନିକ। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ଦିଲ୍ କା ରିସ୍ତା କଥାଚିତ୍ରରୁ। ଶିଳ୍ପୀମାନେ ହେଲେ ଅଲକା ୟାଗ୍ନିକ, ଉଦିତ ନାରାୟଣ ଏବଂ କୁମାର ସାନୁ। ସମୀରଙ୍କ ଗୀତ, ସଙ୍ଗୀତ ନଦୀମ ଶ୍ରାବଣ।

ବନ୍ଧୁ, ଆପଣମାନଙ୍କୁ ଭେଟିଦେଲୁ ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ। ଆପଣଙ୍କ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ମଧ୍ୟ ଆପଣ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ଶୁଣିପାରିବେ। ବର୍ତ୍ତମାନ ଭେଟି ଦେଉଛୁ ଓଡ଼ିଆ ଭକ୍ତି ଗୀତ। ପ୍ରଥମ ଗୀତଟି ନେଇଛୁ ଶିଳ୍ପୀ ଅରବିନ୍ଦ ମୁଦୁଲିଙ୍କ କଣ୍ଠରେ ଅଲେଖ ବିଶ୍ୱାଳଙ୍କ ରଚନା।

ପରବର୍ତ୍ତୀ ଭକ୍ତିଗୀତଟି ଶୁଣନ୍ତୁ ଶିଳ୍ପୀ ନମିତା ଅଗ୍ରୱାଲଙ୍କ କଣ୍ଠରେ, ବସନ୍ତରାଜ ସାମଲଙ୍କ ରଚନାରୁ।

ଏଥର ଶିଳ୍ପୀ ହେଲେ ସୋନୁ ନିଗମ। ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ଡକ୍ଟର ଶିବକୁମାର ରଥଙ୍କ ରଚନା।

ଓଡ଼ିଆ ଭକ୍ତି ଗୀତ ଏଇଠି ଆପଣଙ୍କୁ କହି ରଖୁଛୁ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା। ଆଜି ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। ବିଶେଷଜ୍ଞ ଭାବେ ଆମ ସହ ଯୋଡ଼ି ହେବେ ଲକ୍ଷ୍ମୀ ନୃସିଂହ ପଣ୍ଡା। ଆପଣମାନେ ଆଜି ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ଯୋଡ଼ି ହୋଇ ଆପଣଙ୍କର କଥା ରଖିପାରିବେ। ଆମ ସହ ଯୋଡ଼ି ହେବା ପାଇଁ ଫୋନ୍ ନମ୍ବରଟି ଟିପି ରଖନ୍ତୁ 06854230690। ବିଷୟଟି ପୁଣି ଥରେ କହି ରଖୁଛୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। ନମ୍ବରଟି ପୁଣି ଥରେ କହି ରଖୁଛୁ 06854230690। ସୂଚନାଟି ଏତିକିରେ ଶେଷ ହେଲା। ପରବର୍ତ୍ତୀ ଭକ୍ତିଗୀତଟି ନେଇଛୁ ଶିଳ୍ପୀ ପଦ୍ମାବତୀ ଦ୍ୱିବେଦୀଙ୍କ କଣ୍ଠରେ, ଅଲେଖ ବିଶ୍ୱାଳଙ୍କ ରଚନା।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଆଚ୍ଛା ତମର ସବୁ ରିପୋର୍ଟ ଦେଖେଲା, ଏଚ୍ଆଇଭି ଟେଷ୍ଟ ହେଇଛି?
4: ନାଇଁ ଡାକ୍ତର ବାବୁ, ସେଇଟା କଣ ନିହାତି ଜରୁରୀ?
5: ଆଜ୍ଞା ହଁ, ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର ଏଚ୍ଆଇଭି ପରୀକ୍ଷା କରେଇ ନେଇ ଅଜଣା ଆତଙ୍କଠୁ ଦୂରେଇ ରୁହନ୍ତୁ।
6: ଯଦି ରିପୋର୍ଟ ପଜିଟିଭ ଆସେ ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା ଶିଶୁ ଉଭୟ ଏଡ୍ସ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରନ୍ତୁ।
7: ମନେ ରଖନ୍ତୁ, ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ।
8: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ।
7: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
9: ଦାତା, ଏହି କଥାଚିତ୍ରରୁ ଶୁଣନ୍ତୁ ପରବର୍ତ୍ତୀ ଭକ୍ତି ଗୀତଟି। ଶିଳ୍ପୀ ହେଲେ ମହେନ୍ଦ୍ର କାପୁର, ମନହର ଉଦାସ ଏବଂ ସାଧନା ସରଗମ। ଅଞ୍ଜାନଙ୍କ ଗୀତ, ସଙ୍ଗୀତ କଲ୍ୟାଣଜୀ ଆନନ୍ଦଜୀ।

0: ପ୍ରଚାରକଲୁ ହିନ୍ଦୀ କଥାଚିତ୍ରରୁ ଭକ୍ତି ଗୀତା। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ ଏବଂ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ମଧ୍ୟ ଆପଣ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ଶୁଣିପାରିବେ। ବର୍ତ୍ତମାନ ପ୍ରଚାର କରୁଛୁ ଆଜି ଦୁଇ ପ୍ରହରର ଚାଷବାସ କଥା।
1: ଆଜି ଜାଣିବା ମୁଗ ଚାଷ ସମ୍ପର୍କରେ। ମୁଗ କେବଳ ଏକ ସ୍ୱାଦିଷ୍ଟ ଖାଦ୍ୟ ନୁହେଁ, ବରଂ ଏହା ଏକ ଅତ୍ୟନ୍ତ ପୁଷ୍ଟିକର ଖାଦ୍ୟ, ଯାହାକୁ ଆମେ ପ୍ରୋଟିନ୍ର ଭଣ୍ଡାର ବୋଲି ମଧ୍ୟ କହିପାରିବା। ଆମ ଓଡ଼ିଶାରେ ଡାଲିଠାରୁ ଆରମ୍ଭ କରି ଚକୁଳି ପିଠା ପର୍ଯ୍ୟନ୍ତ

0: ମୁଗର ଅନେକ ବ୍ୟବହାର ରହିଛି। ଓଡ଼ିଶାରେ ଖରାଦିନିଆ ମୁଗ ଚାଷ ଏକ ଅତ୍ୟନ୍ତ ଲାଭଜନକ ଏବଂ କମ୍ ପରିଶ୍ରମରେ ହେଉଥିବା ଚାଷ। ଧାନ କାଟିବା ପରେ ଜମି ପଡ଼ିଆ ନ ରଖି ମୁଗ ଚାଷ କଲେ ମାଟିର ଉର୍ବରତା ବଢ଼ିବା ସହ ଚାଷୀଙ୍କୁ ଭଲ ଦୁଇ ପଇସା ମିଳିଥାଏ। ମୁଗ ଏକ ଗରମ ଜଳବାୟୁର ଫସଲ। ଖରାଦିନେ ଏହାକୁ ଜାନୁଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ମଧ୍ୟଭାଗ ପର୍ଯ୍ୟନ୍ତ ବୁଣାଯାଇପାରେ। ତାପମାତ୍ରା 25 ଡିଗ୍ରୀ ସେଲସିୟସରୁ 35 ଡିଗ୍ରୀ ସେଲସିୟସ ମଧ୍ୟରେ ରହିଲେ ଗଛ ଶୀଘ୍ର ବଢ଼ିଥାଏ। ଅଧିକ କାକର କିମ୍ବା ବର୍ଷା ହେଲେ ମୁଗ ଗଛ ଖରାପ ହୋଇଯାଏ, ତେଣୁ ଖରାଦିନିଆ ମୁଗ ଚାଷ ଅଧିକ ସୁରକ୍ଷିତ। ମୁଗ ଚାଷ ପାଇଁ ନିଗିଡ଼ା ଦୋରସା ବା ବାଲିଆ ଦୋରସା ମାଟି ଅତି ଉତ୍ତମ। ଜମିକୁ 2-3 ଥର ହଳ କରି ମାଟି ଗୁଣ୍ଡ କରିବା ପରେ ପରେ ମାଟିର ପିଏଚ୍ ସ୍ତର 6.0-7.5 ମଧ୍ୟରେ ରହିବା ଦରକାର। ଜମିରେ ଯେପରି ପାଣି ଜମି ନ ରହେ ସେଥିପାଇଁ ଜଳ ନିଷ୍କାସନର ସୁବିଧା ରହିବା ଆବଶ୍ୟକ। ଭଲ ଅମଳ ପାଇଁ ସର୍ବଦା ସ୍ୱଳ୍ପ ଅବଧି ବିଶିଷ୍ଟ ଏବଂ ରୋଗ ପ୍ରତିରୋଧକ କିସମ ଚୟନ କରିବା ଉଚିତ। ବିହନ ବୁଣିବା ପୂର୍ବରୁ ଏହାକୁ ଶୋଧନ କରିବା ଜରୁରୀ, ଯେପରିକି 1 କେଜି ବିହନରେ 2 ଗ୍ରାମ କାର୍ବନଡାଜିମ୍ କିମ୍ବା 3 ଗ୍ରାମ ଥିରାମ ମିଶାଇ ଗଳାଇବା। ଏହାର 24 ଘଣ୍ଟା ପରେ ରାଇଜୋବିୟମ୍ କଲ୍ଚର ମିଶାଇ ଛାଇରେ ଶୁଖାଇ ବୁଣିବା। ବୁଣା ଶୈଳୀ ଯେମିତିକି ଧାଡ଼ିକୁ ଧାଡ଼ି 25-30 ସେଣ୍ଟିମିଟର ଓ ଗଛକୁ ଗଛ 10 ସେଣ୍ଟିମିଟର ଦୂରତା ରଖି ବୁଣିଲେ ଗଛଟି ଭଲ ବଢ଼ିଥାଏ। ଯଦି ଆମେ ସାର ଓ ଜଳ ପରିଚାଳନା ଦେଖିବା, ତାହେଲେ ମୁଗ ଗଛ ନିଜେ ମାଟିରେ ଯବକ୍ଷାରଜାନ ସଂଗ୍ରହ କରିପାରେ, ତେଣୁ ଅଧିକ ସାର ଦରକାର ହୁଏ ନାହିଁ। ଖତ 1 ପିଛା 2-3 ଟନ୍ ଶୁଖିଲା ଗୋବର ଖତ ମିଶାଇଲେ ଭଲ। ସାର ବୁଣିବା ସମୟରେ 1 ପିଛା 8 କେଜି ଯବକ୍ଷାରଜାନ ଓ 16 କେଜି ସ୍ଫୁରକ ପ୍ରୟୋଗ କରିବା ଉଚିତ। ଜଳସେଚନ ଯେପରିକି ଖରାଦିନେ ମାଟି ଦେଖି 2-3 ଥର ହାଲୁକା ପାଣି ଦେବା ଆବଶ୍ୟକ। ତା ସହିତ ଫୁଲ ଆସିବା ସମୟରେ ଓ ଛୁଇଁ ହେବା ସମୟରେ ଜମିରେ ବତର ରହିବା ଜରୁରୀ। ଯଦି ଆମେ ରୋଗ ପରିଚାଳନା କଥା ଜାଣିବା, ତାହେଲେ ବୁଣିବାର 20-25 ଦିନ ମଧ୍ୟରେ ଘାସ ବାଛିଦେବା ଉଚିତ। ହଳଦିଆ ପତ୍ର ରୋଗ, ଯାହାକି ଧଳା ମାଛି ଦ୍ୱାରା ବ୍ୟାପିଥାଏ, ଏହାର ନିରାକରଣ ପାଇଁ ଇମିଡାକ୍ଲୋପ୍ରିଡ୍ କିମ୍ବା ନିମ୍ବ ତେଲ ସ୍ପ୍ରେ କରିବା ଉଚିତ। ପତ୍ର ସୁଡ଼ଙ୍ଗିଆ ପୋକ, ଏଥିପାଇଁ ଜୈବିକ କୀଟନାଶକ ବ୍ୟବହାର କଲେ ଭଲ ହୋଇଥାଏ। ଯେତେବେଳେ 80% ଛୁଇଁ କଳା ପଡ଼ିଯିବ, ସେତେବେଳେ ଅମଳ କରିବା ଆବଶ୍ୟକ। ଅଧିକ ଶୁଖିଗଲେ ଛୁଇଁ ଫାଟି ବିହନ ତଳେ ପଡ଼ିଯାଇଥାଏ। ଅମଳ ପରେ ମୁଗକୁ ଭଲ ଭାବରେ ଖରାରେ ଶୁଖାଇ ଆର୍ଦ୍ରତା 9-10% ସାଇତି ରଖିବା। ଆଉ ଯଦି ଆମେ ମୁଗ ଚାଷର ଲାଭ ସମ୍ପର୍କରେ ଜାଣିବା, ତାହେଲେ ଆମ ଓଡ଼ିଶାର କୋରାପୁଟ ପରି ଅଞ୍ଚଳରେ ଯେଉଁଠି ଜମିରେ ବତର ରହିଥାଏ, ସେଠି ଖରାଦିନିଆ ମୁଗ ଚାଷ କରି ଆମେ ଚାଷୀ ଭାଇମାନେ ନିଶ୍ଚିତ ଭାବେ ଲାଭବାନ ହୋଇପାରିବା।
1: ମୁଗ ଚାଷ ସମ୍ପର୍କରେ ଜାଣିଲେ ଆଜି ଦ୍ୱିପ୍ରହରର ଚାଷବାସ କଥାରେ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ 9:20। ଭେଟି ଦେଉଛୁ ମହିଳାମାନଙ୍କ ପାଇଁ ଆମ କେନ୍ଦ୍ରର ପ୍ରସ୍ତୁତି ଘର ଓ ଘରଣୀ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ। ଆଜି ପାଇଁ ଉପସ୍ଥାପନା କରିଛନ୍ତି ସ୍ୱାଗତିକା ପଟ୍ଟନାୟକ ଏବଂ ପ୍ରିୟଦର୍ଶିନୀ ହୋତା।

0: ବହୁତ କିଛି କହିବାକୁ ଥିଲେ ବି ସ୍ମୃତିର ସ୍ରୋତରେ ପ୍ରବାହିତ ହେଉଥିବା ସେହି ଭାବନା ସବୁକୁ ବାଦ ଦେଇ ତୁମ ପାଇଁ ନିଜର ପ୍ରତିଶ୍ରୁତିକୁ ସମ୍ମାନ ଦେଇ ଶୁଭକାମନା ଜଣାଉଛି ମୁଁ ତୁମକୁ। ତୁମ ଜନ୍ମଦିନର ତୁମକୁ ଅନେକ ଅନେକ ଶୁଭେଚ୍ଛା।
1: ହଁ ଶ୍ରୋତା ଭଉଣୀ, ଆମେ ଆଉ କାହା କଥା କହୁନଥିଲୁ, ଆମ ଆକାଶବାଣୀ ଜୟପୁର କଥା ହିଁ କହୁଥିଲୁ। କାହିଁକି ନା ଆଜି ହେଉଛି ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ପ୍ରତିଷ୍ଠା ଦିବସ ବା ସ୍ୱର୍ଣ୍ଣକ୍ଷେତ୍ର ଦିବସ। ତେବେ ଆଜିର ଏହି ପ୍ରତିଷ୍ଠା ଦିବସରେ ଆପଣମାନଙ୍କୁ ଅନେକ

0: ଶୁଭେଚ୍ଛା ଏବଂ ଶୁଭକାମନା ସହିତ ଆଜିର ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୁଁ ସ୍ୱାଗତିକା ପଟ୍ଟନାୟକ,
1: ମୁଁ ପ୍ରିୟଦର୍ଶିନୀ ହତା। नमस्कार।

0: ଦିବସ ରୂପେ ପାଳନ କରିଆସୁଛି। ଅବିଭକ୍ତ କୋରାପୁଟ ଏବଂ ଗଜପତି ଜିଲ୍ଲାର ପ୍ରମୁଖ ସାର୍ବଜନୀନ ପ୍ରସାରକ ଏହି ଅଞ୍ଚଳର ଆଦିବାସୀ ଜନସଂଖ୍ୟାର ଅନନ୍ୟ କଳା, ସଂସ୍କୃତି ଏବଂ ପରମ୍ପରାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଷ୍ଠିତ କରାଇଥିଲେ।
1: ଆକାଶବାଣୀ ଜୟପୁର ଦକ୍ଷିଣ ଓଡ଼ିଶାର ପାଞ୍ଚଟି ଜିଲ୍ଲା କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା ଏବଂ ଗଜପତିରେ ସେବା ପ୍ରଦାନ କରେ। ଏହି କେନ୍ଦ୍ର ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କାର ମଧ୍ୟ ହାସଲ କରି ବ୍ୟାପକ ସ୍ୱୀକୃତି ହାସଲ କରିପାରିଛି। ଏହି କେନ୍ଦ୍ରରେ ମୁଖ୍ୟତଃ ଓଡ଼ିଆ, ହିନ୍ଦୀ, ଇଂରାଜୀ ଭାଷାରେ ଏବଂ ଦେଶିଆ, ସୌରା ଆଉ କନ୍ଧ ଭଳି ସ୍ଥାନୀୟ ଆଦିବାସୀଙ୍କ ଉପଭାଷାରେ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥାଏ।
0: ଆଜିର ଏହି ଶୁଭ ଦିନରେ ଆମେ ଏଠି କାର୍ଯ୍ୟ କରିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେ କରୁଛୁ ଏବଂ ଆମର ସମସ୍ତ କର୍ମକର୍ତ୍ତା, ଗୁରୁଜନ, ଶ୍ରୋତା ଭାଇ ଭଉଣୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ଆଜିର ଏହି ମହତ୍ତ୍ୱପୂର୍ଣ୍ଣ ଦିବସ ଅବସରରେ। ଆକାଶବାଣୀ ଜୟପୁର କେନ୍ଦ୍ରର ଏହି ସ୍ୱର୍ଣ୍ଣକ୍ଷେତ୍ର ଦିବସ ଅବସରରେ ଅନେକ ଅନେକ ଭଲ ପାଇବା ଏବଂ ଶୁଭେଚ୍ଛା।
1: ଆକାଶବାଣୀ ଲକ୍ଷ ଲକ୍ଷ ଲୋକଙ୍କୁ ସୁଲଭ ଖବର, ଶିକ୍ଷା, ଜରୁରୀକାଳୀନ ସତର୍କତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦାନ କରି ଭାରତୀୟ ସମାଜର ଏକ ମୌଳିକ ସ୍ତମ୍ଭ ଭାବରେ କାର୍ଯ୍ୟ କରି ଆସୁଛି। ଏହାର ମୂଳ ମନ୍ତ୍ର ହେଉଛି ବହୁଜନ ହିତାୟ, ବହୁଜନ ସୁଖାୟ। ଭାରତୀୟ ଜନସଂଖ୍ୟାର 98% ଲୋକଙ୍କୁ ଏହା ସଂଯୋଗ କରୁଛି।
0: ତେବେ ଶ୍ରୋତା ଭଉଣୀ, ଆମ ଆକାଶବାଣୀ ଜୟପୁର କେନ୍ଦ୍ର ବିଷୟରେ ଅଧିକା କିଛି ଜାଣିବା ଆଉ ଅଧିକା କିଛି ଶୁଣିବା, ତେବେ ଆଜିର ଆଲୋଚନାର ବିଷୟ ରହିଛି ସବୁରି ପ୍ରିୟ ଆକାଶବାଣୀ ଜୟପୁର। ଆକାଶବାଣୀ ଜୟପୁର କେନ୍ଦ୍ରର ସ୍ୱର୍ଣ୍ଣକ୍ଷେତ୍ର ଦିବସରେ ଅବସରପ୍ରାପ୍ତ ଆସିଷ୍ଟାଣ୍ଟ ଡାଇରେକ୍ଟର ଅଫ୍ ପ୍ରୋଗ୍ରାମ ଶ୍ରୀ ନରେନ୍ଦ୍ରନାଥ ପଟ୍ଟନାୟକ କ'ଣ କହୁଛନ୍ତି ଶୁଣିବା।
2: ଆମ ସ୍କୁଲ ବେଳରେ ରେଡିଓ ହିଁ ଥିଲା ଗୋଟେ ମାତ୍ର ସାଧନ, ଯାହା ମାଧ୍ୟମରେ ଆମେ ମନୋରଞ୍ଜନ ପାଇପାରୁଥିଲୁ। ସେତେବେଳକୁ ନା ଟିଭି ଥିଲା, ନା ମୋବାଇଲ ଥିଲା, ନା କମ୍ପ୍ୟୁଟର ଥିଲା। ରେଡିଓ ଯେଉଁ ଘରେ ଥିଲା ସେ ଘରେ ବି ବହୁତ ଗହଳି ହେଉଥିଲା, ସାଙ୍ଗସାଥି ବି ଆସୁଥିଲେ, ଏକାଠି ବସି ଶୁଣା ହେଉଥିଲା। ଗୀତ ପାଇଁ ଯେଉଁମାନଙ୍କର ରୁଚି ଥିଲା ସେମାନଙ୍କ ପାଇଁ ତ ରେଡିଓ ପ୍ରାଣରୁ ବଳି ଅଧିକ ପ୍ରିୟ ଥିଲା। ଗୀତଟିଏ ଶିଖିବାକୁ ଗାଁରେ କୌଣସି ସୁଯୋଗ ନଥିଲା, ରେଡିଓରେ ଟିକିଏ ଶୁଣିଦେଲେ ସେଇ ଗୀତକୁ ହିଁ ଗୁଣୁଗୁଣୁ ହେବା, ସେଇ ଗୀତକୁ ପ୍ରଥମଥର ବାଜିଲାକୁ ଟିପିବାକୁ ଚେଷ୍ଟା କରିବା, ତାପରେ ଦ୍ୱିତୀୟ ତୃତୀୟ ଥର ବେଳକୁ ସେଇ ଗୀତଟିକୁ ପୁରା ଖଣ୍ଡେ ଖଣ୍ଡେ କରି ଲେଖି ପୁରା କରି ଗୀତଟାକୁ ଲେଖିବା ଏବଂ ତାକୁ ଅଭ୍ୟାସ କରିବା। ଏ ଅନୁଭବ ହୁଏତ ଆମ ବୟସର ଅନେକ ଲୋକଙ୍କର ଅଛି। ରେଡିଓ ସେତେବେଳେ ଲୋକପ୍ରିୟ ଥିଲା, ଏବେ ଲୋକପ୍ରିୟ ନାହିଁ, ଏଭଳି ବି ଯେଉଁମାନେ ଭାବୁଛନ୍ତି ବାସ୍ତବରେ ଭୁଲ ଭାବୁଛନ୍ତି। ଆକାଶବାଣୀ ଜୟପୁର କେତେ ପ୍ରିୟ ସେ କଥା ସେ ସଂସ୍ଥାରେ ଯେ କାମ କରିଛି, 35 ବର୍ଷ ଧରି ମୁଁ ସେଠି କାମ କରିଛି। ରେଡିଓର ଜଣେ ଭିତରୀ ଲୋକ ହିସାବରେ ମୁଁ ତ ନିଶ୍ଚୟ କହିବି ଯେ ଆକାଶବାଣୀ ଜୟପୁର ସବୁରି ପ୍ରିୟ ସବୁବେଳେ, କେବଳ କହିବା ପାଇଁ କହିବି ନାହିଁ, ନିଜର ଅନୁଭୂତିରୁ କହିବି। ଆଜିକି 20-25 ବର୍ଷରୁ ଅଧିକା ହୁଏତ ହେବ ମୁଁ ମୋର କାମ କରି ଆକାଶବାଣୀ ସେ ଡ୍ୟୁଟି ରୁମ୍ରେ ବସିଥାଏ। 60 ପାର ଜଣେ ବ୍ୟକ୍ତି ଆସିଲେ, ମୁହଁରେ ଲମ୍ବା ଲମ୍ବା ଦାଢ଼ି, ପିନ୍ଧିଛନ୍ତି ଖଦଡ଼ କୁର୍ତ୍ତା ଆଉ ତଳେ ଗୋଟେ ପାଇଜାମା। ସିଧା ଆସି 20 ଟଙ୍କିଆ ଥାକଟିଏ ସେ ଟେବୁଲ ଉପରେ ଥୋଇଲେ। ଆଶ୍ଚର୍ଯ୍ୟ ହେଇଗଲୁ ଆମେ, ମୋ ସାଥିରେ ଆଉ ଜଣେ 2 ଜଣ ବି ଥିଲେ। କ'ଣ ତାଙ୍କୁ ପଚାରିବାଠୁ ସେ କହିଲେ, ନାଇଁ ମୁଁ ଚାହୁଁଛି ଏ ଟଙ୍କା ଆକାଶବାଣୀ ବ୍ୟବହାର କରୁ ଏବଂ ରାମାୟଣର ଗୋଟେ ରୀତିମତ ପ୍ରଚାର କରୁ। ସେ ରେଡ଼ିଓ ଶ୍ରୋତା ଭାବରେ ଏତେ ପାଗଳ ହୋଇସାରିଥିଲେ, ସେ ନିଜ ମୁହଁରେ କହିଲେ ଯେ ମୁଁ ଏଇ କିଛି ବର୍ଷ ହେଲା ମୋ ପତ୍ନୀଙ୍କୁ ହରାଇଛି ଏବଂ ରେଡ଼ିଓ ହିଁ ବର୍ତ୍ତମାନ ମୋର ସବୁକିଛି, ସିଏ ମୋର ପତ୍ନୀ ସଦୃଶ। ଆମକୁ ଲାଗିଲା କାଳେ ସେ ତାଙ୍କର ମାନସିକ ଅବସ୍ଥା ବୋଧେ ଠିକ୍ ନାହିଁ, କିନ୍ତୁ ବାକି କଥା ସବୁ ସେ ଏତେ ଭଲ ଭାବରେ କଥା ହେଲେ, ରେଡ଼ିଓରେ କ'ଣ ଶୁଣିଛନ୍ତି, କିଭଳି ସେ କାର୍ଯ୍ୟକ୍ରମ ସବୁକୁ ଭଲ ପାଉଛନ୍ତି, ପ୍ରତ୍ୟେକ ଗୋଟେ କାର୍ଯ୍ୟକ୍ରମର ନାଁ କହିକି କେତେବେଳେ ପ୍ରଚାର ହେଉଛି, କେମିତି ସେଥିରେ କିଏ କହୁଛନ୍ତି, ସେମାନଙ୍କୁ ଟିକିଏ ଦେଖିବାକୁ ତାଙ୍କର ଆଗ୍ରହ ହେଉଛି, ଏଭଳି ଅନେକ କଥା କହିଲେ। କିନ୍ତୁ ତାଙ୍କୁ ଆମେ ସେ ଟଙ୍କା ଫେରସ୍ତ କରିଦେଇ କହିଲୁ, ଆକାଶବାଣୀ ତାର ନିଜର ନିର୍ଦ୍ଦିଷ୍ଟ ନିୟମ କାନୁନରେ ବନ୍ଧା, କାର୍ଯ୍ୟାଳୟର ଯେଉଁମାନେ ସବୁ ନିର୍ଦ୍ଦେଶ ଦିଅନ୍ତି କେଉଁ କେଉଁ କାର୍ଯ୍ୟକ୍ରମ ବାଜିବ, କିଭଳି ବାଜିବ, କେଉଁ କାର୍ଯ୍ୟକ୍ରମରେ କ'ଣ ବାଜିବ, ଏସବୁର ଗୋଟେ ନିର୍ଦ୍ଦିଷ୍ଟ ଖସଡ଼ା ତ ତିଆରି ହୁଏ, ସେଇ ତିଆରି ହୋଇଥିବା ଖସଡ଼ା ଅନୁସାରେ ହିଁ କାର୍ଯ୍ୟକ୍ରମ ପ୍ରାୟ ପ୍ରଚାରିତ ହୁଏ। ଏଣୁ ଆପଣ ଯେଉଁ ଅନୁରୋଧ କଲେ ସେ ଅନୁରୋଧକୁ ଆମେ ହୁଏତ ଏବେ କାର୍ଯ୍ୟରେ ଲଗାଇ ପାରୁନାହୁଁ, କିନ୍ତୁ ଆପଣ ସେଭଳି ରୁଚିରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସେ କିଛି ସମୟ କଥାବାର୍ତ୍ତା କଲେ, ତାପରେ ଜଣେ 2 ଜଣ ଉଦ୍ଘୋଷକ ଯେଉଁମାନଙ୍କ କଣ

ସ୍ୱର ସେମାନେ ସବୁବେଳେ ଶୁଣୁଛନ୍ତି, ସେମାନଙ୍କୁ ନାଁ ଧରି ଖୋଜିବା ପାଇଁ ଚାହିଁଲେ। ତା ଭିତରୁ ଜଣେ ସେଇଠି ଥିଲେ, ଉପଲବ୍ଧ ଥିଲେ, ତ ତାଙ୍କୁ ସେ ଦେବତା ସମାନ ସମ୍ମାନ ଦେଇ କହିଲେ, ଆପଣଙ୍କର କଣ୍ଠସ୍ୱର ଶୁଣି ମୁଁ ଅଭିଭୂତ। ଯେତେବେଳେ ବି ରେଡ଼ିଓ କାନ ପାଖରେ ଦେଇକି ମୁଁ ଶୁଣେ, ଏକୁଟିଆ ଲୋକ ମୋର କେହି ନାହାନ୍ତି ଏବଂ ରେଡ଼ିଓ ହିଁ ମୋର ଜୀବନର ସାଥୀ। ଏଭଳି ଜଣେ ବ୍ୟକ୍ତିଙ୍କର କଥା ଶୁଣିବା ପରେ ଆମେ ରେଡ଼ିଓ କିମ୍ବା ଆକାଶବାଣୀ ଜୟପୁର ଲୋକପ୍ରିୟ ନୁହେଁ ବୋଲି କହିପାରିବା କି? ଆଉ ଅନେକ ଏମିତି ଘଟଣା ଅଛି ଗାଁ ଗହଳିରେ, ଯେଉଁମାନେ ସବୁ ବହୁତ ଅଭାବ ଅସୁବିଧା ଭିତରେ ଅଛନ୍ତି, ଯେଉଁଠି ସାହାଯ୍ୟ ସୁବିଧା ସହଜରେ ପହଞ୍ଚି ପାରୁନାହିଁ, ସେଭଳି ଜାଗାମାନଙ୍କରେ ରହି କେବଳ ରେଡ଼ିଓର କାର୍ଯ୍ୟକ୍ରମ ଶୁଣି ନିଜର ଜୀବନକୁ ଗଢ଼ିବା ପାଇଁ ଚେଷ୍ଟା କରିଛନ୍ତି ଅନେକ। ସେମାନେ ଜାଣିଛନ୍ତି ଯେ ସରକାର ତାଙ୍କ ପାଇଁ କ'ଣ ସବୁ ଯୋଜନା କରିଛନ୍ତି ଏବଂ ସେ ଯୋଜନାରୁ କିଭଳି ସୁବିଧା ନେବେ, ସେଇ କଥା ସେମାନେ କାମରେ ଲଗାଇ ଦେଖାଇଛନ୍ତି। ଏଠି ଦୁଇ ପ୍ରକାର ଉଦାହରଣ ଦେବି। ସେତେବେଳକୁ ଆକାଶବାଣୀରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଚାଲିଥାଏ ଗୋଟେ, ସେଥିରେ ଆତ୍ମନିର୍ଭରଶୀଳ ହେବା ପାଇଁ ଆମେ କ'ଣ ସବୁ କରିପାରିବା ନିଜେ, ସେଭଳି ଗୋଟେ ବିଷୟକୁ ନେଇକି ଫୋନ୍ ଇନ୍ ଚାଲିଥାଏ। ସେଥିରେ ବ୍ୟାଙ୍କର ଜଣେ ମ୍ୟାନେଜର ଆସିଥାନ୍ତି ଏବଂ ଆମର ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜର ଅଫିସର ସିଏ ଆସିଥାନ୍ତି ଏବଂ ଆମର ଆକାଶବାଣୀର କେନ୍ଦ୍ର ନିର୍ଦ୍ଦେଶକ ସିଏ ବି ସେଇ ଫୋନ୍ ଇନ୍ରେ ବସିଥାନ୍ତି। ଶ୍ରୋତାମାନଙ୍କ ଠାରୁ ଆସୁଥାଏ ଫୋନ୍ ଏବଂ ତା'ର ଉଚିତ ଉତ୍ତର ଦିଆଯାଉଥାଏ। ଜଣେ ବ୍ୟକ୍ତି ସେ ତିନି ଚାରୋଟି ବିଷୟରେ ସ୍ନାତକୋତ୍ତର ହୋଇସାରିଥାନ୍ତି, ଆଉ ଗୋଟେ ଦୁଇଟି ବିଷୟରେ ଡିପ୍ଲୋମା ବି କରିଥାନ୍ତି। ସେ ପଚାରିଲେ, ଏତେ ସବୁ କରିବା ସତ୍ତ୍ୱେ ମୋତେ କୌଣସି ଚାକିରି ମିଳିନାହିଁ, ଏଣୁ ମୁଁ ବଡ଼ ଦ୍ୱନ୍ଦ୍ୱରେ ଅଛି, ମୋର ମାନସିକ ଅବସ୍ଥା ବର୍ତ୍ତମାନ ଏତେ ଭଲ ନାହିଁ। ତାଙ୍କୁ ଉତ୍ତର ତ ଦିଆଗଲା ଯେ ପାଠ ସାଙ୍ଗରେ ଚାକିରିର ସତରେ ସିଧାସଳଖ ସମ୍ପର୍କ ସେମିତି କିଛି ନାହିଁ, କାରଣ ପାଠ ତ ଆମେ ପାଠ ପାଇଁ ପଢ଼ିଲେ, ଚାକିରି ପାଇଁ ପୁଣି ଥରେ ଆମକୁ ଗୁଡ଼ାଏ ପ୍ରତିଯୋଗିତାରେ ଠିଆ ହେବାକୁ ହେବ ଏବଂ ସେଥିରେ ସଫଳ ହେବାକୁ ହେବ। ପ୍ରତିଯୋଗିତାରେ ସଫଳତା ନ ମିଳିଲେ ଆମେ ତ ପାଇପାରିବାନି ଚାକିରି, ଏଇଟା ସତ କଥା। ସେ ତାରି ଭିତରେ ଫୋନ୍ କଟିଗଲା। ତାପରେ ସେ ଯଦି ଶୁଣୁଛନ୍ତି ରେଡ଼ିଓ, ତାଙ୍କୁ ଆଉ କିଛି ସୂଚନା ଦେବା ଉଦ୍ଦେଶ୍ୟରେ ବ୍ୟାଙ୍କ ମ୍ୟାନେଜର ଜଣକ କହିଲେ ଯେ ଆପଣ ତ ଏତେ ସବୁ କଲେ, ଆପଣ ଗୋଟେ ଛୋଟିଆ କାମ ଆଉ ଯଦି କରିପାରିବେ କରନ୍ତୁ, ଫୋର୍ ହ୍ୱିଲର୍ ଡ୍ରାଇଭିଂ ଲାଇସେନ୍ସଟେ କରିପକାନ୍ତୁ, ଆପଣଙ୍କୁ ଆମେ କାର୍ ପାଇଁ ଋଣ ଦେଇପାରିବୁ, ଯେଉଁଟାକୁ ଆପଣ ବ୍ୟବସାୟିକ ଭିତରେ ବ୍ୟବହାର କରି କିଛି ପଇସା ରୋଜଗାର କରିପାରିବେ। ଦୁଇ ମିନିଟ୍ ପରେ ସେଇ ବନ୍ଧୁ ଜଣକ ଖୁବ୍ ବ୍ୟଥିତ ହୋଇ, ଉତ୍ତପ୍ତ ହୋଇ ପୁଣି ଫୋନ୍ କଲେ ଆକାଶବାଣୀକୁ, କହିଲେ ମୋର ଆତ୍ମାକୁ ବାଧିଲା ଭଳି କଥା ଆପଣ କହିଲେ ବୋଲି। ଆରେ ଏତେ ଅହଂ କାହିଁକି, ଆମେ ପାଠଶାଠ ପଢ଼ିଥିଲୁ ବୋଲି ଆମେ ନିଜ ଜୀବନ ବଞ୍ଚିବା ଭୁଲିଯିବା? ତ ସେଇଠି ତାଙ୍କୁ ବୁଝାଇ ଦିଆଗଲା, ନାଇଁ ଆପଣଙ୍କୁ କୌଣସି ଅପମାନ ଦେବା ଉଦ୍ଦେଶ୍ୟରେ କଥା କୁହାଯାଇନଥିଲା, କେବଳ ଆଉ ଗୋଟାଏ ଅପସନ୍, ଆଉ ଗୋଟାଏ ବାଟ, ଯେ ଜୀବନରେ ସବୁକିଛି ସରକାର ହିଁ ଦେବେ ନାହିଁ, ଜୀବନରେ ସବୁକିଛି ଆମେ ଗୋଟେ ଚାକିରି କଲେ ହିଁ ପାଇବା, ଏଭଳିଆ ତ ନୁହେଁ। କାରଣ ଆମ ଆଖପାଖରେ ଆମେ ଯେତେ ବଡ଼ ବଡ଼ ଧନୀ ଲୋକଙ୍କୁ ଦେଖୁଛୁ, ସେମାନେ ଚାକିରି କରିନାହାନ୍ତି କେହି। କିଏ କଣ୍ଟ୍ରାକ୍ଟରୀ କରିଛି, କିଏ ବ୍ୟବସାୟ କରିଛି, କିଏ ଆଉ କିଛି କରୁଛି, ନିଜ ଉଦ୍ୟୋଗରେ ଚାଷବାସ କରି ବହୁତ ବଡ଼ ଲୋକ ହୋଇଛି। ତେଣୁ ପାଠ ସାଙ୍ଗରେ ଚାକିରିକି ଯୋଡ଼ି ଦେଇକି ମନରେ ଗୋଟେ ପ୍ରକାର ଅହମ୍ ପାଳିକି ବଢ଼ିବା ବାସ୍ତବରେ ଠିକ୍ ନୁହେଁ। ତା'ର ଦୁଇ ମିନିଟ୍ ପରେ ଆଉ ଜଣେ ଫୋନ୍ କଲେ, ସେ ଷଷ୍ଠ ପରେ ପାଠ ଛାଡ଼ି ଦେଇଛନ୍ତି ବାଧ୍ୟ ହୋଇକି, ତାଙ୍କର ଅସୁବିଧା ଥିଲା ଏବଂ ବର୍ତ୍ତମାନ ସେ ଗୋଟେ ଅଟୋ ରିକ୍ସା ଚଳାଉଥିଲେ। ସିଏ ଫୋନ୍ କରି ପଚାରିଲେ, ଆଉ ଟିକିଏ ଆଗରୁ ମୁଁ ଆପଣଙ୍କର ରେଡ଼ିଓରୁ ଶୁଣିଲି ଯେ ମୁଁ ଯଦି ଡ୍ରାଇଭିଂ ଲାଇସେନ୍ସ କରିବି, ମୋତେ ଆପଣ କାର୍ ଲୋନ୍ ଦେଇପାରିବେ କି? ତ ଏଇଠି ଗୋଟେ ଜିନିଷ ସ୍ପଷ୍ଟ ହେଲା ଯେ ଜଣେ ଜୀବନରେ ବେଶୀ ଶିକ୍ଷିତ ନହେଲେ ବି ଯଦି ବାସ୍ତବକୁ ସେ ଜାଣିଛି ଟଙ୍କା ରୋଜଗାର କରିବା ପାଇଁ କିଛି ଗୋଟେ ଭଲ ଉପାୟ ଖୋଜିବା ପାଇଁ ଜଣେ ଚେଷ୍ଟା କରୁଛି, ସେ ନିଶ୍ଚୟ ଆଗେଇବ। ସେ ଅଟୋ ରିକ୍ସାବାଲା ବର୍ତ୍ତମାନ ଦୁଇ ତିନୋଟି କାର୍ର ମାଲିକ ହୋଇଛନ୍ତି। ଏଣୁ ରେଡ଼ିଓ କେବଳ ଆନନ୍ଦ ଦେଉନି, କେବଳ ମନୋରଞ୍ଜନ ଦେଉନି, ସେ ଜୀବନକୁ ବଞ୍ଚିବାର କୌଶଳ ବି ଶିଖାଉଛି। ସବୁରି ପ୍ରିୟ ଏଇ ଯେଉଁ ଆକାଶବାଣୀ, ଏଇଟା ବାସ୍ତବରେ ସବୁରି ପ୍ରିୟ, ତାକୁ କେହି ମନା କରିପାରିବେ ନାହିଁ। ରେଡ଼ିଓର ଲୋକପ୍ରିୟତା ମୂଳରୁ ଥିଲା, ଏବେ ବି ଅଛି, ଏବେ ଟିକେ ବିଭାଜିତ ଯଦି ବି ହେଇଛି, ତଥାପି ଏଇ ସାଇକେଲ ଚଲାଇ ଚଲାଇ ଜଣେ ରେଡ଼ିଓ ଶୁଣିପାରୁଛି, ଯାହାକି କେବେ ସମ୍ଭବ ନୁହେଁ ଅନ୍ୟ କୌଣସି ମାଧ୍ୟମ ପାଇଁ।

0: ଆକାଶବାଣୀ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ସେବା ସମାଜକୁ ଯୋଗାଇଥାଏ, ଯେପରିକି ଶିକ୍ଷା ଏବଂ ନିରନ୍ତରତା। କୋଭିଡ-19 ମହାମାରୀ ପରି ଜରୁରୀକାଳୀନ ପରିସ୍ଥିତିରେ ଆକାଶବାଣୀ ଗ୍ରାମୀଣ ଅଞ୍ଚଳଗୁଡ଼ିକୁ ସୀମିତ ଡିଜିଟାଲ ଏବଂ ଇଣ୍ଟରନେଟ୍ ସୁବିଧା ସହିତ ଶିକ୍ଷାଗତ ପ୍ରସାରଣ ସେବା ପ୍ରଦାନ କରିଥିଲା ଏବଂ ବିପର୍ଯ୍ୟୟ ପରିସ୍ଥିତିରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ଥାନୀୟ ମତ୍ସ୍ୟଜୀବୀ ଏବଂ ଲୋକଙ୍କୁ ସତର୍କ ସୂଚନା ଯୋଗାଇଥାଏ। ଯେଉଁଠି ମୋବାଇଲ୍ ନେଟୱାର୍କ ବିଫଳ ହେଉଛି, ସେଠି ରେଡିଓ ସତର୍କ ସୂଚନାରେ ଅଗଣିତ ଲୋକଙ୍କ ଜୀବନ ମଧ୍ୟ ବଞ୍ଚାଇ ପାରିଛି।
1: ତେବେ ପ୍ରିୟଦର୍ଶନୀ, ଏ ସମ୍ପର୍କରେ ଆଉ ଏକ ସାକ୍ଷାତକାର ଶୁଣିବା। ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ଅବସରପ୍ରାପ୍ତ ବରିଷ୍ଠ ଉଦ୍ଘୋଷିକା ଶ୍ରୀମତୀ ଅମିତା ଦାସଙ୍କଠୁ।
2: ନମସ୍କାର, ମୁଁ ଅମିତା ଦାସ, ଅବସରପ୍ରାପ୍ତ ବରିଷ୍ଠ ଉଦ୍ଘୋଷିକା। ଆକାଶବାଣୀ ଜୟପୁରର ସ୍ୱର୍ଣ୍ଣକ୍ଷେତ୍ର ଦିବସ ଉପଲକ୍ଷେ ଆକାଶବାଣୀ ସହ ଜଡ଼ିତ ସବୁ କର୍ମକର୍ତ୍ତା, ଅବସରପ୍ରାପ୍ତ କର୍ମକର୍ତ୍ତା ଏବଂ ଆକାଶବାଣୀକୁ ଶ୍ରୋତାଙ୍କ ପାଖରେ ପହଞ୍ଚାଇବା ପାଇଁ ଯେତେ ସବୁ ସାମୟିକ ଉପସ୍ଥାପକ, ଉପସ୍ଥାପିକା, ଉଦ୍ଘୋଷକ, ଉଦ୍ଘୋଷିକା ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଆକାଶବାଣୀ ଜୟପୁର ମୋର ବ୍ୟକ୍ତିଗତ ଜୀବନରେ ପାଳନକର୍ତ୍ତୀ ଜନନୀ କହିଲେ ଭୁଲ ହେବ ନାହିଁ। ସେ ମୋତେ ପାଳିଛି, ପୋଷିଛି, ମୋତେ ଗଢ଼ିଛି, ଶ୍ରୋତାଙ୍କ ପାଖରେ ଗୋଟେ ପରିଚୟ ଦେଇଛି। ତେଣୁ ଆକାଶବାଣୀ ମୋର ତ ଅତି ପ୍ରିୟ, ନିଜର ଆପଣାର ଗୋଟେ ପାରିବାରିକ ସମ୍ଭ୍ରାନ୍ତ ଅନୁଷ୍ଠାନ କହିଲେ ଭୁଲ ହେବ ନାହିଁ। ଗୋଟେ କଥା ମନକୁ ଆସେ, ଏଇ ଆକାଶବାଣୀ ଜୟପୁର 1964 ଜୁନ୍ ମାସର ଆଜିର ଦିନରେ ପ୍ରତିଷ୍ଠିତ ହୋଇଥିଲା। ଲୋକପ୍ରିୟତା କ୍ଷେତ୍ରରେ ଯଦି ବିଚାର କରାଯିବ ତାହେଲେ ଆକାଶବାଣୀର ପ୍ରକୃତରେ ବିକଳ୍ପ ନାହିଁ। ଯଦିଓ ଆମେ ଭାବୁଛୁ ଯେ ଇଲେକ୍ଟ୍ରୋନିକ୍ ମିଡ଼ିଆ ବହୁତ ଆସିଯାଇଛି, ଆକାଶବାଣୀର ବିଭିନ୍ନ ରୂପରେଖ ବଦଳି ଯାଇଛି, ତଥାପି ଅବିଭକ୍ତ କୋରାପୁଟ ଜିଲ୍ଲା କଥା ଯଦି ଆଲୋଚନା କରିବା, ଏବେ ବି ଆକାଶବାଣୀ ଜୟପୁର ଅନେକ ପ୍ରତିଯୋଗିତା ଭିତରେ ବି ସେହି ଲୋକପ୍ରିୟତା ବଜାୟ ରଖିଛି। ଏହାର ବହୁତ କାରଣ ଅଛି। ଯେତେବେଳେ 1964 ଆକାଶବାଣୀ ଜୟପୁର କେନ୍ଦ୍ର ଏଠି ଉଦ୍ଘାଟିତ ହେଲା, ପ୍ରତିଷ୍ଠିତ ହେଲା, କାର୍ଯ୍ୟ କରିବା ଆରମ୍ଭ କଲା, ସେଥିରେ ପ୍ରଥମ ଗୁରୁତ୍ୱ ଦିଆଯାଇଥିଲା ଏହି ଅଞ୍ଚଳର ଯେଉଁ ଆଦିବାସୀ ସଂସ୍କୃତି, ପରମ୍ପରା, ସେମାନଙ୍କର ନୃତ୍ୟ, କଳା, ସଙ୍ଗୀତ, ସେମାନଙ୍କ ଜୀବନଧାରା, ସେହିମାନଙ୍କୁ ଆଧାର କରିକି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଗଲା। ଯେତେବେଳେ ଜଣଙ୍କର କଥା ଆମେ ଶୁଣୁଛେ, ସେହି କଥାଟି ଯଦି ଆମର ବ୍ୟକ୍ତିଗତ ଜୀବନରେ, ଆମ ପାରିବାରିକ ଜୀବନରେ, ଆମ ସାମାଜିକ ଜୀବନକୁ ପ୍ରଭାବିତ କଲା ଭଳି ଲାଗେ ବା ଜଡ଼ିତ ହେଲା ଭଳି ଲାଗେ, ତାହେଲେ ଆମେ ସେ କଥାଟିକୁ ଶୁଣିବାକୁ ଭଲ ପାଉ। ଠିକ୍ ସେହି କାମ ଆକାଶବାଣୀ ଜୟପୁର ଅବିଭକ୍ତ କୋରାପୁଟ ଏବଂ ଗଜପତି ଜିଲ୍ଲାରେ କରିଥିଲା। ଆଦିବାସୀ ଭାଇ ଭଉଣୀମାନେ ଶିକ୍ଷା ସଚେତନତା, ସ୍ୱାସ୍ଥ୍ୟଗତ ସଚେତନତା ସବୁଥିରୁ ସେ ସମୟରେ ବହୁତ ଦୂରରେ ଥିଲେ। ସେହି କ୍ଷେତ୍ରରେ ଆକାଶବାଣୀ ଜୟପୁର କେନ୍ଦ୍ର ଗୋଟିଏ ପ୍ରମୁଖ ଭୂମିକା ତୁଲାଇଲା। ସ୍ୱାସ୍ଥ୍ୟଗତ ସମସ୍ୟା କେମିତି ଦୂର ହେବ, ଶିକ୍ଷା କେମିତି ପିଲା ପାଇବେ, ସଚେତନତା କେମିତି ସୃଷ୍ଟି ହେବ, ବିଭିନ୍ନ ପ୍ରକାର ଅନ୍ଧବିଶ୍ୱାସ କୁସଂସ୍କାରରୁ କିପରି ମୁକୁଳେଇ ହେବ ସମାଜକୁ, ସେଥିପାଇଁ ଆକାଶବାଣୀ ଜୟପୁର ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ପ୍ରସ୍ତୁତ କଲା ଏବଂ ସେଥିରେ ଗୋଟିଏ ବହୁତ ଭଲ କାର୍ଯ୍ୟକ୍ରମ ଆରମ୍ଭ ହେଲା। ସେଠି ହେଉଛି ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ, ଏବଂ ଚୈତି ଜହ୍ନ ଘରେ ଘରେ, ଗାଁ ଗାଁରେ, କେବଳ ଆଦିବାସୀ ଭାଇ ଭଉଣୀ ନୁହଁ, ସାଧାରଣ ବର୍ଗର ଲୋକଙ୍କ କ୍ଷେତ୍ରରେ ମଧ୍ୟ ବହୁତ ଲୋକପ୍ରିୟତା ହାସଲ କରିଥିଲା, ଏବେ ବି କରିଛି। ଏବେ ବି ରେଡିଓ କେ ପାଚାରୁ କାର୍ଯ୍ୟକ୍ରମର ବହୁତ ଶ୍ରୋତା ଅଛନ୍ତି, ଶ୍ରୋତାମାନେ ଫୋନ୍ କରୁଛନ୍ତି। କହିବାର କଥା ହେଲା, ଯେତେବେଳେ ଆକାଶବାଣୀ ଜୟପୁର ତାର କର୍ତ୍ତବ୍ୟକୁ ଠିକ୍ ଭାବରେ ତୁଲେଇଲା, ମାନେ ତାର ଯେତେବେଳେ କର୍ମକ୍ଷେତ୍ରକୁ ଯେତେବେଳେ ବଢ଼େଇଲା, ବିଭିନ୍ନ ପ୍ରକାରର ନୂଆ ନୂଆ କାର୍ଯ୍ୟକ୍ରମ ସୃଷ୍ଟି କଲା, ପ୍ରଚାର ପ୍ରସାର କଲା, ନାଟକ, ସଙ୍ଗୀତ ଏବଂ ଏହି ଅଞ୍ଚଳର ଯେତେ ସବୁ ନୂତନ ପ୍ରତିଭାକୁ ସୁଯୋଗ ଦେଲା ରେଡିଓ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ, ତ ଧୀରେ ଧୀରେ ଆକାଶବାଣୀ ଜୟପୁର ଲୋକପ୍ରିୟତା କ'ଣ, ପ୍ରତ୍ୟେକ ଜୀବନର ଅଙ୍ଗ ହୋଇଗଲା। ଏବେ ବି ସଙ୍ଗୀତ କଳାକାରମାନେ ଆକାଶବାଣୀ ଜୟପୁରକୁ ନିଜର ବଡ଼ ପରିଚୟ ଭାବରେ ପରିଚୟ କରାନ୍ତି। ଉପସ୍ଥାପକ ଉପସ୍ଥାପିକାମାନେ ବ୍ୟକ୍ତିଗତ ଜୀବନରେ ନିଜସ୍ୱ ବୃତ୍ତି ଯାହା ବି ଥାଉ, ସେମାନେ ଆକାଶବାଣୀ ସହ ଜଡ଼ିତ ହୋଇ ନିଜକୁ ଗୌରବାନ୍ୱିତ ମନେ କରନ୍ତି। ଏହାର କାରଣ ହେଲା, ସେମାନେ ଯେତେବେଳେ

ଯେଉଁଠି ବି ପହଞ୍ଚନ୍ତି ନିଜର ପରିଚୟ ଦିଅନ୍ତି, ସେଇ ଜିନିଷ, ସେଇ ସମ୍ମାନ, ସେଇ ମର୍ଯ୍ୟାଦା ସେମାନେ ପାଆନ୍ତି। କାରଣ ଲୋକଙ୍କ ଭିତରେ ଆକାଶବାଣୀ ଜୟପୁରର ମର୍ଯ୍ୟାଦା ରହିଛି, ତେଣୁ ଆକାଶବାଣୀର ଲୋକପ୍ରିୟତାକୁ ବା ସବୁରି ପ୍ରିୟ ଆକାଶବାଣୀ କହିବା ବୋଧେ ମୁଁ ଭାବୁଛି ବାହୁଲ୍ୟ ହେବ। କାରଣ ସ୍ୱାଭାବିକ ଭାବରେ ଆକାଶବାଣୀ ଜୟପୁର ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ଅନ୍ତରରେ ରହିଛି। ମହିଳା କାର୍ଯ୍ୟକ୍ରମ କଥା ଯଦି ଆଲୋଚନା କରିବା, ତାହେଲେ ମହିଳା କାର୍ଯ୍ୟକ୍ରମରେ ନାରୀମାନଙ୍କର ଶିକ୍ଷାଗତ ସଚେତନତା, ସେମାନଙ୍କ ପାରିବାରିକ ଜୀବନକୁ କିଭଳି ପ୍ରଭାବିତ କରିବ ଏଭଳି ସବୁ ବିଷୟ ନିର୍ଦ୍ଧାରିତ କରିବା, ସେମାନଙ୍କୁ ସେ ବିଷୟରେ ନିଜକୁ, ପୁଣି ବିଭିନ୍ନ କ୍ଷେତ୍ରରେ ମହିଳାମାନେ ଯେଉଁ ପ୍ରକାର ଭାବରେ ଶିକ୍ଷିତ ସଫଳ ହେଉଛନ୍ତି ସେମାନଙ୍କୁ କାର୍ଯ୍ୟକ୍ରମରେ ଆଣି ସାମିଲ କରିବା, ସାହିତ୍ୟକୁ ସାମିଲ କରିବା, ସେମାନଙ୍କର ଚିନ୍ତା ଚେତନାକୁ ସାମିଲ କରିବା, ଏ ମଧ୍ୟ ଲୋକପ୍ରିୟତା ବଢ଼େଇବାରେ ବହୁତ ବଡ଼ ଭୂମିକା ତୁଲେଇଛି। ମହିଳା କାର୍ଯ୍ୟକ୍ରମକୁ ଶ୍ରୋତାଙ୍କ ପାଖରେ ପହଞ୍ଚାଇବାର କାମଟି କରିଛି। ଏବଂ ମୋ ଜାଣିବାରେ, ମୋର ଚାକିରି କାଳ ଭିତରେ ମୁଁ ଅନେକ ବ୍ୟକ୍ତି ବିଶେଷଙ୍କଠୁ ଶୁଣିଛି ଯେ ବେଳେବେଳେ ମହିଳା କାର୍ଯ୍ୟକ୍ରମ କେବଳ ମହିଳା ଶୁଣନ୍ତିନି, ପୁରୁଷମାନେ ବି ଶୁଣନ୍ତି। ଆମେ ଭାବୁ ମହିଳାଙ୍କ ପାଇଁ କରୁଛୁ, ପୁରୁଷମାନେ ବି ଶୁଣନ୍ତି, କାରଣ ତାଙ୍କୁ ସେଠୁ କିଛି ସଚେତନ ଜିନିଷ କିଛି ମିଳେ ବା କିଛି ଜାଣିବା କଥା ମିଳେ, କିଛି ସୂଚନା ମିଳେ। ଆକାଶବାଣୀର ତ ମୂଳ ମନ୍ତ୍ର ହେଉଛି ବହୁଜନ ହିତା ବହୁଜନ ସୁଖାୟ, ତେଣୁ ପ୍ରତ୍ୟେକ କ୍ଷେତ୍ରକୁ ଆଧାର କରି ଯଦିଓ କାର୍ଯ୍ୟକ୍ରମ ପ୍ରସ୍ତୁତ ହେଉଛି, ପ୍ରତ୍ୟେକ କାର୍ଯ୍ୟକ୍ରମରେ ଆକାଶବାଣୀ ଜୟପୁର ଧ୍ୟାନ ଦେଇଥାଏ ଯେପରି ପ୍ରତ୍ୟେକଙ୍କ ପାଇଁ ସବୁଥିରେ, ସବୁ କାର୍ଯ୍ୟକ୍ରମରେ କିଛି ନା କିଛି ଥିବ ଯାହାଦ୍ୱାରା ସେ ଶୁଣିବାକୁ ଭଲ ପାଇବ। ତେଣୁ ସବୁରି ପ୍ରିୟ ଆକାଶବାଣୀ, ଏଥିରେ କିଛି ବି ନୂଆ କଥା ନାହିଁ, ଆକାଶବାଣୀ ଜୟପୁର ସମସ୍ତଙ୍କର ପ୍ରିୟ। ମୁଁ ଆଶା କରିବି ଯେ ଆକାଶବାଣୀ ଜୟପୁର ଯେଉଁ ବିଭିନ୍ନ କାର୍ଯ୍ୟକ୍ରମ, ଭିନ୍ନ ଭିନ୍ନ ସ୍ୱାଦର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଚାଲିଛି, ଏଇଭଳି ଭାବରେ ତାର ଯାତ୍ରା ଜାରି ରଖୁ, ଆହୁରି ଆଗକୁ ମହିମାନ୍ୱିତ କରୁ ତାର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆକାଶବାଣୀ ଜୟପୁର ନିଜ କେନ୍ଦ୍ରକୁ। ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ରର ସ୍ୱର୍ଣ୍ଣକ୍ଷେତ୍ର ଦିବସ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ନମସ୍କାର।

0: ଗ୍ରାମୀଣ କୃଷି ସମ୍ପ୍ରଦାୟକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ସହିତ ସଶକ୍ତ କରାଏ ଆକାଶବାଣୀ। ବିଜ୍ଞାନ ଏବଂ ସ୍ୱାସ୍ଥ୍ୟ ପାଇଁ ସୁଗମ ଆଞ୍ଚଳିକ ଭାଷାରେ ଗବେଷଣାକୁ ଅନୁବାଦ କରିଥାଏ ଏବଂ ଅନ୍ଧବିଶ୍ୱାସକୁ ପ୍ରତିହତ କରିଥାଏ ଆକାଶବାଣୀ। ତେବେ ଚାଲନ୍ତୁ ଏ ସମ୍ପର୍କରେ ଆଉ କିଛି ଅଧିକ ଜାଣିବା ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀନାଥ ମିଶ୍ରଙ୍କଠାରୁ।
1: ମୁଁ ଶ୍ରୀନାଥ ମିଶ୍ର ଜୟପୁର ଏବଂ ଆକାଶବାଣୀ ସହିତ ମୋର ଦୀର୍ଘ ଦିନର ଅନୁଭବ ବା ପରିଚିତି ଅଛି। ଆଜି ଯେତେବେଳେ ଜୟପୁର ଆକାଶବାଣୀର କଥା ପଡୁଛି ମନେ ପଡ଼େ ଦିନ ଥିଲା ଯେତେବେଳେ ଆକାଶବାଣୀ ଗୋଟିଏ ଶବ୍ଦ ପ୍ରତ୍ୟେକ ବ୍ୟକ୍ତି ମାନସର ଚିନ୍ତା ଏବଂ ଚେତନାକୁ ଦୋହଲାଇ ଦଉଥିଲା। ଆମ ପିଲାଦିନ ବେଳେ ଆମେ ଭାବୁଥିଲୁ ଯେ ସତେ ଯେମିତି ସେ ଶବ୍ଦ ଗୁଡାକ ଆକାଶରୁ ଯେମିତି ନୀଳ ମେଘ ଦେଇକିରି ବା ଗହନ ମେଘ ଦେଇକିରି ସେ ଶବ୍ଦ ଯାକ ଯୋଉଟା ଯେମିତି ପୃଥିବୀକୁ ଆସୁଛି ଯୋଉଟା ଗୋଟେ ଶାନ୍ତ ନମନୀୟ କମନୀୟ ଏବଂ ଗ୍ରହଣୀୟ ଏତେ ମାନେ ଭାବପ୍ରବଣ ଲାଗୁଥିଲା ମନ ଆନ୍ଦୋଳିତ ଲାଗୁଥିଲା ଯେ ଏଟା କେମିତି ସମ୍ଭବ କୌତୁହଳ ବି ଲାଗୁଥିଲା। କିନ୍ତୁ ଯେତେବେଳେ ଜୟପୁରରେ ଆମେ ଜାଣିବାକୁ ପାଇଲୁ ଯେ ବୋଧେ ସେଟା 64 ମସିହାର କଥା ଯେ ଜୟପୁରରେ ଗୋଟେ ଆକାଶବାଣୀ କେନ୍ଦ୍ର ଖୋଲା ହବ ସେଦିନ ଯେଉଁମାନଙ୍କୁ ଆମେ ଦୀର୍ଘ ଦିନ ଧରି ପିଲାଦିନୁ ଶୁଣୁଥିଲୁ ସେଇ ଯତୀନ ଦାସ ହଉ ସେଇ ଅନ୍ୟମାନେ ଯେଉଁମାନଙ୍କର ଆଇକନ ଥିଲେ ବ୍ରଡକାଷ୍ଟିଂରେ ତାଙ୍କମାନଙ୍କର କଥା ଶୁଣିକିରି ଆମେ ଭାବୁଥିଲୁ ଏ ସୁଯୋଗ ଆମକୁ ମିଳିବ କି ଏମିତି ଲୋକମାନଙ୍କୁ ଆମେ ଟିକେ ଦେଖିପାରିବୁ କି କାରଣ ବେତାର ମାଧ୍ୟମରେ ଆମେ କାହାକୁ ଦେଖିପାରୁନଥିଲେ କେବଳ ତାଙ୍କର ଶବ୍ଦ ହିଁ ଆମ ଭିତରେ ପରିଚିତ ଆମକୁ କରୁଥିଲା। ଜୟପୁର ଆକାଶବାଣୀ ଯେତେବେଳେ ଆରମ୍ଭ ହେଲା ସେତେବେଳେ ଜୟପୁର କଣ ଏଇ

ଯୋଉ ଆମର ଅବିଭକ୍ତ କୋରାପୁଟ ଜିଲ୍ଲା ଯୋଉଟା ଥିଲା ସେ ଗୋଟେ ସାମଗ୍ରିକ ଭାବରେ ତାର ପ୍ରଭାବ ଆକାଶବାଣୀର ଆମର ସ୍ୱାସ୍ଥ୍ୟ ତଥା ଦେଶ ବିଦେଶର କଥା ଜାଣିବା ଏବଂ ଆମର ସାହିତ୍ୟ ସଂସ୍କୃତି ବା ସ୍ଥାନ ଗୁଡାକ ବିଷୟରେ ଜାଣିବାର ଆମକୁ ଗୋଟେ ଅପାର ସୁଯୋଗ ସୃଷ୍ଟି କରିଦେଇଥିଲା। ମୁଁ ଆମର ପିଲାଦିନେ ଆମେ ମନେ ଅଛି ଏପରିକି ଦିନ ଥିଲା ସେତେବେଳେ ନୂଆ ନୂଆରେ ଏଠି ସ୍କୁଲ ବ୍ରଡକାଷ୍ଟିଂ ବା ସ୍କୁଲର ପିଲାମାନଙ୍କର ପାଠ୍ୟକ୍ରମ ଅନୁସାରେ ମଧ୍ୟ ଆମର ଏଠୁ ହଉଥିଲା ଯୋଉ ଏଠୁ ବି ଆମର ପ୍ରଡକ୍ସନ ହଉଥିଲା ଯଦି ତ କଟକରୁ ସେଟା ଟେଲିକାଷ୍ଟ ହଉଥିଲା। ଯାହା ବି ହଉ ଜୟପୁର ଲୋକମାନଙ୍କ ପାଇଁ ଯୋଉ ଆକାଶବାଣୀ ସୁଦୂର ଥିଲା ଏବଂ ଦୃଢ ବେପାର ଥିଲା ଆସ୍ତେ ଆସ୍ତେ ଆମ ଅଞ୍ଚଳର ପିଲାମାନଙ୍କର କଥା ଆମର କଥା ଆମର ନୃତ୍ୟ ଆମର ସଙ୍ଗୀତ ଆମର ନାଟକ ଯେତେବେଳେ ପ୍ରସାରିତ ହେଲା ଲୋକମାନଙ୍କ ଭିତରେ ଗୋଟେ ନିଶ୍ଚିତ ରୂପେ ଗୋଟେ ତାଙ୍କର ମନରେ ଗୋଟେ ଆନ୍ଦୋଳନ ସୃଷ୍ଟି ହେଲା ଏବଂ ପ୍ରଥମଥର ପାଇଁ ଲୋକମାନେ ତାଙ୍କର ନିଜର ସ୍ୱର ବା ଭଏସ୍ ସେମାନେ ନିଜେ ଶୁଣିପାରିଲେ ତାହା ଗୋଟେ ବଡ଼ ଉପଲବ୍ଧି ଥିଲା। ଏବଂ ସେତେବେଳେ ଆକାଶବାଣୀ ସମସ୍ତଙ୍କ ପାଇଁ ଗୋଟେ ମାନେ ସାଧାରଣ ଲୋକ ପାଇଁ ସେଟା ଗୋଟେ ବିରାଟ ଅନୁଷ୍ଠାନ ଥିଲା କାରଣ ସମସ୍ତେ ତାଙ୍କୁ ବାହାରୁ ତାର ଯୋଉ ସେଣ୍ଟ୍ରି ତାର ଯୋଉ ଗେଟ୍ କିପର ଏବଂ ବିଲ୍ଡିଂ ଦେଖିଲେ ଲୋକ ଭାବୁଥିଲେ ଭିତରେ କଣ ହଉଛି ସେ ଭିତରେ ଯୋଉ ଉତ୍କଣ୍ଠା ଥିଲା ଆସ୍ତେ ଆସ୍ତେ ସେ ଉତ୍କଣ୍ଠାଟା ଦୂର ହେଇଗଲା ଏବଂ ଏଇ ଯୋଉ ଆକାଶବାଣୀ ତାର କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ପାଖକୁ ଯେମିତି ସମସ୍ତଙ୍କର ମନକୁ ଛୁଇଁଲା ଯେମିତି ତାର ଯୋଉ ଲୋଗ ଅଛି ଯେଉଁ ତାର ଆଭିମୁଖ୍ୟ ଥିଲା ବହୁଜନ ସୁଖାୟ ବହୁଜନ ହିତାୟ ଏବଂ ବହୁଜନଙ୍କ ପାଇଁ ସେଟା କାର୍ଯ୍ୟ କଲା। ଆସ୍ତେ ଆସ୍ତେ ତାର ସବୁଯାକ କାର୍ଯ୍ୟକ୍ରମ ବଢିଲା ଲୋକମାନଙ୍କ ଭିତରେ ସଚେତନତା ଥିଲା ଏବଂ ତାର ଆଉ ଗୋଟେ ଯେତେବେଳେ ଦିଗ ଆସିଲା ଯେତେବେଳେ ଆମର ଏଠି ଗୋଟେ କାର୍ଯ୍ୟକ୍ରମ ହେଲା ନିଜ ଆଞ୍ଚଳିକ ଭାଷାରେ ଆଦିବାସୀ ଭାଷାରେ ତାଙ୍କର ଯୋଉ ଗାଁ ଗହଳିର କାର୍ଯ୍ୟକ୍ରମକୁ ତାଙ୍କ ଭାଷାରେ ଯେତେବେଳେ ସେମାନେ ଶୁଣିଲେ କି ସ୍ୱର୍ଷ ପଦରିଆ ମାମୁଁ ଏ ଅଶୋକ ଭଳିଆ ମାନେ ମିଶ୍ର ଭଳିଆ ପିଲାମାନେ ଯେତେବେଳେ ଏଠି ଆସିଲେ ଏବଂ ଅନ୍ୟ ବହୁତ ଆସିଲେ ଯେତେବେଳେ ଲୋକ ତାଙ୍କ ଭାଷାରେ ସରକାର କଥାଟା ଶୁଣିଲେ ବା ସାଧାରଣ ଲୋକର କଥା ଶୁଣିଲେ ତାଙ୍କର ମନକୁ ସେଟା ପୁରା ଛୁଇଁ ନେଲା ଏବଂ ସେମାନେ ଭାବିଲେ ଆକାଶବାଣୀ ଆମର ଆମ ପାଇଁ ଏବଂ ଆମ ଦ୍ୱାରା ଏଇ ଯୋଉ ଭାବଟା ବିସ୍ତୃତ ହେଇଗଲା ଆମ ଭିତରେ କାରଣ ଯେତେ ଜନଜାତି ଥିଲେ ଯେତେ ଜଣଙ୍କର ପର୍ବ ଗୀତ ଯୋଉ ଗୀତ ହଉ ସାଇଲରି ଗୀତ ହଉ ଗୃହ ଗୃହିଣୀ ହଉ ସୁର ଝଙ୍କାର ହଉ ବା ନାଟକ ହଉ ବା ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମ ହଉ ତା ଭିତରେ ଆଦିବାସୀ କଲଚର ଆଦିବାସୀ ସଙ୍ଗ ସବୁଯାକ ପଳି ଆସିଲା। ଏପଟେ ଗୋଟେ ପଟେ ଆମର ଶିକ୍ଷିତ ଲୋକମାନଙ୍କୁ ସେଟା ପ୍ରଭାବିତ କଲା କାରଣ ଯୋଉମାନେ ଏକାଡେମିକ ଦୃଷ୍ଟିରୁ କିଏ ଶିକ୍ଷାରେ କିଏ ଆଲୋଚନାରେ ଅଂଶଗ୍ରହଣ କଲେ ତାଙ୍କୁ ଯେମିତି ପ୍ରଭାବିତ କଲା ଗାଁ ଗହଳି ଲୋକମାନେ ତାଙ୍କର ଚାଷ କଥାରେ ହଉ କି ତାଙ୍କର ଅନ୍ୟ ସମସ୍ୟା କଥା ପାଇଁ ହଉ କି ଯାହା ବି ତାଙ୍କର ଧର୍ମ ଭାବନା ହଉ ତାଙ୍କମାନେ ଯେତେବେଳେ ବ୍ୟକ୍ତ କରିପାରିଲେ ସେଟା ତାର ଆଭିମୁଖ୍ୟ ଆହୁରି ବଢିଗଲା। ତେଣୁ ଆସ୍ତେ ଆସ୍ତେ ଏଇଟା ଆମର ଜୀବନ ସହିତ ଯେମିତି ଜଳି ହେଇଗଲା ଆଜିର ଏଇ ଦିବସରେ ମୋର କାମନା ଏଇ ଅନୁଷ୍ଠାନ ଦୀର୍ଘଜୀବୀ ହଉ ଏବଂ ଏଇ ଅନୁଷ୍ଠାନ ସମସ୍ତଙ୍କ ସାରା ଭାରତ ପାଇଁ ବା ବିଦେଶରେ ତାର ନାମ ଅକ୍ଷୁର୍ଣ୍ଣ ରଖୁ ଏତିକି କାମନା ମୁଁ କରୁଛି। ଧନ୍ୟବାଦ।

ମୁଁ ଆଜ୍ଞା ଜୟପୁର ଶାଶ୍ୱତ ମହାପାତ୍ର କହୁଛି ଆଜ୍ଞା। ଆଜ୍ଞା ଆକାଶବାଣୀ ଜୟପୁର ସହିତ ପୁରା ଜଡିତ ସମ୍ପର୍କ ବି ଅଛି ଆଜ୍ଞା। ମୁଁ ସବୁ କାର୍ଯ୍ୟକ୍ରମ ଶୁଣୁଛି ଆକାଶବାଣୀର, ଯୁବବାଣୀରୁ ଆରମ୍ଭ କରିକିନା ଘର ଘୋରଣୀ, ତାପରେ ସକାଳର ସୁରଭି କାର୍ଯ୍ୟକ୍ରମ, ସଂଯୋଗ ସମ୍ଭାବନା, ତାପରେ ଗୋବାକ୍ଷ ସବୁ କାର୍ଯ୍ୟକ୍ରମ ଶୁଣୁଛି ଆକାଶବାଣୀର, କିଷାନବାଣୀ ସବୁ କାର୍ଯ୍ୟକ୍ରମ ଶୁଣୁଛି ଆଜ୍ଞା। ଆକାଶବାଣୀ ମନକୁ ପୁରା ଛୁଇଁଛି ଆଜ୍ଞା। ସବୁ ଶ୍ରୋତା ଭାଇ ଭଉଣୀଙ୍କୁ ମୁଁ ଜଣେଇବାକୁ ଚାହୁଁଛି ଯେ ରେଡିଓ ଶୁଣନ୍ତୁ, ରେଡିଓରେ ବହୁତ ଭଲ ଜିନିଷ ଆସୁଛି, ରେଡିଓ ଆମ ଜୀବନ ସାଥୀ ସବୁ ଆଜ୍ଞା। ଆକାଶବାଣୀ ଆମକୁ ବହୁତ କିଛି ଦେଇଛି, ଆମେ ସେ ଜିନିଷ କେବେ ଭୁଲି ପାରିବୁନି। ଆକାଶବାଣୀ ହଉଛି ବହୁ ଜନ ହିତାୟ, ବହୁ ଜନ ସୁଖାୟ।

0: श्रोता भौणी, आजि त समय होलानि कार्यक्रमरु विदाय नेबा पई। आजिर कार्यक्रम आपणमानंकु केमिति लागिला, आपणमानंक सुचिन्तित मतामत आम पाखकु ह्वाट्सअप माध्यमरे जणाई पारिबे। एथिपई आम फोन नंबर हेला 9438268568। नंबरटि पुणि थरे कहि रखुछु 9438268568।
1: ताहेले श्रोता भौणी, आजि पई रहुछु आमे दुहे, मु प्रियदर्शिनी हत्ता,
0: मु स्वागतिका पटनायक।
1: नमस्कार।
2: ଶୁଣିଲେ ମହିଳାମାନଙ୍କ ପାଇଁ ଆମ କେନ୍ଦ୍ରର ପ୍ରସ୍ତୁତି ଘର ଓ ଘରଣୀ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ସ୍ୱାଗତିକା ପଟ୍ଟନାୟକ ଏବଂ ପ୍ରିୟଦର୍ଶିନୀ ହୋତା। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ।
3: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ। ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଭାରତ ଏବେ ଅଧିକ ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ। ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ। ସେସେଲ୍ସଠାରେ ରାଷ୍ଟ୍ରପତି ପେଟ୍ରିକ୍ ହର୍ମିନି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଜାରି ରହିଛି ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ। ଅପରେସନ୍ ଆମିଷ୍ଟାଡ ଅଧୀନରେ ଭୂକମ୍ପ ପ୍ରଭାବିତ ଭେନେଜୁଏଲାରେ ପହଞ୍ଚିଲା ଭାରତର ରିଲିଫ୍ ସାମଗ୍ରୀ। ଆମେରିକା ଏବଂ ଇରାନ୍ ମଧ୍ୟରେ ହୋଇଥିବା ଅସ୍ଥାୟୀ ଯୁଦ୍ଧବିରତି ଚୁକ୍ତି ପ୍ରଭାବହୀନ। ପଶ୍ଚିମ ଏସିଆରେ ବୃଦ୍ଧି ପାଇଲା ଯୁଦ୍ଧ ଆଶଙ୍କା। ଏବଂ ଆଇସିସି ମହିଳା ବିଶ୍ୱକପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ଆକାଶବାଣୀର 135ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ବିମାନ ଚଳାଚଳ କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି। ଆମ ଦେଶରେ ତିଆରି ହୋଇଥିବା C-295 ବିମାନ ପ୍ରଥମ ଥର ପାଇଁ ସଫଳତାର ସହ ଆକାଶରେ ଉଡ଼ିଛି। ଏହିପରି 40 ବିମାନ ଏବେ ଭାରତରେ ତିଆରି ଚାଲିଛି। ଏହାଦ୍ୱାରା ଆମ ଦେଶର ଛୋଟ ବଡ଼ ଶିଳ୍ପଗୁଡ଼ିକୁ ନୂଆ ଶକ୍ତି ମିଳିବ, ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ବଢ଼ିବ ଏବଂ ଆତ୍ମନିର୍ଭର ଭାରତ ସ୍ୱପ୍ନ ଆହୁରି ମଜବୁତ ହେବ।
4: एविएशन सेक्टर में भी देश ने एक बड़ी सफलता पाई। C-295 यह विमान मेड इन इंडिया है और C-295 विमान ने अपनी पहली उड़ान पूरी की है और ऐसे 40 विमान भारत में ही बनाए जा रहे हैं। इससे MSME और एरोस्पेस सेक्टर को नई शक्ति मिल रही है। आज समुद्र से लेकर आकाश तक हमारा भारत अधिक सुरक्षित और आत्मनिर्भर बन रहा है।
3: ପ୍ରଧାନମନ୍ତ୍ରୀ କହିଛନ୍ତି ଚଳିତ ମାସରେ ଦେଶର ସୁରକ୍ଷା ଓ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଆମକୁ ଅନେକ ସଫଳତା ମିଳିଛି। ନିକଟରେ କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଏହିସବୁ ଯୁଦ୍ଧ ଜାହାଜର ଡିଜାଇନ୍ଠାରୁ ଆରମ୍ଭ କରି ନିର୍ମାଣ ପର୍ଯ୍ୟନ୍ତ ସବୁକିଛି ଆମ ଦେଶରେ ହିଁ ହୋଇଛି। ଏଥିସହ DRDO

0: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ଥଳଭାଗକୁ ଆକ୍ରମଣ କରିବାର କ୍ଷମତା ରଖୁଥିବା ବହୁ ଦୂରଗାମୀ କ୍ରୁଜ୍ ମିସାଇଲ୍ର ସଫଳ ପରୀକ୍ଷଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଭାରତ ଏବେ ଅଧିକ ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ ହେବାରେ ଲାଗିଛି। ଚଳିତ ଥର ଅନ୍ତର୍ଜାତୀୟ ଯୋଗ ଦିବସରେ ସାରା ବିଶ୍ୱ ଭାରତ ସହ ସାମିଲ ହୋଇଥିଲା। ଅହମ୍ମଦାବାଦଠାରେ ହୋଇଥିବା ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ସଫଳତା ପାଇଁ ସମସ୍ତ ବିଜେତା ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
1: ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ ବି ବଡ଼ି ଚର୍ଚ୍ଚା ହୁଏ। ଇସ୍ମେ ଭାରତ ନେ କୁଲ 114 ପଦକ ଜିତେ, ଇନ୍ମେ 102 ଗୋଲ୍ଡ ମେଡଲ ବି ସାମିଲ ହେ। ଭାରତ ଇସ୍ ଚାମ୍ପିୟନ୍ସିପ୍ କି ପଦକ ତାଲିକା ମେ ପହଲେ ସ୍ଥାନ ପର ରହା।
0: ଦେଶ ଗଠନରେ ଜନଭାଗିଦାରୀ ଭାରତର ସବୁଠାରୁ ବଡ଼ ସମ୍ପତ୍ତି। ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କିଛି ଅନୁରୋଧ କରିଥିଲେ। ଲୋକମାନେ ତାଙ୍କ କଥା ରଖି ସୁନା କିଣିବା କମାଇ ଦେଇଛନ୍ତି, ବିଦେଶ ଯାତ୍ରା ବାତିଲ କରିଛନ୍ତି ଏବଂ ଗାଡ଼ି ସେୟାର କରି ଯାତ୍ରା କରୁଛନ୍ତି, ଫଳରେ ପେଟ୍ରୋଲ ଓ ଡିଜେଲ ବଞ୍ଚପାରୁଛି। ଚାଷୀ ଭାଇମାନେ ମଧ୍ୟ ରାସାୟନିକ ସାର ବଦଳରେ ଜୈବିକ ସାରର ବ୍ୟବହାର ବଢ଼ାଇଛନ୍ତି। ଦେଶବାସୀ ଏକାଠି ହୋଇ ବିଶ୍ୱ ସଙ୍କଟର ସାମ୍ନା କରୁଥିବାରୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସରକାର ଦେଶର କୋଟି କୋଟି ପରିବାରକୁ ଦୁର୍ଘଟଣାଜନିତ ବୀମା ସୁରକ୍ଷା ଯୋଗାଇ ଦେଉଛନ୍ତି। ଏହି ଅବସରରେ ସେ ସୁରକ୍ଷା ବୀମା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ବିଷୟରେ କହିଥିଲେ। ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଏହି ବୀମା ଯୋଜନା ବିଷୟରେ ଅନ୍ୟମାନଙ୍କୁ ସଚେତନ କରାଇବା ପାଇଁ ଅନୁରୋଧ କରିଛନ୍ତି। ଆଜିର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୁସଂସ୍କାର ବା ଅନ୍ଧବିଶ୍ୱାସ ଉପରେ ଚିନ୍ତା ପ୍ରକଟ କରି କହିଛନ୍ତି, ଅନ୍ଧବିଶ୍ୱାସ ମଣିଷ ମନରେ ଭୟ ସୃଷ୍ଟି କରେ, ଯାହାଦ୍ୱାରା ଲୋକେ ସତ ଦେଖିନପାରି ଭୁଲ ନିଷ୍ପତ୍ତି ନେଇ ନିଜର ବଡ଼ କ୍ଷତି କରିଥାନ୍ତି। ଏହାର ସମାଧାନ ପାଇଁ ସେ ଆସାମର ହାରଗିଲା ପକ୍ଷୀର ଉଦାହରଣ ଦେଇଛନ୍ତି। ଭାରତୀୟ ସଂସ୍କୃତି ଆଜି ସାରା ବିଶ୍ୱରେ ପହଞ୍ଚପାରିଛି। ପ୍ରଧାନମନ୍ତ୍ରୀ ଡୋମିନିକାଲ ରିପବ୍ଲିକ୍ର ଉଦାହରଣ ଦେଇ କହିଛନ୍ତି, ସେଠାରେ ମାତ୍ର 100 ଜଣ ଭାରତୀୟ ରୁହନ୍ତି, ତଥାପି ସେଠାକାର କିଛି ସ୍ଥାନୀୟ ସ୍ପାନିଶ ଭାଷାଭାଷୀ ଲୋକ ମିଶି ବ୍ରହ୍ମକମଳ ଡୋମିନିକାନା ନାମକ ଏକ ସଂଗଠନ ଗଢ଼ିଛନ୍ତି। ସେଠାରେ ଲୋକମାନେ ବୈଦିକ ସାହିତ୍ୟ ପଢୁଛନ୍ତି ଏବଂ ପୁରୁଷ ସୂକ୍ତମ୍, ଶ୍ରୀ ସୂକ୍ତମ୍, ଦେବୀ ମହାତ୍ମ୍ୟମ୍ ଭଳି ଜଟିଳ ମନ୍ତ୍ରଗୁଡ଼ିକ ସ୍ୱଷ୍ଟ ଭାବେ ଗାନ କରିପାରୁଛନ୍ତି, ଯାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ପ୍ରଧାନମନ୍ତ୍ରୀ ଆଜିର କାର୍ଯ୍ୟକ୍ରମରେ ମେଘାଳୟର ଲିଭିଂ ରୁଟ୍ ବ୍ରିଜ୍ ବା ଗଛ ଚେରରେ ତିଆରି ଜୀବନ୍ତ ପୋଲର ପ୍ରଶଂସା କରିଛନ୍ତି। ଏହାକୁ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀ ମାନ୍ୟତା ଦେବା ପାଇଁ ଭାରତ ଆବେଦନ କରିଛି। ସ୍ୱଚ୍ଛତା କ୍ଷେତ୍ରରେ ମଧ୍ୟପ୍ରଦେଶ ରାଜଗଡ଼ର ମହିଳାମାନଙ୍କର ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେମାନେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁରୁ ପରିବେଶ ଅନୁକୂଳ ଇଟା ତିଆରି କରୁଛନ୍ତି, ଯାହାକୁ ସହରର ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟବହାର କରାଯାଉଛି। ଏଥିସହ ଆଗକୁ ଆସୁଥିବା ଗଣେଶ ପୂଜା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକ ନିବେଦନ କରିଛନ୍ତି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ବଦଳରେ କେବଳ ସ୍ଥାନୀୟ କାରିଗରଙ୍କ ଦ୍ୱାରା ତିଆରି ମାଟିର ଗଣେଶ ମୂର୍ତ୍ତି ହିଁ କିଣିବାକୁ ସେ କହିଛନ୍ତି। ଶେଷରେ ପ୍ରଧାନମନ୍ତ୍ରୀ ବର୍ଷା ଜଳ ସଂରକ୍ଷଣ ପାଇଁ କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ଜୋରଦାର କରିବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ଚାଲିଛି। ଏହି ଆଲୋଚନାରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ସହଯୋଗ ବଢ଼ାଇବା ସହ ଆଞ୍ଚଳିକ ଓ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବେ। ଏହା ପୂର୍ବରୁ ଷ୍ଟେଟ୍ ହାଉସ୍ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ସେଠାରେ ରାଷ୍ଟ୍ରପତି ହର୍ମିନି ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ସେସେଲ୍ସର ସଂସଦ ବା ନ୍ୟାସନାଲ୍ ଆସେମ୍ବ୍ଲିକୁ ସମ୍ବୋଧନ କରିବେ ଏବଂ ସେଠାରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କୁ ଭେଟିବେ। ଏହାପରେ ସେ ସେସେଲ୍ସ ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି ଉତ୍ସବରେ ଭାରତୀୟ ସେନାର ଏକ ସ୍ୱତନ୍ତ୍ର ଦଳ ସହିତ ନୌସେନାର ଦୁଇଟି ଯୁଦ୍ଧ ଜାହାଜ ମଧ୍ୟ ଭାଗ ନେବ। ପ୍ରଧାନମନ୍ତ୍ରୀ ସେସେଲ୍ସକୁ ତିନିଦିନିଆ ସରକାରୀ ଗସ୍ତରେ ଯାଇଛନ୍ତି, ଯାହା ଦୁଇ ଦେଶର ବନ୍ଧୁତାକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ଜନ୍ମ ଜୟନ୍ତୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ସଙ୍କଟଜନକ ପରିସ୍ଥିତି ସମୟରେ ଭାରତର ପ୍ରଗତି ପାଇଁ ନରସିଂହ ରାଓଙ୍କ ଅବଦାନ ସଦାସର୍ବଦା ସ୍କରଣୀୟ ହୋଇ ରହିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂହ ତାଙ୍କୁ ଜଣେ ଦୂରଦର୍ଶୀ ନେତା ଏବଂ ମହାନ ଜନନାୟକ ବୋଲି କହିଛନ୍ତି। ଭାରତ ପକ୍ଷରୁ ଅପରେସନ ଆମିଷ୍ଟାଡ ଅଧୀନରେ ପଠାଯାଇଥିବା ସହାୟତା ସାମଗ୍ରୀ ଭେନେଜୁଏଲାରେ ପହଞ୍ଚିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଶା ପ୍ରକଟ କରି କହିଛନ୍ତି, ସେଠାକୁ ପଠାଯାଇଥିବା ଫିଲ୍ଡ ହସ୍କିଟାଲ ୟୁନିଟ୍, ରିଲିଫ୍ ସାମଗ୍ରୀ ଏବଂ ଜରୁରୀକାଳୀନ ଡାକ୍ତରୀ ଉପକରଣ ଭୂକମ୍ପ ପରବର୍ତ୍ତୀ

0: ସହାୟତା କାର୍ଯ୍ୟକୁ ଆହୁରି ଗତି ପ୍ରଦାନ କରିବ। ଆମେରିକା ଏବଂ ଇରାନ୍ ମଧ୍ୟରେ ହୋଇଥିବା ଅସ୍ଥାୟୀ ଯୁଦ୍ଧ ବିରତି ପ୍ରଭାବହୀନ ହୋଇପଡ଼ିଛି। ବିଗତ କିଛି ଘଣ୍ଟା ମଧ୍ୟରେ ଦୁଇ ଦେଶ ପରସ୍କର ଉପରେ ଭୟାବହ ସାମରିକ ଆକ୍ରମଣ କରିଛନ୍ତି। ଇରାନ୍ର ଏକ ଡ୍ରୋନ୍ ଆମେରିକାର ଏକ ବାଣିଜ୍ୟିକ ତେଲ ଟାଙ୍କି ଉପରେ ଆକ୍ରମଣ କରିବା ପରେ ଆମେରିକା ଏହାର ଜବାବ ଦେଇଛି। ଆମେରିକା ସେନା ହରମୁଜ୍ ପ୍ରଣାଳୀ ନିକଟରେ ଇରାନ୍ର 10 ସାମରିକ ଘାଟି ଉପରେ ବଡ଼ ଧରଣର ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ଇରାନ୍ର ଯୋଗାଯୋଗ ବ୍ୟବସ୍ଥା, ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ଡ୍ରୋନ୍ ଗୋଦାମଗୁଡ଼ିକ ଧ୍ୱଂସ କରି ଦିଆଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି, ଇରାନ୍ ପୁଣି ନିୟମ ଉଲ୍ଲଂଘନ କଲେ ଏହାଠାରୁ ଆହୁରି ବଡ଼ ଆକ୍ରମଣ କରାଯିବ। ଆମେରିକା ଆକ୍ରମଣର କିଛି ଘଣ୍ଟା ପରେ ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ କୁଏତ ଏବଂ ବାହାରିନ୍ରେ ଥିବା ଆମେରିକାର ମିଲିଟାରୀ କ୍ୟାମ୍ପଗୁଡ଼ିକ ଉପରେ ମିଜାଇଲ୍ ଏବଂ ଡ୍ରୋନ୍ ମାଡ଼ କରିଛି। ଏହି ହିଂସା ଯୋଗୁଁ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଅନ୍ୟପକ୍ଷରେ ଇସ୍ରାଏଲ୍ ଏବଂ ଲେବାନନ୍ ସୀମାରେ ମଧ୍ୟ ପରିସ୍ଥିତି ଗମ୍ଭୀର ରହିଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି, ଦେଶର ସୁରକ୍ଷା ପାଇଁ ସେ ହିଜବୁଲା ବିରୁଦ୍ଧରେ ଯେକୌଣସି ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ହିଜବୁଲା ମଧ୍ୟ ଆମେରିକାର ମଧ୍ୟସ୍ଥତାରେ ହୋଇଥିବା ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛି। ଏହା ଯୋଗୁଁ ସାରା ପଶ୍ଚିମ ଏସିଆରେ ଏକ ବଡ଼ ଯୁଦ୍ଧର ଆଶଙ୍କା ଦେଖାଦେଇଛି। ଆଇସିସି ମହିଳା ବିଶ୍ୱକପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଭାରତ ଗ୍ରୁପ୍ ଏ'ରେ ତା'ର ଶେଷ ମ୍ୟାଚ୍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ। ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 7 ଆରମ୍ଭ ହେବ। ହରମନ୍ପ୍ରୀତ୍ କୌରଙ୍କ ନେତୃତ୍ୱରେ ଭାରତୀୟ ଦଳ ଏପର୍ଯ୍ୟନ୍ତ 4 ମ୍ୟାଚ୍ରୁ 3 ଜିତି ଗ୍ରୁପ୍ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ତା'ର ସମସ୍ତ 4 ମ୍ୟାଚ୍ ଜିତି ଗ୍ରୁପ୍ର ଶୀର୍ଷରେ ରହିଛି। ସେମିଫାଇନାଲ୍ରେ ସ୍ଥାନ ପକ୍କା କରିବା ପାଇଁ ଆଜି ଭାରତୀୟ ଦଳକୁ ଏହି ଅପରାଜେୟ ଅଷ୍ଟ୍ରେଲିଆ ବିରୁଦ୍ଧରେ ଜିତିବାକୁ ହେବ। ଭାରତ ଆୟାର୍ଲାଣ୍ଡ ପୁରୁଷ ଟି20 ଅନ୍ତର୍ଜାତୀୟ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଆଜି ବେଲ୍ଫାଷ୍ଟରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 6 ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଭାରତ ଏବେ ଅଧିକ ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ। ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ। ସେସେଲ୍ସଠାରେ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଜାରି ରହିଛି ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ। ଅପରେସନ୍ ଆମିଷ୍ଟାଡ୍ ଅଧୀନରେ ଭୂକମ୍ପ ପ୍ରଭାବିତ ଭେନେଜୁଆଲାରେ ପହଞ୍ଚିଲା ଭାରତର ରିଲିଫ୍ ସାମଗ୍ରୀ। ଆମେରିକା ଏବଂ ଇରାନ୍ ମଧ୍ୟରେ ହୋଇଥିବା ଅସ୍ଥାୟୀ ଯୁଦ୍ଧ ବିରତି ଚୁକ୍ତି ପ୍ରଭାବହୀନ। ପଶ୍ଚିମ ଏସିଆରେ ବୃଦ୍ଧି ପାଇଲା ଯୁଦ୍ଧ ଆଶଙ୍କା ଏବଂ ଆଇସିସି ମହିଳା ବିଶ୍ୱକପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ସାଇରା ମୁଜତବା ୱିଥ୍ ଦି ମିଡ୍ ଡେ ନ୍ୟୁଜ୍। ଦି ହେଡ୍‌ଲାଇନ୍ସ। Prime Minister Narendra Modi says India is becoming increasingly secure and self-reliant from seas to the skies. With focus on indigenous defense production, highlights completion of maiden flight of C-295 aircraft manufactured in the country. In his Man Ki Baat program on Akashvani, Mr. Modi expresses gratitude to the citizens of the country for actively supporting his recent appeal to avoid buying gold, foreign travels and promoting carpooling for some time. India and Seychelles signed agreements on various subjects including health, agriculture, finance and space following delegation-level talks in Victoria. Government asks Indian citizens not to undertake Kailash Mansarovar Yatra without all required travel documents. Security situation in West Asia deteriorates sharply with both US and Iran launching fresh military strikes against each other. And in ICC Women's T20 World Cup, India to take on Australia in their final Group A match in London today. And now the news in detail. Prime Minister Narendra Modi today highlighted that India achieved major success in the aviation sector in June with the Made in India C-295 aircraft completing its maiden flight. Addressing the nation in his Man Ki Baat program on Akashvani, the Prime Minister shared that 40 such aircraft are being manufactured in India.
2: जून के महीने में ही एविएशन सेक्टर में भी देश ने एक बड़ी सफलता पाई। C-295 ये विमान मेड इन इंडिया है और C-295 विमान ने अपनी पहली उड़ान पूरी की है और ऐसे 40 विमान भारत में ही बनाए जा रहे हैं। इससे एमएसएमई और एरोस्पेस सेक्टर को नई शक्ति मिल रही है। आज समुद्र से लेकर आकाश तक हमारा भारत अधिक सुरक्षित और आत्मनिर्भर बन रहा है।
1: Mr. Modi exuded pride that India has achieved success linked to the country's security and self-reliance this month.

ଫୁଲ ଅର୍ କାଣ୍ଟି ଏହି କଥାଚିତ୍ରରୁ ଶୁଣାଉଛୁ ଆପଣଙ୍କୁ ପରବର୍ତ୍ତୀ ଗୀତଟି। ଶିଳ୍ପୀ ହେଲେ ଅଲକା ୟାଗ୍ନିକ ଏବଂ କୁମାର ସାନୁ। ସମୀରଙ୍କ ଗୀତ, ସଙ୍ଗୀତ ନଦୀମ ଶ୍ରବଣ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ ମେଁ ହୁନା କଥାଚିତ୍ରରୁ। ଶିଳ୍ପୀ ହେଲେ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। ଜାଭେଦ ଅଖତରଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଅନ୍ନୁ ମଲ୍ଲିକ।

ପ୍ରଚାର କଲୁ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ। ଶୁଣିପାରିବେ ବିଜ୍ଞାପନ ବିରତି ପରେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: సంస్కృతి.
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପ୍ରତିରକ୍ଷା କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରତାକୁ ସୁଦୃଢ଼ କରିଛି କହିଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦିବସର ସଫଳତା ଉପରେ କଲେ ଆଲୋକପାତ। ରାଷ୍ଟ୍ରୀୟ ପଲ୍ସ ପୋଲିଓ ଟିକାକରଣ ଅଧୀନରେ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ପୋଲିଓ ବୁନ୍ଦା ପ୍ରଦାନ ଅଭିଯାନ। ଆସନ୍ତାକାଲି ସ୍ନାନ ପୂର୍ଣ୍ଣିମା, ପୁରୀ ଶ୍ରୀମନ୍ଦିରରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ଏବଂ ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଦକ୍ଷିଣାଞ୍ଚଳରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବର୍ଷା ପରିମାଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀରେ ମନ୍ କି ବାତ୍ର 135ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରି ଦେଶର ସୁରକ୍ଷା, ଆତ୍ମନିର୍ଭରତା, ଜନଭାଗିଦାରୀ, ପରିବେଶ ସୁରକ୍ଷା ଏବଂ ଭାରତୀୟ ସଂସ୍କୃତିର ପ୍ରସାର ଉପରେ ଆଲୋକପାତ କରିଛନ୍ତି।

0: ପ୍ରଧାନମନ୍ତ୍ରୀ କହିଛନ୍ତି ଜୁନ୍ ମାସରେ ସ୍ୱଦେଶୀ ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଦୁନାଗିରି ସଂଶୋଧକ ଓ ଅଗ୍ରୟ ଭାରତୀୟ ନୌସେନାରେ ସାମିଲ ହେବା ସହିତ ମେଡ୍ ଇନ୍ ଇଣ୍ଡିଆ C-295 ବିମାନର ପ୍ରଥମ ଉଡ଼ାଣ ହୋଇଛି। ଶ୍ରୀ ମୋଦି କହିଛନ୍ତି ଡିଆର୍ଡିଓ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାକୁ ଆହୁରି ସୁଦୃଢ଼ କରିଛି। ଆନ୍ତର୍ଜାତିକ ଯୋଗ ଦିବସର ସଫଳ ଆୟୋଜନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱର 2500ରୁ ଅଧିକ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅହମ୍ମଦାବାଦରେ ଅନୁଷ୍ଠିତ ବିଶ୍ୱ ଯୋଗାସନ ଚମ୍ପିୟନ୍ସିପ୍ରେ ଭାରତ 102 ସ୍ୱର୍ଣ୍ଣ ପଦକ ସମେତ 114 ପଦକ ହାସଲ କରି ଶୀର୍ଷସ୍ଥାନ ଅଧିକାର କରିଥିବାରୁ ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
1: ବିଶ୍ୱ ଯୋଗାସନ ଚମ୍ପିୟନ୍ସିପ୍ ବଡ଼ି ଚର୍ଚ୍ଚା ହୁଏ ଇସ୍ମେ ଭାରତ ନେ କୁଲ 114 ପଦକ ଜିତେ ଇନ୍ମେ 102 ଗୋଲ୍ଡ ମେଡଲ ବି ସାମିଲ ହେ ଭାରତ ଇସ୍ ଚମ୍ପିୟନ୍ସିପ୍ କି ପଦକ ତାଲିକା ମେ ପହଲେ ସ୍ଥାନ ପର ରହା।
0: ପଶ୍ଚିମ ଏସିଆ ପରିସ୍ଥିତି ପରିପ୍ରେକ୍ଷୀରେ ଦେଶବାସୀଙ୍କୁ ସୁନା କ୍ରୟ ସ୍ଥଗିତ ରଖିବା, ବିଦେଶ ଭ୍ରମଣ କମ୍ କରିବା, କାର୍ ପୁଲିଂ ଏବଂ ପ୍ରାକୃତିକ ସାରର ବ୍ୟବହାର ବୃଦ୍ଧି କରିବା ଭଳି ଆହ୍ୱାନକୁ ଲୋକେ ସକାରାତ୍ମକ ଭାବେ ଗ୍ରହଣ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ଏହି ଜନଭାଗିଦାରିତା ଦେଶକୁ ଯେକୌଣସି ବିଶ୍ୱସ୍ତରୀୟ ସଂକଟର ସଫଳ ମୁକାବିଲା କରିବାର ଶକ୍ତି ପ୍ରଦାନ କରିବ ବୋଲି ସେ କହିଛନ୍ତି।
1: ପଶ୍ଚିମ ଏସିଆ ମେ ବନି ଯୁଦ୍ଧ କି ସ୍ଥିତିଓ କୋ ଦେଖତେ ହୁଏ ମୈନେ ଦେଶବାସୀଓ ସେ କହା ଥା कुछ समय के लिए सोना खरीदने से बचें, लोगों से कहा था कि विदेश में छुट्टियां मनाने से बचें, लोगों से कार पुलिंग को भी बढ़ावा देने की अपील की थी, किसानों से केमिकल मुक्त खेती के लिए, खेत बचाने के लिए और प्राकृतिक खाद का ज्यादा से ज्यादा इस्तेमाल का आग्रह किया था। मेरी अपील का उन्होंने न सिर्फ समर्थन किया बल्कि हर तरफ से उसमें अपना सहयोग कर रहे हैं।
0: ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ଜୀବନଜ୍ୟୋତି ବୀମା ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ ହେବାକୁ ଶ୍ରୀ ମୋଦି ଆହ୍ୱାନ ଜଣାଇଛନ୍ତି। ଅନ୍ଧବିଶ୍ୱାସ ବିରୋଧରେ ବୈଜ୍ଞାନିକ ଚିନ୍ତାଧାରାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ସେ ଆସାମର ହର୍ଗିଲା ପକ୍ଷୀ ସଂରକ୍ଷଣ ପାଇଁ ପୂର୍ଣ୍ଣିମା ଦେବୀ ବର୍ମନ ଓ ହର୍ଗିଲା ଆର୍ମିର ଉଦ୍ୟମର ପ୍ରଶଂସା କରିଛନ୍ତି। ସେହିପରି ନାଗାଲାଣ୍ଡର ବେବି ଲିଗ୍ ଓ ମହିଳା ଫୁଟ୍ସାଲ୍ ଲିଗ୍ ମାଧ୍ୟମରେ ଶିଶୁ ଓ ମହିଳାଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭା ବିକାଶର ପ୍ରୟାସକୁ ସେ ସାଧୁବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ନାଳନ୍ଦା ବିଶ୍ୱବିଦ୍ୟାଳୟ ପ୍ରାଚୀନ ଶାସ୍ତ୍ର ପରମ୍ପରାକୁ ପୁନର୍ଜୀବିତ କରିଛି ଏବଂ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ କୃତ୍ରିମ ବୁଦ୍ଧିମତା ଓ ଡାଟା ସାଇନ୍ସରେ ବିଟେକ୍ ପାଠ୍ୟକ୍ରମ ଆରମ୍ଭ କରି ପାରମ୍ପରିକ ଜ୍ଞାନ ସହ ଆଧୁନିକ ପ୍ରଯୁକ୍ତିର ସମନ୍ୱୟ ଦିଗରେ ପଦକ୍ଷେପ ନେଇଛି।
1: ସାଥିଓ ଜଡ଼ ସେ ଜୁଡ଼େ ରହକର ୟୁବାଓଙ୍କୁ ନଇ ଟେକ୍ନୋଲୋଜି କେ ଲିଏ ତୟାର କରନେ କା ଏକ ଔର ଅଚ୍ଛା ପ୍ରୟାସ ହୋ ରହା ହୈ। दिल्ली में स्थित सेंट्रल संस्कृत यूनिवर्सिटी आर्टिफिशियल इंटेलिजेंस और डेटा साइंस में बीटेक प्रोग्राम शुरू करने जा रही है। ये आधुनिक टेक्नोलॉजी को भारत के पारंपरिक ज्ञान से जोड़ने की दिशा में एक महत्वपूर्ण कदम है।
0: ଶ୍ରୀ ମୋଦି ମେଘାଳୟର ଜୀବନ୍ତ ରୁଟ୍ ବ୍ରିଜ୍ ସଂରକ୍ଷଣ ପାଇଁ ସ୍ଥାନୀୟ ଲୋକଙ୍କ ଉଦ୍ୟମ ଏବଂ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାର ମହିଳାମାନଙ୍କ ଦ୍ୱାରା ପ୍ଲାଷ୍ଟିକ୍ ବର୍ଜ୍ୟରୁ ପରିବେଶ ଅନୁକୂଳ ଇଟା ପ୍ରସ୍ତୁତ କରି ପରିବେଶ ସୁରକ୍ଷା ପାଇଁ କରାଯାଉଥିବା କାର୍ଯ୍ୟର ପ୍ରଶଂସା କରିଛନ୍ତି। ଆଗାମୀ ଗଣେଶ ପୂଜା ଅବସରରେ ଦେଶବାସୀଙ୍କୁ ସ୍ଥାନୀୟ କୁମ୍ଭକାରଙ୍କ ଦ୍ୱାରା ନିର୍ମିତ ମାଟିର ଗଣେଶ ମୂର୍ତ୍ତି ବ୍ୟବହାର କରିବାକୁ ଏବଂ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ନିର୍ମିତ ମୂର୍ତ୍ତି କ୍ରୟ ନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ମନ୍ କି ବାତ୍ରେ ଶ୍ରୀ ମୋଦି କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ସୁଦୃଢ଼ କରି ପ୍ରତିଟି ବର୍ଷାବିନ୍ଦୁର ସଂରକ୍ଷଣ ପାଇଁ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି। ରାଷ୍ଟ୍ରୀୟ ପଲ୍ସ ପୋଲିଓ ଟିକାକରଣ ଅଧୀନରେ ଆଜି ଦେଶବ୍ୟାପୀ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଉଛି। ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଜି ଭୁବନେଶ୍ୱରସ୍ଥିତ ଆଇଆର୍ସି ଭିଲେଜ୍ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଲ୍ସ ପୋଲିଓ ଅଭିଯାନ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଡକ୍ଟର ମହାଲିଙ୍ଗ ଆଗାମୀ ପିଢ଼ିକୁ ସୁରକ୍ଷିତ ରଖିବା ଏବଂ ଦେଶ ତଥା ରାଜ୍ୟକୁ ସମ୍ପୂର୍ଣ୍ଣ ପୋଲିଓମୁକ୍ତ କରିବା ଲାଗି ମିଳିତ ଉଦ୍ୟମ କରିବାକୁ ଆହ୍ୱାନ ଦେଇଛନ୍ତି। ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଅଙ୍ଗନବାଡ଼ି କେନ୍ଦ୍ର, ବସ୍ଷ୍ଟାଣ୍ଡ ଓ ରେଳଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ପୋଲିଓ ବୁଥ୍ ଖୋଲାଯାଇଛି। ଏହି ଅଭିଯାନରେ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନେ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ ରାଜ୍ୟର 40-45 ଲକ୍ଷ ପର୍ଯ୍ୟନ୍ତ 5 ବର୍ଷରୁ କମ୍ ବୟସର ଶିଶୁଙ୍କୁ ପଲ୍ସ ପୋଲିଓ ବୁନ୍ଦା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। 2014 ମସିହାରୁ ଭାରତ ପୋଲିଓମୁକ୍ତ ଦେଶର ମାନ୍ୟତା ପାଇଥିଲେ ମଧ୍ୟ ପୋଲିଓ ଭୂତାଣୁର ପୁନଃ ସଂକ୍ରମଣ ରୋକିବା ଓ ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବା ପାଇଁ ନିୟମିତ ଭାବେ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅଭିଯାନ ଅନ୍ତର୍ଗତ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ

0: ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମଞ୍ଜୁରାଣୀ ଜେନା କହିଛନ୍ତି ଜିଲ୍ଲାର 66,365 ଜଣ ଶିଶୁଙ୍କୁ 574 ବୁଥ୍ରେ ପୋଲିଓ ବୁନ୍ଦା ପ୍ରଦାନ କରାଯାଉଛି। ଭଦ୍ରକ ଜିଲ୍ଲାରେ 820 କେନ୍ଦ୍ରରେ 1,42,000 ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାୟଗଡ଼ାରେ 1,032 ବୁଥ୍ରେ 111,171 ଜଣ ଶିଶୁଙ୍କୁ ପୋଲିଓ ଟିକା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। କଳାହାଣ୍ଡିରେ 1,45,207 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବା କାର୍ଯ୍ୟ ଆରମ୍ଭ ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ଆଜି ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ସ୍ନାନ ପୂର୍ଣ୍ଣିମା ପହଣ୍ଡି ପୂର୍ବରୁ ଦୈତାପତି ସେବକମାନେ ମହାପ୍ରଭୁଙ୍କର ବାହୁଟ କଣ୍ଟ ଓ ସେନାପଟା ଲାଗି ନୀତି ସମ୍ପନ୍ନ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର ଜିଲ୍ଲା ଓ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି ଦେବସ୍ନାନ ପୂର୍ଣ୍ଣିମା ଲାଗି ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
1: ଦେବସ୍ନାନ ପୂର୍ଣ୍ଣିମା ପାଇଁ ଯାହା ପ୍ରସ୍ତୁତିକରଣ ହେବା କଥା ସମସ୍ତ ପ୍ରସ୍ତୁତିକରଣ ଜିଲ୍ଲା ପ୍ରଶାସନ ପୁଲିସ୍ ପ୍ରଶାସନ ଏପରି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କରାଯାଇଛି। ନୀତି ସମ୍ପାଦନରେ ମଧ୍ୟ ସମସ୍ତ ସେବକ ବନ୍ଧୁମାନେ ଆମକୁ ସହଯୋଗ କରୁଛନ୍ତି। କିନ୍ତୁ ଆସନ୍ତାକାଲି ପହଣ୍ଡି ନୀତି ପରେ ଅନ୍ୟାନ୍ୟ ଯାହା କିଛି ନୀତି ସମ୍ପାଦନ ହେବା କଥା ତାହାର ପର୍ଯ୍ୟାୟରେ ହେବ। ଜଳ ଲାଗି ପାଇଁ ଯାହା ବି ଆମେ ନୀତି ନିର୍ଘଣ୍ଟ ବ୍ୟବସ୍ଥାବଳୀ କରିଛୁ ସମସ୍ତ ସେବାୟତ ବନ୍ଧୁମାନେ ସେଥିରେ ସହଯୋଗ କରିବେ ବୋଲି ଆମେ ଆଶା ରଖିଛୁ।
0: ନୂଆପଡ଼ା ଜିଲ୍ଲାରେ ଉଦ୍ୟମିତ ବିକାଶ ଓ ଶିଳ୍ପ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଓ ମହିଳା ଉଦ୍ୟମିତା ମଞ୍ଚ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଜୟ ଢୋଲକିଆ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ହୋଇଥିବା ସୁଯୋଗ ଓ ସରକାରୀ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ। ଆନ୍ଧ୍ର ଓଡ଼ିଶା ସୀମାନ୍ତ ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଗୁଣ୍ଠାବେଡ଼ା ଓ କଦମଗୁଡ଼ା ଗ୍ରାମ ଜଙ୍ଗଲରେ ପୁଲିସ୍ ମାଓବାଦୀଙ୍କ ଦ୍ୱାରା ପୋତାଯାଇଥିବା ବିପୁଳ ପରିମାଣର ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ସୂଚନା ପାଇ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ ଡିଭିଏଫ୍ ପକ୍ଷରୁ ତଲାସୀ ଅଭିଯାନ ସମୟରେ 37 ପ୍ରକାରର ମାଓ ସାମଗ୍ରୀ ଉଦ୍ଧାର କରାଯାଇଛି। ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏଭଳି ତଲାସୀ ଅଭିଯାନ ଜାରି ରହିବ। ଜିଲ୍ଲାରେ ଗତବର୍ଷ ଜାନୁଆରୀରୁ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା 2 ମାଓବାଦୀଙ୍କୁ ଗିରଫ କରାଯାଇଥିବା ବେଳେ 23 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରଭାବରେ ଆସନ୍ତା 3 ପର୍ଯ୍ୟନ୍ତ ଦକ୍ଷିଣ ଭାଗର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ସୂଚନା ଅନୁଯାୟୀ କନ୍ଧମାଳ କୋରାପୁଟ ଓ ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ଆଜି ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ବୁଧବାରଠାରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ 97 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପ୍ରତିରକ୍ଷା କ୍ଷେତ୍ରରେ ଦେଶର ଆତ୍ମନିର୍ଭରତାକୁ ସୁଦୃଢ଼ କରିଛି କହିଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦିବସର ସଫଳତା ଉପରେ କଲେ ଆଲୋକପାତ। ରାଷ୍ଟ୍ରୀୟ ପଲ୍ସ ପୋଲିଓ ଟିକାକରଣ ଅଧୀନରେ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ପୋଲିଓ ବୁନ୍ଦା ପ୍ରଦାନ ଅଭିଯାନ। ଆସନ୍ତାକାଲି ସ୍ନାନ ପୂର୍ଣ୍ଣିମା ପୁରୀ ଶ୍ରୀମନ୍ଦିରରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି ଏବଂ ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଦକ୍ଷିଣାଞ୍ଚଳରେ ଆସନ୍ତା 3 ପର୍ଯ୍ୟନ୍ତ ବୃଦ୍ଧି ପାଇବ ବର୍ଷା ପରିମାଣ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ରେ।

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣି ରଖନ୍ତୁ, ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ମୋ ପ୍ରିୟ ଆକାଶବାଣୀ ଜୟପୁର ସମ୍ପର୍କରେ, ଏବଂ ଜାଣିବା କଥାରେ ରହିଛି ରାଜା ବିକ୍ରମଦେବ ବର୍ମା ଏବଂ ଜଗନ୍ନାଥ ସାଗର ସମ୍ପର୍କରେ। ଅପରାହ୍ନ 5:30 ଶୁଣିବେ ଲାଇଫ୍ ଓନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। ସମ୍ପର୍କ ସେତୁ କାର୍ଯ୍ୟକ୍ରମ ଶୁଣିବେ ସନ୍ଧ୍ୟା 6:05। ସନ୍ଧ୍ୟା 6:20 ଶୁଣିବେ ଶ୍ରୀମଦ୍ ଭଗବତ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଆଜି ରାତି 8:00। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଗଜପତି ଜିଲ୍ଲା ସମ୍ପର୍କରେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଇସିସି ଓମିଆନ୍ସ T20 କ୍ରିକେଟ୍ ୱାର୍ଲ୍ଡ କପ୍ 2026 ଅନ୍ତର୍ଗତ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ଗ୍ରାଉଣ୍ଡଠାରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଆଜି ସନ୍ଧ୍ୟା 6:30 ଖେଳ ଶେଷ ହେବା ପର୍ଯ୍ୟନ୍ତ। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ସାନ୍ଧ୍ୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଦିନ 2:47:09। ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଅପରାହ୍ନ 5:00। ସେତେବେଳେ ଯାଏଁ ଆପଣମାନେ ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ ଶୁଣିପାରିବେ ବିବିଧ ଭାରତୀ ମୁମ୍ବାଇର ବିଭିନ୍ନ କାର୍ଯ୍ୟକ୍ରମ। ତାହେଲେ ବର୍ତ୍ତମାନ ଏଇଠି ଆମକୁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଜୟପୁର ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ସମୟ ବର୍ତ୍ତମାନ ଅପରାହ୍ନ 5ଟା। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ ପ୍ରଚାର କରୁଛୁ ଯୁବ ଶ୍ରୋତାଙ୍କର ମନପସନ୍ଦର କାର୍ଯ୍ୟକ୍ରମ ଯୁବବାଣୀ।

0: ହାଇ ହ୍ୟାଲୋ, କେମିତି ଅଛ?
1: ମୁଁ ଭଲ ଅଛି। ଆଚ୍ଛା ଶୁଣିଲ, ମୋ ମନରେ ନା ଗୋଟେ ପ୍ରଶ୍ନ ଆସିଛି।
0: କଣ କହିଲ?
1: ଆମେ ତ ସବୁଦିନ ଆକାଶବାଣୀରେ ଉପସ୍ଥାପିକା ଭାବେ କାମ କରୁଛୁ, ତାହାହେଲେ ମୋତେ ରେଡିଓ ସମ୍ପର୍କରେ କିଛି କହିଲ।
0: ରେଡିଓ ଆମକୁ ଅନେକ ସୂଚନା ଦେଇଥାଏ। ରେଡିଓ ହେଉଛି ସବୁଠାରୁ ପୁରାତନ, ବିଶ୍ୱସନୀୟ ଓ ସହଜଲଭ୍ୟ ଗଣମାଧ୍ୟମ ମଧ୍ୟରୁ ଗୋଟିଏ। ଏହା ମନୋରଞ୍ଜନ, ଶିକ୍ଷା ଏବଂ ସୂଚନା ପ୍ରଦାନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ବର୍ତ୍ତମାନ ପରିସ୍ଥିତିରେ ସିନା ଆମେ ଫୋନ୍ କିମ୍ବା ଅନ୍ୟ ଗଣମାଧ୍ୟମରୁ ଅନେକ ସୂଚନା ପାଇପାରୁଛୁ, କିନ୍ତୁ ପୁରାତନ କାଳରେ ରେଡିଓ ହିଁ ଗୋଟିଏ ମାଧ୍ୟମ ଥିଲା। ଏବେ ବି ଅନେକ ଲୋକ ଯେଉଁମାନେ ରେଡିଓକୁ ଭଲ ପାଉଛନ୍ତି, ସେମାନଙ୍କର ଦୈନନ୍ଦିନ ଜୀବନରେ ରେଡିଓ ଗୋଟିଏ ପ୍ରମୁଖ ଭୂମିକା ନିଭାଇଛି। ରେଡିଓକୁ ଭଲ ପାଉଥିବା ବ୍ୟକ୍ତିଙ୍କ ଜୀବନରେ ରେଡିଓ ଗୋଟିଏ ବହୁତ ବଡ଼ ଭୂମିକା ନିଭାଇଛି।
1: ଆରେ ବା, ବହୁତ ବଢ଼ିଆ କହିଲ। ସତରେ ମୁଁ ଆକାଶବାଣୀ ଜୟପୁରର ଉପସ୍ଥାପିକା ଭାବେ ନିଜକୁ ବହୁତ ଗର୍ବ ଅନୁଭବ କରୁଛି।
0: ହଁ, ତେବେ ଚାଲ ଆଉ ଡେରି କରିବାନି, ଆରମ୍ଭ କରିବା ଆଜିର ସୁରଭି କାର୍ଯ୍ୟକ୍ରମ। ତେବେ ସାଥୀ, ଆଜି କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ। ମୁଁ ପ୍ରିୟଙ୍କା ପାତ୍ର,
1: ଆଉ ମୁଁ କେ ସାଇ ଶ୍ରୁତି ଆଚାର୍ଯ୍ୟ।
2: ନମସ୍କାର।

0: ତେବେ ପ୍ରିୟଙ୍କା ଆଜି କଣ ଜାଣିଛ?
1: ଆଜିର ଦିନକୁ କଣ କିଏ ଭୁଲି ପାରିବ? ଆଜି ପରା ଆମ ଆକାଶବାଣୀ ଜୟପୁରର ପ୍ରତିଷ୍ଠା ଦିବସ। ଆଚ୍ଛା ଶ୍ରୁତି, କହିଲ ଆକାଶବାଣୀ ଜୟପୁର ସମ୍ପର୍କରେ କିଛି।
0: ହଁ ଶୁଣ, ଆଜି ହେଉଛି ଆକାଶବାଣୀ ଜୟପୁରର ପ୍ରତିଷ୍ଠା ଦିବସ। ଆକାଶବାଣୀ ଜୟପୁର 1964 ଜୁନ ମାସର 28 ପ୍ରତିଷ୍ଠିତ ହୋଇଥିଲା। ସ୍ଥାନୀୟ ସଂସ୍କୃତି, ଭାଷା ଓ ଜନସେବା ପ୍ରତି ଏହାର ଅବଦାନକୁ ସ୍ମରଣ କରିବାର ଏକ ଗୌରବମୟ ଦିନ। ଆକାଶବାଣୀ ଜୟପୁର ବହୁ ବର୍ଷ ଧରି କୋରାପୁଟ ଓ ଆଖପାଖ ଅଞ୍ଚଳର ଲୋକମାନଙ୍କୁ ସମ୍ବାଦ, ଶିକ୍ଷା, କୃଷି ସମ୍ବନ୍ଧୀୟ ପରାମର୍ଶ, ସ୍ୱାସ୍ଥ୍ୟ ସଚେତନତା, ଯୁବ ଶିକ୍ଷା, ସଙ୍ଗୀତ ଓ ମନୋରଞ୍ଜନ ପ୍ରଦାନ କରି ଆସୁଛି। ଏହା ଓଡ଼ିଆ ସହ ବିଭିନ୍ନ ଆଦିବାସୀ ଭାଷାରେ ମଧ୍ୟ କାର୍ଯ୍ୟକ୍ରମ ପ୍ରସାରଣ କରି ସ୍ଥାନୀୟ ପରମ୍ପରା ଓ ସଂସ୍କୃତିର ସୁରକ୍ଷାରେ ଉଲ୍ଲେଖ

0: ଶିକ୍ଷଣୀୟ ଭୂମିକା ଗ୍ରହଣ କରୁଛି। ଭବିଷ୍ୟତରେ ମଧ୍ୟ ଆକାଶବାଣୀ ଜୟପୁର ନୂତନ ପିଢ଼ିକୁ ସୂଚନା, ଶିକ୍ଷା ଓ ସଂସ୍କୃତି ସହ ଯୋଡ଼ି ରଖିବ ବୋଲି ଆମର ଆଶା।
1: ବହୁତ ସୁନ୍ଦର କହିଲ ଶ୍ରୁତି।
0: ତେବେ ସାଥୀ, ଚାଲନ୍ତୁ କାର୍ଯ୍ୟକ୍ରମଟିକୁ ଆଗକୁ ବଢ଼ାଇବା ଓ ଶୁଣିବା ଆଜିର ବିଚାର।
1: ଆତ୍ମବିଶ୍ୱାସ ହେଉଛି ସଫଳତାର ପ୍ରଥମ ପାହାଚ। ନିଜ ଉପରେ ବିଶ୍ୱାସ ଥିଲେ କଠିନ କାମ ମଧ୍ୟ ସହଜ ଲାଗେ। ଅସଫଳତାକୁ ଭୟ ନ କରି ସେଥିରୁ ଶିଖି ଆଗକୁ ବଢ଼ିବା ଉଚିତ। ଦୃଢ଼ ଇଚ୍ଛାଶକ୍ତି ଆମକୁ ଆମ ଲକ୍ଷ୍ୟରେ ପହଞ୍ଚାଇଥାଏ। ତେବେ ଶ୍ରୁତି, ମୁଁ କହୁଥିଲି ନା, ଆଜି ମଧ୍ୟ ଏମିତି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ରେଡିଓକୁ ସେତିକି ହିଁ ଭଲ ପାଉଛନ୍ତି ଯେତିକି ଆଗରେ ଭଲ ପାଉଥିଲେ। ସେମିତି ରେଡିଓକୁ ଭଲ ପାଉଥିବା ବ୍ୟକ୍ତିଙ୍କ ସହ ନବା ଗୋଟେ ସାକ୍ଷାତକାର।
2: ନମସ୍କାର ଭାଇ, ଆକାଶବାଣୀ ଜୟପୁର କେନ୍ଦ୍ରକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ତେବେ ଭାଇ, ପ୍ରଥମେ ଆପଣଙ୍କ ପରିଚୟ ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଦେଇଦେବେ।
3: ଆଜ୍ଞା, ରେଡିଓ ଶୁଣୁଥିବା, ରେଡିଓକୁ ଭଲ ପାଉଥିବା ସମସ୍ତ ରେଡିଓ ଶ୍ରୋତାଙ୍କୁ ପ୍ରଥମେ ମୋର ପ୍ରଣାମ ନମସ୍କାର ଜଣାଉଛି। ମୁଁ ନୀଲୁ କୁମାର ଦାସ, ଘରଟା ହେଉଛି ମୋର ଶାସ୍ତ୍ରୀ ନଗର, ଜିଲ୍ଲା ବଲାଙ୍ଗୀର। ଆମ ପରିବାର କହିଲେ ଆମେ ଚାରି ଜଣ ସଦସ୍ୟ, ବାପା, ମୋର ସ୍ତ୍ରୀ, 4.5 ବର୍ଷର ମୋର ପୁଅଟି ଏବଂ ରେଡିଓ, ଏଇଟା ହେଉଛି ଆମ ପରିବାର, ରେଡିଓ ପରିବାର।
2: ଆଜିର ଆମର ସାକ୍ଷାତକାର ବିଷୟ ରହିଛି ଭାଇ, ମୋ ପ୍ରିୟ ଆକାଶବାଣୀ ଜୟପୁର। ତେବେ ଭାଇ କୁହନ୍ତୁ, ଆପଣଙ୍କୁ ଆକାଶବାଣୀ ଜୟପୁର କାହିଁକି ଭଲ ଲାଗେ?
3: ଆକାଶବାଣୀ ଜୟପୁର ଯାହା ବି ନିଜସ୍ୱ କାର୍ଯ୍ୟକ୍ରମ ପ୍ରଚାର କରୁଛି, ପ୍ରତ୍ୟେକଟି କାର୍ଯ୍ୟକ୍ରମ ମନଛୁଆଁ, ଶିକ୍ଷଣୀୟ, ମନୁଷ୍ୟ ସମାଜକୁ ଶିକ୍ଷାର ବାର୍ତ୍ତା ପହଞ୍ଚାଇବାକୁ ସବୁବେଳେ ଚେଷ୍ଟା କରେ। ତାର ପ୍ରତ୍ୟେକଟି କାର୍ଯ୍ୟକ୍ରମ ମାଧ୍ୟମରେ ଆକାଶବାଣୀ ଜୟପୁର ସହ ମୁଁ ଯେବେଠୁ ଯୋଡ଼ି ହୋଇଛି, ମୁଁ ଅନେକ କିଛି ଆକାଶବାଣୀକୁ ପାଇଛି, ତାହା ଶବ୍ଦରେ ଏଠି କହିହେବ ନାହିଁ। ରେଡିଓ ଯାହା କହେ ସତ କୁହେ। ରେଡିଓକୁ ଆମେ ଯାହା ପାଇବା ତାହା ଟେଲିଭିଜନ କି ଫୋନରୁ ପାଇପାରିବାନି, କିନ୍ତୁ ଲୋକ ବୁଝିବାକୁ ନାରାଜ।
2: ବହୁତ ଖୁସି ଲାଗିଲା ଭାଇ, ଆପଣ ଆକାଶବାଣୀ ଜୟପୁରକୁ ଏତେ ଭଲ ପାଉଛନ୍ତି, ଆଉ ରେଡିଓର ମହତ୍ଵ କ'ଣ ସେଟା ଆପଣ ବହୁତ ଭଲ ଭାବେ ବ୍ୟାଖ୍ୟା କଲେ ଭାଇ। ତେବେ କୁହନ୍ତୁ, ଆକାଶବାଣୀ ଜୟପୁର କେନ୍ଦ୍ରର କୋଉ ପ୍ରୋଗ୍ରାମ ଆପଣଙ୍କୁ ବହୁତ ଭଲ ଲାଗେ?
3: ଆକାଶବାଣୀ ଜୟପୁର ପ୍ରତ୍ୟେକଟି ପ୍ରୋଗ୍ରାମ ମୋତେ ଭଲ ଲାଗେ। ସକାଳର ବର୍ଣ୍ଣ ବିଭାଗ ବର୍ଣ୍ଣାଳୀ ଭଲ ଲାଗେ, ଯୁବବାଣୀ ଭଲ ଲାଗେ, ଘର ଘରଣୀ କାର୍ଯ୍ୟକ୍ରମ ମଧ୍ୟ ଭଲ ଲାଗିଥାଏ, ଆଉ ସବୁଠୁ ଭଲ ଲାଗେ ଜୁଆନ କଥା କାର୍ଯ୍ୟକ୍ରମ ବି ଭଲ ଲାଗେ, ଆଉ ଆମର ଯୋଉ ଚୈତି ଜହ୍ନ କାର୍ଯ୍ୟକ୍ରମ ମଧ୍ୟ ଭଲ ଲାଗିଥାଏ। ଜୁଆନ କଥାଟା ବିଶେଷ ହେଲା ଆମର ଯୋଉ କୋରାପୁଟିଆ ଭାଷା, ସେ ପଶ୍ଚିମ ଓଡ଼ିଶା ଭାଷା ସହିତ ମ୍ୟାଚ୍ କରିଥାଏ, ଅଧିକ ଖୁସି ଲାଗିଥାଏ ଆମକୁ।
2: ଆଚ୍ଛା ଭାଇ, ଆପଣ କେବେଠୁ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି?
3: ଏବେ ମିନିମମ 5-6 ବର୍ଷ ହେଇଯିବନି ମ୍ୟାମ୍।
2: ଆଚ୍ଛା, ତାହେଲେ ଆପଣଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ରର କାର୍ଯ୍ୟକ୍ରମ ଯୋଉ ଶୁଣୁଛନ୍ତି, ଆକାଶବାଣୀ ଶୁଣିବାକୁ ଆପଣଙ୍କୁ କଣ ପ୍ରେରଣା ଦିଏ ଭାଇ?
3: ସବୁବେଳେ କିଛି ନା କିଛି ଶିକ୍ଷା ଦେଇଥାଏ ସବୁବେଳେ ସବୁ ପ୍ରୋଗ୍ରାମରେ, ଆଉ ଭଲ ଲାଗେ। ଯୋଉ ପ୍ରୋଗ୍ରାମଟା ମିସ୍ ହେଇଯାଏ ମତେ ବହୁତ ଖରାପ ଲାଗେ, ବହୁତ ଚିଡ଼ଚିଡ଼ା ଲାଗେ, ଏମିତି ପ୍ରୋଗ୍ରାମ ମିସ୍ ହେଇଗଲା ବୋଲି। ବହୁତ ବହୁତ ଭଲ ଭଲ ପ୍ରୋଗ୍ରାମ ହଉଛି, ସେଥିରୁ ଅନେକ କିଛି ଶିଖି ହଉଛି ମ୍ୟାମ୍।
2: ଆଚ୍ଛା ଭାଇ, ଆପଣଙ୍କ ମତରେ ଆକାଶବାଣୀ ଜୟପୁରର ବିଶେଷତା କ'ଣ?
3: ଆଜ୍ଞା, ଆକାଶବାଣୀ ସବୁବେଳେ ସବୁ ଭଲ ଭଲ କାର୍ଯ୍ୟକ୍ରମ କରୁଛି। ଜୟପୁରଟା ବହୁତ ବଢିଆ, ସମସ୍ତଙ୍କ ଭାଇଚାରା ସମ୍ପର୍କ ଅଛି, ସମସ୍ତେ ମିଳିମିଶି କାମ କରୁଛନ୍ତି, ସେଥିପାଇଁ ଏତେ ଭଲ ପ୍ରୋଗ୍ରାମ ଗୁଡିକ ହେଇପାରିଛି ବୋଲି ମୋର ବିଶ୍ୱାସ।
2: ଆଚ୍ଛା,
3: ଆଉ ଗୋଟେ ଶୁଣନ୍ତୁ, ମୋ ଜୀବନରେ ବିତିଥିବା ଏକ ନିରାଟ ସତ୍ୟ କଥା କହୁଛି। ମୋର କିଛି ସାଙ୍ଗ ମତେ ଚିଡ଼ାନ୍ତି, ଆଜିକା ଜମାନାରେ ତୁ ବି ରେଡିଓ ଶୁଣୁଛୁ ଯେ, ଜମାନା କାହା ସେ କାହା ପରିଗା, ତଥାପି ତୁ ଟାଉନରେ ରହିକରି ଗାଁ ଭଳି ମକ୍ସଲ ଲୋକଙ୍କ ଭଳି ରେଡିଓ ଶୁଣୁଛୁ ବୋଲି ମତେ ଅନେକ ଥର କହିଛନ୍ତି, କିନ୍ତୁ ମୋର ସବୁବେଳେ ତାଙ୍କୁ ଗୋଟେ ଉତ୍ତର ଥାଏ, ରେଡିଓ ମଜା ତୁମେ କ'ଣ ବା ପାଇବ ମ୍ୟାମ୍।
2: ସତ କଥା ଭାଇ, ଆପଣଙ୍କର ରେଡିଓକୁ ଭଲ ପାଇବା ଦେଖି ବହୁତ ଖୁସି ଲାଗୁଛି। ଆଶା କରୁଛି ଆପଣ ଆଗକୁ ବି ଏମିତି ରେଡିଓକୁ ଭଲ ପାଉଥିବେ ଯେମିତି ଭଲ ପାଇଁ ଆସିଛନ୍ତି। ବହୁତ ଖୁସି ଲାଗିଲା ଭାଇ, ଆପଣ ରେଡିଓକୁ ଏତେ ଭଲ ପାଉଛନ୍ତି, ଆଉ ଲୋକ ନକାରାତ୍ମକ କହିଲେ ବି ଆପଣ ସେଇ ଜିନିଷକୁ ମନରେ ନ ନେଇ ଆପଣଙ୍କ ମନ ଭିତରେ ସକାରାତ୍ମକ ମନୋଭାବନା ରଖିଛନ୍ତି। ତେବେ ଭାଇ କୁହନ୍ତୁ, ଆକାଶବାଣୀ ଜୟପୁରର କାର୍ଯ୍ୟକ୍ରମକୁ ଆହୁରି ଭଲ କରିବା ପାଇଁ ଆପଣଙ୍କର କଣ ପରାମର୍ଶ ରହିଛି?
3: ପ୍ରୋଗ୍ରାମ ଗୁଡିକ ସବୁ ଭଲ ହେଉଛି, କିନ୍ତୁ ସବୁ ତ ସମସ୍ତେ ଲୋକ ତ ସମାନ ନାହିଁ, ଯେତେ ଭଲ ହେଲେ ବି ତାଙ୍କୁ କିଛିଟା ସେଥିରେ ଭୁଲ ବି ଦେଖାଯାଏ, କିନ୍ତୁ ପ୍ରତ୍ୟେକଟି କାର୍ଯ୍ୟକ୍ରମ ଭଲ ହେଉଛି ଆଉ ଭଲ ଲାଗୁଛି ମଧ୍ୟ।
2: ତାହେଲେ ଭାଇ କୁହନ୍ତୁ, ଆପଣଙ୍କ ଦୈନନ୍ଦିନ ଜୀବନରେ ଆକାଶବାଣୀ ଜୟପୁରର ଭୂମିକା କ'ଣ?
3: ଭୂମିକା ଅନେକ କିଛି ରହିଛି ମ୍ୟାମ୍, ବହୁତ ଭଲ ଜୟପୁର ବହୁତ ଭଲ କାର୍ଯ୍ୟକ୍ରମ କରୁଛି, ଅନେକ କିଛି ଶିକ୍ଷା ଦେଉଛି, ପ୍ରେରଣା ଦେଉଛି, ପ୍ରତ୍ୟେକଟି କାର୍ଯ୍ୟକ୍ରମ ଭଲ ଲାଗୁଛି। ଆଉ ଆପଣଙ୍କର ଯୋଉ ଯୁବବାଣୀ କାର୍ଯ୍ୟକ୍ରମ ସୋମବାର ସୂଜନୀ ଭଲ ଲାଗୁଛି, ମଙ୍ଗଳବାର ଦିନ ଯୋଉ ପ୍ରଚାର ହଉଛି ସନ୍ଧାନ ତା ମଧ୍ୟ ଭଲ ଲାଗୁଛି, ସୋମବାର କାର୍ଯ୍ୟକ୍ରମ ଭଲ ଲାଗୁଛି, ହେଲେ ସ୍ପନ୍ଦନ ମଧ୍ୟ ଭଲ ଲାଗୁଛି, ସମ୍ପର୍କ କାର୍ଯ୍ୟକ୍ରମ ହେଲେ ଗୁଞ୍ଜନ ଯୋଉ ମିକ୍ସ ହେଇକି ବାଜୁଛି ଶୁକ୍ରବାର ଦିନ ସେ ଭଲ ଲାଗୁଛି।

0: କିନ୍ତୁ ପ୍ରତ୍ୟେକଟି ସରକାର ସବୁ ସପ୍ତାହ ଯୋଡ଼ି ହଉଛି, ତାହା ଏକ ଭୁଲ କାମ ହଉଛି, ସେମାନେ ନିଜେ ବୁଝିବାର କଥା। ଗୋଟେ ଗୋଟେ ଗ୍ୟାପ ଦେଇ କଲେ ଭଲ ଲାଗେ, ତା ମାନେ ବି ସାମିଲ ହେଇପାରିବ, ଅନ୍ୟ ଶ୍ରୋତା ମାନେ ସାମିଲ ହେଇପାରନ୍ତେ, ସେମିତି ଟିକେ ସମସ୍ତଙ୍କୁ ଟିକେ କହିବେ।
1: ଆଜ୍ଞା ଭାଇ, ଆପଣଙ୍କ ପରାମର୍ଶ ଆମେ ନେଇଛୁ, ଯେହେତୁ ଆମେ ଟ୍ରାଏ କରିବୁ ଆପଣ ଯାହା ଆମକୁ ପରାମର୍ଶ ଦେଇଛନ୍ତି ସେ କାମଟାକୁ କରିବା ପାଇଁ। ଆପଣଙ୍କୁ ଆକାଶବାଣୀ ଜୟପୁର କେଉଁ ପ୍ରକାରର କାର୍ଯ୍ୟକ୍ରମ ଅଧିକ ଶୁଣିବାକୁ ଭଲ ଲାଗେ ବା ଆପଣ ଅଧିକ ଶୁଣିବାକୁ ଚାହାନ୍ତି?
0: ବର୍ଣ୍ଣାଳୀ କାର୍ଯ୍ୟକ୍ରମଟା ମୁଁ ସବୁବେଳେ ଚେଷ୍ଟା କରେ ଶୁଣିବାକୁ, ଯେହେତୁ ଦେଖନ୍ତୁ ଆମର ସଂଯୋଗଟା ହେଲା ପ୍ରତ୍ୟେକ ଗାଁ ଗହଳି ଯାଇକିରି ଯୋଉ ଯୋଉ ଜାଗାକୁ ଆମର ଯାଇପାରୁନି, ଆମର ମିଡିଆ ଯାଇପାରୁନି କି ଟେଲିଭିଜନରେ ପ୍ରଚାର ପ୍ରସାର ହେଇପାରୁନି, କିନ୍ତୁ ରେଡିଓ ଯାଇକି ସେଠି ଆପଣମାନେ ପରିଶ୍ରମ କରିକି ଜଙ୍ଗଲ ପାହାଡ଼ ପର୍ବତକୁ ନ ଖାତିର କରିକି ସେଠି ଯାଇକି ଲୋକଙ୍କର ସମସ୍ୟା ଆଣୁଛନ୍ତି, ସଂଯୋଗରେ ତାହା ପ୍ରଚାର ହୁଏ, ସେ ଦିନଟା ମୁଁ ମିସ୍ କରେନି। ପ୍ରତ୍ୟେକ ସଂଯୋଗର ବିଷୟକୁ ଶୁଣେ, ଭଲ ଭଲ କାର୍ଯ୍ୟକ୍ରମ ଆଣନ୍ତି ଟପିକ ଗୁଡ଼ାକ, ସେଟା ଭଲ ଲାଗେ। ତାପରେ ବିବାହ କାର୍ଯ୍ୟକ୍ରମ ଭଲ ଲାଗେ, ଯୋଉମାନେ ବି ଭଲ ଲାଗେ, ପ୍ରତ୍ୟେକଟି କାର୍ଯ୍ୟକ୍ରମ, କୋଉଠି ଏମିତି ପ୍ରୋଗ୍ରାମ ନାହିଁ ଯୋଉଟାକି ଭଲ ଲାଗେନି ଜୟପୁରର। ଆଉ ମୁଁ ଚେଷ୍ଟା କରେ ପ୍ରତ୍ୟେକ ଦିନ ଯୋଉମାନେ କାର୍ଯ୍ୟକ୍ରମ ଶୁଣି ମତାମତ ଦେବା ପାଇଁ, କିନ୍ତୁ ସମୟ ସାପେକ୍ଷ କର୍ମ ବ୍ୟସ୍ତରେ ଶୁଣିପାରେନି, ମୋତେ ଦୁଃଖ ଲାଗେ, କଷ୍ଟ ଲାଗେ, ମନ ଭିତରେ କିଛି ଚିଡ଼ଚିଡ଼ା ବି ଭଲ ଲାଗେନି, ଯଦି କାର୍ଯ୍ୟକ୍ରମ ମିସ୍ ହେଇଯାଏ, ଯୋଉଦିନ ବି ଯୋଉମାନେ ଶୁଣେ ମତାମତ ଦେଇଥାଏ। ମ୍ୟାମ୍
1: ଧନ୍ୟବାଦ ଭାଇ, ବହୁତ ବହୁତ ଧନ୍ୟବାଦ। ଆପଣଙ୍କ ଭଲ ପାଇବା ଆମ ସହିତ ଏମିତି ଥାଉ ସବୁବେଳେ। ଆପଣ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି, ସେ ଜିନିଷ ଶୁଣିକି ବହୁତ ଭଲ ଲାଗିଲା। ତେବେ ଭାଇ କୁହନ୍ତୁ, ଆକାଶବାଣୀ ସହିତ ଜଡିତ ଆପଣଙ୍କର କୌଣସି ସ୍ମରଣୀୟ ଅନୁଭୂତି ଅଛି କି ନାହିଁ?
0: ଅଛି ଅଛି ମ୍ୟାମ୍,
1: ଆଚ୍ଛା,
0: ମୁଁ ଯାଇଥିଲି 2023 ମସିହାରେ 28/6/2023ରେ ଯାଇଥିଲି ଆକାଶବାଣୀ ଜୟପୁର, ମୋତେ ନିୟମିତ ଶ୍ରୋତା ହିସାବରେ ଡାକିଥିଲେ, ଅବସର ପ୍ରାପ୍ତ ନରେନ୍ଦ୍ର ସାର୍ ଥିଲେ ସେ ସମୟରେ କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ ଜୟପୁରର, ଏବଂ ରଞ୍ଜନ ସାର୍ ଡାକିଥିଲେ, ଦୁଇଜଣ ମିଶିକି ଯାଇଥିଲି, ସେଦିନ ମୋତେ ବହୁତ ଖୁସି ଲାଗିଥିଲା। ଆଉ ଯାହା ବି ମୋତେ ସେଠି ପ୍ରଦାନ କରାଯାଇଥିଲା ଆଜି ବି ମୋ ପାଖରେ ସେ ଅଛି, ସେଟା ବହୁତ ଭଲ ଲାଗିଲା, ସେ ଜିନିଷଟା ମୁଁ କେବେ ଭୁଲି ପାରେନି। ଆଉ ଆପଣମାନଙ୍କର ଏକତା ହିଁ ଆକାଶବାଣୀକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ବୋଲି ମୁଁ ଭାବେ ସବୁବେଳେ।
1: ବହୁତ ବଢିଆ ଭାଇ, ଆପଣଙ୍କର ଗୋଟେ ସ୍ମରଣୀୟ ଅନୁଭୂତି ଆମ ସହିତ ସେୟାର କରିଲେ ଆପଣ। ତେବେ ଭାଇ କୁହନ୍ତୁ, ଆକାଶବାଣୀ ଜୟପୁରରେ ଯୋଉ ଉପସ୍ଥାପକ ଏବଂ ଉପସ୍ଥାପିକା ଅଛନ୍ତି, ଆପଣ ତାଙ୍କୁ କଣ ପରାମର୍ଶ ଦେବା ପାଇଁ ଚାହୁଁଛନ୍ତି?
0: ସମସ୍ତଙ୍କ ଭିତରେ ଏକତା ଓ ଭାଇଚାରା ସବୁବେଳେ ଆପଣଙ୍କ ଭିତରେ ଥାଉ, ଏହା ହିଁ ମୋର ଭଗବାନଙ୍କୁ ପ୍ରାର୍ଥନା କରେ, ଯେହେତୁ ଆପଣମାନେ ଏକତା ହିଁ ରହିବେ, ସମସ୍ତଙ୍କ ମିଳିମିଶି ରହିଲେ ହିଁ କାର୍ଯ୍ୟକ୍ରମ ହେଇଥାଏ, ଏକା କଲେ କିଛି ହେଇପାରିବନି, କି ଗୋଟେ ହାତରେ କେବେ ତାଲି ବାଜିନି, ସେଭଳି କଥା ଆପଣମାନେ ଏକତା ହିଁ ବଳ, ଏକତା ହିଁ କରନ୍ତୁ କାର୍ଯ୍ୟକ୍ରମ, ଭଲ ସବୁବେଳେ ଭଲ ହେବ ଏବଂ ଶୀର୍ଷ ସ୍ଥାନ ସବୁବେଳେ ବଜାୟ ରହିପାରିବ, ଏଟା ହିଁ ମୋର ପରାମର୍ଶ ଆକାଶବାଣୀକୁ।
1: ବହୁତ ବଢିଆ ଭାବେ ପରାମର୍ଶ ଦେଲେ ଭାଇ। ଏକତା ବା ୟୁନିଟି ଆମେ ଯାହା କହୁ, ସେଟା ଯଦି ଆମ ଜୀବନରେ ଅଛି, ତାହେଲେ ଆମେ କଠିନ କାମକୁ ବି ସହଜ କରିପାରିବା। ତେବେ ଭାଇ କୁହନ୍ତୁ, ଆପଣଙ୍କୁ ଯୁବବାଣୀ କାର୍ଯ୍ୟକ୍ରମ କେମିତି ଲାଗେ ଆଉ କୋଉ କାର୍ଯ୍ୟକ୍ରମ ଯୁବବାଣୀର ଆପଣଙ୍କୁ ବହୁତ ଭଲ ଲାଗେ?
0: ଆମର ଯୁବବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ଭଲ ଲାଗେ, କିନ୍ତୁ ବିଶେଷ କରି ଜୁଆନ କାଦା କାର୍ଯ୍ୟକ୍ରମଟା ଭଲ ଲାଗେ।
1: ଆଚ୍ଛା ଭାଇ, ତେବେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଶୁଣୁଥିବା ଶ୍ରୋତା ମାନଙ୍କୁ କଣ ପରାମର୍ଶ ଦେବେ ଭାଇ?
0: କାର୍ଯ୍ୟକ୍ରମ ଖାଲି ଯେ କିଛି ଶ୍ରୋତା ଅଛନ୍, ଅନେକଟି ଶ୍ରୋତା ଅଛନ୍, ଯେଉଁମାନେ କି କେବଳ ଫୋନ ଯୋଗେ ଫୋନ କରିବେ, ନିଜ କାର୍ଯ୍ୟକ୍ରମ ଶୁଣିଲା ପରେ ଆଉ ଶୁଣନ୍ତି ନାହିଁ କି ମତାମତ ବି ଦିଅନ୍ତି ନାହିଁ, ଖାଲି ନିଜର ଯଦି ଫୋନ ଲାଗିଛି କିମ୍ବା ସାକ୍ଷାତକାର ଯେକୌଣସି ନିଜର ବାଜୁଛି ଯେକୌଣସି ଷ୍ଟେସନରେ ବି ହଉ, ସେମାନେ ହିଁ ଶୁଣିବେ, ବାକି ପ୍ରୋଗ୍ରାମ କିଛି ଶୁଣନ୍ତି ନାହିଁ, ଏବଂ ଖାଲି ଫୋନ ଇନ୍ କାର୍ଯ୍ୟକ୍ରମ ଶୁଣିବା ଶ୍ରୋତାଙ୍କୁ ମୋର ପରାମର୍ଶ, ସବୁ ଶୁଣ, ପ୍ରତ୍ୟେକଟି କାର୍ଯ୍ୟକ୍ରମରେ କିଛି ନା କିଛି ମନୁଷ୍ୟ ସମାଜ ପାଇଁ ମେସେଜ ଦେଉଛି ଆକାଶବାଣୀ ଜୟପୁର, ଶୁଣନ୍ତୁ, ମତାମତ ଦିଅନ୍ତୁ ଏବଂ କାମରେ ତାକୁ ଲଗାନ୍ତୁ, ଏଟା ହିଁ ମୋର ପରାମର୍ଶ।
1: ବହୁତ ବହୁତ ଧନ୍ୟବାଦ ଭାଇ ଆମ ସହିତ ଆଜି ଜଡିତ ହେଲେ ଆପଣ।
0: ଆଜ୍ଞା,
1: ଆପଣଙ୍କର ବହୁମୂଲ୍ୟ ସମୟ କାଢି ଆମକୁ କିଛି ସମୟ ଦେଲେ।
0: ଆଜ୍ଞା, ଯାହା ବି ହେଉ ଯୁବବାଣୀ ଟିମ୍ କୁ ମୁଁ ଆନ୍ତରିକ ଧନ୍ୟବାଦ ଦେବି, ରେଡିଓକୁ ନେଇକରି ମୁଁ ମୋର ମନର କଥା କିଛି କହିବା ପାଇଁ ସମୟ ଦେଇଥିବାରୁ ଆନ୍ତରିକ ଧନ୍ୟବାଦ।
1: ବହୁତ ବହୁତ ଧନ୍ୟବାଦ ଭାଇ, ନମସ୍କାର।
0: ନମସ୍କାର ଭାଇ।
2: ତେବେ ଶ୍ରୁତି, ଶୁଣିଲ ତ ଭାଇ ଆମକୁ ରେଡିଓ ବିଷୟରେ କେତେ କଥା କହିଲେ? ତାଙ୍କର ରେଡିଓକୁ ଭଲ ପାଉଥିବା ଗୁଣ ଦେଖି ମୋ ମନ ତ ପୁରା ଖୁସି ହେଇଗଲା।
3: ହଁ ପ୍ରିୟଙ୍କା, ସତ କହିଲ, ଭାଇଙ୍କ କଥା ମୋ ମନକୁ ଛୁଇଁଗଲା।
2: ତେବେ ସାଥୀ, କାର୍ଯ୍ୟକ୍ରମକୁ ଆଗକୁ ନେବା ଏବଂ ଶୁଣିବା ଆପଣମାନେ ପଠେଇଥିବା ମେସେଜ ଏବଂ ଭଏସ୍ ମେସେଜ ଗୁଡ଼ିକ।
3: ପ୍ରଥମ ମେସେଜଟି ଆସିଛି ଜୟପୁରରୁ ଶାଶ୍ୱତ ମହାପାତ୍ର ଭାଇଙ୍କ ଠାରୁ। ସେ ଲେଖିଛନ୍ତି, 21/6/2024 ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗ ସୁରଭି କାର୍ଯ୍ୟକ୍ରମ ଶୁଣିଲେ ଭଲ ଲାଗିଲା।

0: ଉପସ୍ଥାପନାରେ ଥିଲେ ସୁଶୀଲ ଭାଇ ଓ କେ ସାଇ ଶ୍ରୁତି ଆଚାରୀ। ଦୁହେଁଙ୍କ ଉପସ୍ଥାପନା ଭଲ ଲାଗିଲା। ହିନ୍ଦୀ ଗୀତ ଶୁଣିଲି ଭଲ ଲାଗିଲା। ଆଜିର ବିଶେଷତ୍ଵ ଶୁଣିଲି ଭଲ ଲାଗିଲା। ବାଲେଶ୍ୱରୀ ବାରିକ ଭଉଣୀଙ୍କ ସହ ସାକ୍ଷାତକାର ଶୁଣିଲି ଭଲ ଲାଗିଲା। ଏସ୍ଏମ୍ଏସ୍, ଇମେଲ, ଭଏସ୍ ମେସେଜ୍ ଶୁଣିଲି ଭଲ ଲାଗିଲା। ଜାଣିବା କଥା ମଧ୍ୟ ଶୁଣିଲି ଭଲ ଲାଗିଲା। ତେବେ ଶାଶ୍ୱତ ଭାଇ ନିଜର ବହୁମୂଲ୍ୟ ସମୟ କାଢି ଆମ ନିକଟକୁ ମେସେଜ୍ ପଠାଇଥିବାରୁ ବହୁତ ବହୁତ ଧନ୍ୟବାଦ। ଆଶା କରୁଛୁ ଆପଣ ଏମିତି ହିଁ ଆମ ନିକଟକୁ ପରାମର୍ଶ ଦେଉଥିବେ।
1: ତେବେ ପରବର୍ତ୍ତୀ ମେସେଜ୍ଟି ପଠାଇଛନ୍ତି କେ ମୋହନରାଓ ଆଚାର୍ଯ୍ୟ ଭାଇ, ସୁନାରୀ ଷ୍ଟ୍ରିଟ୍, ଜୟପୁରରୁ। 21/6/2024 ସେ ଲେଖିଛନ୍ତି, ଆଜିର ଯୁବବାଣୀ କାର୍ଯ୍ୟକ୍ରମ ନେଇ ଆସିଥିଲେ କେ ସାଇଶ୍ରୁତି ଏବଂ ସୁଶୀଲ କୁମାର ସାହୁ। ଆଜିର ବିଚାର ଶୁଣିଲି ଭଲ ଲାଗିଲା। ବାଲେଶ୍ୱରୀ ଭଉଣୀଙ୍କ ସହ ସାକ୍ଷାତକାର ଭଲ ଲାଗିଲା। ଶ୍ରୋତା ପଠାଇଥିବା ମେସେଜ ଏବଂ ଭଏସ୍ ମେସେଜ୍ ଶୁଣିଲି, ଯାହା ବହୁତ ଭଲ ଥିଲା, ଏବଂ ଶେଷରେ ଶୁଣିଲି କିଛି ଜଣା ଅଜଣା, ତାହା ବି ଶୁଣିବାକୁ ଖୁବ୍ ଭଲ ଲାଗିଲା। ସେ ପୁଣି ଥରେ କହିଛନ୍ତି, 22/6/2024 ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗ ସୃଜନୀ କାର୍ଯ୍ୟକ୍ରମ ନେଇ ଆସିଥିଲେ ବର୍ଷାରାଣୀ ପଟ୍ଟନାୟକ ଏବଂ ମେହକ ମିଶ୍ର। ସମ୍ପାଦକୀୟ ଶୁଣିଲି, ଯାହାର ବିଷୟବସ୍ତୁ ଥିଲା ଆତ୍ମବିଶ୍ୱାସ, ଯାହା ଶୁଣିବାକୁ ବହୁତ ଭଲ ଲାଗିଲା। ସାକ୍ଷାତକାରଟେ ଶୁଣିଲି, ଯାହାର ବିଷୟ ଥିଲା ସମୟ ତ କେବେ ଫେରି ଚାହେଁ ନା, ତାହା ବି ବହୁତ ଭଲ ଲାଗିଲା। ସେ ପୁଣି ଥରେ କହିଛନ୍ତି, 23/6/2024 ସନ୍ଧାନ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ସୋନାଲି ପଣ୍ଡା ଏବଂ ତନୁଜା ଖଡ଼ଗ୍ରାହୀ। ୟୁନାଇଟେଡ୍ ନେସନ୍ସ ପବ୍ଲିକ ସର୍ଭିସ ଡେ ସମ୍ପର୍କରେ ଶୁଣିଥିଲି, ଯାହା ଶୁଣିବାକୁ ଖୁବ୍ ଭଲ ଲାଗିଲା। ସମ୍ପାଦକୀୟ ଶୁଣିଲି, ଯାହାର ବିଷୟ ଥିଲା ଜନସେବା ହିଁ ସର୍ବୋତ୍ତମ ସେବା। କ୍ୟାରିୟର ଗାଇଡେନ୍ସ ସମ୍ପର୍କରେ ମଧୁସ୍ମିତା ବେହୁରାଙ୍କ ସହ ସାକ୍ଷାତକାର ଖୁବ୍ ଭଲ ଲାଗିଲା। ଶେଷରେ ଶୁଣିଲି କିଛି ବିଜ୍ଞାନ ବିଚିତ୍ର, ଯାହା ଶୁଣିବାକୁ ବି ଖୁବ୍ ଭଲ ଲାଗିଲା। ସେ ପୁଣି ଥରେ କହିଛନ୍ତି, 24/6/2024 ସମ୍ଭାର କାର୍ଯ୍ୟକ୍ରମଟି ନେଇ ଆସିଥିଲେ ପ୍ରିୟଙ୍କା ତ୍ରିପାଠୀ ଏବଂ ଶ୍ରିୟା ପଟ୍ଟନାୟକ। ଆଜିର ବିଚାର ଶୁଣିଲି ଭଲ ଲାଗିଲା। ନାଟକ ଶୁଣିଲି ଜାଗ ଉତ୍କଳ, ଯାହାକୁ କି ରଚନା କରିଥିଲେ ଶ୍ରୀ ପଦ୍ମା ସାହୁ, ତାହା ବି ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ସମସ୍ତଙ୍କର ଅଭିନୟ ଭଲ ଲାଗିଲା। 25/6/2024 ସ୍ପନ୍ଦନ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ଅସ୍ମିତା ଷଡ଼ଙ୍ଗୀ ଏବଂ ପ୍ରିୟଙ୍କା ପାତ୍ର। ଭାଇ ଲେଖିଛନ୍ତି, ଆଜିର ବିଚାର ଶୁଣିଲି ଭଲ ଲାଗିଲା। ଆମ ପରମ୍ପରା, ଆମ ସଂସ୍କୃତି ସମ୍ପର୍କରେ ଶୁଣିଥିଲି ଭଲ ଲାଗିଲା। ହେଲୋ ସ୍ପନ୍ଦନ କାର୍ଯ୍ୟକ୍ରମରେ ଆଧୁନିକତା ନ ସଂସ୍କୃତି କ'ଣ ଅଧିକ ଆବଶ୍ୟକ ସମ୍ପର୍କରେ ଶ୍ରୋତାଙ୍କର ମତାମତ ଶୁଣିଲି, ଯାହା ବି ଶୁଣିବାକୁ ଖୁବ୍ ଭଲ ଲାଗିଲା। ଧନ୍ୟବାଦ କି ମୋହନରାଓ ଆଚାର୍ଯ୍ୟ ଭାଇ, ଆପଣ ଆପଣଙ୍କର ବହୁମୂଲ୍ୟ ସମୟ କାଢି ଆମକୁ ମେସେଜ୍ ପଠାଇବାକୁ ଭୁଲୁନାହାନ୍ତି। ତେବେ ନିୟମିତ ଶ୍ରୋତା ଭାବେ ଆପଣଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଭାଇ।
0: ପରବର୍ତ୍ତୀ ମେସେଜ୍ଟି ପଠାଇଛନ୍ତି ଶଙ୍କର ପଣ୍ଡା ଭାଇ। ସେ ଲେଖିଛନ୍ତି, ଆଜି ଯୁବବାଣୀର ସ୍ପନ୍ଦନ କାର୍ଯ୍ୟକ୍ରମରେ ସୁନ୍ଦର ବିଷୟବସ୍ତୁଟିଏ ଥିଲା ସଂସ୍କୃତି ଓ ଆଧୁନିକତାକୁ ନେଇ। ଫୋନରେ ଶ୍ରୋତାମାନେ ଭଲ ମତାମତ ଦେଇଥିଲେ, ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ। ତେବେ ଶଙ୍କର ପଣ୍ଡା ଭାଇ, ଆପଣ ଆମ ନିକଟକୁ ମେସେଜ୍ ପଠାଇଥିବାରୁ ବହୁତ ବହୁତ ଧନ୍ୟବାଦ। ପରବର୍ତ୍ତୀ ମେସେଜ୍ଟି ପଠାଇଛନ୍ତି ବଲାଙ୍ଗୀର ଶାସ୍ତ୍ରୀନଗରରୁ ନୀଲୁ ଦାସ ଭାଇ। ସେ ଲେଖିଛନ୍ତି, 26/6/2024 ଆକାଶବାଣୀ ଜୟପୁରର ଯୁବବାଣୀ ହେଲୋଗୁଞ୍ଜନ ସମ୍ପର୍କ କାର୍ଯ୍ୟକ୍ରମ ବିଭାଗ ମେହକ ଭଉଣୀ ଓ ଅସ୍ମିତା ଭଉଣୀଙ୍କ ଉପସ୍ଥାପନାରେ ହୋଇଥିଲା। ହେଲୋଗୁଞ୍ଜନ କାର୍ଯ୍ୟକ୍ରମ ଭଲ ଲାଗିଲା। ଶ୍ରୋତାଙ୍କ ଅନୁରୋଧ କ୍ରମେ ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ର ଗୀତଗୁଡ଼ିକ ଭଲ ଲାଗିଲା। ସେହି ସେହି ଶ୍ରୋତାମାନେ ପ୍ରତ୍ୟେକ ସପ୍ତାହ ଫୋନ୍ କରିଥିବା ଯୋଗୁଁ ଆଉ ଅନ୍ୟ ଶ୍ରୋତାମାନେ ସୁଯୋଗ ପାଉନାହାନ୍ତି। ଅଭିଯୋଗ ଉପରେ ଧ୍ୟାନ ଦେବେ। ସୁରଭି କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଥିବା ଉପସ୍ଥାପିକା ଓ ଉପସ୍ଥାପକଙ୍କୁ ବିଶେଷ ଅନୁରୋଧ। ବାକି ବହୁତ ବଢ଼ିଆ ଲାଗିଲା କାର୍ଯ୍ୟକ୍ରମ।
1: ତେବେ ନୀଲୁ ଦାସ ଭାଇ, ଆମେ ଆପଣଙ୍କ ପରାମର୍ଶ ଗ୍ରହଣ କଲୁ। ଆମେ ଆପଣଙ୍କର ପ୍ରତିଟି ଅନୁରୋଧକୁ ରକ୍ଷା କରିବା ପାଇଁ ଚେଷ୍ଟା କରିବୁ। ଆପଣ ଆପଣଙ୍କର ବହୁମୂଲ୍ୟ ସମୟ କାଢି ଆମକୁ ମେସେଜ୍ ପଠାଇବାକୁ ଭୁଲୁ ନାହାନ୍ତି। ତେବେ ଆସନ୍ତୁ ସାଥୀ, ଶୁଣିବା ଆପଣମାନେ ପଠାଇଥିବା ଭଏସ୍ ମେସେଜ୍ ଗୁଡିକ।
2: ନମସ୍କାର। 21/6/2024 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ରବି କାର୍ଯ୍ୟକ୍ରମଟି ନେଇ ଆସିଥିଲେ ସୁଶୀଲ କୁମାର ସାହୁ, କେ ସାଇଶ୍ରୁତି ଆଚାରୀ। ତାହା ଶୁଣିବାକୁ ଖୁବ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ ଶିକ୍ଷଣୀୟ ଥିଲା। ବିଶ୍ୱ ଆନ୍ତର୍ଜାତିକ ଯୁଗ ଦିବସ ଆଜିର ବିଶେଷତା ସମ୍ପର୍କ ଜାଣିବାକୁ ପାଇଥିଲେ, ତା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ଏକ ସୁନ୍ଦର ସାକ୍ଷାତକାରଟେ ଶୁଣିଥିଲେ, ଯାହାର ବିଷୟବସ୍ତୁ ଥିଲା ନିରୋ ରହିବାରେ ଯୁବର ଭୂମିକା। ବାଲେଶ୍ୱରୀ ଭଉଣୀଙ୍କ ସହ ସାକ୍ଷାତ କରାଇଥିଲା, ଯାହାକୁ ସାକ୍ଷାତକାରଟେ ନେଇ ଆସିଥିଲେ ସୁଶୀଲ କୁମାର ସାହୁ। ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାରେ ଜଣାଇଦେବେ, ନିରୋ ରହିବାର ଯୁବର ଭୂମିକା, ବାଲେଶ୍ୱର ଭଉଣୀଙ୍କ ପାଖରୁ ଅନେକ କିଛି କଥା ଜାଣିବାକୁ ପାଇଥିଲେ ସୁନ୍ଦର ବିଷୟବସ୍ତୁ ଉପରେ, ତା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ଶ୍ରୋତା ବନ୍ଧୁମାନଙ୍କ ସୁନ୍ଦର ଶୁଣାଶୁଣା ଶୁଣିଥିଲେ କିଛି।

0: ପସରା ଜଣା ଅଜଣା ଶୁଣିଥିଲେ, ତା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଗଲେ ଯେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। ମୋଡ଼ି ଲାଞ୍ଚଳ ଭୋଇ କହୁଛି, ଗ୍ରାମ ତଲକ ଜିଲ୍ଲା ବଲାଙ୍ଗୀରରୁ। ନମସ୍କାର। 22 ଜୁନ୍ 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସୃଜନୀ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ଆତ୍ମବିଶ୍ୱାସକୁ ନେଇକି ସୁନ୍ଦର କବିତାଟିରୁ ବର୍ଷାରାଣୀ ପଟ୍ଟନାୟକ ଓ ମେହକ ମିଶ୍ର, ତାହା ଶୁଣିବାକୁ ଖୁବ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ ଶିକ୍ଷଣୀୟ ଥିଲା। ସମ୍ପାଦକୀୟ ଶୁଣିଥିଲେ, ଯାହାର ବିଷୟବସ୍ତୁ ଥିଲା ଆତ୍ମବିଶ୍ୱାସ, ଆତ୍ମବିଶ୍ୱାସକୁ ନେଇ ସୁନ୍ଦର ଭାବେ ରଚନା କରିଥିଲେ, ତା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ଏକ ସୁନ୍ଦର ସାକ୍ଷାତକାର ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ସମୟ ତ କେବେ ଫେରି ଚାହେଁ ନା। ଏ ସୁନ୍ଦର ବିଷୟବସ୍ତୁ ଉପରେ ଗୋଟେ ଭାଇଙ୍କ ସହ ସାକ୍ଷାତ କରାଇଥିଲା, ଯାହାକୁ ସାକ୍ଷାତକାର ନେଇ ଆସିଥିଲେ ବର୍ଷାରାଣୀ ପଟ୍ଟନାୟକ। ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାଟି ଜଣାଇଦେବେ। ସମୟକୁ ନେଇ ଅନେକ କିଛି କଥା ଜାଣିବାକୁ ପାଇଥିଲେ ସେ ଭାଇଙ୍କ ପାଖରୁ, ତା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ଶେଷରେ କିଛି ଜାଣିବା କଥା ଶୁଣିଥିଲେ, ତା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଗଲା ଯେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 23 ଜୁନ୍ 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସନ୍ଧାନ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ତନୁଜା ଖଡ଼ଗ୍ରାହୀ ଓ ସୋନାଲି ପଣ୍ଡା, ତାହା ଶୁଣିବାକୁ ଖୁବ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ ଶିକ୍ଷଣୀୟ ଥିଲା। ସମ୍ପାଦକୀୟ ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ଜନସେବା ହିଁ ସର୍ବୋତ୍ତମ ସେବା, ଏ ସୁନ୍ଦର ବିଷୟବସ୍ତୁ ଉପରେ ଅନେକ କିଛି କଥା ଜାଣିବାକୁ ପାଇଥିଲେ, ତା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। କିଛି ବିଜ୍ଞାନ ବିଚିତ୍ର ଶୁଣିଥିଲି, ବିଜ୍ଞାନ ବିଚିତ୍ରରୁ ଅନେକ କିଛି କଥା ଜାଣିବାକୁ ପାଇଛି, ଯେମିତି କାର୍ଯ୍ୟକ୍ରମ ମାଧ୍ୟମରେ କହିବାକୁ ଗଲେ ଶିକ କାହିଁକି ହୁଏ, ଏବଂ ତା ସହିତ ଭିଟାମିନ୍ ଏ ସି ଡି, ଏ ସୁନ୍ଦର ବିଷୟବସ୍ତୁ ଉପରେ ଅନେକ କିଛି କଥା ଜାଣିବାକୁ ପାଇଥିଲି, ତା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ବିଶେଷ କରି ହାଇ ଆମେ କ'ଣ ପାଇଁ ମାରୁ, ହାଇକୁ ନେଇକି ସୁନ୍ଦର ଭାବରେ ଆପଣମାନେ କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର କରିଥିଲେ ବିଜ୍ଞାନ ବିଚିତ୍ରରେ, ତା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। କ୍ୟାରିୟର ଗାର୍ଡିଆନ ଶୁଣିଥିଲେ, ଗୋଟେ ଭଉଣୀଙ୍କ ସହ ସାକ୍ଷାତ କରାଯାଇଥିଲା, ଯାହାକୁ ସାକ୍ଷାତକାରଟିକୁ ନେଇ ଆସିଥିଲେ ତନୁଜା ଖଡ଼ଗ୍ରାହୀ, ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାରେ ଜଣାଇଦେବେ। ସେ ଭଉଣୀଙ୍କ ପାଖରୁ କ୍ୟାରିୟର ଉପରେ ଅନେକ କିଛି କଥା ଜାଣିବାକୁ ପାଇଥିଲେ, ତା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଗଲା ଯେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 24 ଜୁନ୍ 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସମ୍ଭାର କାର୍ଯ୍ୟକ୍ରମଟି ନେଇ ଆସିଥିଲେ ଶ୍ରିୟା ପଟ୍ଟନାୟକ ଓ ପ୍ରିୟଙ୍କା ତ୍ରିପାଠୀ, ତାହା ଶୁଣିବାକୁ ଖୁବ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ ଶିକ୍ଷଣୀୟ ଥିଲା। ଏକ ସୁନ୍ଦର ନାଟକଟେ ଶୁଣିଥିଲି, ଯାହାର ଶୀର୍ଷକ ଥିଲା ଜାଗ ଉତ୍କଳ, ଯାହାକି ସୁନ୍ଦର ରଚନାଟି କରିଥିଲେ ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗର ଉପସ୍ଥାପିକା ଶ୍ରୀ ପଦ୍ମା ସାହୁ, ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାରେ ଜଣାଇଦେବେ, କାରଣ ଏତେ ସୁନ୍ଦର ରଚନାଟି କରିଥିଲେ ଏବଂ ସେ ନାଟକଟି ଖୁବ ଶିକ୍ଷଣୀୟ ଥିଲା ଜାଗ ଉତ୍କଳ, ତାହା ଶୁଣିବାକୁ ଖୁବ ଭଲ ଲାଗିଥିଲା। ଏବଂ ଉତ୍କଳ ଦିବସକୁ ନେଇକରି ଆପଣମାନେ ସୁନ୍ଦର ଭାବରେ ଗୀତ ଗୁଡ଼ିକ କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର କରିଥିଲେ ଏବଂ ସୁନ୍ଦର ଗୀତ ଗୁଡ଼ିକ ବି କାର୍ଯ୍ୟକ୍ରମ ବାଜିଥିଲା, ତା ସହିତ ନାଟକ ବି ପ୍ରଚାର ପ୍ରସାର ହେଇଥିଲା। ସେଥିପାଇଁ ହୃଦୟ ସହିତ ଧନ୍ୟବାଦ ଦେଉଛି ସମସ୍ତ ଉପସ୍ଥାପକ ଓ ଉପସ୍ଥାପିକା ମାନଙ୍କୁ, ଯେ ଏତେ ସୁନ୍ଦର ଭାବରେ ନାଟକଟି ପ୍ରଚାର ପ୍ରସାର କରିଥିଲା ଏବଂ ନାଟକ ମଧ୍ୟରେ ଉତ୍କଳ ଦିବସ ଶୁଣିକରି ସୁନ୍ଦର ଭାବରେ ଗୀତ ଗୁଡ଼ିକ ପ୍ରଚାର ପ୍ରସାର କରିଥିବାରୁ, ଏମିତି ଆପଣ ନୂଆ ନୂଆ ନାଟକ ମାନେ ପ୍ରଚାର ପ୍ରସାର କରୁଥାନ୍ତୁ, ଏମିତି ଆମକୁ ଉତ୍ସାହିତ କରନ୍ତୁ। ମୋଟାମୋଟି କହିବାକୁ ଗଲେ ଆଜି ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 25 ଜୁନ୍ 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ହାଲସ୍ପନ୍ଦନ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ପ୍ରିୟଙ୍କା ପାତ୍ର, ଅସ୍ମିତା ଷଡ଼ଙ୍ଗୀ, ତାହା ଶୁଣିବାକୁ ଖୁବ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ ଶିକ୍ଷଣୀୟ ଥିଲା। ଏକ ସୁନ୍ଦର ହାଲସ୍ପନ୍ଦନ ସୁନ୍ଦର ବିଷୟବସ୍ତୁଟିଏ ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ସଂସ୍କୃତି ନା ଆଧୁନିକ କ'ଣ ଆବଶ୍ୟକତା। ଏହି ସୁନ୍ଦର ବିଷୟବସ୍ତୁ ଉପରେ ଶ୍ରୋତା ମୁନୁମଙ୍କ ଠାରୁ ଅନେକ କିଛି ମତାମତ ଜାଣିବାକୁ ପାଇଥିଲି, ତା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। 5ଟା ଘରେ ବି ଆପଣମାନେ ସୁନ୍ଦର ଭାବରେ ଗୀତ ଗୁଡ଼ିକ ପ୍ରଚାର ପ୍ରସାର କରିଥିଲେ ଏବଂ ସୁନ୍ଦର ବିଷୟବସ୍ତୁ 5ଟା ଶ୍ରୋତା ବନ୍ଧୁ ମତାମତ ଗୁଡ଼ିକ ରଖିଥିଲେ, ତା ମଧ୍ୟ ଶୁଣିବାକୁ ଖୁବ ହେଇଥିଲା। ସେଥିପାଇଁ ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା, ଯେ ଏତେ ସୁନ୍ଦର ଭାବରେ ଆପଣମାନେ କାର୍ଯ୍ୟକ୍ରମରେ କିଛି ଆପଣଙ୍କର ବକ୍ତବ୍ୟ ମତାମତ ଦେଇଥିବା ଯୋଗୁଁ। ଏବଂ ଶେଷରେ କିଛି ଜଣା ଅଜଣା ଶୁଣିଥିଲେ, ତା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଗଲା ଯେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 26 ଜୁନ୍ 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସମ୍ପର୍କ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ମେହକ ମିଶ୍ର, ଅସ୍ମିତା ଷଡ଼ଙ୍ଗୀ, ତାହା ଶୁଣିବାକୁ ଖୁବ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ ଶିକ୍ଷଣୀୟ ଥିଲା। ଶ୍ରୋତା ମନୁମଙ୍କ ଅନୁରୋଧରେ ସୁନ୍ଦର ସୁନ୍ଦର ଓଡ଼ିଆ ଓ ହିନ୍ଦୀ କଥାଚିତ୍ର ଗୀତ ଗୁଡ଼ିକ ଶୁଣିଥିଲେ, ତା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ବେଶୀ ପରିମାଣରେ ହିନ୍ଦୀ କଥାଚିତ୍ର ଗୀତ ଗୁଡ଼ିକ ବାସିଥିଲା, କମ୍ ପରିମାଣରେ ଓଡ଼ିଆ କଥାଚିତ୍ର ଗୀତ ଗୁଡ଼ିକ ବାସିଥିଲା, ତା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଗଲା ଯେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। ମୋଡ଼ି ଲାଞ୍ଚଳ ଭୋଇ କହୁଛି, ଗ୍ରାମ ତଲକ ଜିଲ୍ଲା ବଲାଙ୍ଗୀର, ଆଜି ପାଇଁ ରହୁଛି ନମସ୍କାର।
1: ଧନ୍ୟବାଦ ନୀଳାଞ୍ଚଳ ଭୋଇ ଭାଇ, ଆପଣ ଆପଣଙ୍କର ଭଏସ୍ ମେସେଜ ଜରିଆରେ ଆମକୁ ସୁନ୍ଦର ସୁନ୍ଦର ପରାମର୍ଶ ଦେଉଛନ୍ତି। ଆପଣ ନିୟମିତ ଭାବେ ଆମକୁ ଭଏସ୍ ମେସେଜ ପଠାଉଛନ୍ତି। ଆପଣଙ୍କର ବ୍ୟସ୍ତବହୁଳ ଜୀବନରୁ ଆମ ପାଇଁ ସମୟ କାଢ଼ିଥିବାରୁ ଆପଣଙ୍କୁ ହୃଦୟରୁ ଭଲ ପାଇବା ଏବଂ ଧନ୍ୟବାଦ। ତେବେ ଚାଲନ୍ତୁ ସାଥୀ, ଶୁଣିବା ଗୋଟେ ହସପସାରା ଏବଂ ଦେଖିବା କେମିତି ମା ଝିଅ ଭିତରେ କଥାବାର୍ତ୍ତା ଚାଲିଛି। ହେଲେ ଝିଅ, ଆଜି ତୋର ପରୀକ୍ଷା ଫଳ ବାହାରିଲା ପରା?
2: ହଁ, କଣ ହେଲା?
1: କେତେ ମାର୍କ ଆସିଲା କହୁନୁ, କହିଥିଲି ନା ତତେ ଭଲ ମାର୍କ ଆଣିବୁ ବୋଲି, ନହେଲେ ତ ଆଜି ଦେଖିବୁ ଆଉ ତୋର ଦିନକୁ ମୋର ଦିନ।
2: ଆରେ ବହୁତ ଭଲ ଆସିଛି ମା।
1: କେତେ ଆସିଲା?
2: ମୋର ଆସିଛି 95।
1: 95 ଆସିଲା? ଆଉ 5 ମାର୍କ କୁଆଡେ ଖାଇଲୁ?
2: ଆରେ
1: ମୁଁ କଣ କହିଥିଲି ତତେ, 100ରୁ 100 ଦରକାର ମତେ।
2: ଆରେ 5 ମାର୍କ ସାର୍ ନେଇଗଲେ ପରା, ଦେଲେ ସିନା ଆଣିବି
1: ତତେ।

0: ଚାଲନ୍ତୁ ସାଥୀ, କାର୍ଯ୍ୟକ୍ରମରେ ଆଗକୁ ଶୁଣିବା କିଛି ଜାଣିବା କଥା। ପ୍ରଥମେ ରହିଛି ରାଜା ବିକ୍ରମଦେବ ବର୍ମାଙ୍କ ବିଷୟରେ।
1: ଜୟପୁରର ରାଜା ବିକ୍ରମଦେବ ବର୍ମା ଓଡ଼ିଶାର ଜଣେ ମହାନ ଶାସକ, ଶିକ୍ଷାପ୍ରେମୀ, ସାହିତ୍ୟିକ ଓ ଦାନବୀର ଥିଲେ। ସେ କେବଳ ଜଣେ ଦକ୍ଷ ପ୍ରଶାସକ ନୁହେଁ, ବରଂ ସମାଜର ଉନ୍ନତି ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ। ସେ ଓଡ଼ିଆ, ତେଲୁଗୁ, ସଂସ୍କୃତ, ହିନ୍ଦୀ ଓ ଇଂରାଜୀ ଭାଷାରେ ପାରଦର୍ଶୀ ଥିଲେ ଏବଂ ଅନେକ

0: ସ୍ଥାପିତ ହୋଇଥିଲା, ଯାହାପରେ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ନାମରେ ପରିଚିତ ହୋଇଛି। ସେ କଳା, ସଂସ୍କୃତି ଓ ସାହିତ୍ୟର ବିକାଶ ପାଇଁ ମଧ୍ୟ ଅନେକ ଅବଦାନ କରିଥିଲେ। ସାଥୀ, ଏହାପରେ ଶୁଣିବା ଜୟପୁର ଜଗନ୍ନାଥ ସାଗର ସମ୍ପର୍କରେ।
1: ଜୟପୁରର ଜଗନ୍ନାଥ ସାଗର କୋରାପୁଟ ଜିଲ୍ଲାର ଏକ ପ୍ରସିଦ୍ଧ ଐତିହାସିକ ଜଳାଶୟ। ଏହା ଜୟପୁର ସହରର ଅନ୍ୟତମ ପ୍ରମୁଖ ପରିଚୟ ଏବଂ ଓଡ଼ିଶାର ସବୁଠାରୁ ବଡ଼ ମାନବ ନିର୍ମିତ ପୋଖରୀମାନଙ୍କ ମଧ୍ୟରୁ ଗୋଟିଏ। ଏହାକୁ ଜୟପୁରର ରାଜାମାନେ 1800 ଶତାବ୍ଦୀରେ ସହରବାସୀଙ୍କ ଜଳ ଆବଶ୍ୟକତା ପୂରଣ ଓ ପରିବେଶର ସୁରକ୍ଷା ପାଇଁ ଖନନ କରିଥିଲେ। ଜଗନ୍ନାଥ ସାଗର କେବଳ ଏକ ଜଳାଶୟ ନୁହେଁ, ଏହା ଜୟପୁରର ଐତିହ୍ୟ ଓ ସୌନ୍ଦର୍ଯ୍ୟର ପ୍ରତୀକ। ଏଠାରେ ପ୍ରତିଦିନ ଅନେକ ଲୋକ ସକାଳ ଓ ସନ୍ଧ୍ୟାରେ ବୁଲିବା, ବ୍ୟାୟାମ କରିବା ଏବଂ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆସିଥାନ୍ତି। ବର୍ତ୍ତମାନ ଏହାର ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଚାଲିଛି, ଯାହା ଏହାକୁ ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଣତ କରୁଛି। ସାଥୀ, ଏଇ ତ ଥିଲା ଆଜିର ସୁରଭି କାର୍ଯ୍ୟକ୍ରମ, କିନ୍ତୁ ବିଦାୟ ନେବା ପୂର୍ବରୁ କହି ରଖୁଛୁ ଆଗାମୀ କାଲିର ଆକର୍ଷଣ ସମ୍ପର୍କରେ।
0: ଆଗାମୀକାଲି ସୋମବାର ସୃଜନୀ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ଦେବସ୍ନାନ ପୂର୍ଣ୍ଣିମା ସମ୍ପର୍କରେ ଏବଂ ଶୁଣିବେ ଆପଣଙ୍କର ପ୍ରିୟ କାର୍ଯ୍ୟକ୍ରମ ଜଣା ଅଜଣା।

0: ତେବେ ସାଥୀ, ଆଜିର ଆମର ଏହି କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ଜଣାଇବାକୁ ଯେମିତି ନ ଭୁଲନ୍ତି, ସେଥିପାଇଁ ଆପଣମାନେ ଆମକୁ ମେସେଜ କିମ୍ବା ଭଏସ୍ ମେସେଜ ପଠାଇ ପାରିବେ। ସେଥିପାଇଁ ଆମ ନମ୍ବରଟି ହେଉଛି
1: 9438268568
0: ଏବଂ ଇମେଲ ଆଇଡିଟି ହେଉଛି
1: airjaipur@gmail.com।
0: ତେବେ ସାଥୀ, ପୁଣି ଏକ ସୁନେଲି ସନ୍ଧ୍ୟାରେ ଭେଟିବାର ପ୍ରତିଶ୍ରୁତି ଦେଇ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ। ମୁଁ ପ୍ରିୟଙ୍କା ପାତ୍ର,
1: ଆଉ ମୁଁ କେ ସାଇ ଶ୍ରୁତି ଆଚାରୀ।
0: ନମସ୍କାର।

ଶୁଣିଲେ ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ଆଜି କାର୍ଯ୍ୟକ୍ରମକୁ ଉପସ୍ଥାପନ କରିଛନ୍ତି ସୁଧୀର କୁମାର ଦାସ ଏବଂ ସୁମିତ୍ରା ନାୟକ। ସହାୟତା କରିଛନ୍ତି ସୁନୀଲ କୁମାର ରଥ ଏବଂ ଯୋଗେନ୍ଦ୍ର ନାଙ୍ଗଡୋଲା। ତେବେ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ଆପଣଙ୍କୁ ନେଇଯାଉଛୁ ସିଧାସଳଖ ଆମ ଟକ୍ ଷ୍ଟୁଡିଓକୁ।

0: ଆଜି
1: ବିଷୟ ଗଲାନି କା ସେ ମୁଖ୍ୟମନ୍ତ୍ରୀ କାମ ଦେନ ଯୋଜନା ସେଟା ଖାଇ ଆମର ବାବୁ ଗୋଟେ ଡାକି କରି ବସାଇଲୁ ଅଛୁ ସେ ଆମର ଖାଇ ସେ ବାବୁକେ ବିଶେଷଜ୍ଞ ବାବୁକେ ସୋଲ କେ ସୋଲ ଖାତା ହୁଆ ଆର ତମର ପସନ୍ଦ ଖାଇ ଅଛେ ସେଟା ପଚାରି ଦିଆ
2: ନମସ୍କାର ନମସ୍କାର
0: ଆମର ପ୍ରଶ୍ନ ହେଲା ଯେ ଆଜ୍ଞା ମୁଇଁ ତ ପ୍ରଧାନ ମୁଖ୍ୟମନ୍ତ୍ରୀ କାମଧନ ଯୋଜନା ବୋଲି ଶୁଣିଛି ଆଜ୍ଞା
2: ଆଜ୍ଞା
0: କିନ୍ତୁ ଏଥିରେ କାମ କାଣା ଆଜ୍ଞା ମୁଇଁ ସେଟା ଟିକେ କାଣା କାଣା ଏଥିରେ କାମ କାଣା ଆରୁ ଏଥିରେ କାଣା କାଣା ସରକାରୀ ସ୍ତରରୁ କାଣା କାଣା ଏଇଟା ଆସି କାଣା ବତାବେ ଆଜ୍ଞା
2: ଆଜ୍ଞା ଆଜ୍ଞା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ହେଉଛି ଓଡ଼ିଶା ସରକାରଙ୍କ ଗୋଟେ ପ୍ରମୁଖ ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏହାର ମୂଳ ଉଦ୍ଦେଶ୍ୟ ହେଉଛି ରାଜ୍ୟର ଦୁଗ୍ଧ ଉତ୍ପାଦନ ବଢ଼େଇବା ଆଉ ମଇଁଷି ଆଉ ଯୋଉ ଇଏ ପ୍ରାଣୀପାଳକ ଯୋଉ ପ୍ରାଣୀ ପାଳନ କରୁଛନ୍ତି ତାଙ୍କର ଆୟ ବଢ଼େଇବା ଆଉ ଏହି ଯୋଜନା 2024-25 ଆରମ୍ଭ ହୋଇଛି 28-29 ପର୍ଯ୍ୟନ୍ତ 5 ବର୍ଷ ଚାଲିବା ଏହାର ମୁଖ୍ୟ ପ୍ରମୁଖ ଲକ୍ଷ୍ୟ ହେଉଛି କି ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ଗୋପାଳକ ଓ ମଇଁଷି ପାଳକଙ୍କ ଆୟ ବଢ଼ାଇବା ଆଧୁନିକ ଦୁଗ୍ଧ ଚାଷକୁ ପ୍ରୋତ୍ସାହନ ଦେବା ପଶୁପାଳନ ମାଧ୍ୟମରେ ଗ୍ରାମୀଣ ରୋଜଗାର ସୃଷ୍ଟି କରିବା ଆଉ ଆପଣଙ୍କର ଉତ୍ଥାନ କରିବା ଚାଷୀମାନଙ୍କର ବୁଝିଲେ ପ୍ରାଣୀପାଳନ ଜରିଆରେ ହଁ ସହାୟତା ଅଛି ଆଜ୍ଞା ଗାଈ ଆଉ ମଇଁଷି ପାଇଁ 60-70% ସବସିଡି ଅଛି ମାନେ ଛାଡ଼ ଅଛି ତାପରେ ଗାଈ ମଇଁଷିଙ୍କ ବୀମା ପାଇଁ 85% ସରକାର ଦେଉଛନ୍ତି 15% ଖାଲି ଆପଣଙ୍କର ଚାଷୀମାନଙ୍କୁ ଦେବାକୁ ପଡ଼ିବା ତାପରେ ଗାଈ ଦୁଗ୍ଧ ଚାଷୀଙ୍କୁ ବିଭିନ୍ନ ପ୍ରକାର ସହାୟତା ଓ ପ୍ରୋତ୍ସାହନ ଦିଆଯିବ ତାପରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଏଇଟା ହେଉଛି କଲ୍ୟାଣମୂଳକ ଯୋଜନା ଆପଣଙ୍କ ତାପରେ ବାଛୁରୀକି ମଧ୍ୟ ଦାନା ଦିଆଯିବ ଏ ଭିତରେ ବୁଝିଲେ ରଖିଲେ ରଖିଲେ ନାହିଁ ଆପଣ କିଣିଲେ ମିଳିବ ନା ଆପଣ ଋଣ କରିକି କିଣିବେ ଦୁଇଟା ଆଜ୍ଞା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଦୁଇଟା ଗାଈ ଅଛି ଦୁଧିଆଳି ଗାଈ ଆପଣ ଇଏର ଶଙ୍କର ଜାତୀୟ ଗାଈ କିଣିବେ ତାର ଇଏ ହେଉଛି ଆପଣ ଗୋଟେ ଗୋଟେ ଗାଈ ପିଛା 90,000 ଲେଖା 2,80,000 ହେଲା ଆପଣଙ୍କର 50,400 ହେଉଛି ଆପଣଙ୍କର ଇଏ ଆପଣଙ୍କର କଣ ଯେ ଆପଣଙ୍କର ଇଏ ପାଇଁ ସବସିଡି ନାଇଁ ସେଟ ଆପଣଙ୍କର ଇଏ ଆଜ୍ଞା ଗୁହାଳ ପାଇଁ
1: ବୁଝିଲେ
2: କଟାଶାଳ କାଜେ 50,400 ଦୁଇଟା ଗାଈ କାଜେ 180,000 90,000 ହେଲା ଗୋଟେ ଗୋଟେ ବୁଝିଲେ କି ତାର 60-70% ଆପଣଙ୍କ ଦିବ୍ୟାଙ୍ଗ ତାପରେ ମହିଳା ତାପରେ ଆଦିବାସୀ ହରିଜନ ପାଇଁ ଆପଣଙ୍କ 60-70% ଅଛି ଜେନେରାଲ ପାଇଁ ଅଛି ସାଧାରଣ ବର୍ଗ ପାଇଁ 50% ସବସିଡି ବୁଝିଲେ
1: ଆଧାକେ
2: ଆଧା ଛାଡ
1: ଆଲି ବାବୁ ଶୁଣିଲା ତ
2: ତାପରେ ଆପଣଙ୍କ ଯଦି ବାଛୁରୀ ଥିବା ଏବେ ବାଛୁରୀକୁ ଦାନା ଦିଆଯିବ ଅଧା 50% ସବସିଡି ମାନେ ଛାଡ଼ରେ ଆଜ୍ଞା କିନ୍ତୁ ଆପଣଙ୍କର ସେ ବାଛୁରୀଟା ଆମର ଯୋଉ ଇଏ ଆର୍ଟିଫିସିଆଲ ଇନ୍ସେମେଣ୍ଟ ବୋଲି ଆପଣଙ୍କର ଯୋଉ ଇଞ୍ଜେକ୍ସନ ଦିଆହଉଛି ଗାଈ ଗୋରୁମାନଙ୍କୁ ଗର୍ଭଧାରଣ ପାଇଁ ସେ ଇଞ୍ଜେକ୍ସନ ଦେଇଥିଲେ ସେ ଛୁଆକୁ ଦିଆହବ
1: ହେଲେ ହେଲେ ଜବର ଜବର ଧନ୍ୟବାଦ ଏନ୍ତାରେ ଆମର କାର୍ଯ୍ୟକ୍ରମ ଦିନକେ ଶୁଣିତେ ରହ ବାବୁ ଆରେ ଆମର ଲୋକ ଏନ୍ତା ଫୋନ କରିତେ ରହ ରେଲୁ ନିଜର ଲାଗ ଆରେ ଗୋଟେ ଫୋନ ଆଇଲାନି ଖଣ୍ଡେ ଦର ଦେଉତା
3: ହ୍ୟାଲୋ ରେଡିଓ କେ ପଚାରୁ
4: ଆଜ୍ଞା ମୁଁ ଉଗ୍ରେଶନ ପଟେଲ କହୁଛି ଆଜ୍ଞା ଟାଙ୍ଗୁରୁ ପଦ ବଲାଙ୍ଗୀର ଜିଲ୍ଲା ନୁ
3: ଆଲେନି କଚାସ କି ବାବୁ
4: ହଁ ହଁ ବଢିଆ ଅଛି ଆଜ୍ଞା
3: ଆଜି ଆମର ବିଷୟ ଅଛେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ହାଇ ବିଷୟ ଆନେ ତମର କାଇ ପସନ୍ଦ ଅଛେ ଆମର ବୈଠକ ଆନେ ଗୋଟେ ବାବୁକୁ ବିଶେଷଜ୍ଞ ବାବୁକେ ଡାକଲୁ ଅଛୁ ତମେ ସଲକେ ସଲକେ ପଚାରି ଦିଅସ
4: ଆଜ୍ଞା ଆମର ପ୍ରଶ୍ନ ରହିବ ଆଜ୍ଞା କି ଏଇ ଯେ ମୁଖ୍ୟମନ୍ତ୍ରୀ କାମଧେନୁ ଯେ ଯୋଜନାଟା ଅଛି ଏଇ ଯୋଜନାରେ ସରକାର କେବଳ ସବସିଡି ଦେଉଛନ୍ତି ନା କିଛି ଗାଈ ମଧ୍ୟ ଦେଉଛନ୍ତି ଆଜ୍ଞା
1: ବାବୁ କହିବା ଶୁଣ
2: ଆଜ୍ଞା ସବସିଡି ଦେଉଛନ୍ତି ଆପଣ ଗାଈ କିଣିବାକୁ ପଡିବ ସାର୍ ଯାଇକରି ଆପଣଙ୍କର ଶଙ୍କର ଜାତୀୟ ଗାଈ ଆପଣ ବାହାର ରାଜ୍ୟରୁ କିଣିବେ ନହେଲେ ଏଠି ମଧ୍ୟ କିଣିବେ କିନ୍ତୁ ବାହାର ରାଜ୍ୟରୁ କିଣିଲେ ଭଲ ବୁଝିଲେ କି ଯୋଉଟାକି ଆପଣଙ୍କର ହୋଲଷ୍ଟିନ୍ କ୍ରସବ୍ରିଡ୍ ଗାଈ ଶଙ୍କର ଜାତୀୟ ଯୋଉଟାକି 10-12 ଲିଟର କ୍ଷୀର ଦେଉଥିବ ସେମିତି ଆଣିବେ ଗୋଟେ ଗୋଟେ ଗାଈ ପିଛା 90,000 ଲେଖା ଅଛି ପଇସା ଦିଟାକୁ 180,000 ଆପଣଙ୍କ ଅଧା ସବସିଡି ଅଛି ଜେନେରାଲ ପାଇଁ ସାଧାରଣ ବର୍ଗ ପାଇଁ ବୁଝିଲେ ତ ଆଦିବାସୀ ହରିଜନ ମହିଳା ଦିବ୍ୟାଙ୍ଗ ତାପରେ ଆପଣଙ୍କର ଯୋଉ ତୃତୀୟ ଲିଙ୍ଗ ଟ୍ରାନ୍ସଜେଣ୍ଡର ତାଙ୍କ ପାଇଁ ଅଛି 60-70% ଅଛି ବୁଝିଲେ ସହାୟତା ଅଛି
1: ଆରେ କାଇ ପର୍ସନ୍ ଆସିଛି କି ବାବୁ
4: ହଁ ନାଇଁ ଆଜ୍ଞା ଧନ୍ୟବାଦ
1: ଆଜ୍ଞା ଆଲେ ଜବର ଜବର ଧନ୍ୟବାଦ ଏନ୍ତାରେ ଆମର କାର୍ଯ୍ୟକ୍ରମ ଦିନକେ ଶୁଣିତେ ରୁହ ଆରେ ଆମର ଲୋକ ଏନ୍ତାରେ ଫୋନ କରିତେ ରୁହ ରେଲୁ ହେଲେ ବାବୁ ଏ ଯେନ୍ ଶଙ୍କର ଜାତୀୟ ଗାଈ ଯେନ୍ ବଲାସ ଏ ଗାଈ ଘେନବା ଖାଦ୍ୟ ଯେନ୍ କହିଲାସ ସେ ଗାଈ ଘେନିକରି କେତକ ହିସାବେ ଘେନବାର କଣ ଘେନବାର ସେ ଗାଈ ବୋଲ ଅଛେ କି ନାଇଁ କେନ୍ତାର

0: कथा भाई से विषय खंड कथा युवा का मतलब गोटे फोन आईला फोन दर देवता हेलो रेडियो के पचारू
1: दिस कॉल इज नाउ बीइंग रिकॉर्डेड
0: हेलो रेडियो के पचारू के बाबू कहला से नहीं कहते नहीं कहला
2: शाश्वत महोत्र कहले जयपुर
0: शाश्वत बाबू के चाष
2: भूल
0: ये आज खाई बोले मुख्यमंत्री कामधेन योजना बोले खाईटा से विषय अच्छे रेडियो के पाचर भितरे बाबू गोटे बसाइल चाहिए डाकी चकुसे चिकित्सा बाबू पशु चिकित्सा बाबू भितर बाबू के डाकी बसाइल तुम पसंद खाई अच्छे सल्के सल्के बाबू साइन काता हुआ पचारा
2: नमस्कार
3: नमस्कार
2: रोग
3: हो रोग तो आज्ञा कामधेनु योजना विस्तार ना आप कहते रोग चिकित्सा कर आगर आप टीका देते बोले रोग ही हमनी सरकार सबकि टीका मान ये पूरा फ्री रे दौरान बिना मूल्य तार कामधेनु योजना सर आप गाई की मईसी किणले साधारण वर्ग पर 50% सब्सिडी अधा तृतीय लिंग महिला किंबा दिव्यांग मान 60-70% सहायता अच्छी आपर पशु बीमार 85% मान 15% खाली आप देते 15 ভাগ 100 ରୁ 15 ଟଙ୍କା ବୁଝିଲେ ତିନି ବର୍ଷ ପାଇଁ ଆପଣଙ୍କର ଯେତିକି ହଉଛି ତାର 50% ସରକାର ଦେବେ ସହାୟତା ଆଉ 15% ଆପଣଙ୍କୁ ବାନ୍ଧିବାକୁ ପଡିବ ତିନି ବର୍ଷ ପାଇଁ କିଣିଲେ ମାନେ ତିନି ବର୍ଷ ଡାଇରେକ୍ଟ ସେଇଟା ହେଇଯିବ କଲା ପରେ ଆପଣଙ୍କ କାନରେ ଆପଣଙ୍କର ସେ ଟ୍ୟାଗ ଲଗେଇବେ ସେଇଟା ଆପଣ ରଖିଥିବେ ସେଇଟା ହଜିଗଲେ ଆପଣଙ୍କର ସବସିଡି ଇଏ ମିଳିବନି ଆପଣଙ୍କ ସହାୟତା ଯୋଉଟା ମରିଗଲେ ବୁଝିଲେ
2: କଣ କଣ ସବୁ ଦରକାର ପଡୁଛି ଆଜ୍ଞା
3: ଆପଣ ସାର୍ ଆଧାର କାର୍ଡ ତାପରେ ବ୍ୟାଙ୍କ ପାସବୁକ୍ ର ପ୍ରଥମ ପେଜ୍ ବୁଝିଲେ ଦ୍ୱିତୀୟ ତାପରେ ଆପଣଙ୍କର ହଉଛି ଇଏ ଜାଗା ଥିବା ଦରକାର ବୁଝିଲେ ପଟା ହେଲା ଏଇଟା ଯାହା ଦରକାର ତାପରେ ଆପଣଙ୍କ ଗୋ ସୁଗମ ଆପ୍ ବୋଲି ଅଛି ସେଟାରେ ଆପ୍ଲାଏ କରିବେ ହେଲା ଠିକ
0: ଅଛି ଶୁଣିଲା ତ ବାବୁ ଶାଶ୍ୱତ ବାବୁ ଆଲେ ଏନ୍ତାରି ଆମର କାର୍ଯ୍ୟକ୍ରମ ଦିନକେ ଶୁଣିତେରୁ ଆରି ଆମର ଲଗେ ଏନ୍ତା ଫୋନ କରିତେରୁ ରେଲୁ ନି ଜୁଆର ଜୁଆର ଜୁଆର ଏଲେ ଖାଇ ବୋଲି ପଚାରିଲି ବାବୁ ମୁଇଁ ସେ ଯେନ୍ ଖାଇ ସେ ଗାଈ ହଉ ମାନେ ମଇଁଷି ହଉ ଯେନ୍ ମନ ଗେନି କରବାଇ ଏବେ ବ୍ୟବହାର ଏ ବ୍ୟବହାର କେନ୍ତାର କରବାଇ ଖାଇ ସେ କାମଧେନ ଯୋଜନା ଭିତରେ କାଇ କାଇ ସୁବିଧା ଅଛେ ଆରି ରୋଗ ବୈରା ଗଲେ କେନ୍ତାର କରବେ ସେ ବିଷୟ କେନ୍ଦ୍ର କହିଲେ ଆମର ଭାଇ ଭିନ୍ ମନ ଖଣ୍ଡେ ନିମାନ ହେତେ ଫୋନ ଗୋଟେ ଆଇଲାନି ଫୋନ ଗୋଟେ ଦେଇ ଦେଉତା
4: ହ୍ୟାଲୋ ରେଡିଓ କେ ପଚାରୁ
5: ଆପଣ ଜୁହାର
4: ଜୁହାର ଜୁହାର କେ କହିଲାସନି ବାବୁ କଣ ତିନୁ କହିଲାସନି
5: ବଲାଙ୍ଗୀର ଆପା କହୁଥିଲେ ନୀଲୁ କୁମାର ଦାସ
4: ନୀଲୁ ବାବୁ ନିକ ଅଛସ୍ କି
5: ଆପା
4: ଆଜି ଆମର ବିଷୟ ଅଛେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ବୋଲେ କାଇଟା ଗୋଟେ ବିଶେଷଜ୍ଞ ବାବୁକେ ଆମେ ବୈଠକ ଆଣି ଡାକିଲୁ ଆଛୁ ଏ ବିଷୟ ଥାନେ ତମର କାଇ ପସନ୍ଦ ଅଛେ ସଲକେ ସଲକେ ପଚାରି ଦିଅ
5: ପଣ୍ଡା ସାର୍ ନମସ୍କାର
3: ନମସ୍କାର
5: ଆଜ୍ଞା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା କଣ ଏବଂ ଯୋଜନା ପାଇଁ କେମିତି ଆବେଦନ କରିବାକୁ ପଡିଥାଏ
3: ଆଜ୍ଞା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ହେଉଛି ଆପଣଙ୍କର ସରକାରଙ୍କର ଗୋଟେ ଯୁଗାନ୍ତକାରୀ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଦୁଗ୍ଧ ଉତ୍ପାଦନକୁ ବୃଦ୍ଧି କରିବା ବା ବଢେଇବା ବୁଝିଲେ ତାପରେ ଗୋପାଳନ ମଇଁଷି ପାଳନକୁ ପ୍ରୋତ୍ସାହନ ଦେବା ଆଉ ଚାଷୀଙ୍କର ଆୟ ବୃଦ୍ଧି କରିବା ଆଉ ଏ ଯୋଜନା ଦ୍ୱାରା ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ଆର୍ଥିକ ସ୍ୱାଧୀନତା ଦେବା ତାଙ୍କୁ ଆର୍ଥିକ ରୂପରେ ସ୍ୱାବଲମ୍ବୀ କରିବା ଏଇଟା ହେଉଛି ମୂଳ ଉଦ୍ଦେଶ୍ୟ ସରକାରଙ୍କର ବୁଝିଲେ ଏଇ ଯୋଜନା 24-25 ଆରମ୍ଭ କରି 5 ବର୍ଷ ପାଇଁ ଚାଲିବ 28-29% ଚାଲିବ ଏହାର ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ଯେମିତିକି ଆମର ଏବେ ପ୍ରତିଦିନ 72 ଲକ୍ଷ ଲିଟର ଉତ୍ପାଦନ ହେଉଛି ଦୁଗ୍ଧ ସେଇଟାକୁ ମାନେ 5 ବର୍ଷ ଭିତରେ 150 ଲକ୍ଷ ଲିଟର କରିବା ପାଇଁ ସରକାର ସ୍ଥିରୀକୃତ ଯୋଜନା ମାଧ୍ୟମରେ ଏଟାକୁ ସ୍ଥିରୀକୃତ କରିଛନ୍ତି ତାପରେ ଗୋପାଳନ ଆଉ ମଇଁଷି ପାଳନ ପାଳକଙ୍କର ଆୟ ବୃଦ୍ଧି କରିବା ତୃତୀୟ ଆଧୁନିକ ଦୁଗ୍ଧ ଚାଷକୁ ପ୍ରୋତ୍ସାହନ ଦେବା ପଶୁପାଳନ ମାଧ୍ୟମରେ ଗ୍ରାମୀଣ ରୋଜଗାର ସୃଷ୍ଟି କରିବା ଏସବୁ ହେଉଛି ତାର ପ୍ରମୁଖ ଉଦ୍ଦେଶ୍ୟ ଯୋଜନାର ସହାୟତା ମାନେ ଆପଣଙ୍କର 60-70% ସହାୟତା ମିଳୁଛି ଆପଣଙ୍କର ଜେନେରାଲ ମାନେ ସାଧାରଣ ବର୍ଗ ପାଇଁ 50% ବୋଲେ ଅଧା ତାପରେ ଆପଣଙ୍କର ତୃତୀୟ ଲିଙ୍ଗ ମହିଳା ତାପରେ ଆପଣଙ୍କର ଆଦିବାସୀ ହରିଜନଙ୍କ ପାଇଁ 60-70% ଅଛି ସହାୟତା ବୁଝିଲେ।

0: ତାପରେ ଗାଈ ମଇଁଷି ମାନଙ୍କ ପାଇଁ ବୀମା ଯୋଉଟାକି ଇନ୍ସୁରାନ୍ସ ଆପଣଙ୍କର 100 ରୁ 15 ଟଙ୍କା ବାନ୍ଧିବେ ଆପଣମାନେ ଚାଷୀମାନେ 85% ବା 100 କୁ 85 ଟଙ୍କା ସରକାର ବହନ କରିବେ। ତାପରେ ଦୁଗ୍ଧ ଚାଷୀଙ୍କୁ ବିଭିନ୍ନ ପ୍ରକାର ସହାୟତା ଦିଆଯିବ ଯେମିତିକି ଆପଣଙ୍କର ଇଏ ବାଛୁରୀ ବାଛୁରୀ ପାଳନ ସେ 4 ରୁ 8 ମାସ ବାଛୁରୀକୁ ସରକାର ଆପଣଙ୍କର ବିନା ଇଏରେ ସେ ତାକୁ ଇନ୍ସୁରାନ୍ସ କରିବେ ବା ବିନା ପ୍ରିମିୟମରେ ବୁଝିଲେ। ତାପରେ ତାର ଟୀକାକରଣ ପ୍ରିମିୟମ ବି ଫ୍ରି। ତାପରେ ଆପଣଙ୍କର କୁର୍ମି ଚାଷଙ୍କୁ ତାକୁ ମାନେ ଫ୍ରିରେ ଦିଆଯିବ ବୁଝିଲେ। ତାପରେ ଆପଣଙ୍କ ଦାନା ମଧ୍ୟ ସରକାର 50% ରିହାତିରେ ଦେବେ ବୁଝିଲେ। କିନ୍ତୁ ବାଛୁରୀ ହେଉଛି କଣ ଆପଣଙ୍କର ଯୋଉ ଆମର ପଶୁ ଚିକିତ୍ସକ ରହୁଛନ୍ତି କି ପାଣିଧରଣ ଦେଖିବ ସେଇଠି ଆପଣଙ୍କର ମାନେ ଆର୍ଟିଫିସିଆଲ ଇନ୍ସୁରାନ୍ସ ଯୋଉଟାକି ଆପଣଙ୍କର କୃତ୍ରିମ ପ୍ରଜନନ ଦ୍ୱାରା ବାଛୁରୀ ହେଇଥିବା ଦରକାର ବୁଝିଲେ। ଆଉ ଦେଶୀ ବାଛୁରୀ ଆପଣ ଘରେ ହେଇଗଲା ସେଇଟାର ବୋଲେ ଦାନା ଦେବେନି ସରକାର ବୁଝିଲେ। ତ ଆଉ କଣ କୁହନ୍ତୁ ବୁଝିପାରିଲେ ଆଉ କଣ କୁହନ୍ତୁ।
1: ହେଲେ ବାବୁ ଶୁଣିଲାସ୍ ତ? ହ୍ୟାଲୋ ନୀଲୁ ବାବୁ ଶୁଣିଲାସ୍ ତ? ହେଲେ ଏନ୍ତାରି ଆମର କାର୍ଯ୍ୟକ୍ରମ ଦିନକେ ଶୁଣିତେରୁ ଆରି ଆମର ଲୋକ ଏନ୍ତାରି ଫୋନ କରିତେରୁ ରେଲୁନି ଜୁଆର ଲାଗ ହେଲେ ବାବୁ ଜନ କହିଲାସ ଏବେ ଜନ ମୁଇଁ ପଚାରିଲି କେନ୍ତାର କରବାର ଆର ଗୋଟେ ଫୋନ ଆଇଲାନି। ହ୍ୟାଲୋ ରେଡିଓ କେ ପଚାରୁ ଜୁହାର ଦିଦି କ୍ୟା କହିଲାସିନି କୋନ୍ତିନି କହିଲାସିନି ନା କଣ୍ଟେ କୁଆତା।
2: ସ୍ୱର୍ଣ୍ଣପ୍ରଭା
1: ଦିଦି ପାସରିକ ଲାଗି କେନ୍ତା ଫୋନ ନ କରତନି ବୋଲି ଭାବତେଲି ମୁଇଁ।
2: ନାଇଁ ନାଇଁ ନାଇଁ କାହାକୁ ନା ପାସରି ଆପଣ ମାନଙ୍କୁ ନା ପାସରି ଆଉ ରେଡିଓ କେ ପଚାର କାର୍ଯ୍ୟକ୍ରମ କେ ବି ନା ପାସରି ଆଉ ସମକୁ ରଖିଛେ ମାମା।
1: ଆଜି ଆମର ଆକାଶବାଣୀ ଜୟପୁର ର 3.5 ବର୍ଷ ପୂର୍ତ୍ତି ହେଲା। ଆମର ପ୍ରତିଷ୍ଠା ଜନ ହେଇଥିଲା ଆକାଶବାଣୀ ଜୟପୁର ଆଜି ହେଲାନି 3.5 ବର୍ଷ ପୁରଲା। 3.5 ବର୍ଷ ପୂର୍ତ୍ତି ଉପଲକ୍ଷେ ସବୁ ଲୋକ ଆମ ରେଡିଓ ଶୁଣିତେ ସବୁ ଲୋକେ ଆରି ତମକେ ମିଶା ବୋଇନି ଜବର ଜବର ଶୁଭେଚ୍ଛା ଆରି ଅଭିନନ୍ଦନ ଜଣାଇ ଦେଲୁନି ଆମେ ଚୈତି ଜନ ତରଫରୁ।
2: ଧନ୍ୟବାଦ ମାମା ଆପଣ ମାନଙ୍କୁ ସମସ୍ତଙ୍କୁ ଜୟପୁର ଆକାଶବାଣୀ ସମସ୍ତ କର୍ମକର୍ତ୍ତା ମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ମାମା।
1: ହେଲେ ଆଜି ବିଷୟ ଅଛେ ରେଡିଓ କେ ପଚାରୁ
3: ମୁଖ୍ୟମନ୍ତ୍ରୀ କାମଧେନୁ
1: ସେ ବିଷୟ ଖାଇ ତମର ପର୍ସନ ଅଛେ ସଲକେ ସଲକେ ଆମର ବାବୁ ବସଲା ଅଛ କାତାୱା ଆରି ପର୍ସନ ପଚାରା।
2: ବିଶେଷଜ୍ଞ ଆଜ୍ଞା ନମସ୍କାର
0: ଜୁହାର ଜୁହାର
2: ଆଜ୍ଞା। ମୁଁ ତ ଶୁଣୁଛେ ସବୁ ପ୍ରଶ୍ନ କି କାମଧେନୁ ଯୋଜନା ଉପରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଉପରେ ତ ଆଜ୍ଞା ମୋର ପ୍ରଶ୍ନ ହେଲା କାମଧେନୁ ଯୋଜନାରେ ଖାଲି ଗୋପାଳନ ବ୍ୟତୀତ ଅନ୍ୟ ପଶୁପାଳନ ମାନଙ୍କୁ ଯଦି ଆମେ ଯଦି ଅନ୍ୟ ପଶୁପାଳକ ମାନେ ଯଦି ପାଳନ କରିବେ ଛେଳି ମେଣ୍ଢା କୁକୁଡ଼ା ତ ସେଇଟା ବି ସରକାରଙ୍କର ପ୍ରୋତ୍ସାହନ ରାଶି ଅଛି କି ସବସିଡି କିଛି ଅଛି କି ଖାଲି କାମଧେନୁ କହିଲେ ଖାଲି ଗାଈ ଗୋରୁ ରଖିବା
0: ଅଛି ଆପଣଙ୍କର ଅଛି କାମଧେନୁ ଯୋଜନା ସହିତ ପ୍ରାଣୀ କଲ୍ୟାଣ ଯୋଜନା ଅଛି ବୁଝିଲେ। ସେଇଥିରେ ଆପଣଙ୍କର ସବୁ ଅଛି କୁକୁଡ଼ା ଆସିବେ ଆପଣଙ୍କର ଛେଳି ମେଣ୍ଢା ଆପଣଙ୍କର ମହିଳା ତାପରେ ମହିଳାଙ୍କ ମାନଙ୍କ ପାଇଁ ଆଉ ଦିବ୍ୟାଙ୍ଗ ତାପରେ ଆପଣଙ୍କର ତୃତୀୟ ଲିଙ୍ଗୀ ଯୋଉଟା ଟ୍ରାନ୍ସଜେଣ୍ଡର ତାଙ୍କ ପାଇଁ 60 ରୁ 70% ଅଛି ଛାଡ଼ ସବସିଡି ଆଉ ଯୋଉଟା ଜେନେରାଲ ଯୋଉଟା ସାଧାରଣ ବର୍ଗ ପାଇଁ 50% ଅଛି ଅଧା ବୁଝିଲେ। ଆଉ ସେଇ ଆପଣଙ୍କର ସେମ୍ ଛାଡ଼ ଅଛି ତାପରେ 50% ବୀମା ଆପଣଙ୍କର ଛାଡ଼ ସରକାର ଦେଇଛନ୍ତି ତାପରେ ଆପଣଙ୍କର ଯଦି ଇଏ କୃତ୍ରିମ ପ୍ରଜନନ ଯୋଉ ବାଛୁରୀ ହେଇଛି ତାକୁ ଖାଦ୍ୟ ବି ଦିଆହବ ଯୋଉଟା ଦାନା 4 ରୁ 8 ମାସ ବାଛୁରୀକୁ ଆପଣଙ୍କର 50% ରିହାତି ବା ଅଧା ଛାଡ଼ରେ ଦାନା ସରକାର ଇଏ ସରକାର ଦେବେ ବୁଝିଲେ ଗାଈ ହେବା ପର୍ଯ୍ୟନ୍ତ। ଗାଈ ଛଡା ମଇଁଷି ଅଛି ମ୍ୟାଡମ
2: ଛେଳି ମେଣ୍ଢା କୁକୁଡ଼ା
0: ଆଜ୍ଞା ଆଜ୍ଞା ଛେଳି ମେଣ୍ଢା ବି ଅଛି ଆପଣଙ୍କର 10 ଛେଳି ମାଇ ଛେଳି ଗୋଟେ ଅଣ୍ଡ୍ରା ଛେଳି ସେଇଟାରୁ ଅଛି ଗୋଟେ ଇଏ 50 ବି ଅଛି ଯୋଉଟା ଆପଣଙ୍କର ଯୋଉମାନେ ଏସ୍ଏଚ୍ଜି ଗ୍ରୁପ କରିଛନ୍ତି ସେମାନେ କରିପାରିବେ 50 5 ମେଣ୍ଢା କି ଇଏ ବୁଦା ଆଉ ଇଏଟା 50 ଛେଳି ନହେଲେ ମେଣ୍ଢି ବୁଝିଲେ ତ ସେଇଟା ହଉଛି ଆପଣଙ୍କର ସେଇଟା ଏସ୍ଏଚ୍ଜି ମହିଳା ବି ଯୋଉଟା ଗ୍ରୁପ ଅଛନ୍ତି ସେମାନେ ବି କରିପାରିବେ।

0: ସେଥିରେ ବି ଆପଣଙ୍କର ମହିଳା ପାଇଁ ତାପରେ ଟ୍ରାନ୍ସଜେଣ୍ଡର ଆପଣଙ୍କର ଦିବ୍ୟାଙ୍ଗମାନଙ୍କ ପାଇଁ 60-37% ଅଛି ଛାଡ଼, ଜେନେରାଲ କାଟେଗୋରି ସାଧାରଣ ବର୍ଗ ପାଇଁ 50% ବା ଅଧା ଛାଡ଼ ଅଛି। ଆଉ ତାପରେ ଆପଣଙ୍କର ସେଇଟାରେ ବି ଇଏ ବୀମା ପାଇଁ 50% ଛାଡ଼ ଅଛି, 100-15 ବାନ୍ଧିବେ ଚାଷୀମାନେ କି ମହିଳା ଯିଏ ହଉ ବୁଝିଲେ। ତାପରେ ଆପଣ ବାଛୁରୀକି ବି ଦାନା ଦେବେ, ତାପରେ ତାର କୃମି ନାଶକ ଦେବେ, ତାର ଟୀକାକରଣ ବି ଫ୍ରିରେ ହେବେ। ତ ସବୁ ଟୀକାକରଣ ଫ୍ରି କରିଛନ୍ତି ସରକାର, ଆପଣ ତାର ମାନେ ଇଏ ନିଅନ୍ତୁ ସୁବିଧା।
1: ଆମେ ଖାଲି ତାଙ୍କର ଲାଭ ଉଠାଇବା କଥା ଆଜ୍ଞା,
0: ଆଜ୍ଞା ଆଜ୍ଞା
1: ସରକାରୀ ଯୋଜନା ସବୁ ଜାଣିବା କଥା। ଆମେ ବି ଗ୍ରୁପ କରିଛୁ ଆଜ୍ଞା, SHG ଗ୍ରୁପ ଆମେ ମହିଳାମାନେ, ମୁଁ ବି ସେଥିରେ ମିଶିଛି
0: ଆଜ୍ଞା ଆଜ୍ଞା।
1: ତ ଆମେ ବି କିଛି କରିବୁ ବୋଲି ଆଜ୍ଞା ସେମିତି ଭାବୁ
0: କରନ୍ତୁ। ଏମିତି ସବୁ ପ୍ରକାର ସୁବିଧା ଦଉଛନ୍ତି ସରକାର, ଆଉ ଆପଣ ତାର ଖାଲି ସୁବିଧା ସୁଯୋଗ ନିଅନ୍ତୁ ହେଲା
1: ଆଜ୍ଞା।
0: ବନେ ବନେ ତ
2: ଆଲେ ଆଲେ ଆଲେ ଆଲେ ଶୁଣିଲା ତ ଦିଦି?
1: ହଁ ହଁ ମାମା
2: ଏନ୍ତା ଆମର କାର୍ଯ୍ୟକ୍ରମ କାଇ ବୋଲତେଲାସ।
1: ହଁ ଆଜ୍ଞା ସବୁ ବୁଝିଲା, ବଢିଆ କରି ସବୁ ବଢିଆ କରି ବୁଝେଇ ଦେଲେ ସେ ଆଜ୍ଞା, ଆଉ ତାଙ୍କୁ ଧନ୍ୟବାଦ ଆଜ୍ଞା। ଆଉ ମା ଆଜ୍ଞାଙ୍କୁ ଆଉ ମାମା ଜୁହାର, ଆଉ ଦିଦି ଜୁହାର,
3: ଜୁହାର ଜୁହାର।
2: ଏନ୍ତା ଆମର କାର୍ଯ୍ୟକ୍ରମ ଦିନକେ ଶୁଣିତେ ଆରେ ଆମର ଲୋକ ଏନ୍ତା ଫୋନ କରିତେ ରେଲୁନି ଜୁହାର।
1: ହଁ ମାମା ଧନ୍ୟବାଦ।
2: ହେଲେ ମୁଇଁ ଯେନ୍ ପଚାରିଥିଲି ବାବୁ, ଏ ଯେନ୍ କାମଧେନୁ ଯୋଜନା, ଏ ଭିତରେ ସେ କାମଧେନୁ କାର୍ଯ୍ୟ ଯେନ୍ ଗାଈ ଘେନବାକେ ଯିବାର ଅଛେ, ପାଦାଇ ଯିବାର ଅଛେ, କୁନ୍ତି ଯିବାର ଅଛେ, କାଇ ତାର ହିସାବ ଅଛେ ସେଟା ଖଣ୍ଡେ କହିଲେ ଭଲ ହେତା। ମାତ୍ର ତାର ଆଗତୁନି ଫୋନ ଗୋଟେ ଆଇଲା ଦେର ଦେଉତା।
3: ହ୍ୟାଲୋ ରେଡିଓ କେ ପଚାରୁ?
4: ନମସ୍କାର ମ୍ୟାଡମ।
3: ଜୁହାର ଜୁହାର, କେ କହିଲାସିନି ବାବୁ, କଣ ତିନୁ କହିଲାସିନି?
4: ମୁଁ ଜୟପୁର କହୁଛି।
2: ଆମର ଆଜି ବିଷୟ ହେଲାନି ଖାଇ ସେ କାମଧେନ ମୁଖ୍ୟମନ୍ତ୍ରୀ କାମଧେନ ଯୋଜନା ବୋଲେ କାଇଟା, ସେ ବିଷୟ ଆମକେ ଆମେ ଗୋଟେ ବାବୁ କେ ରିଟାୟର୍ଡ ବାବୁ କେ ପଶୁ ଚିକିତ୍ସା ବା ବିଭାଗ ଡାକି ବସାଇଲୁ ଅଛୁ।
4: ନମସ୍କାର
0: ନମସ୍କାର ନମସ୍କାର।
2: କାଇ ପର୍ସନ ଅଛେ ପଚାରା,
4: ଆମର ମୁଖ୍ୟମନ୍ତ୍ରୀ କାମଧେନ ଯୋଜନା ମାନେ କଣ ଏ ବିଷୟରେ କିଛି କହିବା ପାଇଁ, କାହିଁକି ମାନେ ଆମର ଯୋଉ ଆଦିବାସୀ ଅଞ୍ଚଳ ଉପରେ କିଛି ଜାଣିପାରୁନାହାନ୍ତି, ତେଣୁକରି ତାର ଉପରେ ଟିକେ ସଂକ୍ଷେପ ଭାବରେ କହିବେ।
0: ମୁଖ୍ୟମନ୍ତ୍ରୀ କାମଧେନ ଯୋଜନା ସେ ଓଡ଼ିଶା ସରକାରଙ୍କର ଗୋଟେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଆଉ ଆପଣଙ୍କର ଯୋଉ ଗୋ ଚାଷୀ ଆଉ ମଇଁଷି ଚାଷୀମାନଙ୍କୁ ସ୍ୱାବଲମ୍ବୀ କରିବା ଆଉ ଆର୍ଥିକ ପ୍ରୋତ୍ସାହନ ଦେବା ପାଇଁ ସରକାର ଏହି ଯୋଜନା କରିଛନ୍ତି ହେଲା। ଏଇଟାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆପଣ ପ୍ରୋତ୍ସାହନ ଦେବା ଏବଂ ଚାଷୀଙ୍କ ଆୟ ବୃଦ୍ଧି କରିବା ବୁଝିଲେ। ଏହି ଯୋଜନା 24-25 ଆରମ୍ଭ ହୋଇକି 28-37 ପର୍ଯ୍ୟନ୍ତ 5 ବର୍ଷ ଚାଲିବ। ଏହାର ମୁଖ୍ୟ ପ୍ରମୁଖ ଲକ୍ଷ୍ୟ ହେଉଛି ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ଏବଂ 5 ବର୍ଷ ଭିତରେ ତାକୁ ଦ୍ୱିଗୁଣିତ କରିବା ବୁଝିଲେ। ତାପରେ ଗୋପାଳନ ଆଉ ମଇଁଷି ପାଳକଙ୍କ ଆୟ ବଢ଼ାଇବା, ଆଧୁନିକ ଦୁଗ୍ଧ ଚାଷୀଙ୍କୁ ପ୍ରୋତ୍ସାହନ ଦେବା, ପଶୁପାଳନ ମାଧ୍ୟମରେ ଗ୍ରାମୀଣ ରୋଜଗାର ସୃଷ୍ଟି କରିବା, ଆଉ ଆର୍ଥିକ ଯୋଉ ଅନଗ୍ରସର ଅଛନ୍ତି ଆମର ଆଦିବାସୀ ହରିଜନ କି ଯୋଉଟା ଦରିଦ୍ର ଶ୍ରେଣୀ ଲୋକମାନେ ତାଙ୍କର ଆୟ ବୃଦ୍ଧି ସହିତ ସ୍ୱାବଲମ୍ବୀ କରିବା, ଏଇଠି ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ
4: ଆଜ୍ଞା।
0: ଏଥିରେ ଆଜ୍ଞା ଆପଣ ଗୋପାଳନ ମଇଁଷି ପାଳନ ପାଇଁ 60-70% ପର୍ଯ୍ୟନ୍ତ ସବସିଡି ଅଛି, ଗାଈ ମଇଁଷିଙ୍କ ବୀମା ପାଇଁ 85% ସବସିଡି ଅଛି, ଛାଡ଼ ଅଛି ଆଜ୍ଞା।
2: ବୀମା କୁନ୍ତି ହେଲାନି
0: ଓ ବୀମା ଆମର ଇଏ ଯାଇକିରି ଆପଣଙ୍କର ପାଣିଧନ ନିରୀକ୍ଷକ ନହେଲେ ଯୋଉ ଆପଣଙ୍କର ଭିଏସ୍ ଯାଇକିରି ବୀମା କରିବେ ଆପଣଙ୍କ ଘରେ, ଆପଣଙ୍କ ଖାଲି ଯୋଗାଯୋଗ କରିବାର କଥା ବୁଝିଲେ, ଆମରି ଲୋକ କରିବେ ଆପଣଙ୍କ। ତାପରେ ଆପଣ କଣ ହଉଛି ସେଇଥିରେ 85% 100-85% ଛାଡ଼ ଅଛି ଆଜ୍ଞା, 100 ଟଙ୍କାକୁ 15 ଟଙ୍କା ବାନ୍ଧିବେ ଆପଣ ଚାଷୀମାନେ ବୁଝିଲେ। ତାପରେ ଆପଣଙ୍କର ଯେତେବେଳେ ଋଣ କରୁଛନ୍ତି 3 ବର୍ଷ ପାଇଁ ଏକାଥରେ ଆପଣଙ୍କର ଇନ୍ସୁରାନ୍ସ ହେଇଯିବ, ମରିଗଲେ ଆପଣଙ୍କର ସେ ପଇସା ଆପଣଙ୍କର କମ୍ପାନୀ ଦେବ ବୁଝିଲେ।
2: ଆଲେ ଆଲେ ମନ ବାବୁ ଜବରଦସ୍ତ ଧନ୍ୟବାଦ, ଏନ୍ତା କାର୍ଯ୍ୟକ୍ରମ ଶୁଣନ୍ତୁ ଆରି ଖାଇ ବୋଲାସ
4: ନା ଶୁଣନ୍ତୁ। ଆଜି ହଉଛି ଆମର ଜୟପୁରର ଫାଉଣ୍ଡେସନ ଡେ ଆଜ୍ଞା,
2: ଜୟପୁର ଆକାଶବାଣୀ
4: ସମସ୍ତଙ୍କୁ ମୋର ଆନ୍ତରିକ ଶୁଭକାମନା
2: ଜଣାଉଛି। ତମକେ ମିଶା ବାବୁ ଜବର ଜବର ଧନ୍ୟବାଦ, ଜୟପୁର ଆକାଶବାଣୀ ପ୍ରତିଷ୍ଠାର ଆଜି 63 ବର୍ଷ ପୂର୍ତ୍ତି ହେଲା, ସେ ଉପଲକ୍ଷେ ସବୁକେ ଶୁଭେଚ୍ଛା ଆରି ଅଭିନନ୍ଦନ। ଆଲେ ରେଲୁନି ଜୁହାର ଲାଗ। ହେଲେ ବାବୁ ମୁଇଁ ଯେନ୍ ଖାତା କହିତେଲି ଏ ଯେନ୍ କାଇସେ କାମଧେନୁ ଯୋଜନା ଭିତରେ ଗୋଟ ଚାଷୀ କେନ୍ତାର କରସି କାର ଲଗେ ଯାଇସି ଏ

0: ଘଟଣା ପାଇବା କେ
1: ବିଭିଓ ଲଗେ ଯାଇଛି ବ୍ଲକ ଭେଟନାରୀ ଅଫିସର ହେଲା ସେ ଲଗେ ଯାଇଛି ସେଠି ଆମର ଗୋଟେ ଅଛି
0: ଭେଟନାରୀ ଅଫିସର ବୋଲେ ସେ ଜଣେ ପଶୁ ଚିକିତ୍ସକ ବାବୁ
1: ସେଠି ଯାଇଛି ସେଠି ଗଲେ ଆପଣଙ୍କର ସୁଗମ ଆପ୍ ବୋଲି ଗୋଟେ ଅଛି ବୁଝିଲେ ସେଥିରେ ଆପ୍ଲାଏ କରିହେବା ଆପଣଙ୍କର ବାହାରେ ବି ଆପ୍ଲାଏ କଲେ ହେବା ଆପଣଙ୍କର ଯୋଉ ମୋ ସେବା କେନ୍ଦ୍ର ଅଛି ସେ ନହେଲେ ଘରେ ବସିକି ବି କରିପାରିବା ସୁଗମ ଆପ୍ରେ ସେଠି ଆପ୍ଲାଏ କରିପାରିବା କରିଲା ପରେ ସେଠି ଗଲେ ଆପଣଙ୍କର ଆପ୍ଲାଏ କଲା ପରେ ସେଥିପାଇଁ ଆପଣଙ୍କର ତାର ଜାଗା ଥିବା ଦରକାର ତାପରେ ଆପଣଙ୍କର ବ୍ୟାଙ୍କ ପାସବୁକ୍ର ପ୍ରଥମ ପେଜ୍ର ଜେରକ୍ସ ଦେବା ଆଧାର କାର୍ଡ ଦେବା ବୁଝିଲେ ଏସବୁ ଯାକ ତାକୁ ଦରକାର ଦେଲେ ତାପରେ ସେ ଆପ୍ଲାଏ କରିବା
0: ଜନ୍ମନ୍ତ କର୍ଲାଚତ କର୍ଲାଚତ ବାବୁ ବୋଲବେ ମୁଇଁ ଏବେ ମନ କରିଦେଲି ମୁଇଁ ଗୋଟାକେ କାଇ ସେ ଜନ କ୍ଷୀର ବ୍ୟବହାର କରିବା କାଯ୍ୟ ହଉ ସେ ପଶୁପାଳନ କରିବା କାଯ୍ୟ ହଉ ମନ କରିଦେଲି ସବୁକେ ଦେବା ଦେବାଟା ହେଲେ ମୁଇଁ କେନ୍ତା ସେ କାଇ ସେ ସୁଗମ ଖାଇ ବୋଲା ସେଟା ଗୋଟେ ସେଟା ଗୋଟେ କହିଲା ସେଟା ମୁଇଁ ଘରେ କରିପାରିବି ଜନ ବୋଲାସ ସେଟା କେନ୍ତା କରିବି ବାବୁ ନାଇଁ ବୋଲେ ସରି ଏଟା ତ ଆମେ ଆଦିବାସୀ ଲୋକ ସେ ଫୋନ କେ ଧାରି କରି ନପାରୁ କାର ଲଗେ ଯିବାର କେତେ ଡାବୁ ଲାଗ୍ସି କାଇ କାଇ କାଗତ ପତ୍ର ମନ ଲାଗ୍ସି ସେ ବିଷୟ ଖଣ୍ଡେ
1: ଆପଣଙ୍କର ଆମର ଅଫିସରେ ରହୁଛନ୍ତି ବ୍ଲକ ଭେଟନାରୀ ଅଫିସର ବୁଝିଲେ ତାଙ୍କର ଥାନେ ଯିବାର ସେଠି ଗୋଟେ ବି ଅଛି କରିବା ବାଗେ ଆପଣଙ୍କର ଯେ ଇଏ ଆସିଷ୍ଟାଣ୍ଟ ସେଠି ଗଲେ ସେମାନେ ସେଠି କରିଦେବେ ସବୁ ନହେଲେ ମୋ ସେବା ଆପ୍ ଅଛି ଆପଣ ମୋ ସେବା କେନ୍ଦ୍ର ବୁଝିଲେ ସେଠି ଗଲେ ଆଧାର କେନ୍ଦ୍ର ସେଠି ମିଶାଇଛି ହେଲା ସେଠି ଗଲେ ସେମାନେ କେମିତି ସେମାନେ ଇଏ ଆପ୍ଲାଏ କରିଦେବେ ତାପରେ ଆପଣଙ୍କର ଆଧାର କାର୍ଡ ଦରକାର ଗୋଟେ ତାପରେ ଆପଣଙ୍କର ଜାଗା ପଟା ଦରକାର ଦୁଇ ନମ୍ବର
0: ଜାଗା ବୋଲେ ବାବୁ କେତେ ଜାଗା ରହିବାର ଅଛି ବୋଲୁବେ ଆରମ୍ଭ କରିବା ଖାଚେ
1: ଆଜ୍ଞା ଆଜ୍ଞା ମାନେ କେତେ ଗାଈ ରଖିବେ ତାର ଉପରେ ଆପଣଙ୍କର ଗୋଟେ ଏକରେ ରହିଲେ ଭଲ କାଇଁ କାଜେ ବୋଲି ଅଧା କରିବେ ହେବା ଆପଣଙ୍କର ଘାସ ଚାଷ ଆହୁରି ହେବା ନା ସେଥିପାଇଁ ବି ଆହୁରି ସବସିଡି ଅଛି
0: ସେଟା ସେ ମୁଇଁ ପଚାରିବି ବୋଲି ଏବେ ଏବେ ଅବକା ସେ କଟା ସାଲ ଗୋଟେ କରିଦେଲେ ତ ଦୁଇଟା କୋଡ଼ିଏ ତାନେ ସେତି କାମଧନ ଯୋଜନା ତାନେ ହେଇଯାଇଛି କି ପୁରା ନାଇଁ
1: ନାଇଁ ଆପଣ ଘାସ ଚାଷ ପାଇଁ ରହିବାର ଅଛି
0: ସେ ବିଷୟ ଖଣ୍ଡେ ଘାସ ଚାଷ କେନ୍ତା କରବା ଖାଇ କରବା ସେ ବିଷୟ କିନ୍ତୁ ଆମର ଭାଇ ବୋନ କହିଲେ ଆରେ ଭଲ
1: ଘାସ ଚାଷ ପାଇଁ ଆପଣଙ୍କର 35,000 ସବସିଡି ସରକାର ଦଉଛନ୍ତି ସେଟା ପ୍ରଥମରେ ଆପଣଙ୍କ 15,000 ଦେବେ ପ୍ରଥମ ବର୍ଷ ଦ୍ୱିତୀୟ ବର୍ଷ 12,000 ତାପରେ 8,000 ତିନିଟା କିସ୍ତିରେ ଦିଆଯିବ ବୁଝିଲେ ଆଉ ସେଟା ଆପଣଙ୍କର ଇଏ ଦେବେ ବି ସରକାର ଘାସ ବିହନ ବି ଦେବେ ନିଜେ କରବାର କଥା ମାତ୍ର ଜାଗା ଥିବାର ଅଛି ବୁଝିଲେ
0: କେତେ ଜାଗାରେ ବାବୁ ସେ ଯେଉଁ ଖାଇ ସେ ଘାସ ଚାଷ କାଜେ
1: ଆପଣଙ୍କର 0.25 ବୋଲେ 25 cents ଥିଲେ ବି ହେବା ବୁଝିଲେ କି 2 টাকা ଯେ
0: ବୁଝିଲେ
1: ଅଧିକ ଥିଲେ ଟିକେ ଡୋଲ
0: ପାଉ ଏକରା ପାଉ ଏକରା ରେବାର
1: ଅଧିକ ଥିଲେ ଡୋଲ ଗାଈ ଗାଜେ ବୋଲେ ଆପଣଙ୍କର ଘାସ ଚାଷ ହେବା ଏବେ ଆପଣ ଗାଈ ଗୋରୁ ରଖିବେ କଟା ସାଲ ହେବା ଆରେ ତାକୁ ଖାଇବା କାଜେ ସବୁ ବ୍ୟବସ୍ଥା କରବାର ଅଛେ ତ ପାନି ପୁଣା ବି ବେନେ ଅଛେ
0: ହେଲେ ଏ ଜନ କହିଲା ସେ ବାବୁ ଘାସ ଚାଷ କାଜେ ଘାସ ଚାଷ କରି କରି ସେମାନଙ୍କର ମିଶା ଯତ୍ନ ନେବାକୁ ପଡୁଛି
1: ଯତ୍ନ ନେବାକୁ ପଡୁଛି ଆମର ଲୋକ ଯାଇକି ଦେଖେଇ ଦେବେ କେମିତି କରବାର କାଇଟା କରବାର ବୁଝିଲେ ସବୁ ପ୍ରକାର ବୁଝେଇ ଦେବେ
0: କାଇଟା ଗୋଟେ ହେଲା ବୋଲି ତମର ଲୋକ କେଟିଲେ ତମେ ବାଟ ଦେଖାଇବାନି
1: ସବୁ ରକମର ଆଜିକାଲି ସରକାର ବ୍ୟବସ୍ଥା କରୁଛନ୍ତି ଏବେ ସବୁ ଆପଣଙ୍କର ଟୀକା ସବୁ କିଛି ଫ୍ରି
0: ଆଲେ ଆଲେ ବାବୁ
1: ନା ଲାଗେ
0: ଜବର ଜବର ଧନ୍ୟବାଦ ଆମର ଲୋକ ଆଇଲାସ ବାବୁ ଆମର ଭାଇ ବିନି ମନକେ ନିମାନ କଥା କହିଲାସ ମୁଖ୍ୟମନ୍ତ୍ରୀ କାମଧନ ଯୋଜନା ଭିତରେ ହିଁ ଆର ଗୋଟେ ଦିନ ଖାଇଲେ ବିଷୟ ଡାକବି ଏ ବୈଦି ହଇ ବେଲ ଗଲା ଆରି ବେଲ ନାଇଁ ଆର ଗୋଟେ ଦିନ ଖାଇଲେ ବାବୁକେ ଡାକି କରି
2: କଥାବାର୍ତ୍ତା
0: ହେଉଛନ୍ ଆଲେ ଭାଇ ଭଉଣୀ ମନ ଗାଲୁନି ଜୁହାର ଲାଗ
2: ଗାଲୁନି ଭାଇ ଭଉଣୀ ମନ ଜୁହାର ଲାଗ

0: ଶୁଣିଲେ ଲାଇଫ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓକେ ପଚାରୁ ଆକାଶବାଣୀ ଜୟପୁର ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ଲେଖୁରୀ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं सरफिरोजी।

0: ଭାବନା ହେଉଛି ହୃଦୟର ଭାଷା, ଯାହା ଶବ୍ଦ ବିନା ମଧ୍ୟ ଅନେକ କଥା କହିଦିଏ। ଭାବନା ହିଁ ଆମର ଚିନ୍ତାଧାରା ଏବଂ ବ୍ୟବହାରକୁ ପ୍ରଭାବିତ କରେ।
1: ଭାବନା ପ୍ରକାଶ କରିବା ପାଇଁ ଆଜିକାଲି ମେସେଜ୍ ଏକ ସହଜ ମାଧ୍ୟମ। ମେସେଜ୍ ଦ୍ୱାରା ଭାବନା ପ୍ରକାଶ କରିବା ଦ୍ୱାରା ସମ୍ପର୍କ ଦୃଢ଼ ହୁଏ, ମନର କଥା ସହଜରେ ପହଞ୍ଚିପାରେ। ଦୂରତା ଥିଲେ ମଧ୍ୟ ଆପଣାପଣ ଭାବ ରହିଥାଏ ଏବଂ ସମୟର ଅଭାବ ଥିଲେ ମଧ୍ୟ ଯୋଗାଯୋଗ ଜାରି ରହିଥାଏ।
0: ଏକ ଛୋଟ ମେସେଜ୍ କେବଳ ଶବ୍ଦ ନୁହେଁ, ଏହା ହୃଦୟର ଭାବନାକୁ ଅନ୍ୟ ହୃଦୟ ପର୍ଯ୍ୟନ୍ତ ପହଞ୍ଚାଇବାରେ ଏକ ସୁନ୍ଦର ସେତୁ।
1: ଭାବନାର ଭାଷା ଯେତେବେଳେ ମେସେଜ୍ ହୋଇ ପହଞ୍ଚିଥାଏ, ସମ୍ପର୍କର ସେତୁ ଆହୁରି ଦୃଢ଼ ହୋଇଯାଏ।
0: ଆପଣମାନଙ୍କର ସୁନ୍ଦର ଭାବନାର କାର୍ଯ୍ୟକ୍ରମ ସମ୍ପର୍କ ସେତୁରେ ସ୍ୱାଗତ କରୁଛୁ ଆମେ ଦୁହେଁ। ମୁଁ ରଞ୍ଜନ କୁମାର ବେହେରା
1: ଆଉ ମୁଁ ଅନୁପମା ରାଜୁ,
0: ନମସ୍କାର।
2: ସମ୍ପର୍କ ସେତୁ, ସମ୍ପର୍କ ସେତୁ।
0: ତେବେ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ, ଆଉ ଦେଖିବା ପ୍ରଥମ ମେସେଜଟି କାହାର।
1: ପ୍ରଥମ ମେସେଜଟି ଆସିଛି କେ ମୋହନ ରାଓ ଆଚାରୀ ପଠାଇଛନ୍ତି ସୁନାରୀ ସାହି ଜୟପୁରରୁ। ସେ ଲେଖିଛନ୍ତି 21 ତାରିଖର କାର୍ଯ୍ୟକ୍ରମ ପାଇଁ, ଆଜିର ସମ୍ପର୍କ ସେତୁ କାର୍ଯ୍ୟକ୍ରମ ନେଇ ଆସିଥିଲେ ରଞ୍ଜନ ସାର୍ ଏବଂ ଅନୁପମା ରାଜୁ ମ୍ୟାଡମ୍। ଉଭୟଙ୍କର ଉପସ୍ଥାପନାଟି ଶୁଣିକରି ବହୁତ ଭଲ ଲାଗିଲା। ତେବେ ଶ୍ରୋତାମାନଙ୍କର ପ୍ରଶ୍ନର ଉତ୍ତର ବହୁତ ଭଲ ଭାବରେ ଦେଉଥିଲେ ରଞ୍ଜନ ସାର୍, ଏବଂ ଅନୁପମା ରାଜୁ ମ୍ୟାଡମ୍ ମଧ୍ୟ ଭଲ ଭାବରେ SMS-ଗୁଡ଼ିକ ପଢ଼ୁଥିଲେ। ତେଣୁ ଉଭୟଙ୍କୁ ମୋର ଧନ୍ୟବାଦ ଏବଂ ନମସ୍କାର ଜଣାଇଦେବେ।
0: ଆଚାର୍ଯ୍ୟ ବାବୁ, ଆପଣଙ୍କୁ ମଧ୍ୟ ଧନ୍ୟବାଦ ଦେଉଛୁ ଯେ ଆପଣ ସମ୍ପର୍କ ସେତୁ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆପଣଙ୍କୁ ଭଲ ଲାଗିଛି 21 ତାରିଖର ସମ୍ପର୍କ ସେତୁ। ଆପଣଙ୍କର ଧନ୍ୟବାଦ ଆମେ ସାଦରେ ଗ୍ରହଣ କରୁଛୁ। ଏଇଠି ତ ମୋ ପାଖରେ ଅନୁ ଅଛନ୍ତି ଆଉ ମୁଁ ବି ଅଛି।
1: ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ ଆମର ନିୟମିତ ଶ୍ରୋତା। ଏହିଭଳି ଭାବରେ ଆପଣ ଆମର ନିୟମିତ କାର୍ଯ୍ୟକ୍ରମ ଶୁଣନ୍ତୁ ଆଉ ଆମକୁ ମେସେଜ୍ ଦେଉଥାନ୍ତୁ। ସେ 21 ତାରିଖର ଚୈତିଜହ୍ନ କାର୍ଯ୍ୟକ୍ରମ ପାଇଁ ପୁଣି ଲେଖିଛନ୍ତି, ଆଜିର ଚୈତିଜହ୍ନ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ମନୋଜ ସାର୍ ଏବଂ ସନ୍ତୋଷୀ ଆଚାରୀ ମ୍ୟାଡମ୍। ତେବେ ଉଭୟଙ୍କର ଉପସ୍ଥାପନା ଶୁଣିଲି, ଶୁଣିକରି ବହୁତ ଭଲ ଲାଗିଲା। ସେହିଦିନ ଯିଏ ଅତିଥି ଥିଲେ ତାଙ୍କୁ ମୋର ନମସ୍କାର ଜଣାଇଦେବେ। ତାପରେ ସେ ଲେଖିଛନ୍ତି ଯେ ସମସ୍ତ ଷ୍ଟାଫ୍ ଏବଂ ରଞ୍ଜନ ସାର୍ଙ୍କୁ ମଧ୍ୟ ମୋର ଧନ୍ୟବାଦ ଏବଂ ନମସ୍କାର ଜଣାଇଦେବେ।
0: ପ୍ରକୃତରେ 21 ତାରିଖରେ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆମେ ଚୈତିଜହ୍ନ କାର୍ଯ୍ୟକ୍ରମର ରେଡିଓ କିଏ ପଚାରୁରେ ରଖିଥିଲୁ ବିଷୟ ଯୋଗ ଉପରେ। ଆଉ ସେଦିନ ବିଶେଷଜ୍ଞ ଭାବେ ଯିଏ ଆସିଥିଲେ ସେ ଶ୍ରୋତାମାନଙ୍କର ଉତ୍ତର ଖୁବ୍ ବିସ୍ତୃତ ଭାବେ ଦେଇଥିଲେ। ଆପଣ ସେହି କାର୍ଯ୍ୟକ୍ରମ ଶୁଣିଛନ୍ତି, ଆପଣଙ୍କୁ ଧନ୍ୟବାଦ ଦେଉଛୁ। ଆଉ ଯେଉଁ ଶ୍ରୋତାମାନେ ବି ଏଥିରେ ଭାଗ ନେଇଥିଲେ ସେମାନଙ୍କୁ ଧନ୍ୟବାଦ ଦେଉଛୁ। ତା ସହିତ ସେଦିନ ଉପସ୍ଥାପନାରେ ଥିଲେ ମନୋଜ ପାତ୍ର ଏବଂ ସନ୍ତୋଷୀ ଆଚାରୀ, ତାଙ୍କୁ ବି ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କର ଧନ୍ୟବାଦ ଜଣାଇଦେଉଛୁ।
1: ସେ 22 ତାରିଖର ଚୈତିଜହ୍ନ କାର୍ଯ୍ୟକ୍ରମ ପାଇଁ ପୁଣି ଲେଖିଛନ୍ତି ଯେ ଆଜିର ଚୈତିଜହ୍ନ କାର୍ଯ୍ୟକ୍ରମଟି ମନୀଷା ପ୍ରଧାନୀ ଏବଂ ରାଜୁ ପ୍ରଧାନୀ ନେଇ ଆସିଥିଲେ। ଉଭୟଙ୍କର ଉପସ୍ଥାପନାଟି ଶୁଣିକରି ବହୁତ ଭଲ ଲାଗିଲା, ତେଣୁ ସେମାନଙ୍କୁ ଧନ୍ୟବାଦ ଜଣାଇଦେବେ।
0: ଆପଣ କାର୍ଯ୍ୟକ୍ରମ ଚୈତିଜହ୍ନ ଶୁଣିଛନ୍ତି, ସେଦିନର ଉପସ୍ଥାପନା କରିଥିବା ମନୀଷା ପ୍ରଧାନୀ ଏବଂ ରାଜୁ ପ୍ରଧାନୀଙ୍କୁ ଆପଣ ଧନ୍ୟବାଦ ଜଣାଇଛନ୍ତି। ଆପଣଙ୍କର ଧନ୍ୟବାଦ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଉଭୟଙ୍କୁ ଜଣାଇଦେଉଛୁ।
1: ପରବର୍ତ୍ତୀ ମେସେଜଟି ପଠାଇଛନ୍ତି ନୀଲୁ ଦାସ। ସେ ପଠାଇଛନ୍ତି ଶାସ୍ତ୍ରୀନଗର ବଲାଙ୍ଗୀରରୁ। ସେ ଲେଖିଛନ୍ତି, ଆକାଶବାଣୀ ଜୟପୁର ସମ୍ପର୍କ ସେତୁ କାର୍ଯ୍ୟକ୍ରମ ବିଭାଗ ରଞ୍ଜନ ସାର୍ ଏବଂ ଅନୁପମା ଦିଦିଙ୍କ ଉପସ୍ଥାପନାରେ ଶ୍ରୋତାଙ୍କ କାର୍ଯ୍ୟକ୍ରମକୁ ନେଇ ଅଭିଯୋଗ ଏବଂ କାର୍ଯ୍ୟକ୍ରମ ଉପରେ ପ୍ରଶଂସାକୁ ନେଇ କାର୍ଯ୍ୟକ୍ରମ ସମ୍ପର୍କ ସେତୁ। ବହୁତ ଭଲ ଲାଗିଲା କାର୍ଯ୍ୟକ୍ରମଟି।
0: ନୀଲୁ ବାବୁ, ଆପଣଙ୍କୁ ବି ଧନ୍ୟବାଦ।

0: ଦଉଛୁ ଯେ ଆପଣ ସମ୍ପର୍କ ସେତୁ ଶୁଣିଛନ୍ତି, ଆପଣଙ୍କୁ ସେଦିନର ଉପସ୍ଥାପନା ଭଲ ଲାଗିଛି, ଆପଣଙ୍କର ଧନ୍ୟବାଦ ଆମେ ଦୁଇ ଜଣ ସାଦରେ ଗ୍ରହଣ କରୁଛୁ।
1: ସେ ପୁଣି ଲେଖିଛନ୍ତି, ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ ରେଡିଓ କେ ପଚାରୁ ବିଶ୍ୱ ଯୋଗ ଦିବସ ଉପରେ ବିଶେଷ କାର୍ଯ୍ୟକ୍ରମ ଗାଗଡ଼ କାଜେ ଯୋଗର କାମ କାର୍ଯ୍ୟକ୍ରମଟି ବହୁତ ଭଲ ଲାଗିଲା। ଶ୍ରୋତାଙ୍କ ପ୍ରତ୍ୟେକଟି ପ୍ରଶ୍ନର ବହୁତ ସୁନ୍ଦର ଭାବେ ଉତ୍ତର ଦେଇଥିଲେ ଯୋଗଗୁରୁ ଗୋକୁଳ ଚନ୍ଦ୍ର ସାର।
0: ହଁ ନୀଲବାବୁ, ଆମେ ଯେମିତିକି କିଛି ସମୟ ପୂର୍ବରୁ କହିଲୁ ଯେ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରେଡିଓ କେ ପାଚାରୁରେ ବିଷୟ ରଖିଥିଲୁ ଗାଗଡ଼ କାଜେ ଯୋଗର କାମ। ଏ ସମ୍ପର୍କରେ ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ ଗୋକୁଳ ଚନ୍ଦ୍ର ପ୍ରଧାନ। ଯାହାହେଉ, ଆପଣ ସେହି କାର୍ଯ୍ୟକ୍ରମ ଶୁଣିଛନ୍ତି, ଆପଣଙ୍କୁ ଭଲ ଲାଗିଛି, ଆଉ ବିଶେଷ କରି ଶ୍ରୋତାମାନଙ୍କୁ ବି ଆମେ ଧନ୍ୟବାଦ ଜଣାଉଛୁ। ଯେହେତୁ ଏହା ଏକ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, ଏହି କାର୍ଯ୍ୟକ୍ରମରେ ପ୍ରାୟ ସମସ୍ତେ ମାନେ ଶ୍ରୋତାମାନେ ଅଂଶଗ୍ରହଣ କରନ୍ତି ଏବଂ ନିଜ ନିଜ ପ୍ରଶ୍ନର ଉତ୍ତର ସେମାନେ ବିଶେଷଜ୍ଞଙ୍କଠାରୁ ପାଆନ୍ତି। ତେଣୁ ଆପଣଙ୍କୁ ଧନ୍ୟବାଦ ଦେଉଛୁ, ସବୁ ଶ୍ରୋତାଙ୍କୁ ଧନ୍ୟବାଦ ଦେଉଛୁ, ଆଉ ସେଦିନ ଉପସ୍ଥାପନା କରିଥିବା ମନୋଜ ପାତ୍ର ଏବଂ ସନ୍ତୋଷ ଆଚାର୍ଯ୍ୟଙ୍କୁ ବି କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇ ଦେଉଛୁ।
1: ପରବର୍ତ୍ତୀ ମେସେଜ୍ଟି ଶାଶ୍ୱତ ମହାପାତ୍ର ଜୟପୁରରୁ ପଠାଇଛନ୍ତି। ସେ ଲେଖିଛନ୍ତି, ଆଜିର ଚୈତିଜହ୍ନ କାର୍ଯ୍ୟକ୍ରମ ଶୁଣିଲି, ଭଲ ଲାଗିଲା। ଉପସ୍ଥାପନାରେ ଥିଲେ ମନୀଷା ପ୍ରଧାନୀ ଅପା ଏବଂ ରାଜୁ ପ୍ରଧାନୀ ଭାଇ, ଦୁଇଙ୍କୁ ମୋର ନମସ୍କାର ଜଣାଇ ଦେବେ।
0: ନିଶ୍ଚୟ ଶାଶ୍ୱତ ବାବୁ, ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି, ବିଶେଷ କରି ରାଜୁ ପ୍ରଧାନୀ ଏବଂ ମନୀଷା ପ୍ରଧାନୀଙ୍କର ଉପସ୍ଥାପନା ଆପଣଙ୍କୁ ଭଲ ଲାଗିଛି। ଆପଣଙ୍କୁ ବି ଧନ୍ୟବାଦ ଦେଉଛୁ ଯେ ଆପଣ ସବୁ କାର୍ଯ୍ୟକ୍ରମ ଶୁଣି ଆମର ସମ୍ପର୍କ ସେତୁକୁ ମତାମତ ପଠାନ୍ତି, ଆଉ ଆପଣଙ୍କର ଧନ୍ୟବାଦ କାର୍ଯ୍ୟକ୍ରମ ମାଧ୍ୟମରେ ସେଦିନର ଉପସ୍ଥାପକ ଏବଂ ଉପସ୍ଥାପିକାଙ୍କୁ ଆମେ ଜଣାଇ ଦେଉଛୁ।
1: ପରବର୍ତ୍ତୀ ମେସେଜ୍ଟି ପଠାଇଛନ୍ତି ଡକ୍ଟର ଭବାନୀ ଶଙ୍କର ପଟେଲ। ସେ ଲେଖିଛନ୍ତି, ଗବାକ୍ଷର ପ୍ରଥମ ଭାଗ ଶୁଣିଲି। 18 ତାରିଖ ଗୁରୁବାର ଆକାଶବାଣୀ ଜୟପୁର ଷ୍ଟେସନରୁ ପ୍ରସାରିତ ହୋଇଥିଲା କାର୍ଯ୍ୟକ୍ରମଟି। ଉପସ୍ଥାପନା କରିଥିଲେ ରଞ୍ଜନ ବେହେରା ଏବଂ ସୁପ୍ରଭା ପାଢ଼ୀ ଓ ଆଲୋଚନା ଚକ୍ରରେ ଭାଗ ନେଇଥିଲେ ଆଲୋଚକ ଡକ୍ଟର ଅଶୋକ କୁମାର ମହାନ୍ତି ଏବଂ ସଙ୍ଗୀତା ମିଶ୍ର। ଆଲୋଚନା ଚକ୍ରର ଉପସ୍ଥାପନାରେ ସୁପ୍ରଭା ଓ ରଞ୍ଜନ ସାର୍ କହିଲେ ଯେ ପରିଶ୍ରମ ସମସ୍ତେ କରନ୍ତି, ହେଲେ ସମସ୍ତେ ସଫଳ ହୁଅନ୍ତିନି। ଲକ୍ଷ୍ୟ ବିନା ଜୀବନ ସଫଳ ହୋଇପାରେନି। ଲକ୍ଷ୍ୟ ସାଧାରଣ ମଣିଷକୁ ଅସାଧାରଣ କରିଥାଏ। ଆମେ ଭବିଷ୍ୟତରେ କ'ଣ କରିବାକୁ ଚାହୁଁ ତାହା ହେଲା ଆମର ଲକ୍ଷ୍ୟ। ଲକ୍ଷ୍ୟ ଆମ ଜୀବନର ଉଦ୍ଦେଶ୍ୟ ତଥା ଗନ୍ତବ୍ୟ ପଥ। ଲକ୍ଷ୍ୟ ବିନା ମଣିଷ ଦିଗହରା ହୁଏ। ଲକ୍ଷ୍ୟ ଆମକୁ ଭୁଲ ରାସ୍ତାରୁ ଦୂରେଇ ରଖେ। ଲକ୍ଷ୍ୟ ଆମକୁ ପ୍ରେରଣା ଦିଏ। ଲକ୍ଷ୍ୟ ଥିଲେ ସମୟର ଉପଯୋଗ ହୋଇଥାଏ। ଆମ ଜୀବନରେ କ'ଣ କରିବାକୁ ଚାହୁଁ ତାହା ହେଉଛି ଆମର ଲକ୍ଷ୍ୟ।
0: ହଁ, ନୁ ଡକ୍ଟର ଭବାନୀ ସାର୍ଙ୍କୁ ଆମେ ଅଶେଷ ଧନ୍ୟବାଦ ଜଣାଇବା ଯେ ସେ ଗବାକ୍ଷ କାର୍ଯ୍ୟକ୍ରମ ଶୁଣିଛନ୍ତି। ଗବାକ୍ଷ କାର୍ଯ୍ୟକ୍ରମରେ ଆମର ବିଷୟବସ୍ତୁ ଥିଲା ଲକ୍ଷ୍ୟ। ସେଦିନ ଯିଏ ଲକ୍ଷ୍ୟ ସମ୍ପର୍କରେ ମତାମତ ଦେଇଥିଲେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଆଉ ଉପସ୍ଥାପନା କରିଥିବା ସୁପ୍ରଭା ଆଉ ମୋତେ ବି ସେ ମେସେଜ୍ ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି। ଭବାନୀ ବାବୁ, ଆପଣଙ୍କୁ ବି ଧନ୍ୟବାଦ ଦେଉଛୁ ଯେ ଆପଣ ଏହିଭଳି କାର୍ଯ୍ୟକ୍ରମ ଶୁଣି ଖୁବ୍ ସୁନ୍ଦର ଭାବେ ବିସ୍ତୃତ ଭାବେ ମତାମତ ଜଣାଇଛନ୍ତି, ଆପଣଙ୍କର ଧନ୍ୟବାଦ। ସେଦିନ ଯିଏ ମତାମତ ଦେଇଥିଲେ ଲକ୍ଷ୍ୟ ସମ୍ପର୍କରେ ତାଙ୍କୁ ଜଣାଉଛୁ, ଏବଂ ସୁପ୍ରଭା ମ୍ୟାଡ଼ାମ୍ଙ୍କୁ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇ ଦେଉଛୁ, ଆଉ ମୁଁ ବି ଏଠି ଅଛି ଆପଣଙ୍କର ସମ୍ପର୍କ ସେତୁରେ, ମୁଁ ବି ଆପଣଙ୍କର ଧନ୍ୟବାଦ ସାଦରେ ଗ୍ରହଣ କରୁଛି।
1: ପରବର୍ତ୍ତୀ ମେସେଜ୍ ଜୟପୁରରୁ ଆସିଛି, ପଠାଇଛନ୍ତି ପୁଷ୍ପାଞ୍ଜଳି ଦେବୀ। ସେ ଲେଖିଛନ୍ତି, ଘର ଘରଣୀର ଝିଅ ଜନ୍ମ ପର ଘରକୁ ଏହି ଶୀର୍ଷକରେ ଭାବଗର୍ଭକ ଆଲୋଚନା ବହୁତ ଭଲ ଲାଗିଲା, ଧନ୍ୟବାଦ ସାର୍।
0: ହଁ, ଆପଣଙ୍କର ଧନ୍ୟବାଦ ଆମେ ସାଦରେ ଗ୍ରହଣ କରୁଛୁ, ଆଉ ଆପଣଙ୍କୁ ବି ଧନ୍ୟବାଦ ଦେଉଛୁ ଯେ ଆପଣ ଆମର ଘର ଓ ଘରଣୀ କାର୍ଯ୍ୟକ୍ରମ ଯାହା ଆମେ ପ୍ରଚାର କରୁଛୁ ରବିବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସବୁଦିନ ଶୁଣୁଛନ୍ତି ଯାହା ଜଣାପଡ଼ୁଛି ଆପଣଙ୍କ ମେସେଜ୍ରୁ। ସେଦିନ ଯେଉଁ ବିଷୟବସ୍ତୁ ଥିଲା ହାଲୋ ସଙ୍ଗିନୀରେ ଝିଅ ଜନ୍ମ ପରଘରକୁ ତାହା ଶୁଣିଛନ୍ତି, ଆପଣଙ୍କୁ ସେହି କାର୍ଯ୍ୟକ୍ରମ ଭଲ ଲାଗିଛି, ଆପଣଙ୍କୁ ଧନ୍ୟବାଦ ଜଣାଉଛୁ, ଆଉ ସେଦିନ ସେହି କାର୍ଯ୍ୟକ୍ରମ ଉପସ୍ଥାପନା କରିଥିବା ଦୁଇ ଉପସ୍ଥାପିକାଙ୍କୁ ବି ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇ ଦେଉଛୁ।
1: ପରବର୍ତ୍ତୀ ମେସେଜ୍ଟି ସୁଦୃମା ପଣ୍ଡା ଭଟଲି ବରଗଡ଼ରୁ ପଠାଇଛନ୍ତି। ସେ ଲେଖିଛନ୍ତି, ଆଜି ଘର ଘରଣୀ କାର୍ଯ୍ୟକ୍ରମରେ ମୋତେ ନାରୀଙ୍କ ବିଷୟରେ କିଛି କହିବାର ସୁଯୋଗ ମିଳିଛି, ତେଣୁ ମୁଁ ଆକାଶବାଣୀ ଜୟପୁରକୁ ଅଶେଷ ଧନ୍ୟବାଦ ସହିତ କୃତଜ୍ଞତା ଜ୍ଞାପନ କରୁଛି।
0: ଭଉଣୀ, ଆପଣ ସୁଦୂର ଭଟଲିରୁ ଫୋନ୍ ମାଧ୍ୟମରେ ଆମର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ, ଆପଣଙ୍କୁ ବି ଧନ୍ୟବାଦ ଦେଉଛୁ ଯେ ଆପଣ ସମୟ ଦେଇଛନ୍ତି ନିଜର ସାକ୍ଷାତକାର ଦେବା ପାଇଁ, ଆପଣଙ୍କର ଧନ୍ୟବାଦ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ସେଦିନର ଉପସ୍ଥାପିକା ଦୁଇଙ୍କୁ ଜଣାଇ ଦେଉଛୁ, ଆଉ ଆପଣଙ୍କୁ ଅନୁରୋଧ କରୁଛୁ ଆପଣ ନିୟମିତ ଘର ଓ ଘରଣୀ କାର୍ଯ୍ୟକ୍ରମ ଶୁଣନ୍ତୁ।

0: ଆଉ ଆପଣଙ୍କର ସୁନ୍ଦର ମତାମତ ବଳିଷ୍ଠ ଅଭିଯୋଗ ନିଶ୍ଚୟ ପଠାନ୍ତୁ।
1: ପରବର୍ତ୍ତୀ ମେସେଜଟି ତରୁଣ ବାଳା ମହାପାତ୍ର ପଠାଇଛନ୍ତି। ସେ ଲେଖିଛନ୍ତି, ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ଆୟୋଜିତ ଘର ଘରଣୀ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ମୋତେ ମିଳିଥିବାରୁ ମୁଁ ପ୍ରକୃତରେ ଆପଣଙ୍କ ନିକଟରେ କୃତଜ୍ଞ।
0: ହଁ, ଆମେ ତ କୃତଜ୍ଞ ହେଲୁ, କିନ୍ତୁ ଆପଣଙ୍କୁ ବି ଆମେ ଅଶେଷ ଧନ୍ୟବାଦ ଜଣାଉଛୁ, ଯେହେତୁ ଆପଣ ସମୟ ଦେଲେ, ଆମର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ ଆଉ ନିଜର ସୁନ୍ଦର ମତାମତ ଦେଲେ। ଆଶା କରୁଛୁ ଭବିଷ୍ୟତରେ ବି ଆପଣ ଆମର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବେ।
1: ପରବର୍ତ୍ତୀ ମେସେଜଟି ପଦ୍ମପୁର ବରଗଡ଼ରୁ ଆସିଛି, ପଠାଇଛନ୍ତି ସ୍ୱର୍ଣ୍ଣକାନ୍ତି ପତି। ସେ ଲେଖିଛନ୍ତି, ଜୟପୁର ରେଡିଓ ଷ୍ଟେସନର କର୍ମକର୍ତ୍ତାଙ୍କୁ ମୁଁ ଅଜସ୍ର ଧନ୍ୟବାଦ ଦେଉଛି ମୋତେ ପ୍ରସାର ଭାରତୀର କାର୍ଯ୍ୟକ୍ରମରେ ସୁଯୋଗ ଦେଇଥିବାରୁ। ଆଲୋଚ୍ୟ ପ୍ରସଙ୍ଗକୁ ନେଇ ଭଉଣୀମାନଙ୍କର ଉପସ୍ଥାପନା ଶୈଳୀ ଯଥାର୍ଥ, ଯୁକ୍ତିଯୁକ୍ତ ଓ ମନୋରମ ମନେ ହୁଏ, ତେଣୁ ତାଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି। ଭବିଷ୍ୟତରେ ଏଭଳି ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମରେ ପୁଣି ଥରେ ମୋତେ ସାମିଲ କରିବା ପାଇଁ ଅନୁରୋଧ ରହିଲା।
0: ନିଶ୍ଚୟ ସ୍ୱର୍ଣ୍ଣକାନ୍ତି ଭଉଣୀ, ଆପଣଙ୍କୁ ନିଶ୍ଚୟ ଭବିଷ୍ୟତରେ ସାମିଲ କରିବୁ, କିନ୍ତୁ ଏଇଠି କହି ରଖୁଛୁ ଯେ ଆପଣ ନିୟମିତ ଆମର କାର୍ଯ୍ୟକ୍ରମ ଘର ଓ ଘରଣୀ ଶୁଣନ୍ତୁ, ଯାହା ଆମେ ପ୍ରଚାର କରୁଛୁ ରବିବାରଠାରୁ ଗୁରୁବାର ପର୍ଯ୍ୟନ୍ତ। ଅନ୍ୟାନ୍ୟ କାର୍ଯ୍ୟକ୍ରମ ବି ଆପଣ ଶୁଣନ୍ତୁ, ଆମର ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ବି ଭଲ ଭଲ ଆଲୋଚନା ସାକ୍ଷାତକାର ପ୍ରଚାର କରୁଛୁ। ଆପଣ ସବୁ କାର୍ଯ୍ୟକ୍ରମ ଶୁଣି ସମ୍ପର୍କ ସେତୁକୁ ଆପଣଙ୍କର ମୂଲ୍ୟବାନ ମେସେଜ୍ ପଠାନ୍ତୁ। ସେଦିନ ଘର ଓ ଘରଣୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ଆପଣ ଧନ୍ୟବାଦ ଜଣାଇଛନ୍ତି, ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇଦେଉଛୁ।
1: ପରବର୍ତ୍ତୀ ମେସେଜଟି ଆସିଛି ଶାସ୍ତ୍ରୀନଗର ବଲାଙ୍ଗୀରରୁ, ପଠାଇଛନ୍ତି ନୀଲୁ ଦାସ। ସେ ଲେଖିଛନ୍ତି, 25 ତାରିଖର ସକାଳର ବର୍ଣ୍ଣ ବିଭା ବର୍ଣ୍ଣାଳୀ କ୍ରମରେ ଗବାକ୍ଷ କାର୍ଯ୍ୟକ୍ରମ, ଜୀବନରେ ଲକ୍ଷ୍ୟ ରଖି ଚାଲିବା ଯାହାଦ୍ୱାରା ନିଶ୍ଚୟ ସଫଳତା ହାସଲ କରିପାରିବା। ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଆରତୀ ସାହୁ ମ୍ୟାମ୍ ବହୁ ଉଚ୍ଚକୋଟି ଶିକ୍ଷଣୀୟ ନିଜସ୍ୱ ମତାମତ ରଖିଥିଲେ, ବହୁତ ଭଲ ଲାଗିଲା କାର୍ଯ୍ୟକ୍ରମ ଗବାକ୍ଷ।
0: ହଁ ନୀଲବାବୁ, ପ୍ରକୃତରେ 25 ତାରିଖ ଗବାକ୍ଷରେ ଯାହା ବିଷୟବସ୍ତୁ ଥିଲା ଲକ୍ଷ୍ୟ, ସେଥିରେ ଅଂଶଗ୍ରହଣ କରିଥିଲେ ଭାରତୀ ସାହୁ, ଆପଣ ଭୁଲରେ ଆରତୀ ସାହୁ ବୋଲି ଲେଖିଦେଇଛନ୍ତି। ଯାହା ହେଉ, ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି, ଆପଣଙ୍କୁ ଭାରତୀ ମ୍ୟାଡ଼ାମଙ୍କର ଆଲୋଚନା ଭଲ ଲାଗିଛି, ଆପଣଙ୍କର ଧନ୍ୟବାଦ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତୀ ସାହୁ ମ୍ୟାଡ଼ାମଙ୍କୁ ଜଣାଇଦେଉଛୁ। ଆଉ ଆପଣଙ୍କୁ ବି ଧନ୍ୟବାଦ ଜଣାଉଛୁ ଯେ ଆପଣ ସମୟ ବାହାର କରି ପ୍ରତ୍ୟେକ କାର୍ଯ୍ୟକ୍ରମ ସମ୍ପର୍କରେ ସୁନ୍ଦର ମତାମତ ଆମର ସମ୍ପର୍କ ସେତୁକୁ ନିୟମିତ ପଠାଉଛନ୍ତି।
1: ପରବର୍ତ୍ତୀ ମେସେଜଟି ଶାସ୍ତ୍ରୀନଗର ବଲାଙ୍ଗୀରରୁ ଆସିଛି, ପଠାଇଛନ୍ତି ନୀଲୁ ଦାସ। ସେ ଲେଖିଛନ୍ତି, ସକାଳର ବର୍ଣ୍ଣ ବିଭା ବର୍ଣ୍ଣାଳୀ କ୍ରମରେ ସମ୍ଭାବନା କାର୍ଯ୍ୟକ୍ରମ, ଯେତେ କହିଲେ ଭାଗବତ ଶିକ୍ଷଣୀୟ ସୁନ୍ଦର ବିଷୟ ଉପରେ ଶ୍ରୋତା ବହୁ ସୁନ୍ଦର ମତାମତ ଶୁଣିବାକୁ ମିଳିଥିଲା, ବହୁତ ଭଲ ଲାଗିଲା କାର୍ଯ୍ୟକ୍ରମ ସମ୍ଭାବନା।
0: ହଁ ନୀଲୁବାବୁ, ଆପଣ ଶନିବାର ପ୍ରଚାରିତ ସମ୍ଭାବନା କାର୍ଯ୍ୟକ୍ରମ ଶୁଣିଛନ୍ତି, ଯେତେ କହିଲେ ଭାଗବତ ଯାହାର ବିଷୟବସ୍ତୁ ଥିଲା, ଆପଣଙ୍କୁ ଧନ୍ୟବାଦ ଦେଉଛୁ ଏବଂ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିବା ସୁରଭି ଅପାଙ୍କୁ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇଦେଉଛୁ ଧନ୍ୟବାଦ, ତାଛଡ଼ା ମୁଁ ବି ସାଦରେ ଗ୍ରହଣ କରୁଛି। ତେବେ ଶ୍ରୋତାଙ୍କୁ ପୁଣି ଥରେ କହି ରଖୁଛୁ ଯେ ଆମର ଆକାଶବାଣୀ ଲାଇଭ ଆମେ ଦିନ 11ଟାରେ ପ୍ରଚାର କରୁଛୁ, ରବିବାର ସୋମବାର ଏବଂ ମଙ୍ଗଳବାର, ଏହି ବାରମାନଙ୍କରେ ଆପଣମାନେ ଆମର ଉଦ୍ଘୋଷକ ଉଦ୍ଘୋଷିକାମାନେ ଆକାଶବାଣୀ ଲାଇଭ ଉପସ୍ଥାପନା କରୁଛନ୍ତି, ଆପଣମାନେ ଶୁଣନ୍ତୁ, ଶୁଣିଲା ପରେ ସେହି କାର୍ଯ୍ୟକ୍ରମ ସମ୍ପର୍କରେ ନିଶ୍ଚୟ ମତାମତ ଦେଲେ ଆମେ ଖୁସି ହେବୁ। ତେବେ ଅନୁ, ସମୟ ଇସାରାରେ ଆଜିର ସମ୍ପର୍କ ସେତୁକୁ ଏଇଠି ରଖିବା, ଯିବା ପୂର୍ବରୁ ପୁଣି ଥରେ କହି ରଖିବା ଆମର ମୋବାଇଲ ନମ୍ବର 9438268568, ତାହେଲେ ବିଦାୟ ନେଉଛୁ ଆଜିର ସମ୍ପର୍କ ସେତୁରୁ। ଆମେ ଦୁହେଁ, ମୁଁ ରଞ୍ଜନ କୁମାର ବେହେରା
1: ଆଉ ମୁଁ ଅନୁପମା ରାଜୁ,
0: ନମସ୍କାର।

କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 123ତମ ଅଧ୍ୟାୟ।

ମୈତ୍ରେୟ ବିଦୁରଙ୍କୁ ପ୍ରଚୁତ ଦଶଭାଇଙ୍କର ନାରାୟଣଙ୍କୁ ସ୍ତୁତି ବିଷୟରେ ପୁଣି ଥରେ ବୁଝାଇ କହିଲେ। ଦଶଭାଇ କହିଲେ ଯେ ରୁଦ୍ରଙ୍କ ଆଶୀର୍ବାଦରୁ ସେମାନଙ୍କର ନାରାୟଣଙ୍କୁ ଦେଖିବାର ସୌଭାଗ୍ୟ ହେଲା। ଭବବ୍ୟାଧିର ଏକମାତ୍ର ମହୌଷଧି ନାରାୟଣ। ଶ୍ରୀହରିଙ୍କର ଅନ୍ତର୍ଦ୍ଧାନ ହେବାରୁ ଦଶଭାଇ ଆକୁଳ ହୋଇ ଉଠିଲେ। ମୁଖରୁ ଅଗ୍ନିଜାତ କରି ସମସ୍ତ ବୃକ୍ଷକୁ ଦହନ କଲେ। ପିତାମହ ବ୍ରହ୍ମା ଆସି ସେମାନଙ୍କୁ ସେଥିରୁ ନିବୃତ୍ତ କଲେ ଓ ବୃକ୍ଷମାନେ ସେମାନଙ୍କୁ ମାରିସା କନ୍ୟାଙ୍କୁ ପ୍ରଦାନ କଲେ। ସେହି କନ୍ୟା ଗର୍ଭରୁ ତୃତୀୟ ଦକ୍ଷ ପ୍ରଜାପତି ଜନ୍ମ ହେଲେ।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଶୁଣନ୍ତୁ ଆଇସିସି ଓମେନ୍ସ ଟି ଟ୍ୱେଣ୍ଟି କ୍ରିକେଟ୍ ୱାର୍ଲ୍ଡ କପ୍ 2026 ଅନ୍ତର୍ଗତ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆଠାରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
2: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
1: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
2: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
1: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
3: ଅପା ଦେଖ,
4: ହାପି ବର୍ଥଡେ ଭାଇ।
3: ଦେଖ ବା, ମୋର ଫେଭରେଟ୍ କଲର
4: ସବୁବେଳେ ସପିଂ।
3: ଆଇ ନୋ ମା, ଖର୍ଚ୍ଚ କରିବାର ବୟସ ଏଇଟା, ରାଇଟ?
5: ସେଭିଂ କରିବାର ବି ବୟସ ଏଇଟା।
6: ଆଇ ନୋ ବାପା, ସେଭ୍ କର, ଉଚିତ ଜାଗାରେ ନିବେଶ କର, ମୂଳଧନ ଉପରେ ସୁଧ ମିଳିବ, ଯାହାକୁ ପୁଣି ଥରେ ବିନିଯୋଗ କଲେ ସୁଧ ମିଳି ଚାଲିଥିବ। ଆଇ ନୋ ନା। RBI କହେ,
7: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।

ମୁଖ୍ୟ ସମ୍ବାଦ ସମୁଦ୍ରରୁ ଆକାଶ ପର୍ଯ୍ୟନ୍ତ ଭାରତ ସୁରକ୍ଷିତ ଏବଂ ଆତ୍ମନିର୍ଭରତା ଦିଗରେ ଅଗ୍ରସର ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଆଜି ଶେଷ ହେଉଛି ଏସ୍ଆଇଆର୍ ପ୍ରକ୍ରିୟା। ଆସନ୍ତାକାଲି ଶ୍ରୀଜୀଉଙ୍କ ପବିତ୍ର ସ୍ନାନ ଯାତ୍ରା। ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦ୍ଯାପିତ ହେଉଛି 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥଲେଟିକ୍ ଚାମ୍ପିୟନ୍ସିପ୍ ଏବଂ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ। ଆସନ୍ତା ଗୁରୁବାର ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଭାରତ ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ସୁରକ୍ଷିତ ଏବଂ ଆତ୍ମନିର୍ଭରତା ଦିଗରେ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର

0: କହିଛନ୍ତି। ଆକାଶବାଣୀ ମନ୍ କି ବାତ୍ର 135ତମ ସଂସ୍କରଣରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତ ମାସରେ ସ୍ୱଦେଶୀ ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଦୁନାଗିରି, ସଂଶୋଧକ ଓ ଅଗ୍ରୟ ଭାରତୀୟ ନୌସେନାରେ ସାମିଲ ହେବା ସହିତ ମେଡ୍ ଇନ୍ ଇଣ୍ଡିଆ C-295 ବିମାନର ପ୍ରଥମ ଉଡ଼ାଣ ସଫଳତାର ସହ ଶେଷ ହୋଇଛି। ଡିଆର୍ଡିଓ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାକୁ ଆହୁରି ସୁଦୃଢ଼ କରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: ଏଭିଏସନ୍ ସେକ୍ଟର ମେ ଭି ଦେଶ ନେ ଏକ ବଡ଼ି ସଫଳତା ପାଇ C-295 ୟେ ବିମାନ ମେଡ୍ ଇନ୍ ଇଣ୍ଡିଆ ହେ ଔର C-295 ବିମାନ ନେ ଅପନି ପହଲି ଉଡ଼ାନ ପୁରୀ କି ହେ ଔର ଏସେ 40 ବିମାନ ଭାରତ ମେ ହି ବନାଏ ଜା ରହେ ହେ। ଇସସେ ଏମଏସଏମଇ ଔର ଏରୋସ୍ପେସ ସେକ୍ଟର କୋ नई शक्ति मिल रही है। आज समुद्र से लेकर आकाश तक हमारा भारत अधिक सुरक्षित और आत्मनिर्भर बन रहा है।
0: ଆନ୍ତର୍ଜାତିକ ଯୋଗ ଦିବସର ସଫଳ ଆୟୋଜନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱର 2500ରୁ ଅଧିକ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅହମ୍ମଦାବାଦରେ ଅନୁଷ୍ଠିତ ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ରେ ଭାରତ 102 ସ୍ୱର୍ଣ୍ଣ ପଦକ ସମେତ 114 ପଦକ ହାସଲ କରି ଶୀର୍ଷସ୍ଥାନ ଅଧିକାର କରିଥିବାରୁ ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପଶ୍ଚିମ ଏସିଆର ପରିସ୍ଥିତି ପରିପ୍ରେକ୍ଷୀରେ ଦେଶବାସୀଙ୍କୁ ସୁନା କମ୍ କିଣିବା, ବିଦେଶ ଭ୍ରମଣ ସ୍ଥଗିତ ରଖିବା, କାର୍ ପୁଲିଂ ଏବଂ ଜୈବିକ ସାରର ବ୍ୟବହାର ବୃଦ୍ଧି କରିବା ଭଳି ଆହ୍ୱାନକୁ ଲୋକେ ସକାରାତ୍ମକ ଭାବେ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି। ଏହି ଜନଭାଗିଦାରୀ ଦେଶକୁ ଯେକୌଣସି ବିଶ୍ୱସ୍ତରୀୟ ସଂକଟର ସଫଳ ମୁକାବିଲା କରିବାର ଶକ୍ତି ପ୍ରଦାନ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ସରକାର ଦେଶର କୋଟି କୋଟି ପରିବାରଙ୍କୁ ସୁରକ୍ଷା କବଚ ଉପଲବ୍ଧ କରାଇଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ବାର୍ଷିକ 20 ପ୍ରିମିୟମ୍ରେ 2,00,000 ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ପ୍ରଦାନ କରାଯାଉଛି। ଯୋଜନାରେ ବର୍ତ୍ତମାନ ସୁଦ୍ଧା 58 ଅଧିକ ଲୋକ ଯୋଡ଼ି ହୋଇସାରିଛନ୍ତି। ସେହିଭଳି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ 27 ଉର୍ଦ୍ଧ୍ୱ ଲୋକଙ୍କୁ ସାମିଲ କରାଯାଇଛି। ଦେଶର ପ୍ରାୟ 11,00,000 ପରିବାରଙ୍କୁ 22,000 ଟଙ୍କାର ସହାୟତା ମିଳିସାରିଛି। ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
1: ସରକାର ଦେଶ କେ କରୋଡ ପରିବାର ତକ ସୁରକ୍ଷା କା କବଚ ପହଞ୍ଚା ରହି ହେ। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କେ ତହତ କେବଲ 1 ସାଲ୍ କେ 20 ରୂପିଏ କା ପ୍ରିମିୟମ, ଉସ ପର 2,00,000 ରୂପିଏ ତକ କା ଦୁର୍ଘଟନା ବୀମା ମିଲତା ହେ। ଉସି ପ୍ରକାର ସେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ବି ଉତନି ହି ଅହମ ହେ। ୟେ ଯୋଜନା ବ୍ୟକ୍ତି କି ଦୁଃଖଦ ମୃତ୍ୟୁ ହୋନେ ପର ଉସକେ ପରିବାର କୋ 2,00,000 ରୂପିଏ କା ବୀମା କଭର ଦେତି ହେ। ଇସକା ବାର୍ଷିକ ପ୍ରିମିୟମ ସିର୍ଫ 436 ରୂପିଏ ହେ।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ନାଳନ୍ଦା ବିଶ୍ୱବିଦ୍ୟାଳୟ ପ୍ରାଚୀନ ଶାସ୍ତ୍ରାର୍ଥ ପରମ୍ପରାକୁ ପୁନର୍ଜୀବିତ କରିଛି ଏବଂ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ କୃତ୍ରିମ ବୁଦ୍ଧିମତା ଓ ଡାଟା ସାଇନ୍ସରେ ବିଟେକ୍ ପାଠ୍ୟକ୍ରମ ଆରମ୍ଭ କରି ପାରମ୍ପରିକ ଜ୍ଞାନ ସହ ଆଧୁନିକ ପ୍ରଯୁକ୍ତିର ସମନ୍ୱୟ ଦିଗରେ ପଦକ୍ଷେପ ନେଇଛି। ଆଗାମୀ ଗଣେଶ ପୂଜା ଅବସରରେ ଦେଶବାସୀଙ୍କୁ ସ୍ଥାନୀୟ କୁମ୍ଭକାରଙ୍କ ଦ୍ୱାରା ନିର୍ମିତ ମାଟିର ଗଣେଶ ମୂର୍ତ୍ତି ବ୍ୟବହାର କରିବାକୁ ଏବଂ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ନିର୍ମିତ ମୂର୍ତ୍ତି କ୍ରୟ ନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ମନ୍ କି ବାତ୍ରେ ଶ୍ରୀ ମୋଦି କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ସୁଦୃଢ଼ କରି ପ୍ରତିଟି ବର୍ଷା ବିନ୍ଦୁର ସଂରକ୍ଷଣ ପାଇଁ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି। ପରିବେଶ ସଂରକ୍ଷଣ, ସ୍ଥାୟୀ ବିକାଶ ଏବଂ ଭାରତ ମହାସାଗରୀୟ ଅଞ୍ଚଳରେ ସହଯୋଗକୁ ସୁଦୃଢ଼ କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେସେଲ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହୋରାଇଜନ୍ ପ୍ରଦାନ କରାଯାଇଛି। ଦ୍ୱୀପ ରାଷ୍ଟ୍ର ସେସେଲ୍ସକୁ ତିନିଦିନିଆ ଗସ୍ତ ଅବସରରେ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା କରୁଥିବା ଏବଂ ପରିବେଶ ସୁରକ୍ଷାକୁ ନିଜର ଦାୟିତ୍ୱ ମନେ କରୁଥିବା ସମସ୍ତ ଦେଶଗୁଡ଼ିକ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ଉତ୍ସର୍ଗ କରିଛନ୍ତି। ବିଶ୍ୱକୁ ଅଧିକ ସବୁଜ ସୁନ୍ଦର କରିବା ପାଇଁ ଭାରତର ଲାଇଫ୍ ମିଶନ, ଅନ୍ତର୍ଜାତୀୟ ସୌର ମେଣ୍ଟ ଭଳି ବିଶ୍ୱସ୍ତରୀୟ ପ୍ରୟାସ ଏହି ଦିଗରେ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଚାଲିଥିବା ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଆଜି ଶେଷ ହେଉଛି। ନିର୍ବାଚନ ପ୍ରଶାସନ ପକ୍ଷରୁ ଶେଷ ଦିନରେ ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 3,33,77,942 ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଏହି ସମୟ ମଧ୍ୟରେ 3,13,79,427 ଫର୍ମର ଡିଜିଟାଇଜେସନ ପ୍ରକ୍ରିୟା ଶେଷ ହୋଇଛି। ଅଭିଯାନରେ ଅଧିକରୁ ଅଧିକ ଜନସହଭାଗିତା ସୁନିଶ୍ଚିତ କରିବା ସହିତ

0: ସମସ୍ତ ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥ୍ ସ୍ତରୀୟ ଅଧିକାରୀ ଏବଂ ପ୍ରତିନିଧିମାନଙ୍କୁ ନିଯୁକ୍ତି କରାଯାଇଥିଲା। ସ୍ୱଚ୍ଛ ନିର୍ଭରଯୋଗ୍ୟ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା ଏସ୍ଆଇଆର୍ ଅଭିଯାନର ମୂଳ ଲକ୍ଷ୍ୟ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ସ୍ନାନ ପୂର୍ଣ୍ଣିମା ପହଣ୍ଡି ପୂର୍ବରୁ ଦୈତାପତି ସେବକମାନେ ମହାପ୍ରଭୁଙ୍କର ବାହୁଟ କଣ୍ଟ ଓ ସେନାପଟା ଲାଗି ନୀତି ସମ୍ପନ୍ନ କରିଛନ୍ତି। ମଙ୍ଗଳ ଆଳତୀ ଶେଷ ହେବା ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ଜାରି ରହିଛି। ଆସନ୍ତାକାଲି ମହାପ୍ରଭୁ ଦୁର୍ଲଭ ହାତୀବେଶ ତଥା ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ସକାଳ ପହଣ୍ଡି ଦର୍ଶନ ନେଇ ପାରମାଣିକ ଟିକଟଧାରୀମାନେ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିବେ। ସ୍ନାନବେଦୀ ଉପରେ ଶ୍ରୀଜୀଉଙ୍କୁ ଦର୍ଶନ ପାଇଁ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବା ପରେ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଆସନ୍ତାକାଲି ଭୋର 5ଟାରୁ ଶ୍ରୀଜୀଉମାନଙ୍କର ଧାଡ଼ି ପହଣ୍ଡି ଆରମ୍ଭ ହେବା ନେଇ ନୀତି ନିର୍ଘଣ୍ଟ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ 79 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆସନ୍ତାକାଲି ପୁରୀ ପୌରାଞ୍ଚଳର ସମସ୍ତ ବିଦ୍ୟାଳୟ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଦେଶବ୍ୟାପୀ ଆଜି ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଏହା ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ। ଏଥିରେ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅଭିଯାନ ଅନ୍ତର୍ଗତ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଉଛି। ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଅଙ୍ଗନୱାଡ଼ି କେନ୍ଦ୍ର, ବସ୍ଷ୍ଟାଣ୍ଡ ଓ ରେଳ ଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ପୋଲିଓ ବୁଥ୍ ଖୋଲାଯାଇଛି। ଏହି ଅଭିଯାନରେ ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନେ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ ରାଜ୍ୟର 40 ରୁ 45 ଲକ୍ଷ 5 ବର୍ଷରୁ କମ୍ ବୟସର ଶିଶୁଙ୍କୁ ପଲ୍ସ ପୋଲିଓ ବୁନ୍ଦା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ କାର୍ଯ୍ୟକ୍ରମ 2026କୁ ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଉଦ୍ଘାଟନ କରିଥିଲେ। ଜିଲ୍ଲାରେ 1,10,643 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ। ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ 3,45,011 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଆଜି 1,637 ବୁଥ୍ରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯାଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ରାପଡ଼ା ଗସ୍ତରେ ଆସି ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ମନ୍ଦିର ପରିଦର୍ଶନ କରିଛନ୍ତି। ମନ୍ଦିରର ଉନ୍ନତି ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଗସ୍ତ ଅବସରରେ କହିଛନ୍ତି। ବିକଶିତ ଓଡ଼ିଶାର ସଂକଳ୍ପକୁ ସାକାର କରିବା ଲକ୍ଷ୍ୟ ନେଇ ନୟାଗଡ଼ ଜିଲ୍ଲା ଭାପୁରଠାରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ସାଂସଦ ଭର୍ତ୍ତହରି ମହତାବ ଯୋଗଦେଇ ବାଇଗୁଣିଆ, ନିମାଣୀ, ବଦସହରା ଏବଂ ଭଗବାନପୁର ସମେତ ଅନେକ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଆଥ୍ଲେଟିକ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ସହଯୋଗରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ 2026 ଆଜି ଉଦ୍ଯାପିତ ହେଉଛି। ଗତ ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ଦେଶର 27ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 630 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରଭାବରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଦକ୍ଷିଣ ଭାଗର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଆସନ୍ତା ଗୁରୁବାର ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ବୁଧବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ସମୁଦ୍ରରୁ ଆକାଶ ପର୍ଯ୍ୟନ୍ତ ଭାରତ ସୁରକ୍ଷିତ ଏବଂ ଆତ୍ମନିର୍ଭରତା ଦିଗରେ ଅଗ୍ରସର, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଆଜି ଶେଷ ହେଉଛି ଏସ୍ଆଇଆର୍ ପ୍ରକ୍ରିୟା ଏବଂ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ। ଆସନ୍ତା ଗୁରୁବାର ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର।
1: ଶୁଣିଲେ ଆଞ୍ଚଳିକ ସମ୍ବାଦ, ଲେଖରୁ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଇସିସି ଓମେନ୍ସ T20 କ୍ରିକେଟ୍ ୱାର୍ଲ୍ଡ କପ୍ 2026 ଅନ୍ତର୍ଗତ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଲଣ୍ଡନର ଲର୍ଡ୍ସ କ୍ରିକେଟ୍ ଖେଳ ପଡ଼ିଆଠାରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ର ପ୍ରତ୍ୟେକଦର୍ଶୀ ଧାରାବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପରିବେଶ କାର୍ଯ୍ୟାନ୍ୱୟନ ସ୍ୱଚ୍ଛ ଦାୟିତ୍ୱପୂର୍ଣ୍ଣ ଓ ସମାନତା ଉପରେ ପର୍ଯ୍ୟବେସିତ ହେବା ଉଚିତ। ସେସେଲ୍ସ ନ୍ୟାସନାଲ୍ ଆସେମ୍ବିରେ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ପ୍ରଦାନ, ରାଷ୍ଟ୍ର ଗଠନରେ ଜନଭାଗିଦାରୀ ଭାରତର ସବୁଠାରୁ ବଡ଼ ଶକ୍ତି, ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ, ଫ୍ରାନ୍ସରେ ବିମାନ ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ ଏବଂ ଭାରତ ଆୟର୍ଲ୍ୟାଣ୍ଡ ପୁରୁଷ T20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପରିବେଶ ଦିଗରେ କାର୍ଯ୍ୟାନ୍ୱୟନ ନିଶ୍ଚିତ ରୂପେ ସ୍ୱଚ୍ଛ, ନିରପେକ୍ଷ, ଦାୟିତ୍ୱପୂର୍ଣ୍ଣ ଏବଂ ସମାନତା ଉପରେ

ସମାବେଶିତ ହେବା ଉଚିତ। ସେସେଲ୍ସର ନ୍ୟାସନାଲ୍ ଆସେମ୍ବିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପରିବେଶ ସୁରକ୍ଷା ଦିଗରେ ନ୍ୟାୟପୂର୍ଣ୍ଣ ପଦକ୍ଷେପ ଗ୍ରହଣ ଲାଗି ଏହା ନିତାନ୍ତ ଆବଶ୍ୟକ। ସେସେଲ୍ସ ଏବଂ ଭାରତ ଉଭୟ ସମଗ୍ର ବିଶ୍ୱକୁ ଏକ ସମାବେଶୀ ବିକାଶ ଦିଗରେ ଆଗେଇ ନେବା ଉପରେ ଆଗ୍ରହ ପ୍ରକାଶ କରିଥିବା ଶ୍ରୀ ମୋଦି କହିଛନ୍ତି। ସେ କହିଛନ୍ତି ଭାରତ ମହାସାଗର ପାଇଁ ଭାରତର ଲକ୍ଷ୍ୟ ସାଧନ ଦିଗରେ ସେସେଲ୍ସ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି, ଯାହା ସଦାସର୍ବଦା ବଜାୟ ରହିବ। ଭାରତ ମହାସାଗର କେବେବି ଭାରତ ସେସେଲ୍ସକୁ ଭାଗଭାଗ କରେ ନାହିଁ, ବରଂ ଏହା ଦୁଇ ରାଷ୍ଟ୍ରକୁ ସଂଯୋଗ କରିଥାଏ ବୋଲି ଶ୍ରୀ ମୋଦି କହିଛନ୍ତି। ପରିବେଶ ସଂରକ୍ଷଣ ପାଇଁ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଏହା ପ୍ରୋହାହିତ କରିବ ବୋଲି ସେ କହିଛନ୍ତି। ଜନସାଧାରଣ ଯେତେବେଳେ ମାନଚିତ୍ର ଦେଖନ୍ତି ସେମାନେ ଭାରତ ମହାସାଗର ମଧ୍ୟରେ ସେସେଲ୍ସକୁ ଏକ ଦ୍ୱୀପପୁଞ୍ଜ ଭାବେ ଦେଖିପାରିବେ ବୋଲି ଶ୍ରୀ ମୋଦି ତାଙ୍କ ଭାଷଣରେ କହିଛନ୍ତି। ଭାରତ କୌଣସି ରାଷ୍ଟ୍ରକୁ ତା'ର ଉପକୂଳରୁ ବ୍ୟାପକ ଦିଗ୍ବଳୟକୁ ଅନୁଧ୍ୟାନ କରିଥାଏ। ସେସେଲ୍ସର ନ୍ୟାସନାଲ୍ ଆସେମ୍ବିରେ ଏହା ହେଉଛି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କୁ ପ୍ରଦାନ କରାଯାଇଥିବା ସମ୍ମାନ ପାଇଁ ସେସେଲ୍ସର ରାଷ୍ଟ୍ରପତି ଏବଂ ତାଙ୍କର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିବେଶ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ବିକାଶ ଦିଗରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ରେ ସମ୍ମାନିତ କରାଯାଇଛି। ସେସେଲ୍ସ ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହାର୍ମିନି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ସ୍ୱାର୍ଥ ସାଧନ ଦିଗରେ ନୀଳ ଅର୍ଥନୀତି, ଜଳବାୟୁ ପଦକ୍ଷେପ, ସାମୁଦ୍ରିକ ସମ୍ପଦରେ ଦୀର୍ଘସ୍ଥାୟୀ ପରିଚାଳନା ଏବଂ କ୍ଷୁଦ୍ର ଦ୍ୱୀପାଞ୍ଚଳ ରାଷ୍ଟ୍ରଗୁଡ଼ିକର ବିକଶିତ ଆକାଂକ୍ଷା ପୂରଣ ଦିଗରେ ତାଙ୍କର ନେତୃତ୍ୱ ପ୍ରତିପାଦନ ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଏହା ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ସେସେଲ୍ସର ଏହି ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଶାହା କହିଛନ୍ତି ପ୍ରାକୃତିକ ପରିବେଶ ସୁରକ୍ଷା ଦିଗରେ ସମଗ୍ର ବିଶ୍ୱରେ ଭାରତର ପଦକ୍ଷେପକୁ ମାନ୍ୟତା ପ୍ରଦାନ କରାଯାଇ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି, ଯାହାକି ଭାରତ ପାଇଁ ଏକ ଗର୍ବର ବିଷୟ। ଡକ୍ଟର ଜୟଶଙ୍କର କହିଛନ୍ତି ଜଳବାୟୁ ସୁରକ୍ଷା ଏବଂ ଦୀର୍ଘସ୍ଥାୟୀ ବିକାଶ ଦିଗରେ ଶ୍ରୀ ମୋଦିଙ୍କ ନେତୃତ୍ୱକୁ ଏହି ସମ୍ମାନ ପ୍ରତିପାଦିତ କରୁଛି। ଏହା ମଧ୍ୟ ଭାରତ ଏବଂ ସେସେଲ୍ସ ମଧ୍ୟରେ ଭାଗିଦାରିତା ସମ୍ପର୍କ ସୁଦୃଢ଼କୁ ସୂଚାଉଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକ୍ରମେ ବିଶ୍ୱରେ ଭାରତର ସ୍ଥିତି ଦୃଢ଼ ହେଉଛି ଏବଂ ଏହା ଏକ ପୃଥିବୀ, ଏକ ପରିବାର ଏବଂ ଏକ ଭବିଷ୍ୟତ ଦିଗରେ ସମଗ୍ର ବିଶ୍ୱକୁ ପ୍ରୋତ୍ସାହିତ କରୁଛି। ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ସିଂ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କ ମଧ୍ୟରେ ଭିକ୍ଟୋରିଆଠାରେ ଦ୍ୱିପାକ୍ଷିକ କଥାବାର୍ତ୍ତା ଅନୁଷ୍ଠିତ ହୋଇଛି। ଉଭୟ ନେତା ଆପୋଷ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗରେ ସହଯୋଗ ନେଇ ଆଲୋଚନା କରିଛନ୍ତି। ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କୁ ସେସେଲ୍ସ ପକ୍ଷରୁ ପ୍ରଦାନ କରାଯାଇଥିବା ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ସମ୍ମାନ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ। ଭାରତ ମହାସାଗରର ସୁରକ୍ଷା, ଦୀର୍ଘସ୍ଥାୟୀ ଏବଂ ସମୃଦ୍ଧି ରକ୍ଷା କରିବାରେ ଉଭୟଙ୍କ ଦାୟିତ୍ୱ ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଅର୍ଥନୈତିକ ସହଯୋଗକୁ ଅଧିକ ବିଶ୍ୱାସଭାଜନ କରିବା ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବା ନେଇ ଆଲୋଚନା ହୋଇଥିଲା ବୋଲି ସେ ପ୍ରକାଶ କରିଛନ୍ତି। ଉଭୟ ରାଷ୍ଟ୍ରର ଶିଳ୍ପ ବିକାଶ ଦିଗରେ ନୂତନ ସୁଯୋଗ ସୃଷ୍ଟି କରିବାରେ ପଦକ୍ଷେପ ଜାରି ରହିବ ବୋଲି ଶ୍ରୀ ମୋଦି କହିଛନ୍ତି। ସେହିପରି ଭାରତ ଏବଂ ସେସେଲ୍ସ ମଧ୍ୟରେ ଯୋଗାଯୋଗ ବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଦୂରତ୍ୱ ହ୍ରାସ କରିବା କ୍ଷେତ୍ରରେ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ଏକ ଫଳପ୍ରଦ ମାଧ୍ୟମ ବୋଲି ଶ୍ରୀ ମୋଦି କହିଛନ୍ତି। ଡିଜିଟାଲ୍ ରାଷ୍ଟ୍ରାୟତ୍ତ ଭିଭିଭୂମି କ୍ଷେତ୍ରରେ ଭାରତର ସଫଳ ଅଭିଜ୍ଞତାକୁ ସେସେଲ୍ସକୁ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେସେଲ୍ସଠାରେ ୟୁପିଆଇ କାର୍ଯ୍ୟକାରୀ ନେଇ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ସେସେଲ୍ସ ଭାଗିଦାରୀ ସମ୍ପର୍କ ଉଲ୍ଲେଖନୀୟ। କୋଭିଡ୍ ସମୟରେ ଭାରତ ଏକ ବନ୍ଧୁ ରାଷ୍ଟ୍ର ଭାବେ ସେସେଲ୍ସକୁ ପ୍ରତିଷେଧକ ଟିକା ଯୋଗାଇ ତା'ର କର୍ତ୍ତବ୍ୟ ସମ୍ପାଦନ କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନି ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବ୍ୟାପକ ଓ ଫଳପ୍ରଦ ଥିଲା। ଏହା ଭାରତ ଓ ସେସେଲ୍ସ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଦୃଢ଼ୀଭୂତ କରିବା ସହ ଆପୋଷ ବିଶ୍ୱାସକୁ ପ୍ରତିପାଦିତ କରିଛି। ଶ୍ରୀ ହର୍ମିନ୍ କହିଛନ୍ତି ଦୀର୍ଘସ୍ଥାୟୀ ଆର୍ଥିକ ବିକାଶ ଏବଂ ସୁରକ୍ଷା କାର୍ଯ୍ୟକାରୀ ଉପରେ ତାଙ୍କର ଆଲୋଚନା ପର୍ଯ୍ୟବେସିତ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ରାଷ୍ଟ୍ର ଗଠନରେ ଜନଭାଗିଦାରୀ ଭାରତର ସବୁଠାରୁ ବଡ଼ ଶକ୍ତି। ଆକାଶବାଣୀର 135ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦେଖି ସେ ଦେଶବାସୀଙ୍କୁ କେତେକ ପଦକ୍ଷେପ ଆପଣାଇବା ଲାଗି ଅନୁରୋଧ କରିଥିଲେ। ଲୋକମାନେ ତାଙ୍କ କଥା ରଖି ସୁନା କିଣିବା କମାଇ ଦେଇଛନ୍ତି।

0: ବିଦେଶ ଯାତ୍ରା ବାତିଲ କରିଛନ୍ତି ଏବଂ ସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରିଛନ୍ତି, ଫଳରେ ପେଟ୍ରୋଲ୍ ଓ ଡିଜେଲ୍ ବଞ୍ଚପାରିଛି। ଚାଷୀ ଭାଇମାନେ ମଧ୍ୟ ରାସାୟନିକ ସାର ବଦଳରେ ଜୈବିକ ସାରର ବ୍ୟବହାର ବୃଦ୍ଧି କରିଛନ୍ତି। ଦେଶବାସୀ ଏକାଠି ହୋଇ ବିଶ୍ୱ ସଙ୍କଟର ସମ୍ମୁଖୀନ ହେଉଥିବାରୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
1: मुझे इस बात की खुशी है कि इस ग्लोबल क्राइसिस का हम भारतीय मिलकर मुकाबला कर रहे हैं। मुझे विश्वास है जन भागीदारी की यही शक्ति हमें मजबूती देगी, हमें सफल बनाएगी।
0: ପ୍ରଧାନମନ୍ତ୍ରୀ କହିଛନ୍ତି ଚଳିତ ମାସରେ ଦେଶର ସୁରକ୍ଷା ଓ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଆମକୁ ଅନେକ ସଫଳତା ମିଳିଛି। ନିକଟରେ କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଏହିସବୁ ଯୁଦ୍ଧ ଜାହାଜର ଡିଜାଇନ୍ଠାରୁ ଆରମ୍ଭ କରି ନିର୍ମାଣ ପର୍ଯ୍ୟନ୍ତ ସବୁକିଛି ଆମ ଦେଶରେ ହିଁ ହୋଇଛି। ଏଥିସହ ଡିଆର୍ଡିଓ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ଥଳଭାଗକୁ ଆକ୍ରମଣ କରିବାର କ୍ଷମତା ରଖୁଥିବା ବହୁ ଦୂରଗାମୀ କ୍ରୁଜ୍ ମିସାଇଲ୍ର ସଫଳ ପରୀକ୍ଷଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଭାରତ ଏବେ ଅଧିକ ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ ହେବାରେ ଲାଗିଛି। ଚଳିତଥର ଆନ୍ତର୍ଜାତୀୟ ଯୋଗ ଦିବସରେ ସାରା ବିଶ୍ୱ ଭାରତ ସହ ସାମିଲ ହୋଇଥିଲା। ଦୁନିଆର ପ୍ରାୟ 2500ରୁ ଅଧିକ ସ୍ଥାନରେ ବଡ଼ ବଡ଼ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭାରତର କୋଟି କୋଟି ଲୋକ ଏଥିରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଯୁକ୍ତି ବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତା ଯୁଗରେ ମାନବିକ ସୃଜନଶୀଳତା ସଂରକ୍ଷଣର ଆବଶ୍ୟକତା ରହିଛି। ନାଳନ୍ଦା ବିଶ୍ୱବିଦ୍ୟାଳୟ ହେଉଛି ଏ କ୍ଷେତ୍ରରେ ଏକ ଜ୍ୱଳନ୍ତ ଉଦାହରଣ। ଏହା ଭାରତର ଭବିଷ୍ୟତକୁ ନୂତନ ରୂପ ପ୍ରଦାନ କରୁଛି।
1: ନାଳନ୍ଦା ବିଶ୍ୱବିଦ୍ୟାଳୟ ନେ ଶାସ୍ତ୍ରାର୍ଥ କି ହମାରି ପ୍ରାଚୀନ ପରମ୍ପରାକୁ ଫିର ସେ ଜୀବନ କିଆ ହେ ଦୂସରୋଁ କେ ବିଚାରୋଁକୁ ଧୈର୍ଯ୍ୟ ସେ ସୁନନେ ଅର୍ ସମଝନେ କି ଶିଖ ବି ଇସ୍ ଶାସ୍ତ୍ରାର୍ଥ କି ପ୍ରକ୍ରିୟା ସେ ମିଲତି ହେ। मुझे खुशी है कि नालंदा विश्वविद्यालय ने इसे अपने दीक्षांत समारोह का हिस्सा बनाया।
0: ଭାରତୀୟ ସଂସ୍କୃତି ଆଜି ସାରା ବିଶ୍ୱରେ ପହଞ୍ଚପାରିଛି। ପ୍ରଧାନମନ୍ତ୍ରୀ ଡୋମିନିକାଲ ରିପବ୍ଲିକ୍ର ଉଦାହରଣ ଦେଇ କହିଛନ୍ତି ସେଠାରେ ମାତ୍ର 100 ଜଣ ଭାରତୀୟ ରୁହନ୍ତି, ତଥାପି ସେଠାକାର କିଛି ସ୍ଥାନୀୟ ସ୍ୱାନିଶ ଭାଷାଭାଷୀ ଲୋକ ମିଶି ବ୍ରହ୍ମକମଳ ଡୋମିନିକାନା ନାମକ ଏକ ସଂଗଠନ ଗଢ଼ିଛନ୍ତି। ସେଠାରେ ଲୋକମାନେ ବୈଦିକ ସାହିତ୍ୟ ପଢୁଛନ୍ତି ଏବଂ ପୁରୁଷ ସୂକ୍ତମ୍, ସ୍ତ୍ରୀ ସୂକ୍ତମ୍ ଏବଂ ଦେବୀ ମହାତ୍ମ୍ୟମ୍ ଭଳି ଜଟିଳ ମନ୍ତ୍ରଗୁଡ଼ିକୁ ସ୍ୱଷ୍ଟ ଭାବେ ଗାନ କରିପାରୁଛନ୍ତି, ଯାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ଏଥିସହ ଆଗକୁ ଆସୁଥିବା ଗଣେଶ ପୂଜା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକ ନିବେଦନ କରିଛନ୍ତି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ବଦଳରେ କେବଳ ସ୍ଥାନୀୟ କାରିଗରଙ୍କ ଦ୍ୱାରା ତିଆରି ମାଟିର ଗଣେଶ ମୂର୍ତ୍ତି ହିଁ କିଣିବାକୁ ସେ କହିଛନ୍ତି। ଶେଷରେ ପ୍ରଧାନମନ୍ତ୍ରୀ ବର୍ଷା ଜଳ ସଂରକ୍ଷଣ ପାଇଁ କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ଜୋରଦାର କରିବାକୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଜାମ୍ମୁ କାଶ୍ମୀରକୁ ତିନିଦିନିଆ ଗସ୍ତରେ ଯାଇ ଆଜି ଶ୍ରୀନଗରରେ ପହଞ୍ଚନ୍ତି। ମୁଖ୍ୟ ନିର୍ବାଚନ କମିଶନର କାଶ୍ମୀରରେ ତୃଣମୂଳ ସ୍ତରରେ ନିର୍ବାଚନ ପ୍ରକ୍ରିୟାକୁ ସେଠାରେ ସମୀକ୍ଷା କରିବେ। ଫ୍ରାନ୍ସର ଉତ୍ତର ପୂର୍ବାଞ୍ଚଳରେ ଏକ ସ୍କାଏ ଡାଇଭିଂ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ 11 ଜଣଙ୍କର ମୃତ୍ୟୁ ଘଟିଛି। ବିମାନଟି ନାନ୍ସି ସହର ନିକଟରେ ତଳକୁ ଖସିପଡ଼ିଥିଲା। ବେଲ୍ଫାଷ୍ଟରେ ଚାଲିଥିବା ଭାରତ ଆୟର୍ଲ୍ୟାଣ୍ଡ ପୁରୁଷ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ରେ ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ଆୟର୍ଲ୍ୟାଣ୍ଡ 16 ଓଭରରେ 5 ୱିକେଟ୍ ହରାଇ 124 ରନ୍ ସଂଗ୍ରହ କରିଛି। ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ପରିବେଶ କାର୍ଯ୍ୟାନ୍ୱୟନ ସ୍ୱଚ୍ଛ, ଦାୟିତ୍ୱପୂର୍ଣ୍ଣ ଓ ସମାନତା ଉପରେ ପର୍ଯ୍ୟବେସିତ ହେବା ଉଚିତ, ସେସେଲ୍ସ ନ୍ୟାସନାଲ୍ ଆସେମ୍ବିରେ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡେନ୍ ଅଫ୍ ଦ ବ୍ଲୁ ହରାଇଜନ୍ ପ୍ରଦାନ। ରାଷ୍ଟ୍ର ଗଠନରେ ଜନଭାଗିଦାରୀ ଭାରତର ସବୁଠାରୁ ବଡ଼ ଶକ୍ତି। ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ। ଫ୍ରାନ୍ସରେ ବିମାନ ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ ଏବଂ ଭାରତ ଆୟର୍ଲ୍ୟାଣ୍ଡ ପୁରୁଷ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଜାରି। ସମ୍ବାଦ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଜପତି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଗଜପତି ସମ୍ବାଦଦାତା ଗଣେଶ କୁମାର ରାଜୁ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ଗଜପତି ଜିଲ୍ଲାରେ ଥିବା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ପିତୃ ମାତୃହୀନ ଏକକ ଅଭିଭାବକ ଶିଶୁ ଶ୍ରମିକ ଯୌନ ନିର୍ଯାତନାର ଶିକାର ହୋଇଥିବା ଶିଶୁ ଏବଂ ଶିଶୁ

0: ଚାଲାଣ ଓ ଅସହାୟ ଶିଶୁମାନଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରିବା ଉପରେ କାର୍ଯ୍ୟ କରୁଛି। ଏହି ସମ୍ପର୍କରେ ଅଧିକ ସୂଚନା ଦେଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଅଧିକାରୀ ଅରୁଣ କୁମାର ତ୍ରିପାଠୀ କହିଛନ୍ତି,
1: ଗଜପତି ଜିଲ୍ଲାର ଶିଶୁ ସୁରକ୍ଷା ୟୁନିଟ୍ ପିତୃମାତୃହୀନ ଏକକ ଅଭିଭାବକ ଶିଶୁ ଶ୍ରମିକ ଯୌନ ନିର୍ଯାତନାରେ ଶିକାର ହେଉଥିବା ଶିଶୁ ଶିଶୁ ଚାଲାଣ ପ୍ରଭୃତି ଅସହାୟ ଶିଶୁମାନଙ୍କ ପାଇଁ କାର୍ଯ୍ୟ କରୁଛି। ଅତି ନିକଟରେ ଜିଲ୍ଲା 608 ପିତୃମାତୃହୀନ ଶିଶୁ ଏବଂ 4,942 ଏକକ ଅଭିଭାବକ ଶିଶୁଙ୍କୁ ଚିହ୍ନଟ କରିଛନ୍ତି। ସେହି ଶିଶୁମାନଙ୍କୁ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ ଏବଂ ସେମାନଙ୍କର ଅଧିକାର କିପରି ସାବ୍ୟସ୍ତ କରାଯିବ ସେହି ଲକ୍ଷ୍ୟରେ

0: ଜିଲ୍ଲା 608 ପିତୃମାତୃହୀନ ଶିଶୁ ଏବଂ 4,942 ଏକକ ଅଭିଭାବକ ଶିଶୁଙ୍କୁ ଚିହ୍ନଟ କରିଛନ୍ତି। ସେହି ଶିଶୁମାନଙ୍କୁ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ ଏବଂ ସେମାନଙ୍କର ଅଧିକାର କିପରି ସାବ୍ୟସ୍ତ କରାଯିବ ସେହି ଲକ୍ଷ୍ୟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସମସ୍ତ ଶିଶୁମାନଙ୍କୁ ଶିଶୁମଙ୍ଗଳ ସମିତି ଆଗରେ ଉପସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଛି। ସେଥିମଧ୍ୟରୁ 1,721 ଶିଶୁ ବର୍ତ୍ତମାନ ଉପସ୍ଥାପନ ହୋଇସାରିଛନ୍ତି। କିଛି ଶିଶୁଙ୍କୁ ଶିଶୁ ଯତ୍ନ ଅନୁଷ୍ଠାନରେ ରେଫର କରାଯାଇ ସେମାନଙ୍କର ସମସ୍ତ ଦାୟିତ୍ୱ ନିଆଯାଉଛି। ଯେଉଁ ଅନୁସୂଚିତ ଜାତି ଏବଂ ଜନଜାତିର ଶିଶୁ ପିତୃମାତୃହୀନ ଏବଂ ଏକକ ଅଭିଭାବକ ଭାବେ ଚିହ୍ନଟ ହୋଇଛନ୍ତି ସେମାନଙ୍କୁ ଆଶ୍ରମ ଆବାସିକ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ସୁଯୋଗ ତିଆରି କରାଯାଉଛି। ଅନ୍ୟ କିଛି ଶିଶୁମାନଙ୍କୁ ପୃଷ୍ଠପୋଷକତା ରାଶି ମାସିକ 4,000 ପାଇଁ ରାଜ୍ୟ ସରକାରଙ୍କୁ ଅନୁମୋଦନ କରାଯାଇଛି। କିଛି ଦଶମ ଓ ପ୍ଲସ୍ ଟୁରେ ପାସ୍ କରିଥିବା ଶିଶୁମାନଙ୍କୁ ଚିହ୍ନଟ କରି ଆଇଟିଆଇ ଡିପ୍ଲୋମା ୱାର୍ଲ୍ଡ ସେଣ୍ଟର ହୋଟେଲ ମ୍ୟାନେଜମେଣ୍ଟରେ ନାମ ଲେଖାଇବା ପାଇଁ ଗ୍ରୀନ୍ ପେସେଜ୍ ଏବଂ ଯଶୋଦା ଯୋଜନାରୁ ଆର୍ଥିକ ସହାୟତା ପାଇଁ ଅନୁମୋଦନ କରାଯାଇଛି। କିଛି ଶିଶୁ ଯୌନ ଶୋଷଣରେ ଶିକାର ହୋଇ ଗର୍ଭବତୀ ହେଲା ପରେ ସେମାନଙ୍କ ଯତ୍ନ ନେବା ସହ ସେମାନଙ୍କୁ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ତେଣୁ ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି, ଅସହାୟ ଶିଶୁ ଯଦି ଆପଣ ପାଇବେ 1098 ଟୋଲ୍ ଫ୍ରି ନମ୍ବର ମାଧ୍ୟମରେ ଆମକୁ ଜଣାଇଲେ ଆମେ ଶୀଘ୍ର ସେହି ଶିଶୁର ଥଇଥାନ କରିବୁ।
1: ଜିଲ୍ଲାର ଅନ୍ୟାନ୍ୟ ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କଠାରୁ।
2: ଗଜପତି ଜିଲ୍ଲା କାଶୀନଗର ସ୍ଥିତ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ପିଏମ୍ ସ୍ୱନିଧି ଯୋଜନାରେ ଗରିବ ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରିବା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କେ ଦିବ୍ୟରଞ୍ଜନ କାର୍ଯ୍ୟକ୍ରମରେ ଷ୍ଟ୍ରିଟ୍ ଭେଣ୍ଡରମାନଙ୍କୁ ଏହି ପିଏମ୍ ସ୍ୱନିଧି ଯୋଜନାରେ ସହରାଞ୍ଚଳର ଛୋଟ ବ୍ୟବସାୟୀମାନଙ୍କୁ ସ୍ୱାବଲମ୍ବୀ କରାଇବାରେ ବିଶେଷ ସହାୟକ ହୋଇଥାଏ ସେ ସମ୍ପର୍କରେ ସଚେତନ କରାଇ ଏହି ଯୋଜନାରେ ଋଣ ନେବାକୁ କହିଥିଲେ। ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୃତ୍ତିକା ସଂରକ୍ଷଣ ଭବନଠାରେ ଲିନ୍ସି ଫାଉଣ୍ଡେସନ ପକ୍ଷରୁ ସେଞ୍ଚୁରିଆନ୍ ୟୁନିଭର୍ସିଟିର ଏମ୍ଏସ୍ ସ୍ୱାମୀନାଥନ କୃଷି ବିଦ୍ୟାଳୟର ସହଯୋଗରେ କୃଷି ଓ କୃଷକ ସଚେତନତା ଓ ମୃତ୍ତିକ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୟୁନିଭର୍ସିଟିର କୃଷି ପ୍ରକଳ୍ପ ପରାମର୍ଶଦାତା ଡକ୍ଟର ସୌରଭ ବର୍ମନ ଏବଂ ମୃତ୍ତିକା ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପକ ଡକ୍ଟର ଅରୁଣାଇ ପାଲ ଯୋଗଦେଇ ଜିଲ୍ଲାର 128 ଜଣ କୃଷକଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବା ସହ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ କୃଷକ କିଭଳି ନିଜ ଜମିର ପୋଷକ ତତ୍ତ୍ୱ ସମ୍ପର୍କରେ ସଠିକ୍ ସୂଚନା ପାଇ ଚାଷ କାର୍ଯ୍ୟରେ ଲାଭାନ୍ୱିତ ହୋଇପାରିବେ ତାହା ବୁଝାଇଥିଲେ। ଗଜପତି ଜିଲ୍ଲା ଗୋମା ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ମତ୍ସ୍ୟ ବିଭାଗ ପକ୍ଷରୁ ଉନ୍ନତମାନର ମତ୍ସ୍ୟଚାଷ ପଦ୍ଧତି ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ମତ୍ସ୍ୟ ଅଧିକାରୀ ନରେନ୍ଦ୍ର ପାତ୍ର ଯୋଗଦେଇ ଉନ୍ନତମାନର ମାଛ ଚାଷ କିଭଳି ଓ କେଉଁ ପ୍ରକାର ଚାଷ ପଦ୍ଧତିକୁ ଅବଲମ୍ବନ କଲେ ଅଧିକ ଲାଭଦାୟକ ହୋଇପାରିବ ସେ ସମ୍ପର୍କରେ ଚାଷୀମାନଙ୍କୁ ବୁଝାଇଥିଲେ। ଗଜପତି ଜିଲ୍ଲା କାଶୀନଗରସ୍ଥିତ ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ଯୁକ୍ତଧାରା ପୋର୍ଟାଲ ବିଷୟ ଉପରେ ଏକ ଅନୁଧ୍ୟାନ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଡିଓ ଶ୍ରୀ ଡମ୍ବରୁଧର ମଲ୍ଲିକ ଅଧ୍ୟକ୍ଷତା କରି ପୋର୍ଟାଲର ବ୍ୟବହାର ଓ ଏହାର ଉପକାରିତା ସମ୍ପର୍କରେ କହିବା ସହ ଏହି ଯୋଜନାରେ ଭୂସ୍ଥାନୀୟ ଦୃଷ୍ଟିକୋଣର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଏହି ପୋର୍ଟାଲ କାମ କରିବ ବୋଲି କହିଥିଲେ। ବିଦ୍ୟାଳୟ ଖୋଲିବା ପରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ବିଭିନ୍ନ ବିଦ୍ୟାଳୟର 5-17 ବର୍ଷ ବୟସର ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ଆଧାର ବାୟୋମେଟ୍ରିକ୍ ଅପଡେଟ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ୟୁଆଇଡିଏଆଇ ଓକାର ଏକ ଟିମ୍ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଏହାର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଇଥିଲେ। ପରେ ଗଜପତି ଜିଲ୍ଲାର ସଂଯୋଜକ ପି ସ୍ୱାମୀ କୁମାରଙ୍କ ସହ ଶିକ୍ଷକ ଓ ସିଆର୍ସିମାନେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅଭିଭାବକମାନଙ୍କ ଦ୍ୱାରା ମାଗଣାରେ ବାୟୋମେଟ୍ରିକ୍ ଅପଡେଟ୍ କରିବା ପାଇଁ ଅନୁରୋଧ କରାଇଦେଇଥିଲେ।
1: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ।
3: ଶୁଣିଲେ ଓଡ଼ିଆରେ ସମ୍ବାଦ କ୍ରମରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କିଷାନବାଣୀ ଡାଏଲ୍ ଆଉଟ୍ କାର୍ଯ୍ୟକ୍ରମ। ଆଜି କାର୍ଯ୍ୟକ୍ରମରେ ଉପସ୍ଥାପନା କରିଛନ୍ତି ଉତ୍ତମ ପାଣିଗ୍ରାହୀ ଏବଂ ଯୋଗେନ୍ଦ୍ର ମହାପାତ୍ର।

0: ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ସାହାଯ୍ୟପ୍ରାପ୍ତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କୃଷି ଉତ୍ପାଦନ ଓ କୃଷକର ସାମର୍ଥ୍ୟ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ।
1: ଜୁହାର ଭାଇନା, ଜୁହାର ଜୁହାର।
2: ଜୁହାର ପିଲା, କେମିତି ରେ?
1: ନାଇଁ ଭାଇନା, କେମିତି ରେ ବୋଲେ, ଦୁଇ ଦିନ ତ ହସ୍ପିଟାଲ ଘରକୁ ହେଇକିରି ତେରେ ପେତେ ହେଇଯିବାର ହଉଛି।
2: କେମିତି ରେ?
1: ଏଠି ପରା ଆମର ଘରେ ବୋଲୁଛ, ଜ୍ୱର କାଇଲା ଧରିଦେଇଛି ଦୁଇ ଲୋକକୁ, ପିଲାମାନେ ଦୁଇ ଲୋକ ଯାକ ହଇରାଣ ହେଲା। ଏଇ ଜ୍ୱର ହେଇଗଲା, ତାରପରେ ଜ୍ୱର ଛାଡ଼ୁ ଛାଡ଼ୁ ଖୋକିଲି।
2: ବର୍ଷାରେ
1: ନାଇଁ ଭାଇନା, ରାତିରେ ବେଶୀ ମଶା ହଉଛନ୍ତି ଭାଇନା।
2: ମଶା
1: ହଇ
2: ମଶା, ଆରେ କାଲି ତ ମସ୍ତ ବର୍ଷା ହେଇଛି। ସେଟା ଫାଷ୍ଟ କଥା କହ, ବର୍ଷାରେ ଚିନ୍ତିଛ କି ନା?
1: ନାଇଁ, ବର୍ଷାରେ ତିନିଟା।
2: ତାର ପଛେ ତମର ଘର ଆଗରେ ଯୋଉ ଟାୟାର ଫାୟାର ଯୋଉ ରଖା ହେଇଛି, ପାଣି
1: ଜମିଲା ତ ହେନା, କାଠ କଦାରେ ପାଣି ଜମି ଯାଉଛି,
2: ଜମିଛି କି ନାଇଁ? ମଶା ହବ, ମଶା ହେଲେ କାମୁଡିବ
1: ହେଲେ ଶୋଇଲା ରାତିକି ସିନା ମାନେ ମଶାରୀ ଭିତରେ ପୁରେଇବୁ, ମଶାରୀ ବାନ୍ଧିକି ଦିନ ଯାକ ତ ମଶା ଚାପି ଦଉଛନ୍ତି ଭାଇ।
2: ହଇ ରେ, ତା ବୋଲିକି ସିନ୍ଧି ରଖିଥିବ କି ସେଟା?
1: ନାଇଁ ନାଇଁ, ପରିବେଶ ଟିକେ ସଫା କରିବା ଅଛି କହିଲା ପରା, ନାଇଁ ଆଇଲା ବର୍ଷାକୁ ଆଉ ଜଗିବି ନାଇଁ ଭାଇନା। ଦୁଇ ଲୋକ ଲଗେଇକିରି ସେ ଲଟା ବୁତା ଗଛ ପତ୍ର ସବୁ ଯାକ ଟିକେ ଟିକେ ହେଇଯାଇଛି ହେଲା, ବାଡ ବାଟେ ପାଣି ଜମୁଛି ଭାଇନା।
2: ନାଇଁ ନାଇଁ ନାଇଁ ନାଇଁ, ତତେ ଆଇଲା ବର୍ଷା ବୋଲେ ଆହୁରି ଅଛି କି ଟାଇମ?
1: ନାଇଁ ନାଇଁ, ବୋଲେ ଏଇ କାଲି ପରଦିନ ଯୋଉ ରଥ ଯାତ୍ରା ଆଇବ ନାଇଁ, ବର୍ଷା ଅଛି, ବଡ ବଡ ବର୍ଷା ହଉଛି, ସେ ବର୍ଷା ଆଇବା ଆଗରୁ ସଫା କରେଇ ଦେବି ବୋଲି।
2: ବଡ଼ ତୁ ଇଏ କରିଦବୁ ଆଉ।
1: ନାଇଁ ଭାଇନା, ଆମେ ମଧ୍ୟ ଚାଷୀ ଭାଇ ଭଉଣୀ ମାନଙ୍କୁ କହି ରଖିବା ଯେ ଆଗକୁ ଆହୁରି ବର୍ଷା ଅଛି,
2: ଅଧିକ
1: ବର୍ଷା ହବ, ତେଣୁ ମଶା ମାଛି ମାନେ ସବୁ ବଢିବାର ସମ୍ଭାବନା ଅଛି।
2: ଆମର ପରିବେଶର ଯତ୍ନ ନବା, ଇଠି ସିଠି ପାଣି ଜମିବାକୁ ଦବା
1: ନାଇଁ
2: କହୁଛୁ ତ
1: ହେଲା। ହେଲେ ଭାଇନା, ବୈଠକ ଘରକୁ ତ ଆଇଲେ ଝୁଆର ମୁଣ୍ଡିଆ ଟିକେ ମାରିଦବା। ଆଜିର କାର୍ଯ୍ୟକ୍ରମ ଯେତିକି ଆମର ଚାଷୀ ଭାଇ ଭଉଣୀ ମାନେ ଶୁଣୁଛନ୍ତି, ଦାଦା ବଡୁ ଭାଇ ଭଉଣୀ ମାନଙ୍କୁ ଜୁହାର ଲାଗ ହେଲା। ଯେ ଭାଇନା, ଆମେ ବିଭିନ୍ନ ପ୍ରକାର ଚାଷ କରୁଛେ ଏକା ହେଲା, ହେଲେ ଚାଷ କରିବାକୁ ଭାଇ ମାନଙ୍କର ଭଉଣୀ ମାନଙ୍କର ଆଗ୍ରହ ରହୁଛି, ହେଲେ ଯଦି ଆମେ ତାକୁ ଟିକେ ମନ ଧ୍ୟାନ ଦେଇକିରି ବୈଜ୍ଞାନିକ ଉପାୟରେ ଚାଷ କରିବା, ତାହେଲେ ଭାଇନା ନିଶ୍ଚିତ ଭାବରେ ଆହୁରି ଆଗକୁ ବଢିପାରିବା
2: ନିଶ୍ଚିତ ଭାବରେ
1: ହେଲା। ବିଭିନ୍ନ ପ୍ରକାର ସରକାରୀ ଯୋଜନା ମଧ୍ୟ ଅଛି, ବିଭିନ୍ନ ପ୍ରକାର ସ୍କିମ୍ ଅଛି, ବିଭିନ୍ନ ପ୍ରକାର ଉପକରଣ ତାଲିମ ବ୍ୟବସ୍ଥା ମଧ୍ୟ ରହିଛି, କୀଟନାଶକ ଏପରିକି ଆମର ସେ କିସମିସ ଉଡ଼ବାଟା ଡ୍ରୋନ୍ ସିଟାର ବ୍ୟବସ୍ଥା ମଧ୍ୟ ରହିଛି, ହେଲେ ଆମେ ସେଗୁଡ଼ାକ କେମିତି ଆମର ଜମିରେ ପ୍ରୟୋଗ ହେଇପାରିବ, ରୋଟାଭେଟର ହଉ, ଟ୍ରାକ୍ଟର ହଉ, ସ୍ପ୍ରିଙ୍କଲର ହଉ, ସେଥିପ୍ରତି ମଧ୍ୟ ଆମେ ଟିକେ ଧ୍ୟାନ ଦେବା, ଆଉ ସମୟ ଅନୁସାରେ ସମୟରେ ତାଳ ମିଶେଇକିରି
2: ଚାଲିବାକୁ ପଡିବ,
1: ଚାଷ କରିବାକୁ ପଡିବ, ଚାଲିବାକୁ ପଡିବ, ହେଲେ କା ଯାଇକି ଆମେ ସଫଳତା ପାଇପାରିବା।
2: ଆରେ ଯୁଗକୁ ଧରିକିରି ଚାଲ ବୋଲିକିରି
1: ଯୁଗକୁ ଧରିକି ପାଗ ଭାଇନା
2: କହିଥିଲେ।
1: ହେଲେ ଭାଇନା, ଆମେ ତ ପ୍ରତି ରବିବାର ଦିନ ବୈଠକ ଘରକୁ ଆଉଛେ ଏକା, ହେଲେ ଆଜି ମଧ୍ୟ ରବିବାର, ହେଲେ ଆମେ ଆଇଛୁ ବୋଲି ଆଜି ବୈଠକ ଘରର କଥା ଟିକେ କହିଦେବା। ଆଜି ହଉଛି ଆମର କିଷାନବାଣୀ ଡାଇଲ୍ ଆଉଟ୍ କାର୍ଯ୍ୟକ୍ରମ, ଆମେ ପ୍ରତି ରବିବାର ପ୍ରଚାର କରୁଛେ, ଆଜି ମଧ୍ୟ କିଷାନବାଣୀ ଡାଇଲ୍ ଆଉଟ୍ କାର୍ଯ୍ୟକ୍ରମ ନେଇକିରି ଆସିଛେ ହେଲା। ହେଲେ ଆଜି ଆମର ଯୋଉ କାର୍ଯ୍ୟକ୍ରମ, ଏଇଟା ହଉଛି ଅଲଗା ଦିନର କାର୍ଯ୍ୟକ୍ରମ ଠାରୁ ଟିକେ ସ୍ୱତନ୍ତ୍ର।
2: କେମିତି
1: ବୋଇଲେ, ଆମେ ଚିଠି ମାଧ୍ୟମରେ ଏଇ କାର୍ଯ୍ୟକ୍ରମରେ ଆମେ ଆମର ଯେତିକି ଚାଷୀ ଭାଇ ଅଛନ୍ତି ତାଙ୍କଠୁ ସୁଯୋଗ ଦଉଛୁ ଯେ ସେମାନେ ଚିଠି ମାଧ୍ୟମରେ ଆମ ସହିତ ଜଡିତ ହେଇକିରି ରୁହନ୍ତୁ, ଚିଠି ଦିଅନ୍ତୁ, ଚିଠିରେ ସେମାନଙ୍କର ସମସ୍ୟା ଲେଖିଥାଉଛନ୍ତି,

0: ତାକୁ ଆମେ ସମାଧାନ କରିବା ପାଇଁ ବୋଲିକିରି ବିଭିନ୍ନ ପ୍ରକାର ବିଭାଗର ବିଶେଷଜ୍ଞ ଆଜ୍ଞାମାନଙ୍କ ସହିତ କଥା ହଉଛେ, ସମାଧାନର ବାଟ କାଢୁଛେ ଆଉ।
1: ହେଲେ ମୁଇଁ ଏଠି ଗୋଟେ ପ୍ରଶ୍ନ ପଚାରିବି ତତେ।
0: ହଁ ଭାଇନା,
1: ଯେଉଁମାନେ ପଢା ଲେଖା ନଥିବେ ଚିଠି ପତ୍ର
0: ଲେଖିପାରିବେ ନାହିଁ, ସେମିତି ଚାଷୀ ମଧ୍ୟ ଗାଁ ଗହଳି ମାନଙ୍କର ଅଛନ୍ତି ଭାଇନା, ହେଲେ ସେମାନଙ୍କୁ ଆମେ ଅନୁରୋଧ କରିବା ଯେ ସେମାନେ ନିୟମିତ ଆମର କାର୍ଯ୍ୟକ୍ରମ ଟିକେ ଶୁଣନ୍ତୁ। ଅନେକ ଗୁଡ଼ିଏ ବିଷୟ, ଅନେକ ଗୁଡ଼ିଏ ଆଲୋଚନା ଜାଣିବା କଥା ଆମର ବୈଠକ ଘରେ ଆମେ ଆଲୋଚନା କରୁଥାଉଛେ, ସେଗୁଡ଼ିକ ଯଦି ସେମାନେ ଶୁଣିବେ କାମରେ ଲଗେଇବେ ନିଶ୍ଚିତ ଭାବରେ ଗୋଟେ ସଫଳ ଚାଷୀ ହେଇପାରିବେ।
1: ନିଶ୍ଚିତ ଭାବରେ ଏଇଟା ଗୋଟେ ମଞ୍ଜ କଥା କହିବ।
0: ହେଲେ ଭାଇନା ଆଉ ବିଳମ୍ବ କରିବା ନାହିଁ, ଚିଠି ତ ପଢିବି ତା ପୂର୍ବରୁ ଠିକଣା କହିଦେବି ତମକୁ
1: ଭାଇ
0: ହେଲା। ହେଲେ ଯୋଉ ଚାଷୀ ଭାଇ ଭଉଣୀମାନେ ଆଗାମୀ ଦିନରେ ଆମ ପାଖକୁ ଚିଠି ଲେଖିବାକୁ ଚାହୁଁଛନ୍ତି ସେମାନେ ଆମର ଠିକଣା ଟିପି ରଖନ୍ତୁ। ଆମର ଠିକଣା ହେଲା କିଷାନବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଜୟପୁର, ପିନ୍କୋଡ୍ ହେଲା 7640005 ହେଲା କି ଭାଇନା। ହେଲେ ଏଇ ଚିଠି ମାଧ୍ୟମରେ ମାନେ ଏଇ ଠିକଣାରେ ଆମର ଚାଷୀ ଭାଇ ଭଉଣୀମାନେ ଆମକୁ ଚିଠି ଲେଖିବେ ହେଲା, ତାଙ୍କର ସମସ୍ୟା ଜଣାଇବେ, କୋଉ ବିଭାଗର ଆଜ୍ଞା ସହିତ କଥା ହେଲେ ଏଇ ସମାଧାନର ବାଟ ଫିଟିବ ଆମେ ଯୋଗାଯୋଗ କରିବା।
1: ଆମେ ସେଟା ଯୋଗାଯୋଗ କରିବା,
0: ଆମର ଦାୟିତ୍ୱ,
1: ଆମର
0: ଆମକୁ ଦେଇଛନ୍ତି ଆମର ଚାଷୀ ଭାଇ ଭଉଣୀ ମାନେ ଦାୟିତ୍ୱ ହେଲା। ଆଉ ଟିକେ ହେଲେ ବିଳମ୍ବ କରିବା ନାହିଁ, ଆମର ପ୍ରଥମ ଚିଠି କୋଉଠୁ ଆସିଛି ଦେଖିଦେବା। ପ୍ରଥମ ଚିଠିଟା ଆସିଛି ଭାଇନା ଆମର ପୁରୁଣା ବରିଗୁମାରୁ,
1: ପୁରୁଣା ବରିଗୁମା,
0: ବରିଗୁମାକୁ ଲାଗିକିରି ପୁରୁଣା ବରିଗୁମା ଭାଇନା,
1: ଓହୋ
0: ହେଲା, ପୁରୁଣା ବରିଗୁମାରୁ ଲେଖିକିରି ପଠେଇଛନ୍ତି ଜଗନ୍ନାଥ ଗୌଡ ସୋମବାରୁ ବୈଦ।
1: ଓହୋ, ତାଙ୍କର କଣ ପ୍ରଶ୍ନ ରହିଛି?
0: ବଢିଆ ପ୍ରଶ୍ନ ରହିଛି ଭାଇନା, ତାଙ୍କେ ଜମିରେ ଧାନ ଚାଷ କରୁଛନ୍ତି ଏକା, ହେଲେ ମାଣ୍ଡିଆ ଚାଷ କରିବା ପାଇଁ କଣ କଣ ସବୁ ଆବଶ୍ୟକ? ତାଙ୍କର ଗୋଟେ 4 ଏକର ପରା ଯୋଉ ଡଙ୍ଗର ଅଛି ତାହିଁରେ ସେମାନେ ମାଣ୍ଡିଆ ଚାଷ କରିବାକୁ ଚାହୁଁଛନ୍ତି, ମାଣ୍ଡିଆ ଚାଷ ପାଇଁ କଣ ସବୁ ଭିତ୍ତିଭୂମି କଣ ଆବଶ୍ୟକ, ଯୋଗାଡ଼ ଯନ୍ତ୍ର କରିବେ, ଏଇ ପ୍ରଶ୍ନ ଗୋଟେ ପଚାରିଛନ୍ତି।
1: ନାଇଁ ଭଲ ପ୍ରଶ୍ନଟା ରେ ଏଇଟା।
0: ହେଲେ ଆମର କୋରାପୁଟ ଜିଲ୍ଲାରେ ମାଣ୍ଡିଆର ଚାହିଦା ସାରା ଭାରତରେ ଅଛି, ଉତ୍ପାଦନ ହଉଛି ଆମର ଓଡ଼ିଶା, ହେଲେ ସେମାନେ ଯଦି ଚେଷ୍ଟା କରିବେ ବୋଲେ ଆମେ କାହିଁକି ନାଇଁ ବୋଲିବା ହେଲା। ହେଲେ ଆଉ ବିଳମ୍ବ କରିବା ନାହିଁ, ଆଜ୍ଞାଙ୍କୁ ଏ ବିଷୟରେ ପଚାରି ବୁଝିବା ହେଲା।
1: ତୁ ପଚାରେ,
0: ମୁଇଁ ପଚାରୁଛି, ତମେ ମନ ଧ୍ୟାନ ଦେଇକିରି ଶୁଣ ଭାଇନା।
2: ହଉ ଆଜ୍ଞା, ନମସ୍କାର।
3: ନମସ୍କାର,
2: ଆପଣଙ୍କର ପରିଚୟ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଟିକେ ଦିଅନ୍ତୁ।
3: ଠିକ ଅଛି, ମୁଁ ହଉଛି ଜଗଦୀଶ ଚନ୍ଦ୍ର ପାଳ, ଆଉ କୃଷି ଗ୍ରାମ ସେବକ, ହରିଡ଼ାଗୁଡା ପଞ୍ଚାୟତ, ବୋରିଗୁମା ବ୍ଲକ। ମାଣ୍ଡିଆ ଚାଷ ଏବେ ଦେଖନ୍ତୁ, ମାଣ୍ଡିଆର ଚାହିଦା ଏବେ ଦିନକୁ ଦିନ ବଢିବାରେ ଲାଗିଛି। ଆପଣଙ୍କର ଏବେ ମଣ୍ଡିରେ ମଧ୍ୟ ତାର ଦେଖୁଛନ୍ତି 31-32 ଟଙ୍କା ପର୍ଯ୍ୟନ୍ତ, ମାନେ ପେର୍ କିଲୋ ବା 3200 ପେର୍ କ୍ୱିଣ୍ଟାଲ। ଆଉ ମାଣ୍ଡିର ବ୍ୟବସ୍ଥା ବି ରହୁଛି, ଚାଷୀମାନେ ମଣ୍ଡିରେ ନେଇକିନା ବିକ୍ରି କରିବାର ବ୍ୟବସ୍ଥା
2: ମଧ୍ୟ ଅଧିକ ଦେଖା,
3: ବଜାରରେ ବି ତାର ଚାହିଦା ବହୁତ ଅଛି। ଆଉ ମାଣ୍ଡିଆ ତ ଆଜ୍ଞା ଆପଣଙ୍କର ଯଦି ଏମିତି ଯଦି କହିବେ, ଆମର ଚାଷୀ ଭାଇମାନେ ବି ଜାଣିଛନ୍ତି ମାଣ୍ଡିଆଟା ତ ଆମର ଆଜ୍ଞା ଗାଁ ଗହଳି ପାର୍ବତ୍ୟ ଅଞ୍ଚଳର ଲୋକମାନଙ୍କର ଏଇଟା ଗୋଟେ ପ୍ରିୟ ଖାଦ୍ୟ ରୂପେ ପୂର୍ବରୁ ପରିଚିତ ହେଇଛି
2: ଆଜ୍ଞା।
3: ୟା ସହିତ ଦେଖନ୍ତୁ ଏବେ ଯୋଉ ବାବୁମାନେ ଅଛନ୍ତି, ଯୋଉମାନେ କି ପୂର୍ବ କାଳରେ ଦେଖୁଥିଲେ ତାକୁ ଲଜ୍ଜା କରୁଥିଲେ, ଖାଇବା ପାଇଁ ଶଙ୍ଖା କରୁଥିଲେ, ଏବେ ସେମାନେ ବି ବୁଝିଗଲେଣି ଯେ ମାଣ୍ଡିଆକୁ କାହିଁକି ଆମର ନିହାତି ଦରକାର। ସେଇଠି କାହିଁକି ନା ପ୍ରଚୁର ପରିମାଣର ପୁଷ୍ଟି ସାର, ସ୍ନେହ ସାର, ଶ୍ୱେତ ସାର, ଖଣିଜ ଦ୍ରବଣ, କ୍ୟାଲସିୟମ, ଫସ୍ଫରସ୍, ଲୌହ, ଏ ବିଶେଷ କରି ତନ୍ତୁ ଭାଗ ମଧ୍ୟ ଏହା ଉପରେ ଭରପୁର ରହିଛି, ବୁଝିଲେ କି ନାହିଁ
2: ଆଜ୍ଞା।
3: ଆଉ ଯଦି କହିବା, ଆମର ସମସ୍ତେ ଆପଣ ମାନେ ଜାଣିଥିବେ ଏ ଯୋଉ ଏଇ ଜିନିଷ ଖାଇବା ଦ୍ଵାରା ଦେଖୁଛନ୍ତି, ଏ ଯୋଉ ମା ପେଟରେ ଯୋଉ ଛୁଆ ରହୁଛି ତାର ପାଇଁ ମଧ୍ୟ ଏଇଟା ଗୋଟେ ଭଲ ଜିନିଷଟି ଦରକାର,
2: ପୁଷ୍ଟିକର ଖାଦ୍ୟ,
3: ପୁଷ୍ଟିକର ଖାଦ୍ୟ
2: ମଧ୍ୟ ଏଇଟା ଉପଯୋଗୀ,
3: ହଁ ଉପଯୋଗୀ। ଆଉ ବହୁମୂତ୍ର ରୋଗୀ ମାନଙ୍କ ପାଇଁ ମଧ୍ୟ ଇଏ ଗୋଟେ ଉପାଦାୟ ଖାଦ୍ୟ। ଏଇ ଯୋଉ ପ୍ରକାର ଦେଖିଲେ ଆମର ବିଶେଷ କରିକି ଆଜ୍ଞା କୋରାପୁଟ ଅଞ୍ଚଳରେ ହିଁ ମାନେ ବହୁ ପରିମାଣରେ ମାଣ୍ଡିଆ ଚାଷ ହଉଛି, ଆଉ ଅଧିକରୁ ଅଧିକ ବି ହେଇପାରିବ। କାହିଁକି ନା ଇଏ ହଉଛି ଗୋଟେ ଗ୍ରୀଷ୍ମ ମଣ୍ଡଳୀୟ ଫସଲ, ଆକୁ ଆମେ ବର୍ଷ ସାରା ମଧ୍ୟ ଚାଷ କରିପାରିବା। ବିଶେଷ କରି ପାଣି କଥା ମୁଁ ଏବେ ଆପଣଙ୍କୁ କହୁଥିଲି, ଏଇ ଯୋଉ ମାଣ୍ଡିଆ ଚାଷ ପାଇଁ ମାତ୍ର ଆମକୁ 40-50% ଜଳ ଆବଶ୍ୟକ, ବୋଲେ ପାଣି ଆବଶ୍ୟକ ପଡିବ। ଆଉ ଯୋଉଟା କି ସମତଳ ନିଗିଡ଼ା, ସମତଳ ନିଗିଡ଼ା ଅଞ୍ଚଳ ଯୋଉଠିକି ଆମର ଅଛି, ସେ ଜାଗାରେ ଭଲ ଭାବରେ ଗୁଣ୍ଡ ଚାଷ କରିଦେଇକିନା, ଆଉ ସେଇ ମାଟିରେ ଯେକୌଣସି ମାଟି, ଏବେ ଧାନ ପାଇଁ ବି ଦେଖନ୍ତୁ ଯଦି ଆମର ଲୁଣି ମାଟି ଅଛି ଧାନ ଚାଷ ହବନି, ତାର ପିଏଚ୍ ଯଦି 6.5-6.8 ଆଡକୁ ଯଦି ଗଲା ସେଇ ଜାଗାରେ ସେ ମାନେ ଧାନ ଚାଷ କରିପାରିଲେନି। କିନ୍ତୁ ମାଣ୍ଡିଆ ଚାଷ ପାଇଁ ଆଜ୍ଞା ଇଏ ହଉଛି ଗୋଟେ ଲୁଣି ସହଣୀଶୀଳି ଫସଲଟା, ଇଏ ଲୁଣି ମାଟିରେ ବି ଆମେ

0: ମାଣ୍ଡିଆଟାକୁ ଚାଷ କରିଦେଇପାରିବା। ଆଉ ଯଦି ଖର୍ଚ୍ଚ ତୁଳନାରେ ଧାନ କଥା ଯଦି କହିବେ, ମାଣ୍ଡିଆ ଚାଷରେ ବହୁତ କିଛି କମ୍ ଖର୍ଚ୍ଚ କରିବାକୁ ପଡିବ ଆଜ୍ଞା। ଦେଖନ୍ତୁ ମାଣ୍ଡିଆ ଚାଷ ପାଇଁ ବିଶେଷ କରିକି ଖତ ସାର କଥା ଯଦି କହିବା, ଆମର ଯଦି ଅର୍ଗାନିକ ଦବା ଇନଅର୍ଗାନିକ ଦବା, ଆଜିକାଲି ଅର୍ଗାନିକରେ ଆମର କମ୍ପୋଷ୍ଟ ଗୁଡାକ ଆସୁଛି, କମ୍ପୋଷ୍ଟ ଯଦି ଏକରକୁ 1 ଟନ୍ରୁ 2.5 ଟନ୍ ଭିତରେ ଯଦି ଦେଇକିନା ମାଟିରେ ଭଲ ଭାବରେ ମିଶେଇ ଦେଲେ ତ ସେଟା ପୁରା ଅର୍ଗାନିକ ପ୍ଲାନିଂରେ ହେଇପାରିବ। ଯଦି ଅର୍ଗାନିକ ପ୍ଲାନ୍ କରିବା ପାଖରେ ଯଦି ଆମକୁ ଯଦି କମ୍ପୋଷ୍ଟ ବାୟୋ ଫର୍ଟିଲାଇଜର ଏହାର କିଛି ଅଭାବ ରହୁଥିଲେ ବି, ଆମେ ଆମର ଯୋଉଟାକି NPK ଦଉଛେ, ନାଇଟ୍ରୋଜେନ ଫସ୍ଫରସ ପଟାସ, ଏଇ ଜିନିଷ ବି ଦେଇକିନା ଆମେ କରିଦେଇପାରିବା। କିନ୍ତୁ ଆମକୁ ଅତି କମ୍ ପରିମାଣ ଖର୍ଚ୍ଚରେ ସିଧାସଳଖ ଆମେ ମାଣ୍ଡିଆ ଚାଷ କରିଦେଇପାରିବା, ଆଉ ପାଣିର ମଧ୍ୟ ଆମର ସେତେଟା ଆବଶ୍ୟକ ରହୁନି।
1: ଧାନ ଚାଷ ପାଇଁ ଯେତିକି ଆମର ଆନୁଷଙ୍ଗିକ ଖର୍ଚ୍ଚ ପଡୁଛି ତା ଅପେକ୍ଷା ମାଣ୍ଡିଆରେ କମ୍ ଖର୍ଚ୍ଚରେ ଆମେ ଅଧିକ ଲାଭ ପାଇପାରିବା।
0: ଆଜ୍ଞା ଆଜ୍ଞା ଆଜ୍ଞା, ଠିକ ବୁଝିଲେ ଆପଣ, ମାନେ ବହୁତ କମ୍ କଥା। ଦେଖନ୍ତୁ ଏବେ ଯଦି ଧାନ ଚାଷ କରୁଛେ ଆଜ୍ଞା, ଆମକୁ ପାଖାପାଖି ଏବେକାର ରେଟ୍ରେ ଯଦି କହିବା ହେଲେ ଆମକୁ 25 ରୁ 30 ହଜାର ଟଙ୍କା ପର୍ଯ୍ୟନ୍ତ ଆମକୁ ଏକର ପିଛା ଖର୍ଚ୍ଚ କରିବାକୁ ପଡୁଛି। ଏଇ ଜାଗାରେ ମାଣ୍ଡିଆ ଯଦି କରିବା ଆଜ୍ଞା, ତାର ଠିକ ଆମର 12 ରୁ 15 ମାନେ ହଜାର ଭିତରେ ଆମେ ଗୋଟେ ଏକର ମାଣ୍ଡିଆ ଚାଷଟା କରିଦେଇପାରିବା। ଆଉ ଦେଖନ୍ତୁ ଧାନରେ ବିଭିନ୍ନ ପ୍ରକାର ଆପଣ ଦେଖିବେ ଯଦି ମାରାତ୍ମକ ରୋଗ ପୋକର ପ୍ରାଦୁର୍ଭାବ ସେଠି
1: ମାନେ ସମ୍ଭାବନା ଦେଖା ଦେଇଛି, ବିଶେଷ କରି ଆମର
0: ଦେଖା ଦଉଛି
1: ଖାଲ ଜମି ଗୁଡାକରେ ଅଧିକ ରୋଗ ପୋକ ଆକ୍ରାନ୍ତ ହେଉଛି।
0: ହଁ, ଅଧିକ ରୋଗ ପୋକ ଆଉ ଦେଖିବେ ଧାନ ଗଛର ତ ଦେଖିବେ, ସେଇ କଥା ଆଡକୁ ଯଦି ଯିବା ଆହୁରି ବଢିବ, ଦେଖ ତାର ଭିତରେ ଅଛି ନଳୀ ପୋକ ଅଛି, ପତ୍ର ମଡା ପୋକ ଅଛି, କାଣ୍ଡ ବିନ୍ଧା ପୋକ ଅଛି, ବୁଝିଲେ କି ନାହିଁ, ଏମିତି ମାନେ ଅସଂଖ୍ୟ ରୋଗ ପୋକ। କିନ୍ତୁ ମାଣ୍ଡିଆରେ ଆଜ୍ଞା, ମାଣ୍ଡିଆରେ କେବଳ ସ୍ପେସିଫିକ 2ରୁ 3ଟି ଜିନିଷକୁ ଯଦି ଆମେ କଣ୍ଟ୍ରୋଲ କରିଦେଇପାରିବା ପୂର୍ବରୁ, ଯେତେବେଳେ ଆମେ ଜମି ପ୍ରସ୍ତୁତି କରୁଛେ, ଜମି ପ୍ରସ୍ତୁତି କରିବା ସମୟରେ ହିଁ ଆମେ ଯଦି ସେ ମାଟିରେ ଯଦି ତାର ମୃତ୍ତିକା ବିଶୋଧନ କଲା ଭଳି ଗୋଟେ କଥା, ସେଇ ଜାଗାରେ ଯଦି ଆମେ
1: ଭଲ ଲାଭ ପାଇପାରିବା।
0: ହଁ ଦେଖନ୍ତୁ, ବିହନ ସିଧାସଳଖ ବୁଣିବା ପାଇଁ ଆମର ଗୁଣ୍ଡ ଚାଷ ତ ଦରକାର। ଏ ଯୋଉ ଗୁଣ୍ଡ ଚାଷ ଯେତେବେଳେ କରିବା, 15ରୁ 20 ଗାଡି ଗୋବର ଖତ ବା କମ୍ପୋଷ୍ଟ ଦେଇପାରିବା ତ ଭଲ ଅଛି। ଯଦି ସେଇ ମାଟିରେ ଆଜ୍ଞା, ବିଶେଷ କରିକି ଆମର ଉଇ ରହୁଛି ଆଜ୍ଞା, ସେ ଉଇକୁ ଦମନ କରିବା ପାଇଁ ଫସଲକୁ ରକ୍ଷା କରିବାକୁ ଯଦି ଅଛି, ଆମକୁ 25 କିଗ୍ରାରୁ 1.5 ଭାଗ କ୍ଲୋରୋପାଇରିଫସ୍ ଗୁଣ୍ଡ ଆଜ୍ଞା ଯୋଉଟା ମାର୍କେଟରେ ମିଳୁଛି ଆମର, ସେଇ ଗୁଣ୍ଡକୁ ଯଦି ମାଟିରେ ଭଲ ଭାବରେ ଯଦି ମିଶେଇ ଦେଇକିନା ତାକୁ ଯଦି ଆମେ ପଟାଇ ମାରିକି ଯଦି ମାଟିଟାକୁ ସମତଳ କରିଦେବା, ତେବେ ମୃତ୍ତିକା ଜନିତ ରୋଗ ପୋକରୁ ରକ୍ଷା ପାଇବା ସହିତ ଗଛକୁ ସେ ପୁରା ସୁସ୍ଥ ସବଳ ରଖିବ। ମୃତ୍ତିକାକୁ ଯେତେବେଳେ ଆମେ ଉଇରୁ ଉଇ ଦମନ ପାଇଁ ବୋଲି ଯଦି କଣ୍ଟ୍ରୋଲ କରିଦେଇପାରୁଛେ, ଆଉ ମାଣ୍ଡିଆ ଗଛରେ କିଛି ହବାର ଆଶଙ୍କା ନାହିଁ। ଆଉ ଗୋଟେ କଥା ହେଲା ଆଜ୍ଞା, ଏ ଯୋଉ ରୋଗ ପୋକ କଥା କହିଲି, ରୋଗ ପୋକ କଥା ଭିତରେ ଉଇ ଗୋଟେ ରହୁଛି, ତା ସହିତ କାଣ୍ଡବିନ୍ଧା ପୋକ ଗୋଟେ ରହୁଛି। ଏ ଦୁଇଟା ପୋକକୁ ଯଦି ଆମେ କଣ୍ଟ୍ରୋଲ ଯଦି କରିଦେଇପାରିଲେ ମାଣ୍ଡିଆ ଫସଲ ଆମର ହସିବ
1: ଆଜ୍ଞା।
0: ୟା ପାଇଁ ମୁଁ କହିଲି କଣ, ଆପଣଙ୍କର ଧାନ ଗଛ କଥା କହିଲି, ଧାନ ଯଦି ଚାଷ କରୁଛେ ବୋଲେ ଆମର ତ ଅନେକ ରୋଗ ପୋକ ସେଠି ରହୁଛି, ଦେଖନ୍ତୁ ଧାନ ଗଛରେ ଆପଣଙ୍କର ଆସିବ ମଇସା ରୋଗ ଆସିବ, ଏଡେ ପତ୍ର ପୋଡା ରୋଗ ଆସୁଛି, ତାପରେ ସିଆଡେ ହଉଛି ପତ୍ର ଡିଆଁ ରୋଗ ଆସୁଛି, ତାପରେ ଇଏ ଦେଖନ୍ତୁ ପତ୍ର ଆଚ୍ଛାଦ ପୋଡା ରୋଗ ଆସୁଛି, ମୂଳ ସଡା ରୋଗ ଆସୁଛି, ଏମିତି ବିଭିନ୍ନ ପ୍ରକାର ରୋଗ ଆଉ ପୋକ ଅସଂଖ୍ୟ ଯୋଉଟା
1: ଯିବେ। କିନ୍ତୁ ଆମର ମାଣ୍ଡିଆରେ
0: ମାଣ୍ଡିଆ ଫସଲ ସୀମିତ ଆଜ୍ଞା, ମାଣ୍ଡିଆ ଫସଲରେ ସୀମିତ ଏଇ ଦୁଇଟା ଜିନିଷ
1: ଦୃଷ୍ଟିରୁ ମଧ୍ୟ ଆମେ ଧାନ ଅପେକ୍ଷା ମାଣ୍ଡିଆଟାକୁ କମ୍ ଦିନରେ ଅମଳ କରିପାରିବା।
0: ହଁ ଦେଖନ୍ତୁ, ମାଣ୍ଡିଆକୁ ଆମେ କମ୍ ଦିନର ଅମଳ କରିପାରିବା, ଆଉ ବିଶେଷ କରିକି ସବୁଠାରୁ ଛୋଟ ମାଣ୍ଡିଆଟା ହଉଛି ଆଜ୍ଞା, ଆମେ ମାର୍କେଟରେ ଆମର ଆଭେଲେବୁଲ ରହୁଛି ଦିବ୍ୟ ସିଂ ଯୋଉଟା ରହୁଛି କି 80 ମାନେ 85 ଡେଜ୍ ରୁ ରହୁଛି, ତାପରେ AKP 2 AKP 3 AKP 4 ଏଇଟା ଯୋଉଟା ରହୁଛି 85 ଡେଜ୍ ରୁ ମିଳୁଛି। ଯଦି ଆମର ଭୈରବୀ କଥା ଆଜ୍ଞା, କୋରାପୁଟରେ ଆଗରୁ ହଉଥିଲା, ଏବେ ପ୍ରାୟ କମିଯାଇଛି, ଯୋଉଟା କି 105 ଦିନର ରହୁଛି। ଏ ବିଶେଷ କରିକି 105 ଦିନଟା ହଉଛି ଆମର ହାଏଷ୍ଟ, ଆଉ ଲୋ କଥା ଯଦି କହିବା ଆମର 80ରୁ 85 ଦିନ
1: ଭିତରେ।
0: ହଁ ଅବଧି ତାର, କିନ୍ତୁ ଧାନର ତ ଦେଖୁଛନ୍ତି ଆଜ୍ଞା ଆପଣଙ୍କର ପୂଜା କଥା ଯଦି କହିବା ମାନେ 155ରୁ 165 ଦିନ, ଯୋଉଟା କି
1: ଧାନ ଅପେକ୍ଷା ମାଣ୍ଡିଆ ଅପେକ୍ଷା 2 ଗୁଣିତ ଦିନ ଲାଗୁଛି ତାର ସମୟ ଅବଧିଟା।
0: ହଁ ଅବଧିଟା 200, ତେଣୁକରି ଆମେ ଆଜ୍ଞା ମାଣ୍ଡିଆକୁ ବର୍ଷକୁ ଆମେ 3 ଥର ଚାଷ କରିଦେଇପାରିବା
1: ଆଜ୍ଞା।
0: ବର୍ଷକୁ ଆମେ ଜଳବାୟୁର ସ୍ଥିତି ପରିସ୍ଥିତି ପରଖିଲା ପରେ ଆମେ ଦେଖିବା, ଯଦି ହଉଛି ତ ଆମେ 3 ଥର ମାଣ୍ଡିଆ ଚାଷଟାକୁ କରିଦେଇପାରିବା। ଆଉ ୟା ପାଇଁ ଆପଣଙ୍କୁ କହିଲି ବହୁତ କମ୍ ଖର୍ଚ୍ଚ ମାନେ କରିବାକୁ ପଡୁଛି।

0: ଆଉ ଇଆର ମାର୍କେଟର ଚାହିଦା ବି ଅଛି। ଏବେ ଯୋଉ ବଜାର ବ୍ୟବସାୟ କଥା ଯଦି କହୁଛନ୍ତି, ମଣ୍ଡିର ବ୍ୟବସ୍ଥା ବି ରେଜିଷ୍ଟ୍ରେସନ, ଆମର ସମବାୟ ଲିଙ୍କ ଲ୍ୟାମ୍ପକୁ ଯାଇକିନା ଚାଷୀ ନିଜେ ରେଜିଷ୍ଟ୍ରେସନ କରିଦେଇପାରିବେ, ସେ ଜାଗାରେ
1: ବିକ୍ରି କରିପାରିବେ।
0: ଆଉ ଆପଣଙ୍କର ଏଠି କହୁଥିଲେ ସରକାରଙ୍କର ଗୋଟେ ଗାଇଡଲାଇନ ବି ବାହାରିଛି, ଯୋଉଟା କି ଆମର ଫରେଷ୍ଟ ଲ୍ୟାଣ୍ଡରେ ବି ଯୋଉ ଚାଷୀ ଭାଇମାନଙ୍କୁ ଯୋଉ ଦିଆହେଇଛି, ସେଇ କି ସମୟରେ ଚାଷ କରୁଥିବା ଭାଇମାନେ ବି ମଣ୍ଡିରେ ଆମର ବିକ୍ରି କରିବା ପାଇଁ ବୋଲି ବ୍ୟବସ୍ଥା ରହୁଛି।
1: ବହୁତ ବହୁତ ଧନ୍ୟବାଦ ଆଜ୍ଞା, ଆପଣଙ୍କର ବହୁମୂଲ୍ୟ ସମୟ ଦେଲେ, ଆଉ ଆପଣ ବହୁତ ସୁନ୍ଦର କଥା ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ କହିଥିବାରୁ ଆମର ଅନୁଷ୍ଠାନ ତରଫରୁ ଚାଷୀ ଭାଇ ଭଉଣୀ ମାନଙ୍କ ତରଫରୁ ଅନେକ ଅନେକ ଧନ୍ୟବାଦ ଆଜ୍ଞା, ରହିଲି ଆଜ୍ଞା, ନମସ୍କାର।
0: ଧନ୍ୟବାଦ ସାର୍, ଆପଣଙ୍କୁ ବି ମୁଁ ଅଶେଷ ଅଶେଷ ଧନ୍ୟବାଦ ଦଉଛି, ଯେହେତୁ କି ଯାହା ବି ମୋର ଗୋଟେ ମାନେ ସାମ୍ୟକ ଦୃଷ୍ଟି କୋଣ ଦବା ଦ୍ଵାରା ଯୋଉ ଚାଷୀ ଭାଇମାନଙ୍କର ମାନେ ଅଧିକରୁ ଅଧିକ ଉପଦାୟରେ ଯଦି ଏସବୁ ତଥ୍ୟ ଆସିପାରିବ ବୋଲି ମୁଁ ବି ନିଜକୁ ମାନେ ବେଶ ଧନ୍ୟ ମନେ କରିବି ସାର୍।
1: ବହୁତ ଧନ୍ୟବାଦ ସାର୍, ରହିଲି ସାର୍, ନମସ୍କାର
0: ନମସ୍କାର ନମସ୍କାର।
2: ବା ବା ବା ବା,
3: କେତେ କଥା କହିଲେ ଦେଖିଲ କି ଭାଇ,
2: କଥା
3: ମାଣ୍ଡିଆ ମାଣ୍ଡି ମଧ୍ୟ ହେଲାଣି ଭାଇ ନା,
2: ହେଲା
3: ଭଲ ରେଟ୍ରେ ମାଣ୍ଡିଆ ବିକି ପାରିବ, କେତେ ପ୍ରକାର ଔଷଧ ମଧ୍ୟ ହେଇପାରୁଛି ମାଣ୍ଡିଆରୁ, ଦେହଟା ବି ଭଲ ରହୁଛି ଭାଇ।
2: ଆଉ କଣ ହେଲା, ମାଣ୍ଡିଆ କମ ଜିନିଷ
3: ନହେଲେ
2: ବିଶ୍ୱ ପ୍ରସିଦ୍ଧ ହେଲାଣି ପିଲା କି ନାହିଁ, ଆମର କୋରାପୁଟ ମାଣ୍ଡିଆ କମ ନାହିଁ, ଆଉ
3: ଆମେ ଯେତେ ଚାଷ କଲେ ଭାଇନା ତାର ଚାହିଦା ସେତିକି ରହିଛି, ଆଗକୁ ଆଉ ରହିବ
2: ଆଉ
3: ହେଲେ ଭାଇନା ଗୀତ ବାଜଣା ବ୍ୟବସ୍ଥା ଗୋଟେ କିସ କରିଛ ନା, ମୁଇଁ ଭାରିଯିବି ଭାଇନା,
2: ନହେଲେ ଭାଇ ଆମର ବୈଠକ ଘରକୁ ଆଇଛୁ ବୋଲି
3: ଝୁମରା ଲାଗିଲାଣି,
2: ନାଇଁ ନାଇଁ ନାଇଁ ମନ ପରଚଳ ହେଇଯିବାର ଅଛି, ଆମର ପରମ୍ପରା
3: ନାଇଁ ନାଇଁ ତମେ ଆଇଛ ବୋଲେ ହେଇଥିବ ଯେ,
2: ମସ୍ତ ଗୀତ ଗୁଡେ ରଖିଛି, ଶୁଣି ଦବା
3: ନାଇଁ ଯେ।

0: ମନ ପରଚଳ ହବାର ଅଛି କି ନାଇଁ? ଆଉ ହେଲେ କାଲି କୁଆଡେ ଯାଇଥିଲି ବୋଲୁଥିଲ ଭାଇନା ସାଇକେଲରେ
1: ହେଠି? ଏଇଟା ଗୋଟେ ଭଲ ତୁଇ ମନ ପକେଇଲୁ ପିଲା,
0: ବୁଝିଲୁ କି? ମୁଇଁ କାଲିକା ପଚାରି ବୋଲୁଥିଲି,
1: ନାଇଁ ନାଇଁ ନାଇଁ
0: ବୈଠକ ଘରୁ ଗଲେ ଭାଇନା ପଚାରବା ବୋଲି ତୁନି ପଡ଼ିଲି।
1: ହେଲେ ମୁଇଁ ବୋଲୁଛୁ କାଲି ବୋରିଗୁମା ଆଡେ ଯାଇଥିଲି,
0: ହଁ କି?
1: ବୋରିଗୁମା ଆଡେ ଯାଇଥିଲି, ସେଠି ସେ ବସ୍ ଷ୍ଟାଣ୍ଡରେ ଗୋଟେ ମୋର ଚିହ୍ନା ପରିଚ ଅଛି,
0: ସବୁଆଡେ ଚିହ୍ନା ପରିଚୟ।
1: ହେଲେ ତାକୁ ଗୋଟେ ସାଇକେଲ ଟିକେ ଦେରେ ବୋଲି, ଏ ଖଣ୍ଡେ ଦୂର ଯାଇ ପଳେଇ ଆଇବି ବୋଲି ବୋଲୁଛୁ, ମାରିଦେଲି ଟିକେ ଭିତରକୁ, କୁମିଲି ଭିତରକୁ,
0: ଜବରଦୁର ପଳେଇଲ। ହେଲେ
1: ହେଲେ ପାଖ ବୋଲିକିରି କୁମିଲି ଭିତରକୁ ପଳେଇଲି, ସି ଭିତରେ ବୋଲୁଛୁ ଯାଉ ଯାଉ ମୋର ଗୋଟେ ସାଙ୍ଗ ଦୁସିଲା, ହେଲା ପଢା ଲିଗା, ପଢା ଲିଗା ଚାଷୀ ଗୋଟେ ଅଛି
0: ବୁଝିଲ
1: କି? ହେଲେ ତାର ସାଙ୍ଗରେ ଟିକେ ତାର ସୁଖ ଦୁଃଖ ଟିକେ ହେଇଗଲେ,
0: ସେଟା ତ ଆମର କାର୍ଯ୍ୟକ୍ରମର କଥା ଭାଇନା। ହେଲା ଇ କ୍ରମରେ ଆଜିର ଚାଷୀ ଆଉ,
1: ହଁ
0: ଚାଷର କଥା ଶୁଣୁଦବା, ଆଉ ତମେ ବିଳମ୍ବ କରିବା ନାହିଁ। କଣ କଣ ପଚାରୁଛୁ ମୁଁ ଶୁଣିବାକୁ ଚାହୁଁଛି, ଆମର ଅଲଗା ଚାଷୀ ଭାଇ ଭଉଣୀ ମାନେ ମଧ୍ୟ ଚାଷର ଅନୁଭୂତି ଜାଣିବେ, ଶୁଣିଦବା ବିଳମ୍ବ କରିବା ନାହିଁ।
2: ଆଜ୍ଞା ନମସ୍କାର।
3: ହଁ ନମସ୍କାର ଆଜ୍ଞା, କୁହନ୍ତୁ
2: ଆପଣଙ୍କର ପରିଚୟ ଟିକେ ଦେବେ କି?
3: ମୋ ନାଁ ହେଲା ଶାନ୍ତନୁ କୁମାର ତ୍ରିପାଠୀ।
2: ଆଜ୍ଞା କୋଉଠୁ? ଆଜ୍ଞା
3: କୁମୁଲି
2: କୁମୁଲି
3: କୋରାପୁଟ ଡିଷ୍ଟ୍ରିକ୍ଟ।
2: ଆଚ୍ଛା ଆଜ୍ଞା।

0: ଆପଣ କଣ ଚାଷ କରନ୍ତି କି?
1: ହଁ, ଚାଷ କରୁଛୁ।
0: କଣ ଚାଷ କରନ୍ତି? ଆଜ୍ଞା,
1: ଧାନ ଚାଷ କରୁଛୁ, ମକା ଚାଷ କରୁଛୁ।
0: ଆଜ୍ଞା, କେତେ ଏକର ଖଣ୍ଡ ଅଛି?
1: ଧାନ ଚାଷ ଗୋଟେ 17-18 ଏକର କରୁଛୁ। ଆଜ୍ଞା
0: ଆଜ୍ଞା,
1: ମକା 4-5 ଏକର ଚାଷ କରୁଛୁ।
0: ଆଚ୍ଛା ଆଚ୍ଛା, ହେଲେ ବର୍ତ୍ତମାନ କଣ ଲାଗିଛି? ଆଜ୍ଞା,
1: ଏବେ ଧାନ ଆଉ ମକା, ରବି ଧାନ ହେଇଛି। ଏବେ
0: ରବି ଧାନ ହେଇଛି ଆଉ ମକା ବି ଲଗେଇଛନ୍ତି ନାଇଁ?
1: ହଁ, ଲଗେଇଛନ୍ତି।
0: ହେଲେ ପ୍ରଥମରେ ଆପଣ ଧାନ ଚାଷ ବିଷୟରେ ଟିକେ କୁହନ୍ତୁ, କେମିତି କ'ଣ କରିଛନ୍ତି ରବି ଧାନଟା?
1: ରବି ଚାଷଟା ତ ଆମର କମ୍ ଡ୍ୟୁରେସନର ଧାନଟା ହୁଏ ରବି ଚାଷରେ।
0: ହଁ, କେତେ ଦିନ? ଆଜ୍ଞା,
1: 110 ଦିନ।
0: 110 ଦିନରେ ଆପଣ ଅମଳ କରିପାରିବେ ନାଇଁ?
1: ହଁ, ଅମଳ କରିପାରିବେ।
0: କେମିତି ତାର କ'ଣ ପ୍ରୋସେସ୍ ଅଛି?
1: ଆମର ତ ତେଲିଙ୍ଗିର ପ୍ରୋଜେକ୍ଟ ଯୋଉଟା ଅଛି ଆମର କୋରାପୁଟ ଡିଷ୍ଟ୍ରିକ୍ଟରେ, ସେ ପାଣି ମଡ଼େଇକିରି ଆମେ ଚାଷ କରୁଛୁ।
0: ଆଚ୍ଛା ଆଚ୍ଛା, ପାଣି ସୁବିଧା ଅଛି ନାଇଁ?
1: ପାଣି ସୁବିଧା, କେନାଲ ପାଣି।
0: ଆଜ୍ଞା, ହେଲେ ତଳି ଗୁଡ଼ା କ'ଣ କିଣିକି ଆଣୁଛନ୍ତି ଆପଣ?
1: ହଁ, ତ ବିହନ କିଣିକିରି ଆଣୁଛୁ।
0: ହେଲେ କେମିତି କ'ଣ ଇଏ କରୁଛନ୍ତି?
1: ଏବେ ଜାନୁଆରୀ ମାସରେ ସେମାନେ ପାଣି ଛାଡ଼ିବେ, ପାଣି ଛାଡ଼ିବା ଆଗରୁ ସେମାନେ ଡିକ୍ଲେୟାର କରିବେ ପାଣି କେବେ ଛାଡ଼ିବେ, ତାକୁ ଧରିକିରି ଆମେ ତଳି ପକାଇବାର ବ୍ୟବସ୍ଥା କରିଥାଉଛୁ।
0: ଆଜ୍ଞା ଆଜ୍ଞା,
1: ଜାନୁଆରୀ 25-26 ଭିତରେ ଆମର ତଳି ହେଇଗଲା ପରେ ଆମେ ତାକୁ ରୁଆ ରୋଉଛୁ, ଲୋକାଲ ଲେବର ହାତରେ ରୋଉଛୁ।
0: ଆଜ୍ଞା ଆଜ୍ଞା,
1: ଯିଏ ଲୋକାଲ ଲେବର ହାତରେ ରୋଇ ନ ପାରିଲା ବୋଲି ସେ ଆଉଟସାଇଡ୍ ୱେଷ୍ଟ ବେଙ୍ଗଲରୁ ବି ଆମର ବାଟେ ଲେବର ମାନେ ଆସୁଛନ୍ତି, ସେମାନେ ରୋଇକିରି ଯାଉଛନ୍ତି।
0: ଆଚ୍ଛା ଆଚ୍ଛା ଆଚ୍ଛା, ହେଲେ ଆପଣ ଇଏ ଲେବର ଥ୍ରୁରୁ କା ଆପଣ ରହୁଛନ୍ତି ନାଇଁ କି?
1: ହଁ, ରହୁଛୁ।
0: ଆଚ୍ଛା, ଆପଣଙ୍କର କିଛି ମେସିନ୍ ଫେସିନ୍ ରଖିନାହାନ୍ତି?
1: ଟ୍ରାକ୍ଟର ଅଛି, ଟ୍ରାକ୍ଟର କା ଆମର ଅଛି, ଟ୍ରାକ୍ଟରରେ ଆମେ କାଦୁଅ ଫାଦୁଅ ସବୁ ଟ୍ରାକ୍ଟରରେ କରୁଛୁ।
0: ଆଜ୍ଞା ଆଜ୍ଞା, ରୋଟାଭେଟର ଘରକା?
1: ରୋଟାଭେଟର ମିଶା ଅଛି।
0: ଆଚ୍ଛା ଆଚ୍ଛା, ହେଲେ ଏଇଟା କେତେ ଦିନରେ ବଢ଼ିବ ବୋଲି କହିଲେ? ବର୍ତ୍ତମାନ କେତେ ହେଇଛି?
1: 110 ଦିନରେ ଧାନ ଅମଳ ହବ।
0: ହଁ, ବର୍ତ୍ତମାନ
1: ଏବେ ଧାନ ମଥା ମାରିଦେଲାଣି, ଆଉ ଆମେ May 15 ସୁଦ୍ଧା ଆମେ ଧାନ କାଟିଦେବୁ, କାଟିକିରି ଅମଳ କରିଦେବୁ।
0: ଆଚ୍ଛା, କ'ଣ ଔଷଧ କ'ଣ ପକେଇଛନ୍ତି? ଆଜ୍ଞା,
1: ହଁ, ସ୍ପ୍ରେ କରିଥିଲୁ ଆମେ ସାର, ତ ତଳି ପଡ଼ିଲା ବେଳେ ଗୋଟେ ଥର ସାର ପକେଇବୁ।
0: ହଁ ହଁ ହଁ,
1: ରୋଇଲା ଦିନ ଗୋଟେ ଥର ସାର ପକେଇବୁ।
0: ଆଜ୍ଞା,
1: ଘାସ ମରା ପକେଇବୁ।
0: ଆଜ୍ଞା,
1: ତାପରେ ଆଉ 15 ଦିନ ଗଲା ପରେ ଆଉ ଗୋଟେ ଡୋଜ୍ ମାରିବୁ ସାର, ତାପରେ ଆଉ ମାରିବୁ ନାହିଁ, ତାପରେ ପାଣି ମଡ଼େଇକିରି ଆଉ ଘାସ ବଥା ବୁଛି କରିବୁ ବେଶୀ। ଆଜିକାଲି ତ ଘାସ ବଥେଇବା ପାଇଁ ଲେବର ନ ମିଳିଲେ ଆମେ ଘାସ ମରା ବି ସ୍ପ୍ରେ କରୁଛୁ, ଘାସ ମରିବା ସ୍ପ୍ରେ ମିଳୁଛି।
0: ହଁ ହଁ, ହେଲେ ରୋଗ ପୋକ କ'ଣ ବିଶେଷ କିଛି?
1: ବିଶେଷ ରୋଗ ପୋକ ବୋଲି କାଣ୍ଡବିନ୍ଧା କା ବେଶୀ, ରବି ଚାଷକୁ କାଣ୍ଡବିନ୍ଧା ପୋକଟା ବେଶୀ ଏଫେକ୍ଟ କରନ୍ତି।
0: ଆଜ୍ଞା, କୋଉ ସମୟରେ? ଏଇ ସମୟରେ ନାଇଁ, ଟିକେ ବଡ଼ ହେଇଗଲା ପରେ ଧାନ
1: ଯେତେବେଳେ ଆମର 60-70 ଦିନ ହେଇଯିବ ଧାନ ରୋଇକିରି, ସେତେବେଳକୁ କାଣ୍ଡବିନ୍ଧା ବେଶୀ।
0: ଆଚ୍ଛା,
1: ସେ ଭିତରେ ଗଛ ଭିତରେ କାଣ୍ଡବିନ୍ଧା ପୋକଟା ରହିକିରି ସେ ଗଣ୍ଠିଟାକୁ କାଟିଦେବ ଧାନ ମାରିଲା ବେଳକୁ।
0: ଆଜ୍ଞା ଆଜ୍ଞା,
1: ସେ ଧାନ ଯୋଉ କେନାଟା ଥିବ ସେଟା ଫାଲ୍ସ କେନା ହେଇଯିବ, ସେଟା
0: ଭିତରେ ପମ୍ପା ହେଇଯିବ ନାଇଁ?
1: ହଁ,
0: ଗୁଣ୍ଡ ହେଇଯିବ,
1: ଧାନଟା ପୋଲ ହେଇଯିବ।
0: ହଁ, ହେଲେ ତା ପାଇଁ କ'ଣ ଔଷଧ?
1: ତା ପାଇଁ କେତେ ସ୍ପ୍ରେ କଲେ ମଧ୍ୟ କାଇଁ କୌଣସି ଚାଷୀ ଆଜି ପର୍ଯ୍ୟନ୍ତ ସକ୍ସେସ୍ ହେଇପାରୁନାହାନ୍ତି।
0: ଆଜ୍ଞା ଆଜ୍ଞା,
1: ହେଲେ ଆପଣ ସ୍ପ୍ରେ କଲେ ମଧ୍ୟ, କାଣ୍ଡବିନ୍ଧା ପାଇଁ ସ୍ପ୍ରେ କଲେ ମଧ୍ୟ ସେଟା ହେଉଛି, କିନ୍ତୁ ଫ୍ୟୁଚର୍ରେ କଣ୍ଟ୍ରୋଲ୍ ହେବ, ଆହୁରି ବିଭିନ୍ନ ପ୍ରକାର ମେଡିସିନ୍ ମାନେ ବାହାରିବ। ଦିନକୁ ଦିନ ସବୁ ଚାଷୀମାନେ ସବୁ ବାହାରୁ ବାହାରୁ ଔଷଧ ମଗେଇକିରି କେମିତି କଲେ ସେଟା କାଣ୍ଡବିନ୍ଧାଟା ରୋକାଯାଇପାରିବ, ସେଥିପାଇଁ ଚାଷୀମାନେ ଚେଷ୍ଟା କରୁଛନ୍ତି,
0: ଭିନ୍ନ ଭିନ୍ନ ଉପାୟ ପ୍ରୟୋଗ କରୁଛନ୍ତି ନାଇଁ କି?
1: ହଁ ହଁ,
0: ହେଲେ ଆପଣ ଜୈବିକ ପଦ୍ଧତିରେ କରୁଛନ୍ତି କି ରାସାୟନିକ ପଦ୍ଧତି?
1: ଆମେ ଆଗ ଜୈବିକ କରୁଥିଲୁ, ଏବେ ଜୈବିକ ଆଉ କରିବାକୁ ସମୟ ମିଳୁନାହିଁ, ସେଟା ଆମେ ରାସାୟନିକ ସାର କାମରେ ଦେଉଛୁ। DAP, ପଟାସ, ୟୁରିଆ ଆଉ ଜିଙ୍କ।
0: ହେଲେ ଏ ତ ଗଲା ଆଜ୍ଞା ଆପଣଙ୍କର ଧାନ ଚାଷ ବିଷୟରେ।
1: ହଁ
0: ଆଜ୍ଞା, ମକା ଚାଷ ବିଷୟରେ ଟିକେ କୁହନ୍ତୁ।
1: ମକା ମଧ୍ୟ ରବି ଋତୁରେ କମ୍ ଡ୍ୟୁରେସନରୁ ମକା କା ସମସ୍ତେ କରନ୍ତି।
0: କେତେ ଦିନ?
1: ସେଟା ବି ପ୍ରାୟ 190 ଦିନ, 110 ଦିନ ଏଇ ରେଞ୍ଜରେ ଏକା ଆସେ।
0: ଆଜ୍ଞା, ହେଲେ କେମିତି କ'ଣ ତାର?
1: ସେଟା ବି ବୁଣିଲା ବେଳକୁ ଆମେ ଧାଡ଼ି ବୁଣା କରିକିରି ସାର ପକେଇଛୁ, ତାପରେ ସେଟା 8 ଦିନ କି ଗୋଟେ ଗୋଟେ ପାଣି ମଡ଼େଇବୁ, ଧାନ ଚାଷ ଭଳିଆ ବେଶୀ ପାଣି ଦରକାର ନାହିଁ ମକାକୁ।
0: ଆଜ୍ଞା ଆଜ୍ଞା,
1: ତାପରେ 8 ଦିନ କି ଗୋଟେ ଗୋଟେ ପାଣି ମଡ଼େଇଲେ ମକାଟା

0: ତାର ଗ୍ରୋଥ ଅନୁସାରେ ଆମେ ସାର ପକେଇବୁ। ଗୋଟେ କୁଗଛରେ ଗୋଟେ କୁଗଛରେ ଗୋଟେ ମକା ହବ, କୁଗଛରେ ଦିଟା ମକା ହବ।
1: ହେଲେ ବର୍ତ୍ତମାନ କୋଉଟା ଦେଶୀ ମକା ଲଗେଇଛନ୍ତି ନା ସୁଇଟ
0: କର୍ନ? ନାଇଁ ଆମେ ହାଇବ୍ରିଡ ମକା।
1: ଆଚ୍ଛା, ସୁଇଟ କର୍ନ କେବେ କରିଛନ୍ତି?
0: ସୁଇଟ କର୍ନ କରିନୁ, କେତେ ଚାଷୀ କରୁଛନ୍ତି, ହେଇଛନ୍ତି। ସୁଇଟ କର୍ନ ଟା ଟିକେ ଅଧିକା ପଇସା, କିନ୍ତୁ ରୋଗ ପୋକ ଟିକେ ଅଧିକା ସୁଇଟ କର୍ନ କୁ। ମକାକୁ ମଧ୍ୟ ଧାନରେ ଯେମିତି ରୋଗ ପୋକ, ମକାରେ ମଧ୍ୟ।
1: ହେଲେ ଆର ରୋଗ ପୋକ କଣ ଧରିବେ ଆଜ୍ଞା? ମକାର
0: ମକାକୁ ମଧ୍ୟ ସ୍ପ୍ରେ କରୁଛୁ।
1: କଣ ରୋଗ ପୋକଟା ସେଇ କାଣ୍ଡ ବିନ୍ଧା?
0: ହଁ, କାଣ୍ଡ ବିନ୍ଧା ହବ ମକାକୁ। ଆଖୁକୁ ଯେମିତି ବେମାର ଆସିବ, ମକାକୁ ମଧ୍ୟ ସେମିତି ବେମାର ଆସିବ।
1: ଆଚ୍ଛା ଆଚ୍ଛା ଆଚ୍ଛା। ହେଲେ ଆର କେତେ କଣ ଅମଳ ହଉଛି ଆଜ୍ଞା?
0: ଏକରକୁ 27 କୁଇଣ୍ଟାଲ, 28 କୁଇଣ୍ଟାଲ, 30 କୁଇଣ୍ଟାଲ ପର୍ଯ୍ୟନ୍ତ ଭଲ ହେଇଥିଲେ ମକା ଆସିବ 30 କୁଇଣ୍ଟାଲ ପର୍ଯ୍ୟନ୍ତ।
1: ଆଚ୍ଛା ଆଚ୍ଛା।
0: ଆମେ ଆଗ ଏବେକା ରବି ମକା କଲୁ, କିନ୍ତୁ ଆଗରୁ ଆମେ ଖରିଫ ମକା ବି କରିବାର।
1: ଆଚ୍ଛା ଆଚ୍ଛା।
0: ଏକରକୁ 22-25 କୁଇଣ୍ଟାଲ ବି ମଳିଥିଲୁ।
1: ହେଲେ ଭଲ ଉତ୍ପାଦନ ହଉଛି?
0: ହଁ, ଭଲ ଉତ୍ପାଦନ। ଚାଷରେ କଣ ଯେମିତି ଖର୍ଚ୍ଚ କରିବ ସେମିତି ଅମଳ ହବ।
1: ଆଜ୍ଞା ଆଜ୍ଞା। ହେଲେ ମକା ପାଇଁ କଣ ବିଶେଷ କିଛି କଣ ସାର ଫାର ୟୁଜ କରିହବ?
0: ହଁ, ମକାରେ ତ ଏବେ ବୁଣିଲା ବେଳେ DAP ପଟାସ ଦେଇଥାଉଛି। ତାପରେ ଆଉ 15-20 ଦିନ ଗଲେ ସେକେଣ୍ଡ ରାଉଣ୍ଡ ଜିଙ୍କ, ୟୁରିଆ, ଆଉ ଟିକେ DAP ଦେବୁ। ଆଉ ଥାର୍ଡ ରାଉଣ୍ଡରେ ଖାଲି ୟୁରିଆ ଗା ଦେବୁ।
1: ବହୁତ ବହୁତ ଧନ୍ୟବାଦ ଆଜ୍ଞା।
2: ହେଲା କିରେ?
3: ନାଇଁ ହେଲା ଭାଇ, ନାଇଁ ସମାନ ସେ ସଡୁ ଶଳା ମାନଙ୍କୁ ପଚାରିଲା ପରେ ଆକା ମାସାଦ ପରେ ଆକା ସମାନ ଗୋଟେ ଗୋଟେ ପଚାରି ଦେଇଛ।
2: ଆରେ ବାବୁ,
3: ହେଲା ଖାଇକିରି ପାରି ଆଇଲେ ପରଲା ଅଛି ଯାଇକିରି
2: ଗାଁର।
3: ନାଇଁ ନାଇଁ, ତମର ତ
2: ମସ୍ତ କହିଛି, ଶୁଣିଲୁ କି ନାଇଁ?
3: ନାଇଁ ମନକୁ ପାଇଲା ଭାଇ।
2: ମକା ଚାଷ, ଧାନ ଚାଷ ଖାଲି ନାଇଁ ରେ, ତାର କୋଉଟା
3: ଚାଲି ଥାଉଛି ବର୍ଷ ଯାକ ଯାତ୍ରା।
2: ଆଉ ରବି ଫସଲ ଏବେ କରୁଛି,
3: ପଇସା ମିଶା ଜବର କମଉଛ।
2: ଆରେ ରବି ଫସଲ କରୁଛି ବୋଲି ମସ୍ତ ଏବେ ମଣ୍ଡିରେ ଦେଇଦବ,
3: ଦେଇଦବ ପାଇଗଲା ପାଚି ପଇସା। ସେ ପଇସା ଆଇଲେ ଆରି ଗୋଟେ କାମରେ ଲାଗିଲା,
2: ଲାଗିଗଲା ସେ ମକା ଚାଷ ସେତେବେଳକୁ ହେଇଯାଇଥିବ।
3: ହଁ ହଁ, ସିଆଡ଼ୁ ପଇସା ଆଇଲା,
2: ସିଆଡ଼ୁ ଡାବୁ
3: କଥାବାର୍ତ୍ତା ନାଇଁ। ଇବାଡେ ଘଡ଼ଘଡ଼ି ଚଡ଼ଚଣି ମାରିଲାଣି, ରେଡି ମାରିଦେଲାଣି 2 ଅଛଡ଼ା ବର୍ଷା। ଛତା ଜୁତା ରେଡି କର, ବାହାରି ଯିବା, ନହେଲେ ହଇରାଣ ହେଇଯିବ। ଚାଲ ଚାଲ ଚାଲ ଚାଲ।
4: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ମନ୍ତ୍ରଣାଳୟ, ଭାରତ ସରକାର।

0: ଶୁଣିଲେ କିଷାନ ବାଣୀ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ରିଲେ କରି ପ୍ରଚାର କରୁଛୁ।
1: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣନ୍ତୁ ଓଡ଼ିଆ ରୂପାନ୍ତର।
2: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ରେ ପୁଣି ଥରେ ଆପଣ ସମସ୍ତଙ୍କ ସହ ଯୋଡ଼ି ହୋଇ ମୋତେ ବହୁତ ଖୁସି ଲାଗୁଛି। 2026 ବର୍ଷର ପ୍ରଥମାର୍ଥ ବିତିବାକୁ ବସିଲାଣି। ଏହି ଛଅ ମାସରେ ଆମେ ମନ୍ କି ବାତ୍ରେ ଦେଶବାସୀଙ୍କ ଅନେକ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛୁ। ଜୁନ୍ରେ ମଧ୍ୟ ଦେଶ ଏଭଳି କିଛି ଉପଲବ୍ଧି ହାସଲ କରିଛି ଯାହା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି। ଏହି ସଫଳତାଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହ ଜଡ଼ିତ। ନିକଟରେ ମୋତେ କୋଲକାତାରେ ନୌବାହିନୀ ସହ ଜଡ଼ିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା। ସେଠାରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା। ଏହି ଜାହାଜଗୁଡ଼ିକର ଡିଜାଇନ୍ ଏବଂ ମାନୁଫ୍ୟାକ୍ଚରିଂ ସବୁକିଛି ସ୍ୱଦେଶୀ। ବନ୍ଧୁଗଣ, ଜୁନ୍ ମାସରେ ହିଁ ଆଭିଏସନ୍ ସେକ୍ଟରରେ ମଧ୍ୟ ଦେଶ ଗୋଟିଏ ବଡ଼ ସଫଳତା ପ୍ରାପ୍ତ କରିଛି। C-295 ଏହି ବିମାନ ମେଡ୍ ଇନ୍ ଇଣ୍ଡିଆ।

ଏବଂ ଏହି C-295 ବିମାନ ନିଜର ପ୍ରଥମ ଉଡ଼ାଣ ସମ୍ପୂର୍ଣ୍ଣ କରିଛି ଏବଂ ଏହିଭଳି 40 ବିମାନ ଭାରତରେ ହିଁ ତିଆରି କରାଯାଉଛି। ଏଥିରେ MSME ଏବଂ ଏରୋସ୍ପେସ୍ ସେକ୍ଟରକୁ ନୂତନ ଶକ୍ତି ମିଳୁଛି, ରୋଜଗାରର ସୁଯୋଗ ବୃଦ୍ଧି ପାଉଛି ଏବଂ ଆତ୍ମନିର୍ଭର ଭାରତର ସଂକଳ୍ପ ମଧ୍ୟ ସୁଦୃଢ଼ ହେଉଛି। ଏହି ମାସରେ DRDO ସ୍ୱଦେଶୀ ଲଙ୍ଗ ରେଞ୍ଜ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିଜାଇଲ୍ର ମଧ୍ୟ ସଫଳ ପରୀକ୍ଷଣ କରିଛି। ଏହାକୁ DRDO'ର ଲାବୋରେଟୋରିଜ୍ ଏବଂ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ପାର୍ଟନର୍ସ ମିଳିତ ଭାବେ ତିଆରି କରିଛନ୍ତି। ଅର୍ଥାତ୍ ଆଜି ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଆମ ଭାରତ ଅଧିକ ସୁରକ୍ଷିତ ଏବଂ ଆତ୍ମନିର୍ଭର ହେବାକୁ ଯାଉଛି। ବନ୍ଧୁଗଣ, ଜୁନ୍ରେ ଆଉ ଗୋଟିଏ ଆୟୋଜନ ହୋଇଥିଲା ଯେଉଁଥିରେ ସମଗ୍ର ବିଶ୍ୱ ଭାରତର ପ୍ରଚେଷ୍ଟା ସହ ଯୋଡ଼ି ହେଲେ ଏବଂ ଏହି କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାତିକ ଯୋଗ ଦିବସ। ଏଥର ବିଶ୍ୱର 2500ରୁ ଅଧିକ ସ୍ଥାନରେ ଯୋଗର ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆମ ଦେଶରେ କୋଟି କୋଟି ଲୋକେ ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ। ଏହି ମାସରେ ଅହମ୍ମଦାବାଦରେ ଆୟୋଜିତ ବିଶ୍ୱ ଯୋଗାସନ ଚମ୍ପିଆନସିପ୍ ମଧ୍ୟ ବଡ଼ ଆଲୋଚନାର ବିଷୟ ରହିଲା। ଏଥିରେ ଭାରତ ମୋଟ 114 ପଦକ ଜିତିଛି, ଯେଉଁଥିରେ ରହିଛି 102 ସ୍ୱର୍ଣ୍ଣ ପଦକ। ଭାରତ ଏହି ଚମ୍ପିଆନସିପ୍ର ପଦକ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କଲା। ମୁଁ ସମସ୍ତ ବିଜୟୀ ଖେଳାଳିମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଯେକୌଣସି ରାଷ୍ଟ୍ରର ଆତ୍ମା ହେଉଛନ୍ତି ସେଠାକାର ଜନସାଧାରଣ। ଯେତେବେଳେ ସେହି ଦେଶର ଲୋକେ କୌଣସି ସଂକଳ୍ପ ଗ୍ରହଣ କରନ୍ତି, ସେତେବେଳେ କୌଣସି ଶକ୍ତି ସେମାନଙ୍କୁ ଲକ୍ଷ୍ୟଚ୍ୟୁତ କରିପାରେ ନାହିଁ। ରାଷ୍ଟ୍ର ନିର୍ମାଣରେ ଜନଭାଗିଦାରୀର ଏହି ଶକ୍ତି ଭାରତର ବହୁତ ବଡ଼ ପୁଞ୍ଜି ଏବଂ ଏହି ଜନଭାଗିଦାରୀକୁ ଆମେ ବାରମ୍ବାର ଅନୁଭବ କରୁଛୁ। ବନ୍ଧୁଗଣ, ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧର ସ୍ଥିତିକୁ ଦେଖି ମୁଁ ଦେଶବାସୀଙ୍କୁ କିଛି ଅନୁରୋଧ କରିଥିଲି। ମୁଁ କହିଥିଲି ଯେ ଯଥାସମ୍ଭବ କିଛି ସମୟ ପାଇଁ ସୁନା କ୍ରୟ କରିବାରୁ ବିରତ ରୁହନ୍ତୁ। ଲୋକଙ୍କୁ କହିଥିଲି ଯେ ବିଦେଶରେ ଛୁଟି କଟାଇବାରୁ ନିବୃତ ରୁହନ୍ତୁ। ମୁଁ ଲୋକମାନଙ୍କୁ କାର୍ ପୁଲିଂକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରିଥିଲି। ମୁଁ ଚାଷୀମାନଙ୍କୁ କେମିକାଲ ମୁକ୍ତ ଚାଷ କରିବା ପାଇଁ, ଜମିକୁ ସୁରକ୍ଷିତ ରଖିବା ପାଇଁ ଏବଂ ପ୍ରାକୃତିକ ସାରର ଅଧିକରୁ ଅଧିକ ବ୍ୟବହାର ପାଇଁ ଅନୁରୋଧ କରିଥିଲି। ବନ୍ଧୁଗଣ, ମୁଁ ଦେଶର ପ୍ରତ୍ୟେକ ନାଗରିକ ପ୍ରତି କୃତଜ୍ଞ, କାରଣ ସେମାନେ କେବଳ ମୋ ଅନୁରୋଧ ପ୍ରତି ସମର୍ଥନ ପ୍ରକାଶ କଲେ ତାହା ନୁହେଁ, ବରଂ ଯଥାସମ୍ଭବ ସେଥିରେ ନିଜର ସହଯୋଗ କରୁଛନ୍ତି। ଅନେକ ପରିବାର ମୋତେ ବାର୍ତ୍ତାମାନ ପଠାଇ ନିଜର ଅନୁଭୂତି ବାଣ୍ଟୁଛନ୍ତି। ଅନେକ ପରିବାର ସ୍ଥିର କରିଛନ୍ତି ଯେ ଘରେ ବିବାହ କାର୍ଯ୍ୟ ଆଦିରେ ଏଥର ସୁନା କିଣିବେ ନାହିଁ, ଆବଶ୍ୟକ ପଡ଼ିଲେ ପୁରୁଣା ସ୍ୱର୍ଣ୍ଣ ଅଳଙ୍କାରରୁ ହିଁ ନୂଆ ଅଳଙ୍କାର ତିଆରି କରିଦେବେ। ଅନେକ ଲୋକେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଲେଖିଛନ୍ତି ଯେ କିଭଳି ସେମାନେ ଏଥର ବିଦେଶ ଯାତ୍ରାକୁ ଏଡ଼ାଇ ଦେଇଛନ୍ତି। ବନ୍ଧୁଗଣ, କାର୍ ପୁଲିଂକୁ ନେଇ ମଧ୍ୟ ଲୋକେ ଅନେକ ଅନୁଭୂତି ବାଣ୍ଟିଛନ୍ତି। ଯେଉଁମାନେ ପ୍ରତିଦିନ ଗୋଟିଏ ରାସ୍ତାରେ ହିଁ ନିଜ ନିଜ ଗାଡ଼ିରେ ଯାଉଥିଲେ, ଏବେ ସେମାନେ ଏକାଠି ମିଶି ଯାଉଛନ୍ତି। ଲୋକେ ଯଥାସମ୍ଭବ ବସ୍ ଏବଂ ମେଟ୍ରୋ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ସଞ୍ଚୟ ହୋଇପାରୁଛି। ସେହିଭଳି ଦେଶର ବିଭିନ୍ନ ଭାଗରେ ପ୍ରାକୃତିକ ସାରର ଚାହିଦା ବୃଦ୍ଧିର ମଧ୍ୟ ଖବର ମିଳୁଛି। ବନ୍ଧୁଗଣ, ଆମେ ଭାରତୀୟମାନେ ଏହି ବୈଶ୍ୱିକ ସଙ୍କଟର ଏକତ୍ରିତ ଭାବେ ମୁକାବିଲା କରିଥିବାରୁ ମୁଁ ଖୁସି ଅନୁଭବ କରୁଛି। ଜନଭାଗିଦାରୀର ଏହି ଶକ୍ତି ଆମକୁ ସୁଦୃଢ଼ କରିବ, ଆମକୁ ସଫଳ କରିବ ବୋଲି ମୋର ବିଶ୍ୱାସ। ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଜନ୍ମଦିନ, ବିବାହ ଆଦି ପାରିବାରିକ କାର୍ଯ୍ୟକ୍ରମ ହେବା ସଙ୍ଗେ ସଙ୍ଗେ ସାମାଜିକ ଉତ୍ସବ ମଧ୍ୟ ହୋଇଥାଏ। ପ୍ରତ୍ୟେକ ପରିବାର ଚାହେଁ ଯେ ସେମାନେ ନିଜ ଖୁସି ଅନ୍ୟମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ। ଲୋକେ ଅତିଥିମାନଙ୍କୁ ଉପହାର ମଧ୍ୟ ଦେଇଥାନ୍ତି। ବନ୍ଧୁଗଣ, ମହାରାଷ୍ଟ୍ରର ନାନ୍ଦେଡ଼ରେ ଗୋଟିଏ ପରିବାର ନିଜ ଖୁସି ବାଣ୍ଟିବା ପାଇଁ ଏଭଳି ଗୋଟିଏ କାମ କରିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ନାନ୍ଦେଡ଼ର ବାହାଦୁରପୁରା ଗାଁରେ ପେଟକର ପରିବାର ବାସ କରନ୍ତି। ଏହି ପରିବାର

ଚିନ୍ତା କଲେ ଯେ ଯଦି ଖୁସି ବାଣ୍ଟିବା ତେବେ ଏଭଳି କୌଣସି ବସ୍ତୁ କାହିଁକି ନ ଦେବା ଯାହା ଅସୁବିଧା ସମୟରେ କୌଣସି ପରିବାରର କାମରେ ଲାଗିବ। ନିଜ ଘରେ ବିବାହ ଅବସରରେ ଏହି ପରିବାର ଗାଁର ପ୍ରାୟ 3500 ଲୋକଙ୍କ ପାଇଁ ଦୁର୍ଘଟଣା ବୀମା ବ୍ୟବସ୍ଥା କଲେ। ପ୍ରତ୍ୟେକ ବ୍ୟକ୍ତିଙ୍କୁ 1,00,000 ଟଙ୍କାର ବୀମା କଭର ଦିଆଗଲା। ଏହି ନୂତନ ଧାରା ପଛରେ ରହିଥିବା ଭାବନା ବହୁତ ହୃଦୟସ୍ପର୍ଶୀ। ଏହି ପରିବାର ଆଗରୁ ଦେଖିଥିଲେ ଯେ କୌଣସି ଦୁର୍ଘଟଣା ପରେ ଦୁର୍ଘଟଣାଗ୍ରସ୍ତ ପରିବାରକୁ ଅନେକ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଭଳି ସମୟରେ ଏକ ଛୋଟ ସହାୟତା ମଧ୍ୟ ବହୁତ ବଡ଼ ସମ୍ବଳ ପାଲଟିଯାଏ। ବନ୍ଧୁଗଣ, ସରକାର ଦେଶର କୋଟି କୋଟି ପରିବାରଙ୍କୁ ସୁରକ୍ଷା କବଚ ଉପଲବ୍ଧ କରିଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ କେବଳ ବାର୍ଷିକ 20 ଟଙ୍କା ପ୍ରିମିୟମ ଅର୍ଥାତ୍ ମାତ୍ର ବର୍ଷକୁ 20 ଟଙ୍କା ପ୍ରିମିୟମରେ 2,00,000 ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ମିଳିଥାଏ। ଏଯାବତ୍ ଏହି ଯୋଜନାରେ 58 କୋଟିରୁ ଅଧିକ ଲୋକ ଯୋଡ଼ି ହୋଇସାରିଲେଣି। ଏଥିରୁ ପ୍ରାୟ 28 କୋଟି ହେଉଛନ୍ତି ଆମର ମା, ଭଉଣୀ, କନ୍ୟା ଏବଂ ମହିଳାମାନେ। ମିଳିଥିବା ହିସାବ ଅନୁଯାୟୀ ଏହି ଯୋଜନା ଅଧୀନରେ ଏଯାବତ୍ ପୀଡ଼ିତ ପରିବାରଙ୍କୁ 3,700 କୋଟି ଟଙ୍କାଠାରୁ ମଧ୍ୟ ଅଧିକ ସହାୟତା ପ୍ରାପ୍ତ ହୋଇସାରିଛି। ବନ୍ଧୁଗଣ, ସେହିଭଳି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ଏହି ଯୋଜନା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହି ଯୋଜନା କୌଣସି ବ୍ୟକ୍ତିର ଦୁଃଖଦ ମୃତ୍ୟୁ ହେବା ଘଟଣାରେ ତା'ର ପରିବାରକୁ 2,00,000 ଟଙ୍କାର ବୀମା କଭର ପ୍ରଦାନ କରୁଛି। ଏହାର ବାର୍ଷିକ ପ୍ରିମିୟମ ମାତ୍ର 436 ଟଙ୍କା, ଅର୍ଥାତ୍ ଦିନକୁ ଅତି ବେଶୀରେ 1.5 ଟଙ୍କା। ଏହି ଯୋଜନା ସହ ଏଯାବତ୍ 27 କୋଟିରୁ ଅଧିକ ଲୋକ ଜଡ଼ିତ ହୋଇଛନ୍ତି। ଏହା ଅନ୍ତର୍ଗତ ଦେଶର ପ୍ରାୟ 11,00,000 ପରିବାରଙ୍କୁ ପ୍ରାୟ 22,000 କୋଟି ଟଙ୍କାର ସହାୟତା ମିଳିସାରିଛି। ଏ ରାଶିଗୁଡ଼ିକ ବହୁତ ବଡ଼। ଏହି ପରିସଂଖ୍ୟାନ ପଛରେ ରହିଛି 1,00,000 ପରିବାରର ନିଜ ନିଜ କାହାଣୀ। କେଉଁଠି କୌଣସି ମା'କୁ ନିଜ ପିଲାର ଶିକ୍ଷା ଜାରି ରଖିବା ପାଇଁ ସହାୟତା ମିଳିଗଲା, ତ କେଉଁଠି କୌଣସି ପତ୍ନୀକୁ ଘରର ଦାୟିତ୍ୱ ସମ୍ଭାଳିବାରେ ସାହାଯ୍ୟ ମିଳିଗଲା। ବନ୍ଧୁଗଣ, ଅନେକ ଥର ବହୁତ ବଡ଼ ସୁରକ୍ଷାର ଆରମ୍ଭ ବହୁତ ଛୋଟ ରାଶି ଏବଂ ଗୋଟିଏ ଛୋଟ ପଦକ୍ଷେପରୁ ହୋଇପାରେ। ଛୋଟ ନିଷ୍ପତ୍ତିଟିଏ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ଆଣିଦେଇପାରେ। ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଯେ ନିଜ ପରିବାରକୁ ଏହି ଯୋଜନାଗୁଡ଼ିକ ସମ୍ପର୍କରେ ନିଶ୍ଚିତ ଭାବେ ସୂଚନା ଦିଅନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ରେ ବର୍ତ୍ତମାନ ଏପରି ବିଷୟରେ କଥା ହେବା ଯାହା ହଜାର ବର୍ଷ ତଳର ପୁରୁଣା। ହଜାର ହଜାର ବର୍ଷ ଧରି ଏହା ମାନବ ସମାଜରେ ବସାବାନ୍ଧି ରହିଆସୁଛି। ଏ ବିଷୟ ହେଉଛି ଅନ୍ଧବିଶ୍ୱାସ। ଅନେକ ଥର ଦେଖାଯାଏ ଅନ୍ଧବିଶ୍ୱାସ କେବଳ ମାତ୍ର ଭ୍ରାନ୍ତ ଧାରଣା ନୁହେଁ, ତାହା ଡର ସୃଷ୍ଟି କରେ। ଆଉ ଯେବେ ଡର ମନ ଉପରେ ପ୍ରଭୁତ୍ୱ ବିସ୍ତାର କରେ ସେତେବେଳେ ମଣିଷ ସତ୍ୟକୁ ଦେଖିବା ବନ୍ଦ କରିଦିଏ। ଅନ୍ଧବିଶ୍ୱାସରେ ବୁଡ଼ି ରହୁଥିବା ଲୋକମାନେ ବିନା ତର୍କରେ ସତ୍ୟ ନ ଜାଣି ଏପରି ନିଷ୍ପତ୍ତି ନିଅନ୍ତି, ଯାହା ବହୁତ କ୍ଷତିକାରକ ହୋଇଥାଏ। ଏପରି ସ୍ଥଳେ ସମାଜରେ ଏପରି ଲୋକ ବି ଅଛନ୍ତି ଯେଉଁମାନେ ବିଜ୍ଞାନ, ଅନୁଭବ ଓ ତର୍କ ଆଧାରରେ ଏହିସବୁ ଧାରଣାକୁ ଆହ୍ୱାନ ରୂପେ ସ୍ୱୀକାର କରନ୍ତି। ଅନ୍ଧବିଶ୍ୱାସରୁ ବିଶ୍ୱାସ ପର୍ଯ୍ୟନ୍ତ ଏହି ଯାତ୍ରା ସହଜ ସାଧ୍ୟ ନୁହେଁ। ଆଜି ମୁଁ ଏପରି ଏକ ସଫଳ ଯାତ୍ରା ସମ୍ପର୍କରେ ଆପଣମାନଙ୍କୁ ନିଶ୍ଚିତ ରୂପେ କହିବାକୁ ଚାହେଁ। ବନ୍ଧୁଗଣ, ଆସାମରେ ଏକ ପକ୍ଷୀ ଦେଖାଯାଏ। ସେହି ପକ୍ଷୀର ନାଁ ହେଲା ହାଡ଼ଗିଳା ପକ୍ଷୀ। ଏହା ଏକ ଦୁର୍ଲଭ ପକ୍ଷୀ। ପରିବେଶକୁ ସଫାସୁତୁରା ରଖିବାରେ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, କିନ୍ତୁ ଦୀର୍ଘ ବର୍ଷ ଧରି ଆସାମର କିଛି ଅଞ୍ଚଳରେ ଏହି ପକ୍ଷୀକୁ ଅଶୁଭ ବୋଲି ବିବେଚିତ କରାଯାଉଥିଲା। ଲୋକମାନେ ଏହାକୁ ନିଜ ଆଖପାଖରେ ଦେଖିବାକୁ ପସନ୍ଦ କରୁନଥିଲେ। ଯେଉଁ ଗଛମାନଙ୍କରେ ହାଡ଼ଗିଳା ପକ୍ଷୀ ବସା ବାନ୍ଧେ ଅନେକ ଥର ସେହି ଗଛଗୁଡ଼ିକୁ କାଟି ଦିଆଯାଏ। ଭାବନ୍ତୁ, ଏପରି ଏକ ପକ୍ଷୀ ଯାହା ପରିବେଶକୁ ପରିଷ୍କାର ରଖିବାରେ ସାହାଯ୍ୟ କରେ, ସେହି ହାଡ଼ଗିଳା ପକ୍ଷୀ ଲୋକମାନଙ୍କ ଭୟର ଶିକାର ହୋଇଥିଲା। ଏପରି ସ୍ଥିତିରେ ଜୀବବିଜ୍ଞାନୀ ପୂର୍ଣ୍ଣିମା ଦେବୀ ବର୍ମନ ଏସବୁ ଦେଖିଲେ। ସେ ଲୋକମାନଙ୍କ ମନରେ ବସା ବାନ୍ଧିଥିବା ଏହି ଭ୍ରାନ୍ତ ଧାରଣାକୁ ବଦଳାଇବା ପାଇଁ ସଂକଳ୍ପ ନେଲେ।

ସେ ମହିଳାମାନଙ୍କ ସହ କଥାବାର୍ତ୍ତା କଲେ, ବିଜ୍ଞାନ ଆଧାରରେ ଲୋକମାନଙ୍କୁ ବୁଝାଇଲେ। ଧୀରେ ଧୀରେ ମହିଳାମାନେ ଏହି ଅଭିଯାନରେ ସାମିଲ ହେଲେ। ତାପରେ ଏକ ବଡ଼ ପରିବର୍ତ୍ତନର ଆରମ୍ଭ ହେଲା। ଯେଉଁ ପକ୍ଷୀକୁ ଦିନେ ଅଶୁଭ ଭାବି ଘୋଡ଼ାଇ ଦିଆଯାଉଥିଲା, ସେହି ପକ୍ଷୀ ଗାଁମାନଙ୍କ ପରିଚୟ ସାଜିଲା। ହଜାର ହଜାର ଗ୍ରାମୀଣ ମହିଳା ହାଡ଼ବିଳା ପକ୍ଷୀ ବଞ୍ଚାଇବା ପାଇଁ ଆଗକୁ ବାହାରିଲେ। ଆଜି ସେମାନେ ହରଗିଲା ଆର୍ମି ନାମରେ ପରିଚିତ। ଏହି ମହିଳାମାନେ ସମାଜ ସହ ସଂଘର୍ଷ କଲେ, ସମାଜକୁ ବୁଝାଇବା ପାଇଁ ଦିନରାତି କାମ କଲେ, ଆଉ ପରିଶେଷରେ ଅନ୍ଧବିଶ୍ୱାସକୁ ଦୂରେଇ ଦେଲେ। ସେମାନେ ସାବ୍ୟସ୍ତ କରିଦେଲେ ଯେ ଯେତେବେଳେ ସଠିକ୍ ତଥ୍ୟ ଜଣାପଡ଼ିଯାଏ, ସେତେବେଳେ ବର୍ଷ ବର୍ଷର ପୁରୁଣା ମାନସିକତା ମଧ୍ୟ ବଦଳିଯାଏ। ବନ୍ଧୁଗଣ, ମୁଁ ପ୍ରାୟତଃ କହେ, ଯିଏ ଖେଳେ ସେ ପ୍ରସ୍ଫୁଟିତ ହୁଏ। ଦେଶରେ ଏପରି ଯୁବକମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି, ଯେଉଁମାନେ ଖେଳୁଛନ୍ତି, ଉନ୍ନତି ମଧ୍ୟ କରୁଛନ୍ତି। ପୂର୍ବ ତୁଳନାରେ ବର୍ତ୍ତମାନ ବହୁ ସଂଖ୍ୟକ ଯୁବକ ଖେଳକୁ କ୍ୟାରିୟର ରୂପେ ଗ୍ରହଣ କରୁଛନ୍ତି। ନାଗାଲାଣ୍ଡର ଏପରି ଦୁଇଟି ପ୍ରଚେଷ୍ଟା ସମ୍ପର୍କରେ ମୋତେ ସୂଚନା ମିଳିଛି, ଯାହା ଖୁବ୍ ରୋମାଞ୍ଚକର। ପ୍ରଥମ ପ୍ରଚେଷ୍ଟାଟି ହେଉଛି ନାଗାଲାଣ୍ଡ ବେବି ଲିଗ୍। ନା ଶୁଣି ଆପଣମାନଙ୍କୁ ନିଶ୍ଚୟ ଲାଗୁଥିବ ଏହା ଖୁବ୍ ଛୋଟ ଛୋଟ ପିଲାମାନଙ୍କର କୌଣସି ସାଧାରଣ ଲିଗ୍ ହୋଇଥିବ, ମାତ୍ର ଏହା ସେପରି ନୁହେଁ। ଏହା ପାଞ୍ଚରୁ ଦଶ ବାର ବର୍ଷ ବୟସର ଛୋଟ ଛୋଟ ଫୁଲଠାରୁ କୋମଳ ପିଲାମାନଙ୍କର ଏକ ଅସାଧାରଣ ଲିଗ୍, ଆଉ ଏହି ପିଲାମାନଙ୍କୁ ନେଇ ଫୁଟବଲ ଖେଳାଳିମାନଙ୍କର ଏପରି ଏକ ଲିଗ୍ ହୋଇଛି ଯେଉଁଠାରେ ସେମାନଙ୍କ ପ୍ରଗତି ଓ ପ୍ରତିଭାକୁ ବିକଶିତ କରୁଛନ୍ତି ଓ ସେମାନଙ୍କ ପରିଚୟ ସୃଷ୍ଟି କରୁଛନ୍ତି। ନାଗାଲାଣ୍ଡରେ ଅଧିକରୁ ଅଧିକ ପିଲାମାନଙ୍କୁ ଫୁଟବଲ ସହ ଯୋଡ଼ିବା ପାଇଁ ଏହା ଆରମ୍ଭ କରାଯାଇଥିଲା। ପାଞ୍ଚରୁ ବାର ବର୍ଷ ବୟସ ପର୍ଯ୍ୟନ୍ତ ପୁଅ ଝିଅମାନେ ଏଥିରେ ଭାଗ ନେଇପାରିବେ। ବର୍ତ୍ତମାନ ସୁଦ୍ଧା ଏହି ଲିଗ୍ ତିନି ବର୍ଷ ପୂରଣ କରିସାରିଲାଣି। ପିଲାମାନଙ୍କ ମନ ଉପରେ ଏହି ଲିଗ୍ର ଖୁବ୍ ଭଲ ପ୍ରଭାବ ପଡ଼ିଛି। ବନ୍ଧୁଗଣ, ନାଗାଲାଣ୍ଡରେ ଆଉ ଏକ ଭଲ ପ୍ରଚେଷ୍ଟା ହେଉଛି, ଏହାର ନାଁ ହେଲା ନାଗାଲାଣ୍ଡ ଓମେନ୍ ଫୁଟସାଲ ଲିଗ୍। ହୋଇପାରେ ଆପଣମାନଙ୍କ ପାଇଁ ଏହି ଫୁଟସାଲ ଏକ ନୂଆ ନାଁ ହୋଇଥିବ। ମୁଁ ଆପଣମାନଙ୍କୁ କହୁଛି, ଶୁଣନ୍ତୁ, ଫୁଟସାଲକୁ ଇଣ୍ଡୋର ଫୁଟବଲ ବି କୁହାଯାଏ। ଏଥିରେ ଗୋଟିଏ ଟିମ୍ରେ ମାତ୍ର ପାଞ୍ଚ ଜଣ ଖେଳାଳି ଥାଆନ୍ତି। ଖେଳ ପଡ଼ିଆ ବି ଫୁଟବଲ ଖେଳ ପଡ଼ିଆଠାରୁ ବହୁତ ଛୋଟ ହୋଇଥାଏ। ଏଥିପାଇଁ ଖେଳାଳିମାନଙ୍କୁ ତୁରନ୍ତ ନିଷ୍ପତ୍ତି ନେବାକୁ ପଡ଼େ। ସେମାନଙ୍କୁ ତାଙ୍କ ଟେକ୍ନିକ୍ ଓ ସ୍କିଲ୍ର ସର୍ବଶ୍ରେଷ୍ଠ ଉପଯୋଗ କରିବାକୁ ପଡ଼ିଥାଏ। ନାଗାଲାଣ୍ଡର ଓମେନ୍ ଫୁଟସାଲ ଲିଗ୍ ଆମ ଝିଅମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଖୁବ୍ ସୁନ୍ଦର ସୁଯୋଗ ପ୍ରଦାନ କରୁଛି। ଏପରି ପ୍ରଚେଷ୍ଟା ପାଇଁ ମୁଁ ନାଗାଲାଣ୍ଡ ଲୋକମାନଙ୍କୁ ପ୍ରଶଂସା କରୁଛି। ଏପରି ପ୍ରଚେଷ୍ଟା ଦେଶର ଅନ୍ୟ ଅଞ୍ଚଳମାନଙ୍କୁ ମଧ୍ୟ ପ୍ରେରଣା ଦେଇଥାଏ। ବନ୍ଧୁଗଣ, ଏହା ହେଉଛି ଟେକ୍ନୋଲୋଜିର ଯୁଗ। ପ୍ରତିଦିନ ନୂଆ ନୂଆ ଗବେଷଣା ହେଉଛି, ନୂଆ ନୂଆ ଏଆଇ ଇନୋଭେସନ ସାମ୍ନାକୁ ଆସୁଛି। ଏପରି ସମୟରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା, ଲୋକମାନଙ୍କ କ୍ରିଏଟିଭିଟିକୁ କିପରି ସୁରକ୍ଷିତ ରଖାଯାଇପାରିବ। ନୂଆ ଟେକ୍ନୋଲୋଜି ସହ ଆଗକୁ ଅଗ୍ରସର ହେବା ସଙ୍ଗେ ସଙ୍ଗେ ଆମେମାନେ କିପରି ମୂଳ ସହ ଯୋଡ଼ି ହୋଇ ରହିପାରିବା। ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହି ପ୍ରଶ୍ନର ସମାଧାନ ଖୋଜି ବାହାର କରିଛି। ହଜାର ବର୍ଷର ପୁରୁଣା ଆମ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏବେ ନୂଆ ଅବତାରରେ ଭାରତର ଭାଗ୍ୟ ନିର୍ମାଣ କରୁଛି। ଦୁଇ ବର୍ଷ ତଳେ ମୋତେ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ ପରିସରକୁ ଲୋକାର୍ପଣ କରିବାର ସୁଯୋଗ ମିଳିଥିଲା। ନାଳନ୍ଦା ବିଶ୍ୱବିଦ୍ୟାଳୟ ପୁଣି ଥରେ ଶାସ୍ତ୍ରାର୍ଥ କରିବାର ଆମ ପ୍ରାଚୀନ ପରମ୍ପରାକୁ ଜୀବନ୍ତ କରିଛି। ଶାସ୍ତ୍ରାର୍ଥ କେବଳ ମାତ୍ର ନିଜ କଥା ଉପସ୍ଥାପନ କରିବାର ମାଧ୍ୟମ ନୁହେଁ, ଏହା ହେଉଛି ତର୍କ ବିତର୍କ ଓ ମନ୍ଥନର ଏକ ଅନୁଶାସିତ ପ୍ରକ୍ରିୟା। ଏଥିରେ ତର୍କ ଓ ତଥ୍ୟ ସହ ନିଜର କଥା ରଖିବା ଆବଶ୍ୟକ, ଆଉ ଏଥିରେ ଆପଣଙ୍କର ଦକ୍ଷତା ଥିବା ଦରକାର। ଅନ୍ୟର ବିଚାରକୁ ଧୈର୍ଯ୍ୟର ସହ ଶୁଣିବା ଓ ବୁଝିବାର ଶିକ୍ଷା ମଧ୍ୟ ଏହି ଶାସ୍ତ୍ରାର୍ଥ ପ୍ରକ୍ରିୟାରେ ହିଁ ମିଳିଥାଏ। ମୁଁ ଖୁବ୍ ଆନନ୍ଦିତ ଯେ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହାକୁ ନିଜ ସମାବର୍ତ୍ତନ ସମାରୋହର ଅଂଶ ରୂପେ ଗ୍ରହଣ କଲା। ଏଥିରେ ଅଂଶଗ୍ରହଣ କରିଥିବା ପାଖାପାଖି ଅଧା ବିଦ୍ୟାର୍ଥୀ

ଅନ୍ୟ ଦେଶରୁ ଆସିଥିଲେ। ଏକ ପ୍ରାଚୀନ ପରମ୍ପରାକୁ ଆଜିର ସମୟ ସହ ଯୋଡ଼ିବା ନିମନ୍ତେ ଏହା ହେଉଛି ଖୁବ୍ ପ୍ରଶଂସନୀୟ ପ୍ରଚେଷ୍ଟା। ଏଥିପାଇଁ ମୁଁ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ମୁଁ ଦେଶର ଅନ୍ୟ ବିଶ୍ୱବିଦ୍ୟାଳୟଙ୍କୁ ଆହ୍ୱାନ କରୁଛି ଯେ ସେମାନେ ଏପରି ନୂତନ ପଦକ୍ଷେପ ସମ୍ପର୍କରେ ବିଚାର କରନ୍ତୁ। ବନ୍ଧୁଗଣ, ମୂଳ ସହ ଯୋଡ଼ି ହୋଇ ଯୁବକମାନଙ୍କୁ ନୂଆ ଟେକ୍ନୋଲୋଜି ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଏକ ସୁନ୍ଦର ପ୍ରୟାସ ଜାରି ରହିଛି। ଦିଲ୍ଲୀରେ ଅବସ୍ଥିତ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡାଟା ସାଇନ୍ସରେ ବିଟେକ୍ ପ୍ରୋଗ୍ରାମ ଆରମ୍ଭ କରିବାକୁ ଯାଉଛି। ଏହା ଆଧୁନିକ ଟେକ୍ନୋଲୋଜିକୁ ଭାରତୀୟ ପାରମ୍ପରିକ ଜ୍ଞାନ ସହ ଯୋଡ଼ିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହାଦ୍ୱାରା ଭାରତୀୟ ଭାଷାମାନଙ୍କ ପାଇଁ ଏକ ନୂଆ ଏଆଇ ଟୁଲ୍ସ ପ୍ରସ୍ତୁତ କରିବା କ୍ଷେତ୍ରରେ ସହାୟତା ମିଳିବ। ଆମର ପ୍ରାଚୀନ ଗ୍ରନ୍ଥ ଓ ପାଣ୍ଡୁଲିପିମାନଙ୍କୁ ଡିଜିଟାଲ ରୂପେ ସଂରକ୍ଷିତ କରିବାର କାମ ମଧ୍ୟ ତ୍ୱରିତ ହେବ। ମୁଁ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟିକୁ ଏହି ପ୍ରଚେଷ୍ଟା ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି। ବନ୍ଧୁଗଣ, ଆଜି ଭାରତୀୟ ସଂସ୍କୃତି ବିଶ୍ୱର ଭିନ୍ନ ଭିନ୍ନ ଭାଗରେ ପହଞ୍ଚିବାରେ ଲାଗିଛି। ଆମ ଗୀତ, ସଙ୍ଗୀତ ଓ ଆଧ୍ୟାତ୍ମିକତାକୁ ସମଗ୍ର ବିଶ୍ୱର ଲୋକମାନେ ଜାଣୁଛନ୍ତି ଆଉ ଆପଣାଉଛନ୍ତି। ଭାରତଠାରୁ ହଜାର ହଜାର କିଲୋମିଟର ଦୂରରେ କାରବିଆନ ସାଗରରେ ଡୋମିନିକାନ ରିପବ୍ଲିକ ନାମରେ ଏକ ଦେଶ ଅଛି। ସେଠାରେ ଭାରତୀୟଙ୍କ ସଂଖ୍ୟା ପାଖାପାଖି ଶହେ, ବୋଧହୁଏ ତାଠାରୁ ବି କମ୍ ହେବ। ଏହାପରେ ବି ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତା ସହ ଜଡ଼ିତ ଏକ ସୁନ୍ଦର ପ୍ରଚେଷ୍ଟା ସେଠାରେ ହେଉଛି। ସେଠାରେ ସ୍ପାନିସ୍ କହୁଥିବା କିଛି ଲୋକ ଏକ ଟିମ୍ ତିଆରି କରିଛନ୍ତି। ଏହି ଟିମ୍ର ନାଁ ହେଉଛି ବ୍ରହ୍ମକମଳ ଡୋମିନିକାନା। ଟିମ୍ର ସଦସ୍ୟ ସମ୍ମିଳିତ ଭାବେ ବୈଦିକ ସାହିତ୍ୟର ଅଧ୍ୟୟନ କରନ୍ତି। ସେମାନେ ବୈଦିକ ମନ୍ତ୍ରର ଉଚ୍ଚାରଣ ମଧ୍ୟ ଶିଖୁଛନ୍ତି। ଏଥିପାଇଁ ସେମାନଙ୍କୁ କୌଣସି ଔପଚାରିକ ପ୍ରଶିକ୍ଷଣ ଦିଆଯାଏ ନାହିଁ, କିନ୍ତୁ ସେମାନେ ଅଡିଓ ରେକର୍ଡିଂ ଶୁଣି ଶୁଣି ବୈଦିକ ମନ୍ତ୍ରର ସଠିକ୍ ଉଚ୍ଚାରଣ ଶିଖିଛନ୍ତି। ଆଜି ସେମାନେ ଅନେକ ମନ୍ତ୍ରକୁ ଖୁବ୍ ସୁନ୍ଦର ଭାବେ ଜପିପାରୁଛନ୍ତି। ଏଥିମଧ୍ୟରେ ପୁରୁଷ ସୂକ୍ତମ୍, ଶ୍ରୀ ସୂକ୍ତମ୍, ଶ୍ରୀ ରୁଦ୍ରମ୍, ଦୁର୍ଗା ସୂକ୍ତମ୍ ଓ ଦେବୀ ମହାତ୍ନୟମ୍ ଆଦି ରହିଛି। ଭାରତଠାରୁ ଏତେ ଦୂରରେ ରହି ଆମ ପରମ୍ପରାକୁ ଶିଖିବା ନିମନ୍ତେ ସେମାନଙ୍କର ଏହି ପ୍ରୟାସ ଖୁବ୍ ପ୍ରେରଣାଦାୟୀ। ମୁଁ ବ୍ରହ୍ମକମଳ ଡୋମିନିକାନାର ସମସ୍ତ ସଦସ୍ୟମାନଙ୍କୁ ସେମାନଙ୍କର ପ୍ରଚେଷ୍ଟା ପାଇଁ ଶୁଭକାମନା ଜଣାଉଛି। ମୁଁ ହୃଦୟରୁ ଏପରି ଲୋକମାନଙ୍କୁ ପ୍ରଶଂସା କରୁଛି ଯେଉଁମାନେ ଭାରତୀୟ ସଂସ୍କୃତିକୁ ସାରା ବିଶ୍ୱରେ ଲୋକପ୍ରିୟ କରିବା ନିମନ୍ତେ ନିରନ୍ତର ପ୍ରଚେଷ୍ଟା କରିଆସୁଛନ୍ତି। ମୋର ପ୍ରିୟ ଦେଶବାସୀଗଣ, ବାଦଲ ଓ ତାର ମନମୋହକ ଦୃଶ୍ୟ ହିଁ ମେଘାଳୟର ପରିଚୟ। ଯିଏ ମେଘାଳୟ ଯାଆନ୍ତି ତାଙ୍କୁ ସେଠାକାର ଲୋକମାନଙ୍କର ଆପଣାପଣ ମଧ୍ୟ ଦୀର୍ଘଦିନ ପର୍ଯ୍ୟନ୍ତ ମନେ ରହେ। କିନ୍ତୁ ମେଘାଳୟର ଆହୁରି ଗୋଟିଏ ବିଶେଷତ୍ୱ ଅଛି ଯାହା ଆଜି ମୁଁ ମନ୍ କି ବାତ୍ରେ ଆପଣମାନଙ୍କୁ ଜଣାଇବାକୁ ଚାହେଁ। ସେ ହେଲା ମେଘାଳୟର ରୁଟ୍ ବ୍ରିଜ୍। ରାସ୍ତାକୁ ବୁଝାଉଥିବା ରୁଟ୍ ନୁହେଁ, ମୂଳ ବା ଚେରକୁ ବୁଝାଉଥିବା ରୁଟ୍ କଥା କହୁଛି। ଏହି ରୁଟ୍ ବ୍ରିଜ୍ ଗୁଡ଼ିକ ଅତ୍ୟନ୍ତ ମନମୁଗ୍ଧକର। ଏହି ବ୍ରିଜ୍ ଗୁଡ଼ିକ କେତୋଟି ଦିନ ବା କେତୋଟି ବର୍ଷରେ ତିଆରି ହୋଇନଥାଏ। ଏଗୁଡ଼ିକ ତିଆରି ହେବା ପାଇଁ ଦଶନ୍ଧି ଦଶନ୍ଧି ଲାଗିଥାଏ। ରବର ଗଛର ମୂଳ ବା ଚେରକୁ ଧୀରେ ଧୀରେ ବାଟ କଢ଼େଇ ଗୋଟିଏ ଦିଗକୁ ମଡ଼େଇ ଦିଆଯାଏ। ଏହି ଚେରଗୁଡ଼ିକୁ ଜଳଧାରର ଆରପାରିକୁ ନେଇ ନିଆଯାଏ। ସମୟାନ୍ତରେ ସେହି ଚେରଗୁଡ଼ିକ ଗୋଟିଏ ଗୋଟିଏ ମଜବୁତ ବ୍ରିଜ୍ର ରୂପ ଧାରଣ କରନ୍ତି। ଏହି ବ୍ରିଜ୍ଗୁଡ଼ିକର ଆଉ ଗୋଟିଏ ବିଶେଷତ୍ୱ ହେଲା ଏଗୁଡ଼ିକ ଜୀବିତ ବ୍ରିଜ୍। ସମୟ ବିତିବା ସଙ୍ଗେ ଏଗୁଡ଼ିକ ଆହୁରି ମଜବୁତ ହୋଇଥାନ୍ତି। ଏଥିରେ ମେଘାଳୟର ଲୋକମାନଙ୍କର ସୃଜନଶୀଳତା ମଧ୍ୟ ଦେଖାଯାଏ। ଏହା ଲୋକମାନଙ୍କର ବର୍ଷ ବର୍ଷର ଧୈର୍ଯ୍ୟ ଏବଂ ପ୍ରକୃତି ପ୍ରତି ଗଭୀର ସମ୍ମାନର ଉଦାହରଣ। ମନୁଷ୍ୟ ପ୍ରକୃତି ସହିତ ମିଶି କେତେ ଅଭୂତ ବସ୍ତୁ ତିଆରି କରିପାରେ ଏହି ବ୍ରିଜ୍ଗୁଡ଼ିକ ତାର ନିଦର୍ଶନ। ଏଗୁଡ଼ିକ ଆମ ଦେଶର, ଆମ ପୃଥିବୀର ଐତିହ୍ୟ ଅଟନ୍ତି।
ଏବେ

ସତତ ମେଘାଳୟର ଏହି ରୁଟ୍ ବ୍ରିଜ୍ଗୁଡ଼ିକୁ ୟୁନେସ୍କୋ ୱାର୍ଲ୍ଡ ହେରିଟେଜ୍ ସାଇଟ୍ ନେଟୱାର୍କରେ ସାମିଲ କରିବା ପାଇଁ ଆବେଦନ କରିଛି। ବନ୍ଧୁଗଣ, ଜଳବାୟୁ ପରିବର୍ତ୍ତନ କାରଣରୁ ଏହି ରୁଟ୍ ବ୍ରିଜ୍ଗୁଡ଼ିକ ଏବେ କେତେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି। ଏଭଳି ସମୟରେ ମେଘାଳୟର ଲୋକମାନେ ଏହି ପ୍ରାକୃତିକ ଐତିହ୍ୟର ସଂରକ୍ଷଣର ଦାୟିତ୍ୱ ସୁନ୍ଦର ଭାବରେ ତୁଲାଇଛନ୍ତି। ଏହି ରୁଟ୍ ବ୍ରିଜ୍ଗୁଡ଼ିକର ସଂଖ୍ୟା କେତେ ପ୍ରଥମେ ତାହା ଜାଣିବା ସହଜ ନଥିଲା। ସ୍ଥାନୀୟ ଲୋକମାନେ ନିଜେ ଏଗୁଡ଼ିକର ଗଣତି ଆରମ୍ଭ କଲେ। ଏହାପରେ ସେଠାକାର ଜନସାଧାରଣ ଏହି ବ୍ରିଜ୍ଗୁଡ଼ିକର ସଂରକ୍ଷଣ ଦାୟିତ୍ୱ ବହନ କଲେ। ଆଜିକାଲି ସ୍ଥାନୀୟ ଲୋକମାନେ 120ରୁ ଅଧିକ ରୁଟ୍ ବ୍ରିଜ୍ଗୁଡ଼ିକର ଯତ୍ନ ନେଉଛନ୍ତି। କେତେକ ଗୋଷ୍ଠୀ ପ୍ରତିବର୍ଷ ଏହି ବ୍ରିଜ୍ଗୁଡ଼ିକର ସ୍ଥିତି ସମ୍ପର୍କରେ ଯାଞ୍ଚ କରୁଛନ୍ତି। କେତେକ ଲୋକ ଆଖପାଖ ଅଞ୍ଚଳକୁ ମଜବୁତ କରିବା ପାଇଁ ନର୍ସରୀ ମଧ୍ୟ ତିଆରି କରିଛନ୍ତି। ଏହିଭଳି ଭାବରେ ଏହି ବ୍ରିଜ୍ଗୁଡ଼ିକର ସଂରକ୍ଷଣ ପାଇଁ ଇକୋସିଷ୍ଟମ ପ୍ରସ୍ତୁତ ହୋଇଯାଇଛି। ଆପଣ ଦେଖିଥିବେ ଏ ବର୍ଷ ହେଲି ବାର୍ଜିଙ୍କୁ ପଦ୍ମ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି। ସେ ନିଜ ଜୀବନର 50ରୁ ଅଧିକ ବର୍ଷ ଏହି ରୁଟ୍ ବ୍ରିଜ୍ଗୁଡ଼ିକର ଯତ୍ନ ନେବାରେ ବିନିଯୋଗ କରିଛନ୍ତି। ତାଙ୍କର ସମର୍ପଣ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ବନ୍ଧୁଗଣ, ଆପଣ ଯଦି କେବେ ଏହି ରୁଟ୍ ବ୍ରିଜ୍ଗୁଡ଼ିକରେ ଯାତ୍ରା କରିଛନ୍ତି ତ ତାହାର ଚିତ୍ର ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ସେୟାର କରନ୍ତୁ। ଆପଣଙ୍କ ଫଟୋ ଅନ୍ୟ ଲୋକମାନଙ୍କୁ ମଧ୍ୟ ମେଘାଳୟର ଏହି ନିଆରା ଐତିହ୍ୟ ବିଷୟରେ ଜାଣିବାକୁ ଉତ୍ସାହିତ କରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଚାହୁଁ ଯେ ଆମ ଗାଁ ସଫାସୁତୁରା ହେଉ ଏବଂ ଆମ ସହର ସୁନ୍ଦର ଦେଖାଯାଉ, କିନ୍ତୁ ଆମେ ବୋଧହୁଏ କେତେବେଳେ ବି ଟିକେ ଅଟକି ରହି ଭାବିନଥିବା ଆମ ଆଖପାଖର ଏହି ଆବର୍ଜନାଗୁଡ଼ିକୁ କିଏ ସଫା କରୁଛି। ଅଧିକାଂଶ ଲୋକ ତ ଧରି ନେଇଥାନ୍ତି ଯେ ଏହା ଅନ୍ୟ କାହାର ଦାୟିତ୍ୱ ଏବଂ ସେ ହିଁ ଏହାକୁ ସଫା କରିବ, କିନ୍ତୁ ଆମ ଭିତରେ କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ ଚିନ୍ତାଧାରା ଦ୍ୱାରା ଆମକୁ ବହୁତ ପ୍ରଭାବିତ କରନ୍ତି। ମୋତେ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲା ବ୍ୟାବ୍ରାର କିଛି ଭଉଣୀମାନଙ୍କ ବିଷୟରେ ଜାଣିବାକୁ ମିଳିଲା। ସେମାନେ ନିଜ ଆଖପାଖରେ ପଡ଼ିଥିବା ପ୍ଲାଷ୍ଟିକ୍ ଆବର୍ଜନାଗୁଡ଼ିକୁ ସଫା କରିବାର ସଂକଳ୍ପ ନେଲେ। ସେମାନେ ଭାବିଲେ ନାହିଁ ଯେ ଆଉ କେହି ଆସି ଏଥିରେ ପରିବର୍ତ୍ତନ ଆଣିବ। ସେମାନେ ନିଜେ ସାରା ସହରରୁ ପ୍ଲାଷ୍ଟିକ୍ ଆବର୍ଜନା ଏବଂ ଖାଲି ବୋତଲ ଏକାଠି କରିବା ଆରମ୍ଭ କଲେ। ଧୀରେ ଧୀରେ ଏହି ପ୍ରଚେଷ୍ଟା ବଢ଼ି ଚାଲିଲା ଏବଂ ସେଥିରୁ ପ୍ଲାଷ୍ଟିକ୍କୁ ଇକୋ ବ୍ରିକ୍ସରେ ପରିଣତ କରାଗଲା। ଆଜିକାଲି ଏହି ଇକୋ ବ୍ରିକ୍ସର ଉପଯୋଗ ସାଧାରଣ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟକରଣ କାମରେ ଲଗାଯାଉଛି। ରାଜଗଡ଼ରେ ଗତ କିଛି ମାସରେ ଶହ ଶହ କିଲୋ ପ୍ଲାଷ୍ଟିକ୍କୁ ରିସାଇକେଲ କରି ସେଗୁଡ଼ିକର ଉତ୍ତମ ଉପଯୋଗ କରାଯାଉଛି। ଅର୍ଥାତ୍ ଯେଉଁ ପ୍ଲାଷ୍ଟିକ୍ ଆଗରୁ ସହରକୁ ପ୍ରଦୂଷଣ କରୁଥିଲା, ଆଜି ତାହା ଏହି ଭଉଣୀମାନଙ୍କ ପ୍ରୟାସ ଦ୍ୱାରା ସହରର ସୌନ୍ଦର୍ଯ୍ୟ ବର୍ଦ୍ଧନରେ ସହାୟକ ହୋଇପାରିଛି। ମୁଁ ବ୍ୟାବ୍ରାର ସମସ୍ତ ଭଉଣୀ ଏବଂ ଏହି ଅଭିଯାନରେ ଯୋଗ ଦେଇଥିବା ସାଥୀମାନଙ୍କୁ ଧନ୍ୟବାଦ ଜଣାଉଛି। ମୋର ପ୍ରିୟ ଦେଶବାସୀଗଣ, ଅନେକ ଲୋକ ମୋତେ ପତ୍ର ଲେଖି ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ କହିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ବିଷୟଟି ଗଣେଶ ଉତ୍ସବ ସହିତ ଜଡ଼ିତ। ଏମିତି ତ ଗଣେଶ ଉତ୍ସବ ପାଇଁ ଏବେ ଯଥେଷ୍ଟ ସମୟ ବାକି ଅଛି, କିନ୍ତୁ ଲୋକମାନେ ଅନୁରୋଧ କରିଛନ୍ତି ଯେ ସେ ବିଷୟରେ ଏବେ ହିଁ ଚର୍ଚ୍ଚା କରାଯିବା ଉଚିତ। ପ୍ରକୃତରେ ଗଣେଶଙ୍କ ମୂର୍ତ୍ତି ତିଆରିର କାମ ବହୁ ଆଗରୁ ଆରମ୍ଭ ହୋଇଥାଏ। ମୂର୍ତ୍ତି ତିଆରି କରିବା ଏବଂ ମୂର୍ତ୍ତି ବ୍ୟବସାୟ କରୁଥିବା ଲୋକମାନେ ଏବେଠାରୁ ସକ୍ରିୟ ହୋଇଉଠନ୍ତି। ତେଣୁ ମୋର ଆପଣ ସମସ୍ତଙ୍କୁ ଅନୁରୋଧ, ଆପଣମାନେ ଚେଷ୍ଟା କରନ୍ତୁ ଯେ ଆପଣଙ୍କ ଘର, ସୋସାଇଟି ଅଥବା ଆଖପାଖ ଜାଗାରେ ଗଣପତି ବପ୍ପାଙ୍କର ଯେଉଁ ମୂର୍ତ୍ତି ସ୍ଥାପିତ ହେବ ତାହା ଆମ ଦେଶର ମାଟିରେ ତିଆରି ହୋଇଥିବ। ତାହା ଆମ ନିଜ କୁମ୍ଭାର ଏବଂ ସ୍ଥାନୀୟ କଳାକାରମାନଙ୍କ ହାତରେ ତିଆରି ହୋଇଥିବ। ଯେଉଁ ଲୋକମାନେ ଗଣେଶଙ୍କ ମୂର୍ତ୍ତି ତିଆରି କରୁଛନ୍ତି ସେମାନଙ୍କୁ ମଧ୍ୟ ମୋର ଅନୁରୋଧ ଯେ ସେମାନେ ମାଟିର ମୂର୍ତ୍ତିକୁ ପ୍ରାଥମିକତା ଦିଅନ୍ତୁ। ଆଉ ଯେଉଁ ଲୋକମାନେ ମୂର୍ତ୍ତି କିଣୁଛନ୍ତି ସେମାନେ ମଧ୍ୟ ନିଶ୍ଚିତ

ଜାଣନ୍ତୁ ଯେ ଗଣପତି ବପ୍ପାଙ୍କ ମୂର୍ତ୍ତି କେଉଁଥିରେ ତିଆରି ହୋଇଛି ଏବଂ କେଉଁ ଦେଶରେ ତିଆରି ହୋଇଛି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ତିଆରି ହୋଇଥିବା ମୂର୍ତ୍ତିଗୁଡ଼ିକୁ ଆଦୌ କିଣନ୍ତୁ ନାହିଁ। ବନ୍ଧୁଗଣ, ମାଟିର ମୂର୍ତ୍ତିଗୁଡ଼ିକ ପୂଜା ସରିବା ପରେ ସହଜ ଭାବରେ ପାଣିରେ ବିଲୀନ ହୋଇଯାଇଥାଏ। ଏହାଦ୍ୱାରା ଆମ ନଦୀ, ପୋଖରୀ ଏବଂ ପରିବେଶର ସୁରକ୍ଷା ହୋଇଥାଏ। ଆମ ଆସ୍ଥା ମଧ୍ୟ ବଞ୍ଚି ରହିଥାଏ ଏବଂ ପ୍ରକୃତି ପ୍ରତି ଆମର ଦାୟିତ୍ୱ ମଧ୍ୟ ପୂର୍ଣ୍ଣ ହୋଇଥାଏ। ଯେତେବେଳେ ଆମେ ସ୍ଥାନୀୟ

0: ଗଣେଶ ଉତ୍ସବରେ ଏବଂ ଏହିଭଳି ପ୍ରତ୍ୟେକ ଉତ୍ସବରେ ଆମେ ଏ ସମସ୍ତ କଥା ଉପରେ ନିଶ୍ଚୟ ଗମ୍ଭୀରତାର ସହିତ ଚିନ୍ତା କରିବା ଏବଂ ଦେଶ ହିତରେ ପଦକ୍ଷେପ ନେବା। ବନ୍ଧୁଗଣ, ଆମ ଦେଶରେ ସବୁଠାରୁ ବଡ଼ ଶକ୍ତି ହେଉଛନ୍ତି ଆମ ଦେଶର ଜନସାଧାରଣ। ଦେଶର ଭିନ୍ନ ଭିନ୍ନ ସ୍ଥାନରେ ହେଉଥିବା ଛୋଟ ବଡ଼ ପ୍ରଚେଷ୍ଟାଗୁଡ଼ିକରୁ ଆମକୁ ବହୁତ କିଛି ଶିଖିବାକୁ ମିଳେ। ଏହିଭଳି ପ୍ରୟାସ ଆମକୁ କହିଦିଏ ଯେ ଯେବେ ମନରେ ସଂକଳ୍ପ ଥାଏ ଏବଂ ସମାଜର ସହଯୋଗ ମିଳେ ତେବେ କୌଣସି ବି ବଡ଼ ପରିବର୍ତ୍ତନ ଅଣାଯାଇପାରେ। ଆପଣଙ୍କ ଆଖପାଖରେ ହେଉଥିବା ଏହିଭଳି ପ୍ରଚେଷ୍ଟାଗୁଡ଼ିକ ବିଷୟରେ ଆପଣମାନେ ମୋ ପାଖକୁ ନିଶ୍ଚୟ ଲେଖନ୍ତୁ। ଆପଣଙ୍କର ବିଚାର ଏବଂ ପରାମର୍ଶ ପଠାଇ ଚାଲନ୍ତୁ। ହୋଇପାରେ ଆପଣଙ୍କ ଆଖପାଖର ଗୋଟିଏ ଛୋଟିଆ ପ୍ରୟାସ ସାରା ଦେଶ ପାଇଁ ପ୍ରେରଣା ହୋଇପାରିବ। ଆସନ୍ତା ମାସରେ ଆମେ ପୁଣି ଭେଟିବା, ଦେଶବାସୀମାନଙ୍କ ପାଇଁ କିଛି ନୂତନ ପ୍ରୟାସର ଚର୍ଚ୍ଚା କରିବା। ସେ ପର୍ଯ୍ୟନ୍ତ ଆପଣ ନିଜର ଏବଂ ନିଜର ପରିବାରର ଧ୍ୟାନ ରଖନ୍ତୁ। ଆଉ ହଁ, ଜଳ ସଞ୍ଚୟିତ କରିବା ହିଁ କରିବା। ବର୍ଷା ପାଣିର ଗୋଟିଏ ଗୋଟିଏ ବିନ୍ଦୁକୁ ଆମକୁ ସଞ୍ଚୟ କରିବାକୁ ପଡ଼ିବ। କ୍ୟାଚ୍ ଦ ରେନ୍ ଅଭିଯାନକୁ ସାମାନ୍ୟ ମନ୍ଥର ହେବାକୁ ଦେବା ନାହିଁ। ମୋର ଅନୁରୋଧ, ବର୍ଷାର ବିନ୍ଦୁ ବିନ୍ଦୁ ଜଳ ଆମେ ମିଳିମିଶି ସଞ୍ଚିବା। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣିଲେ ଓଡ଼ିଆ ରୂପାନ୍ତର।
2: ରାଜୁ, ମୋବାଇଲ ଛାଡେ।
3: ଆରେ ଦିଦି, ବ୍ୟାଙ୍କର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, ଏବେ କଲ୍ କରୁଛି ଦିଦି।
2: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କର ନକଲି ୱେବସାଇଟ ଆଉ ମିଛ ନମ୍ବର ଦ୍ୱାରା ଟଙ୍କା ଠକେଇ କରିଥାନ୍ତି।
3: ତ ଠିକ ନମ୍ବର
2: ବ୍ୟାଙ୍କର ଅଫିସିଆଲ ୱେବସାଇଟ କିମ୍ବା କାର୍ଡରେ।
3: ତମେ ତ ବଞ୍ଚେଇ ଦେଲ ଦିଦି,
2: କାମରେ ନୁହେଁ।
4: ଆରବିଆଇ କହେ,
5: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।

0: ଆସନ୍ତାକାଲି ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର ଜିଲ୍ଲା ଓ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି ଦେବସ୍ନାନ ପୂର୍ଣ୍ଣିମା ଲାଗି ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
1: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ଯାହା ବି ନୀତିକାନ୍ତିର ଆୟୋଜନ ହେବା କଥା, ସମ୍ପାଦନ ହେବା କଥା, ସବୁ ଠିକ୍ ହିସାବରେ ମହାପ୍ରଭୁଙ୍କ କୃପାରୁ ଚାଲିଛି ଏବଂ ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା ପାଇଁ ଯାହା ପ୍ରସ୍ତୁତିକରଣ ହେବା କଥା ସମସ୍ତ ପ୍ରସ୍ତୁତିକରଣ ଜିଲ୍ଲା ପ୍ରଶାସନ, ପୁଲିସ୍ ପ୍ରଶାସନ ଏବଂ ବିଶେଷ କରି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କରାଯାଇଛି। ନୀତି ସମ୍ପାଦନରେ ମଧ୍ୟ ସମସ୍ତ ସେବକ ବନ୍ଧୁମାନେ ଆମକୁ ସହଯୋଗ କରୁଛନ୍ତି। ଗତକାଲି ଠାରୁ ଯାହା ବି ନୀତି ଆମେ ଆରମ୍ଭ କରିଛେ, ଆଜି ବି ସେନାପଟା ଲାଗି ପରେ ବିଭିନ୍ନ ନୀତିଗୁଡ଼ିକ ଅନୁଷ୍ଠିତ ହେବ। ଯେହେତୁ ଆସନ୍ତାକାଲି ପହଣ୍ଡି ନୀତି ପରେ ଅନ୍ୟାନ୍ୟ ଯାହା କିଛି ନୀତି ସମ୍ପାଦନ ହେବା କଥା ତାହାର ପର୍ଯ୍ୟାୟରେ ହେବ ଏବଂ ଜଳ ବିଜେ ବା ଜଳ ପୂଜା ପରେ ଜଳ ଲାଗି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦେବନୀତି ଦେବସ୍ନାନ ପୂର୍ଣ୍ଣିମାରେ। ତେଣୁ ଜଳ ଲାଗି ପାଇଁ ଯାହା ବି ଆମେ ନୀତି ନିର୍ଘଣ୍ଟ ବ୍ୟବସ୍ଥାବଳୀ କରିଛୁ, ସମସ୍ତ ସେବାୟତ ବନ୍ଧୁମାନେ ସେଥିରେ ସହଯୋଗ କରିବେ ବୋଲି ଆମେ ଆଶା ରଖିଛୁ ଏବଂ ମହାପ୍ରଭୁଙ୍କ ପାଦପଦ୍ମରେ ଆମେ ପ୍ରଣିପାତ ହେଉଛୁ, ତାଙ୍କର ଆଶିଷ କାମନା କରୁଛୁ। ଯାହା ବି ଦେବନୀତି ସବୁ ନିର୍ଘଣ୍ଟ ହୋଇଛି ତାହା ସର୍ବଶୁଭେ କୁଶଳରେ ସମାପିତ ହେଉ। ଆଗାମୀ ରଥଯାତ୍ରା ପାଇଁ ଯାହା ବି ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି ସବୁ କାର୍ଯ୍ୟରେ, ସବୁ ନୀତି ସମ୍ପାଦନରେ ସହାୟତା କରିବା ପାଇଁ, ସହଯୋଗ କରିବା ପାଇଁ, ସମନ୍ୱୟ ପାଇଁ ଆମକୁ ସେବକ ନିଯୋଗମାନେ ହାତ ବଢ଼ାଇଛନ୍ତି। ଆମେ ସମସ୍ତଙ୍କ ପାଖରେ ନିଶ୍ଚିତ ଭାବରେ କୃତଜ୍ଞତା ଜ୍ଞାପନ କରିବୁ। ତା ସହିତ ଯେତେ ବି ନିୟୋଜିତ କର୍ମଚାରୀ ଅଧିକାରୀ ଅଛନ୍ତି ସମସ୍ତେ ବି ମଧ୍ୟ ତାଙ୍କର ସହାୟତା ଯୋଗାଉଛନ୍ତି, ଆମେ ସମସ୍ତଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରୁଛୁ। ପହଣ୍ଡି ଯାହା ବି ନୀତି ନିର୍ଘଣ୍ଟ ଅଛି ଦେବସ୍ନାନ ପୂର୍ଣ୍ଣିମା ପାଇଁ 5ଟାରୁ 7ଟା ଭିତରେ ପହଣ୍ଡି ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ଆମେ ସେଥିପାଇଁ ପ୍ରସ୍ତୁତ ହୋଇଛୁ ଏବଂ ପରେ ମଙ୍ଗଳ ଆଳତୀ ଏବଂ

0: ରାଜନୀତି ପାଇଁ ଛେରା ପହଁରା ପରେ ହାତୀ ବେଶ ବା ଗଜାନନ ବେଶରେ ମହାପ୍ରଭୁ ଦର୍ଶନ ଦେବେ। ଗଜାନନ ବେଶ ହେଲା ପରେ ସାହାଣ ମେଲାର ଦର୍ଶନ କରାଯିବ ଏବଂ ଗତ ବର୍ଷଠାରୁ ଆମେ ଗୋଟେ ପରମାନେଣ୍ଟ ରାମ୍ପର ବ୍ୟବସ୍ଥା କରୁଛୁ, ଯଦ୍ୱାରା କି ଭକ୍ତ ଶ୍ରଦ୍ଧାଳୁମାନେ ସ୍ନାନବେଦୀ ଆଗରେ ଯାଇକି ସେମାନେ ଦର୍ଶନ କରିବେ ଖୁବ୍ ସୁନ୍ଦର ଭାବରେ। ଏବଂ ଯେତେବେଳେ ଗଜାନନ ବେଶ ପରେ ସାହାଣ ମେଲା ଦର୍ଶନ ଚାଲିବ ସେତେବେଳେ ମଧ୍ୟ ଶୃଙ୍ଖଳିତ ଭାବରେ ସେମାନଙ୍କୁ ଦର୍ଶନ କରିବା ପାଇଁ ଆମେ ଅନୁରୋଧ କରୁଛୁ। ଯେତେବେଳେ ବି ଭକ୍ତ ଶ୍ରଦ୍ଧାଳୁମାନେ ସେହି ସ୍ନାନ ମଣ୍ଡପ ଆଗରେ ଦର୍ଶନ କରୁଛନ୍ତି କିମ୍ବା ବଡ଼ଦାଣ୍ଡରୁ ଦର୍ଶନ କରୁଛନ୍ତି, ମହାପ୍ରଭୁ ଏବଂ ଭକ୍ତମାନଙ୍କ ମଧ୍ୟରେ କେହି ଆମେ ଛିଡ଼ା ହେବା ନାହିଁ ବା କୌଣସି ହିସାବରେ ପ୍ରତିବନ୍ଧକ ସାଜିବା ନାହିଁ, ଯଦ୍ୱାରା କି ସୁନ୍ଦର ଭାବରେ ଶୃଙ୍ଖଳିତ ଭାବରେ ସମସ୍ତେ ଦର୍ଶନ କରିପାରିବେ। ସମସ୍ତ ସେବାୟତ ବନ୍ଧୁମାନଙ୍କୁ ଆମେ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରୁଛୁ। ସ୍ନାନ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦେବନୀତି ହେଲା ଜଳ ଲାଗି, ଏବଂ ଜଳ ବିଜେ ଏବଂ ଜଳ ପୂଜା ପରେ ଜଳ ଲାଗି ବେଳକୁ ଯାହା ବି ସମ୍ପୃକ୍ତ ସେବକମାନେ ଆମକୁ ଯାହା ବି ସେଥିରେ ନିୟୋଜିତ ରହିବେ ସେମାନେ ଶୃଙ୍ଖଳିତ ଭାବରେ ସମର୍ପଣ ମନୋଭାବରେ ତାକୁ କରି ଆସୁଛନ୍ତି ଏବଂ ତାକୁ ନିଶ୍ଚିତ ଭାବରେ ସେମାନେ କରିବେ। ଏବଂ ପରେ ଯେତେବେଳେ ହାତୀ ବେଶ ବା ଗଜାନନ ବେଶରେ ମହାପ୍ରଭୁମାନେ ଦର୍ଶନ ଦେବେ ତାପରେ ଓଲାଗି ହେଲା ବେଳକୁ ସେତେବେଳେ ଶୃଙ୍ଖଳିତ ଭାବରେ ସେହି କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ଆମେ ସମସ୍ତଙ୍କୁ ନିବେଦନ ରଖିଛୁ।
1: ସ୍ନାନଯାତ୍ରା ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ଏ ସମ୍ପର୍କରେ ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି,
2: ପ୍ରଭୁ ଜଗନ୍ନାଥଙ୍କର 2026 ରଥଯାତ୍ରା ପର୍ବର ଏଇଟା ପ୍ରଥମ ବଡ଼ ସୋପାନ। ଏଥିପାଇଁ ପୁଲିସ ପ୍ରଶାସନ ତରଫରୁ ଆପଣ ଦେଖିଥିବେ ଆଇଜି ଏସ୍ପି ସମସ୍ତେ ଆସି ଏପରିକି ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ସମସ୍ତେ ରିଭ୍ୟୁ କରିସାରିଛନ୍ତି। ଆମର ଜାଣିଛନ୍ତି ଯେ 29 ଭୋରରୁ ପହଣ୍ଡି ହେବ, କାଲିଠୁ ପୁଲିସର ଡ୍ୟୁଟି ଲାଗିବ, ସେଥିପାଇଁ ଆଜି ଏ ବ୍ରିଫିଙ୍ଗ ରିହର୍ସାଲ୍ ଆଉ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା। ସ୍ନାନ ପୂର୍ଣ୍ଣିମାର ଯେଉଁ ବିଶେଷ ଚ୍ୟାଲେଞ୍ଜିଂ ଦିଗ ଉପରେ ଆମେ ଆଲୋକପାତ କରିଥିଲୁ, ପ୍ରଥମେ ପରିମାଣିକ ପହଣ୍ଡି ଦର୍ଶନ, ଲମ୍ବା କ୍ୟୁ ହୁଏ, ଗୋଡ଼ ଧୁଆଯାଏ ପଳେଇ ଆସେ, ତେଣୁ ସେଇଟାର ମ୍ୟାନେଜମେଣ୍ଟରୁ ଆରମ୍ଭ କରି ଦକ୍ଷିଣ ଦ୍ୱାରରେ ଏଇ ଟିକେଟ୍ ଧାରି ପରିମାଣିକ ଦର୍ଶନକୁ ଅପେକ୍ଷା କରିଥିବା ଲୋକ କେମିତି ମନ୍ଦିର ଭିତରକୁ ଯାଇ ପହଣ୍ଡି ଦର୍ଶନ କରିବେ, ତାପରେ ପହଣ୍ଡି ବ୍ୟବସ୍ଥା କେମିତି ଶୃଙ୍ଖଳିତ ହେବ, ପହଣ୍ଡିର କୀର୍ତ୍ତନ ଚକଡ଼ାର ଗୋଟେ ପଟେ ହେଉ ବା ଆମର ଶ୍ରୀରାମ ମନ୍ଦିରରୁ ଭଣ୍ଡଘର ଭିତରେ ଯେଉଁ ବ୍ୟାରିକେଡ୍ ହେଉ ସେଠି କେମିତି ଲୋକ ଆରେଞ୍ଜ ହେବେ, ତାପରେ ପହଣ୍ଡିରେ ଠାକୁରମାନେ କେମିତି ସୁରୁଖୁରୁରେ ବିଜେ କରିବେ। ଆପଣମାନେ ଜାଣିଛନ୍ତି ବିଗତ କିଛି ବର୍ଷ ଧରି ଆରେଞ୍ଜମେଣ୍ଟରେ ପରିବର୍ତ୍ତନ କରି ଦିନ ତମାମ କେମିତି ପ୍ରଭୁମାନଙ୍କୁ ସ୍ନାନବେଦୀରେ ଦର୍ଶନ କରାଯାଇପାରିବ ଆମର ପୁରା ର୍ୟାମ୍ପର ବ୍ୟବସ୍ଥା କରାଯାଇଛି। ଯଦି ବହୁତ ଅତୀତ କଥା କହିବେ ସେତେବେଳେ ବ୍ୟବସ୍ଥା ନଥିଲା, ଲୋକଙ୍କୁ ବହୁତ ଅସୁବିଧା ହେଉଥିଲା, ଏଇ ଯେଉଁ ସ୍ନାନ ମଣ୍ଡପ ତଳେ ଯେଉଁ ର୍ୟାମ୍ପର ବ୍ୟବସ୍ଥା ଦୃଷ୍ଟିରୁ ଦିନ ତମାମ ଏ ଦର୍ଶନ ଜାରି ରହିବ, କିନ୍ତୁ ଯେତେବେଳେ ଠାକୁରମାନେ ବିଜେ କରିବେ ରୁନ୍ଧା ହେବେ ସେତେବେଳେ କିଛି ସମୟ ନୀତିକୁ ଅପେକ୍ଷା କରିକି ଆମେ ସେହି ଅନୁସାରେ କ୍ରାଉଡ୍ କଣ୍ଟ୍ରୋଲ କରିବୁ। ତେଣୁ ସବୁଠୁ ବଡ଼ କଥା ହେଲା ଲୋକମାନେ ବେଶୀ ଖୁସି ହୋଇଥାନ୍ତି, ବିଶେଷ କରି ଯେଉଁମାନେ ଆସନ୍ତି ଏପରିକି ଯେଉଁମାନେ ମନ୍ଦିର ଭିତରକୁ ଅଦରଇ ଯାଆନ୍ତିନି ସେମାନେ ଆସି ବଡ଼ଦାଣ୍ଡ ପାଖରେ ଠିଆ ହୋଇ ଠାକୁରଙ୍କର ଦର୍ଶନ କରିପାରନ୍ତି। ତେଣୁ ଆମର ଯେଉଁ କ୍ରାଉଡ୍ କଣ୍ଟ୍ରୋଲ ବ୍ୟବସ୍ଥା ମନ୍ଦିର ଭିତରେ ରହିଛି, ମନ୍ଦିର ବାହାରେ ବି ରହିଛି। ମନ୍ଦିର ଭିତର କ୍ରାଉଡ୍ କଣ୍ଟ୍ରୋଲ ବ୍ୟବସ୍ଥାର ଚ୍ୟାଲେଞ୍ଜ କୋଉଠି କୋଉଠି ରହୁଛି, ପ୍ରଥମେ ଜଳ ଲାଗି ସମୟରେ କେମିତି ସୁରୁଖୁରୁରେ 108 ଗରା ଜଳ ସୁନାକରୁ ଆସି ପହଞ୍ଚିବ, ଦ୍ୱିତୀୟ କଥା ହେଲା ଭୋଗ ଭୁଆ, ଆପଣମାନେ ଜାଣନ୍ତି ଏହି ଦିନ ସବୁଠାରୁ ଅଧିକ ମହାପ୍ରସାଦ ପ୍ରସ୍ତୁତ କରାଯାଇଥାଏ, ଆମର ନୂଆ ଶାଢ଼ୀ ବନ୍ଧା ବି ସେବକମାନଙ୍କର ସୁଆର ମହାସ୍ୱର ସେବକଙ୍କର ହୋଇଥାଏ, ତେଣୁ ଭୋଗ ଭୁଆ ଆମ ପାଇଁ ଗୋଟେ ବହୁତ ବଡ଼ ଚ୍ୟାଲେଞ୍ଜ। ସେହି ସମୟରେ ଆମେ ରୁଟ୍ଟାକୁ ଚେଞ୍ଜ କରୁ ଦର୍ଶନ କରିବାକୁ, ସେଠୁ ଆଉ ଯେଉଁ ଷ୍ଟାଣ୍ଡାର୍ଡ ରୁଟ୍ ରହିଛି ଆମର କୀର୍ତ୍ତନ ଚକଡ଼ା ଦେଇ ଘୋଡ଼ାଦ୍ୱାର ଦେଇକି ଆସିକି ଦର୍ଶନ କରିବାକୁ ତାକୁ ନ କରି ଯେହେତୁ ଭୋଗ ଭୁଆ ଚାଲିଥିବ ତାକୁ ଆମେ 22 ରୁ ଜାଲିଗେଟ୍ ଦେଇ କରିବୁ। ତେଣୁ ସବୁବେଳେ ଆମର ଚେଷ୍ଟା ରହିବ ଲୋକଙ୍କ ଦର୍ଶନରେ ଅଟକ ଯେମିତି ନ ରହୁ ନା। ଭୋଗ ଭୁଆ ସରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାହିଁକିନା ତାପରେ ଆମର ସାହାଣ ମେଲା ଦର୍ଶନ ହୋଇଥାଏ ଯେଉଁଟା ସ୍ନାନ ବେଦୀ ଉପରେ ହୁଏ, କିନ୍ତୁ ଏଇଠି ଜଗିବାକୁ ପଡ଼େ ଯେ ବହୁତ ଖସଡ଼ା ହୋଇଥିବ, ତେଣୁ ସେ ମନ୍ଦିର ପ୍ରଶାସନ ସହିତ ପ୍ରପର ସମନ୍ୱୟ ରକ୍ଷା କରି କେମିତି କେତେ ଶୀଘ୍ର ଆମେ ପ୍ରସ୍ତୁତ କରିପାରିବା ସାହାଣ ମେଲା ପାଇଁ ସେଇଟା କରାଯିବ। ସାହାଣ ମେଲା ଦକ୍ଷିଣ ପଟୁ ପଶି ସ୍ନାନ ବେଦୀର ଉତ୍ତର ପଟୁ ବାହାରିବେ, ବାହାରିବେ ଉତ୍ତର ଦ୍ୱାରରେ, ସେଥିପାଇଁ ଏଣ୍ଟାୟାର ମନ୍ଦିରଟାକୁ 14 ସେକ୍ଟରରେ ତାକୁ ବିଭାଗ କରିଛୁ। 4 ଏସ୍ପି ରାଙ୍କ ଅଫିସର ଯିଏ ଏସ୍ପିଙ୍କୁ ସହାୟତା କରିବାକୁ ଅଛନ୍ତି ସେମାନେ 14 ଆଡିସନାଲ ଏସ୍ପି ଡେପୁଟି କମାଣ୍ଡାଣ୍ଟ ରାଙ୍କର ଅଫିସରଙ୍କ ଆସିଷ୍ଟାନ୍ସ ନେବେ, ଆଉ ତାଙ୍କୁ ଯୋଡ଼ି ହୋଇଛନ୍ତି ପ୍ରାୟ 35 ଅଧିକ ଡିଏସ୍ପି, 500 ଅଧିକ ସବ୍ ଇନ୍ସପେକ୍ଟର, ପୁରା ଏଣ୍ଟାୟାର ଆରେଞ୍ଜମେଣ୍ଟ ଯେଉଁଟା ଖାଲି ମନ୍ଦିର ନୁହେଁ ପରନ୍ତୁ ପୁରୀ ସହର ହେଉ, ସମୁଦ୍ରକୂଳ ହେଉ, ଟ୍ରାଫିକ୍ ହେଉ, ସମସ୍ତ ବ୍ୟବସ୍ଥାରେ ରହିବେ। 900 ଉର୍ଦ୍ଧ୍ୱ ହୋମଗାର୍ଡ ମୁତୟନର ବ୍ୟବସ୍ଥା କରିଛୁ। ଆଉ ସବୁଠୁ ବଡ଼ କଥା ହେଲା ଟ୍ରାଫିକ୍, ଏଇଟା ସତ କଥା ଯେ ରଥଯାତ୍ରା ଭଳି ତ ଟ୍ରାଫିକ୍ ହୁଏନି, କିନ୍ତୁ ଯେଉଁ ପ୍ୟାଟର୍ନ ଅଫ୍ କ୍ରାଉଡ୍ ମୁଭ୍ମେଣ୍ଟ ରହିଛି ଆଜିକାଲି

0: ସନ୍ଧ୍ୟାବେଳେ ହାତୀ ଲୋକ ଯେତେବେଳେ ଜାଣିଲେ ହାତୀ ବେଶ ଲାଗିଲା ଭୁବନେଶ୍ୱର ପଟୁ ମାତ୍ରାଧିକ ପରିମାଣରେ ଗାଡ଼ି ଆସିଥାଏ ଆମେ ପାର୍କିଂ ପ୍ଲେସ୍ ସେହିଭଳିଆ ଆଇଡେଣ୍ଟିଫାଇ କରିଛୁ ଆଉ ବିଶେଷ କରି ସନ୍ଧ୍ୟା ସମୟରେ ଯେଉଁ ଟ୍ରାଫିକ୍ର ଚ୍ୟାଲେଞ୍ଜଟା ରହିବ ସେଥିପାଇଁ କେମିତି ଏକ୍ସଟ୍ରା ବ୍ୟବସ୍ଥା କରାଯାଇପାରିବ ସେଇଟାକୁ କରିଛୁ ଜଗନ୍ନାଥ ରଥଯାତ୍ରା ସତରେ ଡ୍ୟୁଟି ନୁହେଁ ସେବା ଆଉ ଯଦି ଆପଣ ପ୍ରଭୁଙ୍କର ମହିମା ଏତେ ଅଧିକ ଯଦି ସମର୍ପଣ ଭାବ ସହିତ ଆପଣ ଏ ଯାତ୍ରାରେ ନିଜକୁ ସାମିଲ କରନ୍ତି ସେ ଠାକୁର ବାଟ ଦେଖାଇ ଦିଅନ୍ତି କେମିତି ତାଙ୍କ ଯାତ୍ରା ସୁରୁଖୁରୁରେ ହୁତ ହେଲା ଯେ ଆମେ କେମିତି ପ୍ରଭୁଙ୍କ ଯାତ୍ରାକୁ ଶୃଙ୍ଖଳିତ କରିବା ଆଉ ଯୋଉ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି ତାଙ୍କୁ କେମିତି ଫାସିଲିଟେଟ୍ କରିବା ଏଠି ସବୁବେଳେ ଆମକୁ ଏଠି ଲ ଏନ୍ଫୋର୍ସର ନୁହେଁ ଏଠି ଫାସିଲିଟେଟର ପୋଲିସର ଦାୟିତ୍ୱ ହେଲା ଫାସିଲିଟେଟ୍ କରିବା
1: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ପ୍ରଦାନ ପରେ ରାଜ୍ୟ ସରକାର ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏସ୍ସିଇଆର୍ଟିର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ ଚାରିଜଣଙ୍କୁ ନିଲମ୍ବନ କରିଛନ୍ତି ଏଥିସହିତ ଛଅ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ତ୍ରୁଟି ସୁଧାରିବା ପାଇଁ କମିଟି ଦେଇଥିବା 14ଟି ସୁପାରିଶକୁ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ତେବେ ଏଭଳି ତ୍ରୁଟି ପଛରେ ଆଉ କିଏ ଅଛନ୍ତି ତାହା ଖୁବ୍ ଶୀଘ୍ର ଜଣାପଡ଼ିବ ବୋଲି ସାଂସଦ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି
2: ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛି ତା ବିଷୟରେ ଆଉ କିଛି ଆଲୋଚନା ଚର୍ଚ୍ଚା ନ ହେବା ଯୋଉ କମିଟି ବସିଥିଲା କମିଟି ଯୋଉ ରିପୋର୍ଟ ଦେଇଛି ପ୍ରାରମ୍ଭିକ ଭାବରେ ଯୋଉ କାର୍ଯ୍ୟ ହୋଇଛି ତାର ଡିଟେଲ ଅନୁସନ୍ଧାନ ପରେ ଆଉ ଯେଉଁମାନେ ଅଭିଯୁକ୍ତ ଥିବେ ସେମାନଙ୍କର କାର୍ଯ୍ୟାନୁଷ୍ଠାନ ହେବ ଯେଉଁମାନଙ୍କର କାର୍ଯ୍ୟାନୁଷ୍ଠାନ ଯେଉଁମାନେ ଦାୟିତ୍ୱରେ ଥିଲେ ସେମାନେ ଯଦି ଠିକ୍ ଭାବରେ ମନିଟରିଂ କରିଥାନ୍ତେ ଠିକ୍ ଭାବରେ ତଦାରଖ କରିଥାନ୍ତେ ଏବଂ ସେ କାର୍ଯ୍ୟ ଲ୍ୟାକ୍ ଅଫ୍ ମନିଟରିଂ ଲ୍ୟାକ୍ ଅଫ୍ ସେଟା ହୋଇଛି ଯେଉଁ କାରଣରୁ ଆଜି ପ୍ରାରମ୍ଭିକ ଭାବରେ ରହିଛି ଆଉ ଡିଟେଲ ଆସିଲା ପରେ ଅନ୍ୟ ଯେଉଁମାନେ ସମ୍ପୃକ୍ତ ରହିବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ
1: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରଭାବରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଦକ୍ଷିଣ ଭାଗର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ବୁଧବାରଠାରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି
3: ଲାଷ୍ଟ ୱାନ୍ ୱିକ୍ ହେଲା ମନସୁନ୍ କରେଣ୍ଟ ଭଲ ଭାବରେ ଡେଭଲପ୍ କରିଛି ବା ରିଭାଇଭ୍ କରିଛି ଏବେ ଯେଉଁ ବର୍ଷା ହେଉଛି କେଉଁଠି ପକେଟ୍ ୱାଇଜ୍ ଅଧିକ ବର୍ଷା ହେଉଛି ଆଗରୁ କିନ୍ତୁ ବର୍ଷାର ପରିମାଣ ଏତେ ନଥିଲା କିନ୍ତୁ ଯେଉଁ ପରିମାଣ ବର୍ଷା ଥିଲା ଉପକୂଳ ପାର୍ଟରେ ହିଁ ବର୍ଷା ଆମର ଓଡ଼ିଶାରେ ହେଉଥିଲା ଆଭ୍ୟନ୍ତରୀଣ ଓଡ଼ିଶାରେ ଏତେ ବର୍ଷା ନଥିଲା ସେମିତି ଉପକୂଳ ଜିଲ୍ଲାରେ ଯେଉଁମାନଙ୍କର ଯେଉଁ ଘଡ଼ଘଡ଼ି ଜନିତ ବର୍ଷା ବା କାଳବୈଶାଖୀ ଜନିତ ବର୍ଷାରେ ଯେଉଁମାନେ ତଳି ପକେଇଥିବେ ସେମାନେ ଜଷ୍ଟ ନେକ୍ସଟ ଟାଇମ୍ ୱିକ୍ ଭିତରେ ଆପଣଙ୍କର କିଛି ଗୋଟେ ସିଷ୍ଟମ୍ ଡେଭଲପ୍ କରିବାର ଅଛି ସେଥିରେ ବର୍ଷାର ପରିମାଣ ଅଧିକ ହେବ ଯାହା ମଡେଲ ଆକଳନରୁ ଜଣାପଡ଼ୁଛି ଏବେ ଧୀରେ ଧୀରେ ଦକ୍ଷିଣ ପଶ୍ଚିମ ଦିଗରୁ ୱିଣ୍ଡ ଫ୍ଲୋ ଷ୍ଟ୍ରେଙ୍ଗଦେନ୍ କରୁଛି ବା ସକ୍ରିୟ ରହୁଛି ବଙ୍ଗୋପସାଗର ଫ୍ଲୋ ମଧ୍ୟ ସକ୍ରିୟ ରହୁଛି 30 ତାରିଖରୁ ବଙ୍ଗୋପସାଗର ଓ ଆରବ ସାଗର ଫ୍ଲୋ ସକ୍ରିୟ ରହିବାର ସମ୍ଭାବନା ରହୁଛି ଆରବ ସାଗର ଫ୍ଲୋ ଯଦି ସକ୍ରିୟ ରହିଲା ତାହେଲେ ତା ପ୍ରଭାବରେ ଆମର ବଙ୍ଗୋପସାଗରରେ ଓଡ଼ିଶା ବା ୱେଷ୍ଟବେଙ୍ଗଲ ବା ଆନ୍ଧ୍ର ଉପକୂଳ ଉତ୍ତର ଆନ୍ଧ୍ର ଉପକୂଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥାଏ ସେହି ପ୍ରକାର ଗୋଟେ ସିଷ୍ଟମ ଡେଭଲପ୍ କରୁଛି କାରଣ ଯେତେବେଳେ ଆପଣଙ୍କର ଉତ୍ତର ପଶ୍ଚିମ ଦିଗରୁ ୱିଣ୍ଡ ଫ୍ଲୋ ମାନେ ସକ୍ରିୟ ରହିଲା ବା ଷ୍ଟ୍ରେଙ୍ଗଦେନ୍ ହେଲା ସେପରେ ଜଣାପଡୁଛି 2 ତାରିଖରୁ ଗୋଟେ ଲଘୁଚାପ ସୃଷ୍ଟି ହୋଇପାରେ ଆପଣଙ୍କର ବଙ୍ଗୋପସାଗରରେ ଓଡ଼ିଶା ଉପକୂଳରେ କିନ୍ତୁ 30 ତାରିଖରୁ ବର୍ଷାର ପରିମାଣ ଧୀରେ ଧୀରେ ଧୀରେ ଧୀରେ ବଢ଼ିବ ଯେଉଁଟାକି ଆପଣଙ୍କର 1 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଭଲ ବର୍ଷାର ସମ୍ଭାବନା ରହିଛି ଯଦି 2 ତାରିଖକୁ ସିଷ୍ଟମଟା ଫର୍ମ ହୁଏ ସେଟା ବି ଦେଖାଉଛି ଆହୁରି ଫର୍ଦର ଘନୀଭୂତ ହେବାର ବି ସମ୍ଭାବନା ଅଛି ଘନୀଭୂତ ହେଲେ ଉପକୂଳରେ ବି ବର୍ଷା ହେବ ପଶ୍ଚିମ ଓଡ଼ିଶାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ବର୍ଷାର ସମ୍ଭାବନା ରହୁଛି ଯେତିକି ବର୍ଷା ହେବା କଥା ସେହି ଅନୁସାରେ ଆମର ହେଇନି କାରଣ ମନସୁନ ଅନସେଟ୍ ହେଲା ପରେ ଘଡ଼ଘଡ଼ି ଜନିତ ବର୍ଷାରେ ବି ମୋର ଦାନ 100 ମିଲିମିଟର ବର୍ଷା ବି ଅଧିକାଂଶ ଜାଗାରେ ହୁଏ ଇଭିନ୍ ଇଫ୍ 70, 80, 100 ସେମିତି ବର୍ଷା ଏ ବର୍ଷ ନାହିଁ କାରଣ ବର୍ଷା ନ ହେବାର କାରଣ ହେଲା ଯେଉଁ ହିଟ୍ ରହୁଥିଲା ସେଥିରେ ଅଧିକ ଜଳୀୟବାଷ୍ପ ରୁହନ୍ତି କାରଣ ହିଟ୍ ଯଦି ଯେତେ ଅଧିକ ରହିବ ସେ ଅଧିକ ଜଳୀୟବାଷ୍ପକୁ ହୋଲ୍ଡ କରିବ ଅଧିକ ଜଳୀୟବାଷ୍ପ ହୋଲ୍ଡ କଲେ ଆପଣଙ୍କର ଯେତେବେଳେ ବର୍ଷା ହେବ ସେଥିରେ ଅଧିକ ପରିମାଣରେ କାରଣ ବାୟୁମଣ୍ଡଳରେ ଜଳୀୟବାଷ୍ପ ମାତ୍ରା ଏତେ ଅଧିକ ରହିଲାନି କାରଣ ହିଟ୍ ରହିଲାନି ଯାହା ଯେଉଁ ହିଟ୍ଟା ଆପଣ ରହିଲେ ସିଜିନ୍ ଅନୁସାରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଥିଲା ମେ ମାସରେ ହିଟ୍ ରହୁଥିଲା ସେ ପରିମାଣରେ ହିଟ୍ ନଥିବା ଫଳରେ ବାୟୁମଣ୍ଡଳରେ ଜଳୀୟବାଷ୍ପ ହୋଲ୍ଡ କରିବା ଏତେ କାପାସିଟି ରହିଲାନି ଜଳୀୟବାଷ୍ପ ଆସୁଥିଲା ଯାହାଫଳରେ କି ଆପଣ ଗୁଳୁଗୁଳି ଅନୁଭବ କରୁଥିଲେ ଏ ବର୍ଷ ଇୟର୍ଲି ପାର୍ଟରୁ ଗୁଳୁଗୁଳି ଅନୁଭୂତ ହୋଇଛି ଇଭିନ୍ ଏପ୍ରିଲରୁ ବି ଆପଣ ଗୁଳୁଗୁଳି କାରଣ ହିଟ୍ ନଥିବା ଫଳରେ ଜଳୀୟବାଷ୍ପ ହୋଲ୍ଡ କରିପାରିଲେ ଜଳୀୟବାଷ୍ପ ଏକ୍ସେସ୍ ରହିଲା ବାୟୁମଣ୍ଡଳରେ ଯେଉଁଟାକି ଆପଣଙ୍କୁ ଗୁଳୁଗୁଳି ଅନୁଭବ ହେଲା ଏବେ ଜଳୀୟବାଷ୍ପ ଯେତିକି ରହୁଛି ବାୟୁମଣ୍ଡଳ ଟେମ୍ପରେଚର ସେ ହୋଲ୍ଡ କରୁଛି ମାନେ ସର୍ଫେସରେ ସ୍ଥଳଭାଗରେ ପ୍ରାୟ 80% ବା ଏଭବ୍ ରହୁଛି ଏବେ ଯେଉଁଠି ବର୍ଷା ହେଉଛି ଯେଉଁଦିନ ଏହି ସମୟରେ ଘଡ଼ଘଡ଼ି ଜନିତ ବର୍ଷା ସବୁ ଜାଗାରେ ହେଉନି କେଉଁ କେଉଁ ପକେଟରେ ମଧ୍ୟ 60, 50, 45 ମିଲିମିଟର ପର୍ଯ୍ୟନ୍ତ ବର୍ଷା ପଳେଇଯାଉଛି ଏଲିନୋ ଗୋଟେ ପିରିଓଡିକ୍ ଫେନୋମେନା ଏଲିନୋ ତ ଏ ବର୍ଷ ନୂଆ ଆସୁନି 2015ରେ ବି ଏହି ପ୍ରକାର ଏଲିନୋ ଥିଲା 2 ଡିଗ୍ରୀ ଏଭବ୍ ଟେମ୍ପରେଚର ଥିଲା ସେଥିରେ ଆମର ମାତ୍ର 10% ବର୍ଷା କମ୍ ହୋଇଥିଲା ହୋଲ୍ ମାନେ ମନସୁନ୍ ସିଜିନ୍ରେ ଆଉ 1997 ବର୍ଷରେ ବି ଏ ପ୍ରକାର ସ୍ଥିତି ହୋଇଥିଲା ସେ ବର୍ଷ ଆମର 5%

0: ବର୍ଷା ଅଧିକା ଥିଲା, ସେମିତି ଏଲିନୋ ରହିଲେ ବର୍ଷାର ପରିମାଣ କମ୍ ହୁଏ ବୋଲି ମାନେ ଯୋଉଟା ଆମର ରିସର୍ଚ୍ଚରୁ ସେମାନେ କହୁଛନ୍ତି, କିନ୍ତୁ ସେଟା ପ୍ରତିବର୍ଷ ସେଟା ସେମିତି ହୁଏ ନା। କୁକୁ ବର୍ଷ ମାନଙ୍କରେ କମ୍ ବର୍ଷା ହେଇଛି, 2002 କମ୍ ବର୍ଷା ହେଇଛି, କିନ୍ତୁ ଅନ୍ୟ ବର୍ଷ ମାନଙ୍କରେ ବି ଏଲିନୋ ଥାଇକି ବି ବର୍ଷା ହେଇଛି। ସେଟା ଦେଖିବାର ଅଛି, ଯଦି ଆମର ଓଡ଼ିଶାରେ ସାଧାରଣତଃ ଯଦି ଜୁଲାଇ ମାସରେ 2-3 ଲଘୁଚାପ କ୍ଷେତ୍ର ଫର୍ମେସନ ହେଲା, ବର୍ଷାର ପରିମାଣ ବଢ଼ାଇଦେବ ଏବଂ ଲାର୍ଜ ଏରିଆରେ ବର୍ଷା କରିବ। ମଝିରେ ମଝିରେ ଯଦି ବର୍ଷା ଛାଡ଼ିଯିବ କିନ୍ତୁ ହିଟ୍ ରହିଲେ ବାୟୁମଣ୍ଡଳରେ ଜଳବାଷ୍ପ ଥିବ, ଘଡ଼ଘଡ଼ି ଜନିତ ବର୍ଷାର ବି ପ୍ରଭାବ ରହିବ। ଆଉ ସେ ସମୟରେ ଘଡ଼ଘଡ଼ି ଜନିତ ବର୍ଷା ରହିଲେ କୁକୁ ପକେଟରେ 50-60 ଏବଂ 100 mm ପର୍ଯ୍ୟନ୍ତ ବର୍ଷା ବି ହୋଇଯାଏ। ଆଶା କରା ଯଦି ଫାର୍ଷ୍ଟ ୱିକ୍ ଜୁଲାଇରେ ଯେମିତି ଗୋଟେ ଲଘୁଚାପ ହେଉଛି, ସେଟା ଘନୀଭୂତ ହେବାର ବି ସମ୍ଭାବନା ହେଉଛି, ଡିପ୍ରେସନ ଯାଇପାରେ, ଫର୍ଦର ଫେଭରେବୁଲ କଣ୍ଡିସନ ହେଲେ ଡିପ୍ ଡିପ୍ରେସନ ବି ଯାଇପାରେ। ତ ଏହିସବୁ ସିଚୁଏସନ୍ରେ ଇନ୍ ଜେନେରାଲ ବହୁତ ବର୍ଷା ହୋଇଥାଏ।
1: ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ 2023-24 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। 2023 ମସିହା ପାଇଁ ପୁଷ୍କରା ଓ ମାଇ ସୁଇଟ୍ ହାଉସ୍ ୱାଇଫ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଥିବା ବେଳେ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ନୈନା ଦାସଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଓ ଶ୍ରେଷ୍ଠ ଅଭିନେତା ଭାବେ ହରିହର ମହାପାତ୍ରଙ୍କୁ ପୁରସ୍କାର ମିଳିଛି। ମୋ ବୋହୂ ମୋ ଗାଁକୁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ପୁରସ୍କାର ମିଳିଥିବା ବେଳେ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମୋହନ ସୁନ୍ଦରଦେବ ଗୋସ୍ୱାମୀ ସମ୍ମାନ ପ୍ରଦାନ କରାଯାଇଛି। 2024 ମସିହା ପାଇଁ ଆଶ୍ରମକୁ ଶ୍ରେଷ୍ଠ ଚଳଚ୍ଚିତ୍ର, ପାୱାର ଚଳଚ୍ଚିତ୍ର ପାଇଁ ବାବୁସାନ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତା ଓ ଭଗ୍ୟାଭାରିଜା ଚଳଚ୍ଚିତ୍ର ପାଇଁ ଦେବଯାନୀ ଦେଘୁରିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଅଭିନେତ୍ରୀ ନମ୍ରତା ଦାସଙ୍କୁ 2024 ପାଇଁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ପ୍ରଦାନ କରାଯାଇଛି। ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ଭାଦ ବିଭାଗ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା।

ଶୁଣିଲେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଏବଂ କ୍ରମରେ ସମାଚାର ଦର୍ପଣ ରିଲକରୁ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର ଶୁଣନ୍ତୁ ସମାଚାର ସନ୍ଧ୍ୟା କ୍ରମରେ ନ୍ୟୁଜ୍ 8 ଏବଂ ପରେ ସ୍ପଟ୍ ଲାଇଟ୍ ରିଲକରୁ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଏତେବେଳେ ଯେ ମିଡିୟମ୍ ୱେଭ୍ରେ ଶୁଣୁଥିଲେ ଆଇସିସି ଓମେନ୍ସ ଟି ଟ୍ୱେଣ୍ଟି କ୍ରିକେଟ୍ ୱାର୍ଲଡ କପ୍ 2026 ଅନ୍ତର୍ଗତ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆଠାରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ।

ପ୍ରଚାର କଲୁ କଥାଚିତ୍ର ଚାନ୍ଦିନୀରୁ ଏହି ଗୀତଟି। ଦ୍ୱୈତକଣ୍ଠରେ ଶିଳ୍ପୀ ଥିଲେ ସୁରେଶ ୱାଡେକର ଏବଂ ଅନୁପମା ଦେଶପାଣ୍ଡେ। ସଙ୍ଗୀତ ନିର୍ଦ୍ଦେଶନା ଶିଭରି, ଗୀତ ରଚନା କରିଥିଲେ ଆନନ୍ଦ ବକ୍ସି। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ କଥାଚିତ୍ର ବେତାବରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ଲତା ମଙ୍ଗେସ୍କର ଏବଂ ସବୀର କୁମାର, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ରାହୁଲ ଦେବ ବର୍ମନ।

0: Neeraj Chopra in the case related to alleged large-scale irregularities in procurement of medicines, surgical consumables and medical equipment. Health and Family Welfare Minister Jagat Prakash Nadda will launch the Samagra Shishu Bal Swasthya Karyakram SSBSK during the 16th conference of the Central Council of Health and Family Welfare in New Delhi tomorrow. The Ministry of Health and Family Welfare said that it will carry forward the vision of Pehle Teen Saal Sampoorn Dekhbhal, recognizing the critical importance of the first 3 years of life for child survival, growth, nutrition and early brain development. In the ICC Women's T20 World Cup, Australia defeated India by 6 wickets in their final Group A match at Lord's, London. Earlier, opted to bat first, India posted 170 runs, losing 4 wickets in the stipulated 20 overs. In reply, Australia scored 172 runs for 4 wickets in 19 overs. And that is the end of this news bulletin.
1: ଶୁଣିଲେ ହିନ୍ଦୀରେ କ୍ରମରେ ଇଂରାଜୀରେ ସମ୍ବାଦ ଦିଲ୍ଲୀ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 11:10 ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ 6:05 ଶିଳ୍ପୀମାନେ ହେଲେ ସୁନନ୍ଦା ପଟ୍ଟନାୟକ ଧନଞ୍ଜୟ ଶତପଥୀ ଗୀତାରାଣୀ ଦାସ ସୁଧାଂଶୁ ଦୀପ୍ତି ପଟ୍ଟନାୟକ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ ଏବଂ ସାଥୀ ଆମର ସ୍ୱାସ୍ଥ୍ୟ ଶୁଣିବେ 7:10 ଲେଖରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସୁଗମ ସଙ୍ଗୀତ ଶୁଣିବେ 8:45 ଶିଳ୍ପୀମାନେ ହେଲେ ବିଭୁ କିଶୋର ରାଜଶ୍ରୀ ଏବଂ ଅରବିନ୍ଦ ଦିନ 11:00 ରହିଛି ଆକାଶବାଣୀ ଲାଇଭ ଦିନ 1:20 ଶୁଣିବେ ଘର ଘରଣୀ କାର୍ଯ୍ୟକ୍ରମ ଏଥିରେ ଶୁଣିବେ ଦେବସ୍ନାନ ପୂର୍ଣ୍ଣିମା ସମ୍ପର୍କରେ ପରେ ରହିଛି ଆଲୋଚନା ଜଗନ୍ନାଥ ସଂସ୍କୃତି ଏବଂ ସ୍ନାନଯାତ୍ରା ଆଲୋଚକ ହେଲେ ମାନସ ରଞ୍ଜନ ବାରିକ ଶେଷରେ ଶୁଣିବେ ମୋବାଇଲ ଓ ଇଣ୍ଟରନେଟ୍ର ସଠିକ୍ ବ୍ୟବହାର ସମ୍ପର୍କରେ ଡକ୍ଟର ଅଳକା ମହାନ୍ତିଙ୍କ ସହ ସାକ୍ଷାତକାର ଅପରାହ୍ନ 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ ଏଥିରେ ସୂଚନାରେ ଶୁଣିବେ ଦେବସ୍ନାନ ପୂର୍ଣ୍ଣିମା ପରେ ରହିଛି ସାଧାରଣ ଜ୍ଞାନ ଉପରେ ଜଣା ଅଜଣା କାର୍ଯ୍ୟକ୍ରମ ଅପରାହ୍ନ 5:30 ପ୍ରଚାର କରିବୁ ଚୈତି ଜହ୍ନ କାର୍ଯ୍ୟକ୍ରମ ଯୁବଶକ୍ତି ଶୁଣିବେ 6:30 ଆଜିର ପ୍ରସଙ୍ଗ ଶୁଣିବେ 6:55 ଏବଂ ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ଏସବୁ କାର୍ଯ୍ୟକ୍ରମ ଲେଖୁରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:00 ରହିଛି ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଓଡ଼ିଆରେ ଆଲୋଚନା ଶୁଣିବେ ରାତି 8:00 ଶାସ୍ତ୍ରୀୟ ସଙ୍ଗୀତ ଶୁଣିବେ ରାତି 8:30 ଏଥିରେ ସନ୍ତୁର ବାଦନ ପରିବେଷଣ କରିବେ ପଣ୍ଡିତ ଉଲ୍ଲାସ ବାପତ ସ୍ପୋଟ୍ଲାଇଟ୍ ଶୁଣିବେ ରାତି 9:15 ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 9:30 ଶୁଣିବେ ସଙ୍ଗୀତ ରୂପକ ନୀଳାଦ୍ରି ବିହାରୀ ମୂଳ ରଚନା ମନୋଜ କୁମାର ସାମନ୍ତରାୟ ସଙ୍ଗୀତ ପ୍ରଦୀପ ପାତ୍ର ପ୍ରଯୋଜନା ଲକ୍ଷ୍ମୀଧର ସାହୁ ଏଥିଲା ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶ୍ରୋତାବନ୍ଧୁ ଏଠି ଶେଷ କରୁଛୁ ଆଜିର ସନ୍ଧ୍ୟା ଅଧିବେଶନ।